ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ସମୟ ସକାଳ 5:56:30। ଆଜି ଶନିବାର 1948 ଶକାବ୍ଦ ଜ୍ୟେଷ୍ଠର 2 ଦିନ 2026 ମେ ମାସର 23 ତାରିଖ। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନର ପ୍ରସାରଣ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ୍ ୱେବ୍ 317.5 ମିଟର ତଥା 945 କିଲୋହର୍ଟ୍ଜ୍ ଯୋଗେ। ଶ୍ରୋତାମାନେ ଏହି କାର୍ଯ୍ୟକ୍ରମକୁ ନ୍ୟୁଜ୍ ଅନ୍ ଏୟାର ମୋବାଇଲ୍ ଆପ୍ ଏବଂ ଏଫ୍ଏମ୍ 101 ମେଗାହର୍ଟ୍ଜ୍ ଯୋଗେ ମଧ୍ୟ ଶୁଣିପାରିବେ। ମାଙ୍ଗଳିକ

ଏଇଠି ଶେଷ କରୁଛୁ ଭକ୍ତିଗୀତର କାର୍ଯ୍ୟକ୍ରମ ବନ୍ଦନା। ଆଜିର କଣ୍ଠଶିଳ୍ପୀମାନେ ଥିଲେ ସୁପ୍ରଭା କୁମାରୀ ପାଢ଼ୀ, ରବୀନ୍ଦ୍ରନାଥ ମିଶ୍ର, ଗୌତମ ରୟ, ଅନିତା ପତି ଏବଂ ମୋତିଲାଲ ଡୋରା। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ।

ଭଗବାନଙ୍କ ଅବସ୍ଥିତିକୁ ନେଇ ଅନେକ ତର୍କ ବିତର୍କ ହୋଇଛି। ଯଦି ପ୍ରକୃତରେ ଅଛନ୍ତି କାହିଁକି ସେ ଦୃଶ୍ୟମାନ ହେଉନାହାନ୍ତି? ଜଣେ ସାଧୁଙ୍କୁ ପଚରାଯିବାରୁ ସେ କହିଲେ, ଆମେ ତାଙ୍କୁ ଦେଖୁନାହୁଁ ସିନା, ତାଙ୍କ ଉପସ୍ଥିତିକୁ ଅନୁଭବ କରିପାରୁଛୁ। ଏକ ଉଦାହରଣ ଦେଇ ସେ କହିଲେ, ଠିକ୍ ଯେମିତି ପବନକୁ ଆମେ ଦେଖିପାରୁନାହୁଁ, କିନ୍ତୁ ଆମେ ଅନୁଭବ କରିପାରୁଛୁ ଯେ ଆମ ଚାରିପଟେ ପବନ ଅଛି। ଭଗବାନ ହେଉଛନ୍ତି ସର୍ବଶକ୍ତିମାନ। କ'ଣ କ'ଣ ମେ ଭଗବାନ ବୋଲି କୁହାଯାଏ, ଏକଥା ଆଜିର ନୁହେଁ। ହିରଣ୍ୟକଶିପୁ ଯେତେବେଳେ ପ୍ରହ୍ଲାଦକୁ ପଚାରିଛି, ତୋର ହରି କ'ଣ ଏହି ସ୍ତମ୍ଭରେ ଅଛି? ପ୍ରହ୍ଲାଦ କହିଛି, ହଁ। ତାପରେ ଉତ୍ତ୍ୟକ୍ତ ହୋଇ ହିରଣ୍ୟକଶିପୁ ସ୍ତମ୍ଭକୁ ପ୍ରହାର କରିଛି। ଭଗବାନ ନୃସିଂହ ରୂପରେ ଆବିର୍ଭାବ ହୋଇ ତାକୁ ସଂହାର କରିଛନ୍ତି। ବିଲକୁଲ ଏହି କଥାକୁ କିଛି ବର୍ଷ ଆଗରୁ ବୈଜ୍ଞାନିକମାନେ ଈଶ୍ୱରୀୟ କଣିକା ମାଧ୍ୟମରେ ପ୍ରତିପାଦିତ କରିବା ପାଇଁ ଚେଷ୍ଟା କରିଥିଲେ। ତାପରେ ଆଉ କ'ଣ ହେଲା ଏବଂ ଏହାର ଗବେଷଣା କେଉଁ ସ୍ତରରେ ଅଛି, ସ୍ପଷ୍ଟ ରୂପରେ କୌଣସି ଖବର ମିଳିନାହିଁ। ବୈଜ୍ଞାନିକ ଗବେଷଣା ଅନବରତ ଚାଲୁ ରହିଛି, ସଫଳତା ମଧ୍ୟ ମିଳୁଛି, କିନ୍ତୁ ସୃଷ୍ଟିର ରହସ୍ୟ ଖୋଜିବା ଅପେକ୍ଷା ଭଗବାନଙ୍କ ଅବସ୍ଥିତିକୁ ଅସ୍ୱୀକାର କରିବାର ପ୍ରଚେଷ୍ଟା ଏଥିରେ ବେଶୀ ମାତ୍ରାରେ ପରିଲକ୍ଷିତ ହୁଏ। ଯୁଗ ଯୁଗ ଧରି ସୂର୍ଯ୍ୟ ଠିକ୍ ସମୟରେ ଉଦୟ ଓ ଅସ୍ତ ହେବା, ଋତୁ ନିୟମିତ ପରିବର୍ତ୍ତନ ହେବା, ଗ୍ରହ ନକ୍ଷତ୍ର ଆଦି ନିଜ ନିଜ କକ୍ଷରେ ପରିଚାଳିତ ହେବା ଆଦିକୁ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ଧରି ନିଆଯାଇଛି। କିନ୍ତୁ ଏସବୁର ଆଢ଼ୁଆଳରେ ଏକ ପ୍ରବଳ ଶକ୍ତିର ଅବସ୍ଥିତିକୁ ଅସ୍ୱୀକାର କରିବା ବିଜ୍ଞାନର ସହଜାତ ପ୍ରବୃତ୍ତି ହୋଇସାରିଛି। ଏହି ଶକ୍ତି ଭଗବାନ ନ ହୋଇପାରନ୍ତି, ପ୍ରକୃତି ହୋଇପାରେ, କିନ୍ତୁ କୌଣସି ଶକ୍ତି ବିନା ଯେ ସବୁକିଛି ଆପଣା ଛାଏଁ ପରିଚାଳିତ ହେଉଛି, ଗ୍ରହଣ କରିବା ଅସ୍ୱାଭାବିକ ମନେ ହୁଏ। ବିଜ୍ଞାନରେ ଆଗ୍ରହ ରଖୁଥିବା ଜଣେ ଶିକ୍ଷକ କହୁଥିଲେ, ସୂର୍ଯ୍ୟରେ ଯେଉଁ ପ୍ରକ୍ରିୟା ଦ୍ୱାରା ଏନର୍ଜି ସୃଷ୍ଟି ହେଉଛି ତାହା ସ୍ପଷ୍ଟ ଜଣାପଡ଼ିଲେ ଏଠି ମଧ୍ୟ ହଜାର ହଜାର ସୂର୍ଯ୍ୟ ସୃଷ୍ଟି କରିହେବ। କିନ୍ତୁ ଏହା କ'ଣ କେବେ ସମ୍ଭବ ହୋଇପାରେ? ଆଜି ମଣିଷ କର୍କଟ ରୋଗରେ ପଡ଼ୁଛି, ଲିଭର, ଗଲ୍ ବ୍ଲେଡର୍ ଓ କିଡ଼ନୀ ଅକାମୀ ହେଉଥିବାରୁ ବିଶ୍ୱବ୍ୟାପୀ ହଜାର ହଜାର ଲୋକ ମୃତ୍ୟୁମୁଖରେ ପଡ଼ୁଛନ୍ତି। କିନ୍ତୁ କାହିଁ ଏତେ ବର୍ଷର ଗବେଷଣା ପରେ ବି ଲିଭର, ଗଲ୍ ବ୍ଲେଡର୍ କିମ୍ବା କିଡ଼ନୀଟିଏ ତିଆରି କରିବା ସମ୍ଭବ ହୋଇପାରିନାହିଁ? ଏକଥା ନୁହେଁ ଯେ ଭବିଷ୍ୟତରେ କେବେ ସମ୍ଭବ ହେବ ନାହିଁ, ଯାହାଫଳରେ ହଜାର ହଜାର ଲୋକ ମୃତ୍ୟୁମୁଖରୁ ବର୍ତ୍ତିପାରିବେ। ରୋଷେଇଶାଳରେ ସବୁ ଜିନିଷ ମହଜୁଦ ଅଛି, ଚାଉଳ, ଡାଲି, ପନିପରିବା, ଅଟା, ଯାଅ ଖାଇବ, ସବୁ ଆପଣା ଛାଏଁ ହୋଇଯିବ ଯେ। ଏଭଳି କହିବା ଯାହା ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣା ଛାଏଁ ପରିଚାଳିତ ହେଉଛି ବୋଲି ବିଶ୍ୱାସ କରିବା ମଧ୍ୟ ସେଇଆ। କେବଳ ସୃଷ୍ଟି ପ୍ରାରମ୍ଭର ରହସ୍ୟ କାହିଁକି, ଏହାର ପରିଚାଳନାକୁ ନେଇ ମଧ୍ୟ ହିନ୍ଦୁ ଧର୍ମରେ ଅନେକ କାହାଣୀ କିମ୍ବଦନ୍ତୀ ରହିଛି। ବୈଷ୍ଣବ ମତବାଦ ଅନୁସାରେ ଭଗବାନ ବିଷ୍ଣୁ ହେଉଛନ୍ତି ଏ ସମଗ୍ର ସୃଷ୍ଟିର ପରିଚାଳକ ବା ପାଳନକର୍ତ୍ତା। କ୍ଷୀରସାଗରରେ ଅନନ୍ତ ଶଯ୍ୟାରେ ରହି ସେ ପାଳନ କରନ୍ତି। ଥରେ ଜଣେ ଋଷି ତାଙ୍କ ଦର୍ଶନ ପାଇଁ ଆସିଥାନ୍ତି, କ୍ଳାନ୍ତ ହୋଇ ବିଷ୍ଣୁଙ୍କ ଆଖି ଲାଗିଯାଇଥାଏ, ମହାଲକ୍ଷ୍ମୀ ପାଖରେ ବସିଥାନ୍ତି। ଋଷି ଜଣକ ଭିତରକୁ ପଶି ଆସିଲେ, ଭଗବାନ ବିଷ୍ଣୁ, ଭଗବାନ ବିଷ୍ଣୁ ବୋଲି ଡାକିଲେ। ତଥାପି ବିଷ୍ଣୁ ଆଖି ନ ଖୋଲିବାରୁ ସେ ଭୀଷଣ ରାଗି ପାଟିତୁଣ୍ଡ କଲେ ଏବଂ ଶେଷରେ ବିଷ୍ଣୁଙ୍କ ଛାତିରେ ଗୋଇଠା ମାରିଲେ। ଏଥର ବିଷ୍ଣୁ ଆଖି ଖୋଲିଲେ, ଋଷିଙ୍କୁ ପ୍ରଣାମ ଜଣାଇଲେ ଏବଂ ତାଙ୍କ ପାଦଯୁଗଳକୁ ସ୍ନେହରେ ଆଉଁସିଲେ। କହିଲେ, ତମ ପାଦକୁ କୌଣସି କଷ୍ଟ ହୋଇନାହିଁ ତ, କୌଣସି କ୍ଷତ ହୋଇନାହିଁ ତ? କାହିଁକି ସେ ଜାଣନ୍ତି ସେ ହେଉଛନ୍ତି ଏ ସୃଷ୍ଟିର ପରିଚାଳକ ଏବଂ ତାଙ୍କ ଛାତି ଲୁହାଠାରୁ ବି ଟାଣ। ବିଷ୍ଣୁଙ୍କ ଆଚରଣରେ ଉଭୟ ଋଷି ଓ ଲକ୍ଷ୍ମୀ ଆଶ୍ଚର୍ଯ୍ୟ ହେଲେ। ଋଷି କ୍ଷମାଭିକ୍ଷା କଲେ, ପାଳନକର୍ତ୍ତା ଏଭଳି ହେବା ଉଚିତ। ବର୍ତ୍ତମାନ ଆମେ ଯେଉଁ ସମ୍ବେଦନଶୀଳ ପ୍ରଶାସନର କଥା କହୁଛୁ ତାହା ଏହି କିମ୍ବଦନ୍ତୀରେ ନିହିତ ଅଛି। ରାଜନେତା ଏବଂ ପ୍ରଶାସକ ଏଥିରୁ ଶିକ୍ଷା ଗ୍ରହଣ କରିବା ବିଧେୟ। ହିନ୍ଦୁ ଶୈବ ମତବାଦ ଅନୁସାରେ ଭଗବାନ ଶିବଙ୍କୁ ଏ ସୃଷ୍ଟିର ପାଳନକର୍ତ୍ତା ବୋଲି କୁହାଯାଇଛି। ସେଥିପାଇଁ ସମୟ ସମୟରେ ବିଷ୍ଣୁ ଓ ଶିବଙ୍କୁ ଏକ ଏବଂ ଅଭିନ୍ନ ବୋଲି କୁହାଯାଏ। ଏ ହେଉଛି ହିନ୍ଦୁ ଧର୍ମର ବିଶେଷତ୍ୱ। ବିଭିନ୍ନ ମତବାଦକୁ ନେଇ ଏକ ଅଭିନବ ସମ୍ମିଶ୍ରଣ ଘଟିଛି ଏବଂ ଏ ନେଇ ବିରୋଧାଭାସ କ୍ୱଚିତ ଦେଖିବାକୁ ମିଳେ। ଶିବଙ୍କ ଘର ନାହିଁ, ଏ ସଂସାରର କଲ୍ୟାଣ ପାଇଁ ସେ ସପରିବାର କୈଳାସ ପର୍ବତରେ ରହନ୍ତି। ରାଜନେତା ଏବଂ ପ୍ରଶାସକଙ୍କ ପାଇଁ ଏହାଠାରୁ ବଳି ଶିକ୍ଷାର ବିଷୟ ଆଉ କ'ଣ ହୋଇପାରେ? ଦେଶର ସୁପରିଚାଳନା ପାଇଁ ଆମେ ଗଣତନ୍ତ୍ର ଗଠନ କରି କାର୍ଯ୍ୟାଳୟ ମୁଖ୍ୟଠାରୁ ରାଷ୍ଟ୍ରପତି ପର୍ଯ୍ୟନ୍ତ ପଦପଦବୀ ସୃଷ୍ଟି କରିଥିବା ବେଳେ ଏ ବିଶ୍ୱ ବ୍ରହ୍ମାଣ୍ଡ ଆପଣ ଛାଏଁ ପରିଚାଳିତ ହେଉଥିବା କେବଳ ଜଣେ ନାସ୍ତିକ ହିଁ କହିପାରେ।

ଶୁଣିଲେ ଆଜିର ଭାବନା ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତ। ଆଜି ଶୁଣନ୍ତୁ ଏହାର 399ତମ ଭାଗ।

ଶ୍ରୀକୃଷ୍ଣଙ୍କ ମଥୁରା ଲୀଳା ଶେଷ ହୋଇଛି। ଶ୍ରୀକୃଷ୍ଣ ଦ୍ୱାରକା ଲୀଳା ପାଇଁ ପ୍ରସ୍ତୁତ। କଂସ ପତ୍ନୀ ଅସ୍ତି ଏବଂ ପ୍ରାପ୍ତି ଥିଲେ ଜରାସନ୍ଧଙ୍କ ଦୁହିତା। କନ୍ୟା ସ୍ନେହ ବିମୋହିତ ହୋଇ ଶୋକ ଏବଂ କ୍ରୋଧବଶତଃ ଜରାସନ୍ଧ କୃଷ୍ଣ ରାମଙ୍କ ସହିତ ଯଦୁବଂଶ ଧ୍ୱଂସ କରିବାକୁ ମଥୁରା ଆକ୍ରମଣ କରିଛି। କୃଷ୍ଣ ବଳରାମ ଅସାଧାରଣ ବିକ୍ରମ ପ୍ରକାଶ କରି ତାହାର 23 ଅକ୍ଷୟଣୀ ସୈନ୍ୟ ସଂହାର କରିଛନ୍ତି। ବଳରାମ ନିରସ୍ତ୍ର ସୈନ୍ୟ ସାମନ୍ତହୀନ ଜରାସନ୍ଧକୁ ବାନ୍ଧିଛନ୍ତି।

ଅତିବଡ଼ି ଜଗନ୍ନାଥ ଦାସକୃତ ଶ୍ରୀମଦ୍ ଭାଗବତର 399ତମ ଭାଗ ଶୁଣିଲେ। କିଛି ସମୟ ମଧ୍ୟରେ ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ। ଏହି ବିଜ୍ଞାପନ ବିରତି ପରେ

ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ତି ତାପସ ରଞ୍ଜନ ସାହୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳର 11 ବଜେ ଆଭାସୀ ଜରିଏ 19 ନମ୍ବର ରୋଜଗାର ମେଳାଥି କେନ୍ଦ୍ର ସରକାରଙ୍କର ଭିନ୍ ଭିନ୍ ବିଭାଗ ଆର ସଂସ୍ଥାନ ନୂଆକରି ନିଯୁକ୍ତି ପାଇଥିବାର 51,000 ଏତକା ଜୁଆନ ପିଲା ଟୁକେଲଙ୍କୁ ନିଯୁକ୍ତି ପତ୍ର ମାଟିବେ। ଏ ଅବସରରେ ପ୍ରଧାନମନ୍ତ୍ରୀ ନିଯୁକ୍ତି ପାଇଥିବା ପିଲା ଟୁକେଲଙ୍କୁ ସମ୍ବୋଧନ ଭିଲ୍ କରିବେ। ଦେଶର 47 ଜାଗାନୁ ରୋଜଗାର ମେଳା ଆୟୋଜନ କରାଯାଇଥିବାର ବେଳକେ ସମ୍ବଲପୁର ଗଙ୍ଗାଧର ମେହର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟନ ରୋଜଗାର ମେଳା ଆୟୋଜନ କରାଯାଇଛି। ଇନ ଜନେ ଦିଆଯାଇପାରେ ଯେ ଏବତକ ଦେଶ ଆୟୋଜିତ ହୋଇଥିବାର 18 ରୋଜଗାର ମେଳା ଜରିଏ ପାଖାପାଖି 12 ଲକ୍ଷ ନିଯୁକ୍ତି ପତ୍ର ବଣ୍ଟାଯାଇସାରିଛି। ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍ ଠାନେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 1 ଗଲାକାଲ ସଫଳ ପରୀକ୍ଷଣ ହୋଇଛି। ଗଲା ସଞ୍ଜବେଳେ ଚାନ୍ଦିପୁର ଆଇଟିଆର୍ର 4 ନମ୍ବର ଲେଞ୍ଚ ପ୍ୟାଡ୍ନୁ ଏତାର ପରୀକ୍ଷଣ କରାଯାଇଥିଲା। ଏହି ପରୀକ୍ଷଣ କ୍ଷେପଣାସ୍ତ୍ର ପ୍ରଣାଳୀର ସବୁ ପ୍ରମୁଖ କାର୍ଯ୍ୟକ୍ଷମ ବୈଷୟିକ ପାରାମିଟରକେ ସଫଳତାର ସହାୟତା ହାସଲ କରିଛି। ଭୂପୃଷ୍ଠନୁ ଭୂପୃଷ୍ଠକେ ନିକ୍ଷେପ କରାଯାଇପାରୁଥିବା ଏହି କ୍ଷେପଣାସ୍ତ୍ର ଲକ୍ଷ୍ୟଭେଦ କ୍ଷମତା 700-900 କିଲୋମିଟର ତକ ରହିଛି। ଏଟା 1,000 କେଜି ତକ ପାରମ୍ପରିକ ଆର୍ ପରମାଣୁ ଯୁଦ୍ଧାସ୍ତ୍ର ବହନ କରିପାରବା। ରାଜ୍ୟର ଭିନ୍ ଭିନ୍ ସର୍କିଟ୍ ହାଉସ୍ମାନଙ୍କର ପରିଚାଳନା ବାବଦେ ରାଜସ୍ୱର ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅରବିନ୍ଦ ପାଢ଼ୀ ସମୀକ୍ଷା କରିଛନ୍ତି। ସମୀକ୍ଷା ବୈଠକଟି ସର୍କିଟ୍ ହାଉସ୍ମାନଙ୍କର ସୁପରିଚାଳନା ଦେଖରେଖ ଆର୍ ଉନ୍ନତ ସେବା ସୁନିଶ୍ଚିତ କରିବାର ଲାଗି ଡକ୍ଟର ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ସର୍କିଟ୍ ହାଉସ୍ମାନଙ୍କେ ସରକାରୀ ସମ୍ପତ୍ତିକେ ଠିକ୍ ହିସାବରେ ସୁରକ୍ଷିତ ରଖବାର ସହିତ ସେବାକେ ଅୟତକା ସ୍ୱଚ୍ଛ ଆର୍ ବ୍ୟବସ୍ଥିତ କରିବାର ଉପରେ ରାଜସ୍ୱ ସଚିବ ଡକ୍ଟର ପାଢ଼ୀ ଜୋର୍ ଦେଇଛନ୍ତି। ଇତାର ସହିତେ ସର୍କିଟ୍ ହାଉସ୍ମାନଙ୍କେ ଧୂମପାନ ଆର୍ ମାଦକଦ୍ରବ୍ୟ ପୂରାପୂରି ନିଷେଧ ଲାଗି ନିର୍ଦ୍ଦେଶନାମା ଜାରି କରାଯାଇଛି। ରାଜ୍ୟର କଟକ ବରଗଡ଼ ଆର୍ ଯାଜପୁର ଜିଲ୍ଲାନୁ ହସ୍ତତନ୍ତ ହବ୍ ଆର୍ ପାର୍କ ପ୍ରତିଷ୍ଠା ବାବଦେ ଭୁବନେଶ୍ୱରନୁ ଗୋଟିଏ ଉଚ୍ଚା ଦରଜାର ବୈଠକ ଗଲାକାଲି ହୋଇଯାଇଛି। ନିର୍ମାଣ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କର ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି 3 ଜିଲ୍ଲାନୁ ହସ୍ତତନ୍ତ ହବ୍ ଆର୍ ପାର୍କ ପ୍ରତିଷ୍ଠା ନେଇକରି ଆଲୋଚନା ହୋଇଥିଲା। ବରଗଡ଼ ଜିଲ୍ଲାନୁ 20 କୋଟି ଟଙ୍କା ଖର୍ଚ୍ଚାତି ହସ୍ତତନ୍ତର ପୋଷାକ ପାର୍କ ପ୍ରତିଷ୍ଠା ପ୍ରସ୍ତାବ ଉପରେ ଆଲୋଚନା କରାଯାଇଛି। ସୁନ୍ଦରଗଡ଼ଠାନେ ଜିଲ୍ଲାର ଭିନ୍ ଭିନ୍ ଉନ୍ନୟନମୂଳକ କାମର ଅଗ୍ରଗତି ବାବଦେ ରାଜସ୍ୱର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ସମୀକ୍ଷା କରିଛନ୍ତି। ବୈଠକଟି ରାଜସ୍ୱ ପ୍ରଶାସନ ସ୍ୱାସ୍ଥ୍ୟ ସେବା ଶିକ୍ଷା ବ୍ୟବସ୍ଥା ପାନୀୟ ଜଳ ଯୋଗାଣ ଗ୍ରାମ୍ୟ ଉନ୍ନୟନ ଆର୍ ଲୋକମାନଙ୍କୁ ମିଳୁଥିବାର ସରକାରୀ ସେବାର ସ୍ଥିତି ବାବଦେ ଆଲୋଚନା କରାଯାଇଥିଲା। ଭିନ୍ ଭିନ୍ ବିଭାଗର ବିକାଶମୂଳକ ପଦକ୍ଷେପମାନଙ୍କୁ ତୁର୍ତ୍ତି କରବାର ଲୋକମାନଙ୍କର ସମସ୍ୟାକେ ଗୁରୁତ୍ୱର ସହିତ ନେବାର ଆର୍ ଲୋକମାନେ ଯେନ୍ତା ସରକାରୀ ଯୋଜନାର ସୁଫଲ ପାଇପାରବେ ସେଥିଲାଗି ତୁର୍ତ୍ତି କରବାରକେ ମନ୍ତ୍ରୀ ଶ୍ରୀ ପୂଜାରୀ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଆଇଆଇଟି ଖଡ଼ଗପୁର ଆର୍ ଭୋପାଳର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭିତରେ ଗୋଟିଏ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଓଡ଼ିଶାର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି ସ୍ଥାପତ୍ୟ ମନ୍ଦିର ଆର୍ ଐତିହାସିକ ଜାଗାମାନଙ୍କର ସଂରକ୍ଷଣ କରବାର ଲାଗି ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ଓଡ଼ିଶାନୁ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧିକନ୍ତି ଥିବାର ପାଖାପାଖି 82 ଆଉ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗର ଅଧିକନ୍ତି ଥିବା ପାଖାପାଖି 212 ଐତିହ୍ୟ କୀର୍ତ୍ତିରାଜିର ବିକାଶ ଦିଗେ ଏହି ବୁଝାମଣାପତ୍ର ବଡ଼ ପଦକ୍ଷେପ ହେବା ବୋଲିକରି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଐତିହ୍ୟର ସ୍ଥାପତ୍ୟର ସଂରକ୍ଷଣ କ୍ଷେତ୍ରରୁ ଆଇଆଇଟି ଖଡ଼ଗପୁରଠାରେ ଇଣ୍ଟର୍ଣ୍ଣସିପ୍ କରବାର ଲାଗି ଓଡ଼ିଶାର 10 ଜଣ ଛାତ୍ରଛାତ୍ରୀଙ୍କୁ ସୁଯୋଗ ମିଳିବା ବୋଲିକରି ଘୋଷଣା କରାଯାଇଛି। ବଲାଙ୍ଗୀର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟନୁ ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ବାବଦ ଗୋଟିଏ ସର୍ବଦଳୀୟ ବୈଠକ ହୋଇଯାଇଛି। ଜିଲ୍ଲାପାଳ ଜିଲ୍ଲା ନିର୍ବାଚନ ଅଧିକାରୀ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକଟି ବିଜେପି ଆର୍ କଂଗ୍ରେସ ଆର୍ ବିଜେଡି ପ୍ରତିନିଧିମାନେ ଭାଗ ନେଇଥିଲେ। ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡନୁ ଆର୍ଏମ୍ସି ତରଫୁ ଡାଲୁଆ ଧାନଘିନା ବାବଦେ ଚାଷୀମାନଙ୍କୁ ସଚେତନ କରିବାର ଲାଗି ଗୋଟିଏ ସଚେତନତା ରଥ ଆରମ୍ଭ କରାଯାଇଛି। ଏ ସଚେତନତା ରଥର ଶୁଭାରମ୍ଭ କରିକରି ଉପଜିଲ୍ଲାପାଳ ସୁନୀଲ ବେହେର କହିଛନ୍ତି 26 ପେକ୍ସ ଜରିଏ ରବି ଧାନଘିନା ଏବା 25 ମୂଲ ହେବା ଆର୍ କ୍ୱିଣ୍ଟାଲ ପିଛା 3,100 ଟଙ୍କା ଧାରିଜ କରାଯାଇଛି। ଆଜି ହେଉଛି ବିଶ୍ୱ କଇଁଛ ଦିବସ। କେଛମାନଙ୍କର ସୁରକ୍ଷା ବି ସେଥି ଲୋକକୁ ସଚେତନ କରବାରକେ ଗଲା 2000 ଆମେରିକାର ଟର୍ଟଏଜ୍ ସଂଗଠନ ତରଫୁ ଫି ବଛର ମେ ମାସର 23 ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ସାରା ପୃଥିନୁ 300 ପ୍ରଜାତିର କେଛ ଥିବାର ବେଳକେ ସେତୁ କେତେ ପ୍ରଜାତି

ଲୋପ ପାଇଯାଇଥିବାର ବେଳେ ଆଉ କେତେଟା ପ୍ରଜାତି ସଂକଟ ଅଛନ୍। ସମୁଦ୍ର ଆର୍ ନଦୀର ପ୍ରଦୂଷଣ ଲାଗି କେଛ ସଂଖ୍ୟା କମ୍ବାରଟା ଗୋଟେ ବଡ଼ କାରଣ ଆଏ ବୋଲିକରି କୁହାଯାଉଛେ। ପାଣିପାଗ ରାଜ୍ୟ ଲଘୁଚାପ ଲାଗି ଆଇବା ହପ୍ତାଥି ବର୍ଷା ହୋଇପାରେ ବୋଲି ଭାରତୀୟ ପାଣିପାଗ ବିଭାଗ ତରଫ ଅନୁମାନ କରାଯାଇଛି। ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଏତାର ଆଘର ପାଖର ଇଲାକାନ ଗୋଟେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଛି। ଏତାର ପ୍ରଭାବତି ବଙ୍ଗୋପସାଗରନୁ ଆଇବା 28 ଆର୍ 29 ତାରିଖ ବେଳକେ ଗୋଟେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ସେଆଡ଼େ ରାଜ୍ୟ ଜବରତାତିଆର ଗୁଲଗୁଲି ହେଉଥିବାର ବେଳକେ ଆଇବା 27 ତାରିଖ ତକ୍ ଏନ୍ତା ଗରମ ଲାଗି ରହିବା ବୋଲିକରି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ସୂଚନା ମିଳିଛି। ଏଥିନେଇ ଆଞ୍ଚଳିକ ଖବର ଏନ ଶେଷ ହେଲା। ଆରଭେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

0: संस्कृति मूल्यबोध एवं परंपरार एकनिष्ठ प्रवक्ता आकाशवाणी।
1: वर्तमान शुणन्तु संस्कृतरे संवाद रिले करी प्रचार करुछु आकाशवाणी दिल्ली केन्द्ररु।
2: इयं आकाशवाणी संप्रति वार्ताः श्रूयन्ताम् प्रवाचकः पुनीत त्रिपाठी। अथ वार्ताः। प्रधानमन्त्री नरेन्द्र मोदी तथा साइप्रस देशस्य राष्ट्रपतिः निकोस क्रिस्टोडोलाइट्स इत्येषश्च आतंकवादं निवारणाय बहुपक्षीय प्रयासानां सुदृढीकरणाय तथा संयुक्त राष्ट्र संघस्य संरचनान्तर्गतं अन्ताराष्ट्रिय आतंकवादस्य विषये समग्र सम्मेलनं शीघ्रमेव अन्तमीकृत्य स्वीकर्तुम् आहूतवन्तौ। ह्यः नवदिल्ल्याम् उभयोः नेत्रोः मध्ये वार्तायाः अनन्तरं प्रदत्ते संयुक्तवक्तव्ये उभौ पक्षौ संयुक्तराष्ट्रसङ्घे तथा यूरोपीयसङ्घे च निर्दिष्टानाम् आतङ्कवादिनाम् आतङ्किसङ्घटनानां च विरुद्धम् अपि च संयुक्तराष्ट्रसङ्घस्य सुरक्षापरिषत्प्रतिबन्धसमित्याः अन्तर्गतं सूचीबद्धानां 67,200+ यावत् आतङ्किसङ्घटनानां विरुद्धं प्रबलं समन्वितं च कार्याचरणाय आग्रहं कृतवन्तौ।
3: आज हमने साइबर सिक्योरिटी, मैरिटाइम सिक्योरिटी और काउंटर टेररिज्म सहयोग को भी और मजबूत करने का निर्णय लिया है। इतना ही नहीं, हम इंडो पैसिफिक ओशन इनिशिएटिव और इंडिया मिडल ईस्ट यूरोप इकोनॉमिक कॉरिडोर जैसे महत्वपूर्ण पहलों से कनेक्टिविटी सुनिश्चित करने के लिए भी साथ मिलकर काम करेंगे।
2: उभौ पक्षौ साइबर सुरक्षायाम् अपि च उदयोन्मुख प्रौद्योगिक्यां विशेषावधानेन सह रक्षा उद्योगयोः मध्ये सहयोगेन सह रक्षा सुरक्षा सहकारं सुदृढीकरणेऽपि सहमतौ अभवताम्। अस्मिन् सन्दर्भे साइप्रस डिफेंस एंड स्पेस इंडस्ट्रीज क्लस्टर तथा सोसाइटी ऑफ इंडियन डिफेंस मैन्युफैक्चरर्स इत्येतयोः मध्ये संधिपत्रे हस्ताक्षरं जातम्। प्रधानमन्त्री श्रीनरेन्द्रमोदी अद्य 21वें रोजगार मेलायां विविध प्रशासकीय विभागेषु संस्थासु च नवनियुक्तानां यूनां कृते 150,000+ नियुक्तिपत्राणां वितरणं वीडियो कॉन्फ्रेंसिंग इति आभासीयमाध्यमेन करिष्यति। अमेरिकादेशस्य विदेशसचिवः मार्को रूबियो इत्येषः अद्य भारतस्य चतुर्दिवसीय यात्रायां कोलकातानगरम् आगमिष्यति। इदं तस्य प्रथमं भारत पर्यटनं भविष्यति। कोलकातानगरे प्रवासावधौ श्रीरूबियो वर्येण मदर टेरेसा वर्यायाः समाधिस्थले श्रद्धाञ्जलिः अर्पणस्य अपेक्षा अस्ति। सः विक्टोरिया स्मारकमपि द्रष्टुं शक्नोति। पश्चात् अमेरिकादेशस्य विदेशसचिवः नवदिल्ल्यां प्रधानमन्त्रिणा नरेन्द्रमोदिना सह मेलनं विधास्यति। श्वः श्रीरूबियो राष्ट्रीय राजधान्यां विदेशमन्त्रिणा एस जयशंकरेण सह वार्तालापं करिष्यति। सः अमेरिकादेशस्य दूतावासस्य स्वातन्त्र्यदिवसोपलक्ष्ये आयोजिते कार्यक्रमेऽपि भागं ग्रहीष्यति। सोमवासरे श्रीरूबियो वर्यः आगरा जयपुर नगरयोः भ्रमणं करिष्यति। तत्पश्चात् मंगलवासरे भारते आयोजिते क्वाड विदेशमन्त्रिणां सभायां भागं ग्रहीतुं नवदिल्ल्यां प्रत्यागमिष्यति। भारत ऋतु विभागेन अद्य पूर्वीय मध्यप्रदेशे पूर्वीय उत्तरप्रदेशे विदर्भे च तीव्रतर उष्णतरङ्गस्य स्थित्यै रक्तवर्णीया सञ्चेतना प्रसारिता अस्ति। अद्य दिल्ली हरियाणा पंजाब चंडीगढ़ राजस्थान बिहार छत्तीसगढ़ झारखंड ओडिशा इत्येतेषु प्रदेशेषु उष्णतरङ्गस्य स्थित्याम् आईएमडी विभागेन नारंगवर्णीया सञ्चेतना प्रदत्ता अस्ति। तटीये आन्ध्रप्रदेशे तेलंगानायां पश्चिम मध्यप्रदेशे पश्चिम उत्तरप्रदेशे च अद्य दिने तथैव स्थितिः भविष्यति। अद्य दिल्ल्याम् अधिकतमं तापमानं 45°C यावत् न्यूनतम तापमानं 27°C यावत् भवितुं शक्नोति। अन्त्यक्रीडावार्तायाम् आईपीएल क्रिकेट क्रीडायां सनराइजर्स हैदराबाद दलेन हैदराबादे रॉयल चैलेंजर्स बेंगलुरु दलं 55 धावनांकैः पराजितम्। अद्य सायं सार्ध सप्तवादने लखनऊ नगरे पंजाब किंग्स लखनऊ सुपर जायंट्स दलयोः मध्ये क्रीडा भविष्यति इति वार्ताः।
1: ସଂସ୍କୃତରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ଆଜି ପ୍ରସାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 7:10 ଶୁଣିପାରିବେ ସ୍ୱାସ୍ଥ୍ୟ ସୂଚନା। ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ ଏ ସମ୍ପର୍କରେ କହିବେ ଡାକ୍ତର ସ୍ମିତା କୁମାରୀ ପଣ୍ଡା। 7:35 ସୃଜନିକା, ଏଥିରେ ଦୁଃଖୀ ସେବକ ସାହୁଙ୍କଠାରୁ ଗଳ୍ପ ଶୁଣିବେ। 7:55 ସୁଗମ ସଙ୍ଗୀତ ଶୁଣିପାରିବେ ଦୋଳଗୋବିନ୍ଦ କଟିଆଙ୍କ କଣ୍ଠରେ। 8:30 ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ପୂର୍ଣ୍ଣପ୍ରଭା ପାଣିଗ୍ରାହୀ। 8:45 ସୁଗମ ସଙ୍ଗୀତ ଶୁଣିପାରିବେ କଣ୍ଠଶିଳ୍ପୀ ସୁଲେଖା ଦେ ଏବଂ ବନଜା ମିଶ୍ର। 9:00 ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। 11:05 ଭକ୍ତି ଲହର ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ସୁଶୀଲ କୁମାର ଦାସ, ନମିତା ରାଣୀ ପଟ୍ଟନାୟକ, ପଦ୍ମଲୋଚନ ଦାସ, ମିନତୀ ପାଣିଗ୍ରାହୀ ଏବଂ ଧନେଶ୍ୱର ଦାସ। 11:30 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଖୋଲା ଝରକା। 12:00 ଶୁଣିପାରିବେ ଆପଣଙ୍କ ଚିଠି ପାଇଛୁ। 12:15 ବାତାୟନ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 12:30 ଏକ ଭାରତ ଶ୍ରେଷ୍ଠ ଭାରତ। 1:05 ଶୁଣିପାରିବେ ସମ୍ବଲପୁରୀ ଗୀତ, କଣ୍ଠଶିଳ୍ପୀ ଆଶାଲତା ଷଡ଼ଙ୍ଗୀ। 1:20 ଘର ସଂସାର କାର୍ଯ୍ୟକ୍ରମ, ବିଷୟବସ୍ତୁ ଉପରେ ଆଧାରିତ କାର୍ଯ୍ୟକ୍ରମ ବିବିଧା। ଆଜିର ବିଷୟ ହେଉଛି ଜୀବନ। 2:45 ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଶୁଣିବେ। 3:00 କିଷାନ ସମ୍ପ୍ରଦାୟର ସାମାଜିକ ଏବଂ ସାଂସ୍କୃତିକ ଜୀବନଧାରା ଉପରେ ପର୍ଯ୍ୟବେସିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକାପୁପୁ ଛକାଛକା, ଉପସ୍ଥାପନା ସନ୍ତୋଷ ପିଙ୍ଗ। 3:30 ହିନ୍ଦୀ କଥାଚିତ୍ର ଗୀତ ଶୁଣିପାରିବେ। 4:02 ହ୍ୟାଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହ୍ୟାଲୋ ଅନୁରୋଧ। 5:02 ଲୋକଗୀତ ଭାଗବତ ମେଳା ପରିବେଷଣ ବୁଦ୍ଧୁରାମ ଗଡ଼ତିଆ ଏବଂ ସାଥୀ। 5:30 ଯୁବବାଣୀ କାର୍ଯ୍ୟକ୍ରମ, ଏଥିରେ ସ୍ୱରଲିପି ଶୁଣିପାରିବେ, ବିଷୟ ଆକାଶ। 6:10 ସ୍ମୃତି ଚିନ୍ତାମଣି, ଏହାର 12ତମ ଭାଗ ଶୁଣିବେ। ତଥ୍ୟ ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। 7:02 ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ, 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, 8:02 ସୁଗମ ସଙ୍ଗୀତ, କଣ୍ଠଶିଳ୍ପୀ ରୀତାଞ୍ଜଳି କୁଣ୍ଡୁ। 8:15 ଆପଣଙ୍କ ଚିଠି ପାଇଛୁର ପୁନଃ ପ୍ରସାରଣ ଶୁଣିପାରିବେ। 8:30 ଶାସ୍ତ୍ରୀୟ ସଙ୍ଗୀତ କଣ୍ଠ ସଙ୍ଗୀତ ଶୁଣିବେ, ପରିବେଷଣ ପଣ୍ଡିତ ସିଆରାମ ତିୱାରୀ। 9:15 ସ୍ପଟଲାଇଟ୍ କାର୍ଯ୍ୟକ୍ରମ ଶୁଣିବେ। 9:30 ଅଖିଳ ଭାରତୀୟ ହିନ୍ଦୀ ବିଜ୍ଞାନ ପତ୍ରିକା କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 10:00 ଶୁଣିପାରିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏଥିଲା ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣନ୍ତୁ, ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନାହିଁ ଦିନ ନାହିଁ ରାତି।
4: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ମଳୟରଞ୍ଜନ ମିଶ୍ର। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ ଦେଶବ୍ୟାପୀ 47ଟି କେନ୍ଦ୍ରରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଆଭାସୀ ଜରିଆରେ ପୂର୍ବାହ୍ନ 11ଟାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ ମୋଦି ନବନିଯୁକ୍ତଙ୍କୁ ଉଦ୍ବୋଧନ ଦେବେ। ରେଳ, ଗୃହ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ଓ ଉଚ୍ଚଶିକ୍ଷା ବିଭାଗ ସହିତ ବିଭିନ୍ନ କେନ୍ଦ୍ରୀୟ ବିଭାଗରେ ଚୟନ ହୋଇଥିବା ଯୁବକ ଯୁବତୀଙ୍କୁ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ରାଜ୍ୟର ପ୍ରମୁଖ ଐତିହ୍ୟ କୀର୍ତ୍ତିରାଜି, ସ୍ଥାପତ୍ୟ, ମନ୍ଦିର ଏବଂ ଐତିହାସିକ ସ୍ଥାନଗୁଡ଼ିକର ସଂରକ୍ଷଣ ଲକ୍ଷ୍ୟ ନେଇ ସରକାର ପଦକ୍ଷେପ ଗ୍ରହଣ କରିଛନ୍ତି ବୋଲି ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ, ଆଇଆଇଟି ଖଡ଼ଗପୁର ଏବଂ ଭୋପାଳପୁର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ମଧ୍ୟରେ ଏକ ଅଣ ଆର୍ଥିକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଧୀନରେ ଥିବା 82ଟି ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଅଧୀନରେ ଥିବା 212ଟି କୀର୍ତ୍ତିରାଜିର ବିକାଶ ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ ବୋଲି ଶ୍ରୀ ସୁରଜ ଆଶାବ୍ୟକ୍ତ କରିଛନ୍ତି। ସର୍କିଟ୍ ହାଉସ୍ଗୁଡ଼ିକର ସୁପରିଚାଳନା, ରକ୍ଷଣାବେକ୍ଷଣ ଏବଂ ଉନ୍ନତ ସେବାକୁ ସୁନିଶ୍ଚିତ କରିବାକୁ ରାଜସ୍ୱ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡକ୍ଟର ଅରବିନ୍ଦ ପାଢ଼ୀ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରଠାରେ ଗତକାଲି ଡକ୍ଟର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏ ସଂକ୍ରାନ୍ତ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିଚାଳନାଗତ ସ୍ୱଚ୍ଛତା, ଉନ୍ନତମାନର ସେବା, ଆର୍ଥିକ ଶୃଙ୍ଖଳା ଏବଂ ସ୍ୱଚ୍ଛ ବୁକିଂ ପ୍ରକ୍ରିୟା ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। କଟକ, ବରଗଡ଼ ଏବଂ ଯାଜପୁର ଜିଲ୍ଲାରେ ହସ୍ତତନ୍ତ କେନ୍ଦ୍ର ଏବଂ ପାର୍କ ପ୍ରତିଷ୍ଠା ପାଇଁ ସରକାରଙ୍କ ପକ୍ଷରୁ ବିଚାର ବିମର୍ଶ ଆରମ୍ଭ ହୋଇଛି। ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ କୁମାର ସିଂଙ୍କ ଅଧ୍ୟକ୍ଷତାରେ ଏନେଇ ଏକ ବୈଠକ ଗତକାଲି ଅନୁଷ୍ଠିତ ହୋଇଯାଇଛି। କଟକ ଜିଲ୍ଲାର ଅଭିମାନପୁର, ବରଗଡ଼ର ଗୋବିନ୍ଦପୁର ମୌଜା, ଯାଜପୁର ଜିଲ୍ଲାର ଗୋପାଳପୁରଠାରେ ଏହି କେନ୍ଦ୍ର ପ୍ରତିଷ୍ଠା ନେଇ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ବାଲେଶ୍ୱର ଜିଲ୍ଲା ଚାନ୍ଦିପୁରସ୍ଥିତ ପରୀକ୍ଷଣ ଘାଟିରେ ସ୍ୱଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ଅଗ୍ନି 1ର ସାନ୍ଧ୍ୟକାଳୀନ ପରୀକ୍ଷଣ ସଫଳତାର ସହ ସମ୍ପନ୍ନ ହୋଇଛି। ପ୍ରତିରକ୍ଷା ଗବେଷଣା ପ୍ରତିଷ୍ଠାନ ଡିଆର୍ଡିଓ ପକ୍ଷରୁ ଷ୍ଟ୍ରାଟେଜିକ୍ ଫୋର୍ସ କମାଣ୍ଡର ସହଯୋଗରେ ଏହି ପରୀକ୍ଷା କରାଯାଇଛି। ସମ୍ପୂର୍ଣ୍ଣ ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ ଏହି କ୍ଷେପଣାସ୍ତ୍ର ପରୀକ୍ଷାର ସମସ୍ତ ମାନଦଣ୍ଡ ସଫଳତାର ସହ ସମ୍ପନ୍ନ କରିଥିବା ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି। ସଂସ୍କୃତି ମନ୍ତ୍ରଣାଳୟ ଅଧୀନରେ ରାଜ୍ୟର ପାଣ୍ଡୁଲିପି, ତାଳପତ୍ର, ପୋଥି ଏବଂ ପ୍ରାଚୀନ ଗ୍ରନ୍ଥଗୁଡ଼ିକର ସର୍ଭେ ଓ ଦସ୍ତାବିଜକରଣ କାର୍ଯ୍ୟ ଜାରି ରହିଛି। ଜ୍ଞାନଭାରତ ମିଶନ ଆପ୍ ମାଧ୍ୟମରେ ସେଗୁଡ଼ିକର ପଞ୍ଜୀକରଣ ପାଇଁ ପରାମର୍ଶ ଦିଆଯାଇଛି। କୌଣସି ସଂସ୍ଥା କିମ୍ବା ବ୍ୟକ୍ତିବିଶେଷଙ୍କ ନିକଟରେ ସଂରକ୍ଷିତ ଥିବା ଏହିସବୁ ବିରଳ ସଂଗ୍ରହଗୁଡ଼ିକର ପଞ୍ଜୀକରଣ ପାଇଁ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଯୋଗାଯୋଗ କରିବାକୁ କୁହାଯାଇଛି। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ସିଏଚ୍ଏସ୍ସି ପକ୍ଷରୁ ଯୁକ୍ତ 2 ପରୀକ୍ଷାରେ ପ୍ରଦାନ କରାଯିବାକୁ ଥିବା ମାର୍କସିଟ୍ ତ୍ରୁଟିଶୂନ୍ୟ ରହିବ ବୋଲି ପରିଷଦ କହିଛି। ଡିଜିଟାଲ ମାର୍କସିଟ୍ରେ ରହିଥିବା ତ୍ରୁଟି ପରିପ୍ରେକ୍ଷୀରେ ପରିଷଦ ପକ୍ଷରୁ ଏହା କୁହାଯାଇଛି। ବୈଷୟିକ କାରଣ ଯୋଗୁଁ ଏହି ତ୍ରୁଟି ରହିଥିବା ପରିଷଦ ସ୍ୱଷ୍ଟ କରିଛି। ଏନେଇ ସମସ୍ତ କନିଷ୍ଠ ମହାବିଦ୍ୟାଳୟଠାରୁ ରିପୋର୍ଟ ମଗାଯାଇଛି। ପରୀକ୍ଷା ଖାତାର ପୁନଃମୂଲ୍ୟାଙ୍କନ ସଂକ୍ରାନ୍ତ ବିଜ୍ଞପ୍ତି ଆସନ୍ତା ସୋମବାର ପ୍ରକାଶ ପାଇବ ବୋଲି ପରିଷଦ ପକ୍ଷରୁ କୁହାଯାଇଛି। କନ୍ଧମାଳ ଜିଲ୍ଲା ପରିଷଦର 8ମ ଅଧିବେଶନ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଶିକ୍ଷା, ସ୍ୱାସ୍ଥ୍ୟ, କୃଷି, ଉଦ୍ୟାନ କୃଷି, ପାନୀୟ ଜଳ, ଗ୍ରାମୀଣ ଆବାସ ଏବଂ ଅନ୍ୟାନ୍ୟ ଜନକଲ୍ୟାଣକାରୀ ଯୋଜନାର ସ୍ଥିତି ନେଇ ସମୀକ୍ଷା କରାଯାଇଛି। କେନ୍ଦ୍ରାପଡ଼ା ସଦର ନିକିରେଇ ରାଜନଗର ତାଳଚୁଆ ମେରେଇନ୍ ଏବଂ ମାର୍ଶାଘାଇ ଥାନା ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ଗତକାଲି ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ମୋଟ 1737 ଲିଟର ମଦ ଜବତ କରାଯିବା ସହ 8 ଜଣଙ୍କୁ ଗିରଫ କରାଯାଇଥିବା ଜିଲ୍ଲା ଅବକାରୀ ବିଭାଗ ସୂଚନା ଦେଇଛି। ଦେଶବ୍ୟାପୀ ଜାରି ରହିଥିବା ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂରରେ ସର୍ବପ୍ରଥମ ଅଧୀନରେ କଟକ ଜିଲ୍ଲାର 8ଗଡ଼ ବ୍ଲକରେ ଏକ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜନପ୍ରତିନିଧି, ସରକାରୀ ଏବଂ ବେସରକାରୀ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା ଯୋଗଦେଇ ରାସ୍ତାଘାଟ, ସାର୍ବଜନୀନ ସ୍ଥାନ, ହସ୍ପିଟାଲ ଆଦିର ସଫେଇ କାର୍ଯ୍ୟ କରିଥିଲେ। ପରିବେଶ ସଂରକ୍ଷଣ ଦିଗରେ କଇଁଛଙ୍କର ଭୂମିକା ଏବଂ ସେମାନଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱ କଇଁଛ ଦିବସ ପାଳନ କରାଯାଉଛି। 2000 ଏହି ଦିବସ ମଇ ମାସ 23 ତାରିଖରେ ପ୍ରତିବର୍ଷ ପାଳିତ ହୋଇଆସୁଛି। ଓଡ଼ିଶା ଏବଂ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା 26 ତାରିଖ ପର୍ଯ୍ୟନ୍ତ ପ୍ରବଳ ଗରମ ଅନୁଭୂତ ହେବ। ଆସନ୍ତା 24 ମଧ୍ୟରେ ଗରମ ଏବଂ ଗୁଳୁଗୁଳି ନେଇ ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପ୍ରାୟ 15 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
5: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ସ୍ୱାସ୍ଥ୍ୟ ସୂଚନା। ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ ଏ ସମ୍ପର୍କରେ କହିଛନ୍ତି ଡକ୍ଟର ସ୍ମିତା କୁମାରୀ ପଣ୍ଡା।
6: ଆମ ସମସ୍ତଙ୍କ ପାଇଁ ହାତ ଧୋଇବା ଏକ ନୀତିଦିନିଆ ସାଧାରଣ ଘଟଣା। ସାଧାରଣତଃ ହାତରେ ମଇଳା ଥିଲେ ଆମେ ହାତ ଧୋଇଥାଉ, କିନ୍ତୁ ହାତ ସଫା ଦିଶୁଥିଲେ ମଧ୍ୟ ତାରି ଉପରେ ବହୁ ସଂଖ୍ୟାରେ ଓ ବହୁ ରକମର ଅଦୃଶ୍ୟ ଜୀବାଣୁ, ଭୂତାଣୁ ଓ ପରଜୀବୀ ଲାଖି ରହିଥାନ୍ତି। ପ୍ରତି ମୁହୂର୍ତ୍ତରେ ଆମର ହାତ ଆମର ଆଖପାଖରେ ଥିବା ବିଭିନ୍ନ ଜିନିଷପତ୍ରକୁ ଅନେକ ଥର ଛୁଇଁଥାଏ। ଅଜାଣତରେ ଆମର ହାତ ଆମର ଆଖି, ନାକ, ପାଟି ଓ ମୁହଁକୁ ଯାଉଥାଏ। ସେହି

0: ଜଣ୍ଡିସ୍, ଟାଇଫଏଡ଼୍ ରୋଗ ଇତ୍ୟାଦି। କୋଭିଡ୍ ମହାମାରୀ ମଧ୍ୟ ଏକ ଭୂତାଣୁଜନିତ ରୋଗ ଥିଲା ଏବଂ ଏହା ଜଣଙ୍କ ଠାରୁ ଆଉ ଜଣଙ୍କୁ କାଶ, ଛିଙ୍କ ମାଧ୍ୟମରେ ବା ହାତ ମାଧ୍ୟମରେ ସାରା ପୃଥିବୀରେ ବ୍ୟାପିଥିଲା। ତାପରେ ହାତ ଧୋଇବାକୁ ଆମେ ନୀତିଦିନିଆ ଜୀବନଚର୍ଯ୍ୟାରେ ସାମିଲ କରିଥିଲୁ। ଏବେ ଆମେ ଚିନ୍ତା କରିବା କେଉଁ କେଉଁ ସମୟରେ ହାତ ଧୋଇବାଟା ବିଜ୍ଞାନସମ୍ମତ। ଖାଦ୍ୟ ଖାଇବା ପୂର୍ବରୁ, ଖାଦ୍ୟ ରାନ୍ଧିବା ପୂର୍ବରୁ, ଖାଦ୍ୟ ବାଢ଼ିବା ପୂର୍ବରୁ ଓ ଛୁଆଙ୍କୁ ଖାଦ୍ୟ ଖୁଆଇବା ପୂର୍ବରୁ ହାତ ଧୋଇବା ନିତାନ୍ତ ଆବଶ୍ୟକ। ତାପରେ ଆଉ କିଛି କାରଣ ମଧ୍ୟ ଆମେ ଦେଖିଦେବା ହାତ ଧୋଇବାର ବିଜ୍ଞାନସମ୍ମତ କାରଣ। ଝାଡ଼ା ଓ ପରିସ୍ରା ଯିବା ପରେ, ମଇଳା ଜିନିଷ ସଫା କରିବା ପରେ, ଛିଙ୍କ ଓ କାଶ ପରେ, ପୋଷା ଜୀବଜନ୍ତୁକୁ ଛୁଆଁଛୁଇଁ କରିବା ପରେ, ବାହାରୁ ବୁଲାବୁଲି କରି ଘରକୁ ଫେରିବା ପରେ, ହସ୍ପିଟାଲ କିମ୍ବା ରୋଗୀକୁ ଦେଖି ଆସିବା ପରେ ହାତ ଧୋଇବା ନିହାତି ଆବଶ୍ୟକ। ଅନେକ ବୁଝନ୍ତି ଖାଲି ପାଣିରେ ହାତ ଧୋଇଲେ ଯଥେଷ୍ଟ, କିନ୍ତୁ ସାବୁନ ଓ ପାଣିରେ ଉଭୟ ହାତକୁ ଆଗପଟ, ପଛପଟ, ଅଙ୍ଗୁଳି ମଝିର ଜାଗା, ଅଙ୍ଗୁଳିର ଅଗ୍ରଭାଗ ଓ ପାପୁଲିର ପ୍ରତିଟି ଅଂଶକୁ ଭଲ ଭାବରେ ପ୍ରାୟ ଅଧା ମିନିଟ୍ ବା 30 ସେକେଣ୍ଡ ଧରି ଘଷି ଘଷି ଧୋଇବା ଆବଶ୍ୟକ। ସାବୁନ ଓ ପାଣି ସାନିଟାଇଜର ଅପେକ୍ଷା ଯଥେଷ୍ଟ ଭଲ। ହାତ ଧୋଇବା ଅଭ୍ୟାସ ସାଙ୍ଗରେ ନିୟମିତ ନଖ କାଟିବା ଓ ନଖକୁ ସଫା ରଖିବା ଅଧିକ ଉପଯୋଗୀ ହୋଇଥାଏ। ଆମେ କହିପାରିବା ହାତ ଧୁଆ ଏକ ସରଳ, ସୁବିଧାଜନକ, ଶସ୍ତା ଓ କମ୍ ସମୟ ନେଉଥିବା ନିର୍ଭରଯୋଗ୍ୟ ବିଜ୍ଞାନସମ୍ମତ ସ୍ୱାସ୍ଥ୍ୟ କବଚ। ଏଣୁ ହାତ ଧୁଅନ୍ତୁ, ରୋଗମୁକ୍ତ ରହନ୍ତୁ।
1: ଶୁଣିଲେ ସ୍ୱାସ୍ଥ୍ୟ ସୂଚନାରେ ସ୍ୱଚ୍ଛ ହାତ ଶରୀର ପାଇଁ କେତେ ଜରୁରୀ, ଏ ସମ୍ପର୍କରେ କହିଥିଲେ ସ୍ମିତା କୁମାରୀ ପଣ୍ଡା।

0: ବର୍ତ୍ତମାନ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର, ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କଲା ସନ୍ରାଇଜର୍ସ ହାଇଦ୍ରାବାଦ। 19ତମ ରୋଜଗାର ମେଳାରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଭାସୀ ମାଧ୍ୟମରେ 51,000 ଅଧିକ ଚୟନିତ ପ୍ରାର୍ଥୀଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ। ଦେଶର 47ଟି ସ୍ଥାନରେ ଆଜି ରୋଜଗାର ମେଳା ଜରିଆରେ ଏହି ନିଯୁକ୍ତିପତ୍ର ବଣ୍ଟନ କରାଯିବ। ନୂତନ ଭାବେ ନିଯୁକ୍ତି ପାଇଥିବା ପ୍ରାର୍ଥୀମାନେ ରେଳ ମନ୍ତ୍ରଣାଳୟ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ, ଆର୍ଥିକ ସେବା ବିଭାଗ, ଉଚ୍ଚଶିକ୍ଷା ବିଭାଗ ଆଦି ମନ୍ତ୍ରଣାଳୟ ଏବଂ ସରକାରୀ ବିଭାଗରେ ଯୋଗଦେବେ। ନିଯୁକ୍ତି ସୃଷ୍ଟି ଉପରେ ପ୍ରଧାନମନ୍ତ୍ରୀଙ୍କର ପ୍ରତିବଦ୍ଧତାକୁ ଦୃଷ୍ଟିରେ ରଖି ରୋଜଗାର ମେଳା ସରକାରଙ୍କ ଏକ ପ୍ରମୁଖ ପଦକ୍ଷେପ ପାଲଟିଛି। ପୂର୍ବରୁ ଦେଶରେ 18ଟି ରୋଜଗାର ମେଳାର ଆୟୋଜନ କରାଯାଇ ପ୍ରାୟ 12 ଲକ୍ଷ ନିଯୁକ୍ତିପତ୍ର ବଣ୍ଟନ କରାଯାଇଥିବା ଜଣାପଡ଼ିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏବଂ ସାଇପ୍ରସ୍ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗ ପାଇଁ ଅସୀମ ସମ୍ଭାବନା ରହିଛି। ସେ କହିଛନ୍ତି, ଉଭୟ ଦେଶ ସେମିକଣ୍ଡକ୍ଟର,

ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ। ଗତ ରାତିରେ ରାଷ୍ଟ୍ରପତି ଭବନରେ ଆୟୋଜିତ ନୈଶ ଭୋଜିରେ ଯୋଗଦେବା ପରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି, ପ୍ରଯୁକ୍ତିବିଦ୍ୟା ଏବଂ ନବସୃଜନ କ୍ଷେତ୍ରରେ ଭାରତ ଓ ସାଇପ୍ରସ୍ ଭବିଷ୍ୟତର ଆହ୍ୱାନଗୁଡ଼ିକର ମୁକାବିଲା କରିବା କ୍ଷେତ୍ରରେ ସଫଳ ହେବେ। ଶ୍ରୀମତୀ ମୁର୍ମୁ ଭାରତର ଯୁବ ପ୍ରତିଭା, ପ୍ରଯୁକ୍ତିବିଦ୍ୟା କ୍ଷମତା ଏବଂ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ ସାଇପ୍ରସ୍ର ନବସୃଜନ ଇକୋସିଷ୍ଟମ୍କୁ ଶକ୍ତି ଯୋଗାଇବ ବୋଲି କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ଅନ୍ୟାନ୍ୟ ସଂସ୍କାରମୂଳକ ପ୍ରସଙ୍ଗରେ ସାଇପ୍ରସ୍ର ସହଯୋଗକୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ପ୍ରଶଂସା କରିଛନ୍ତି। ଉଭୟ ଦେଶ ମଧ୍ୟରେ ପ୍ରତ୍ୟକ୍ଷ ପୁଞ୍ଜିନିବେଶ ସମେତ ବୃଦ୍ଧି ପାଉଥିବା ରଣନୈତିକ ସହଭାଗିତା ପାରସ୍ପରିକ ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ କହିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସି ଆଜି ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କୋଲକାତାରେ ପହଞ୍ଚିବେ। କୋଲକାତାରେ ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଭିକ୍ଟୋରିଆ ମେମୋରିଆଲ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ସେ ନୂଆଦିଲ୍ଲୀ ଯାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସାକ୍ଷାତ ଆଲୋଚନା କରିବେ। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଆଲୋଚନା କରିବେ। ପରେ ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ୍ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଉଭୟ ବୈଦେଶିକ ମନ୍ତ୍ରୀ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆମନ୍ତ୍ରଣ କ୍ରମେ ଏହି ସମ୍ମିଳନୀରେ ଯୋଗଦେବେ। ସମ୍ମିଳନୀରେ ବିଭିନ୍ନ ବିଶ୍ୱସ୍ତରୀୟ ଓ ଆଞ୍ଚଳିକ ପ୍ରସଙ୍ଗ ଉପରେ ଆଲୋଚନା ହେବ। ମିଆମିରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ରୁବିଓ କହିଛନ୍ତି, ଭାରତ ଆମେରିକାର ଏକ ବୃହତ ସହଯୋଗୀ ଏବଂ ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଆଗାମୀ ଦିନରେ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ସିବିଏସ୍ଇ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷାର ଉତ୍ତର ଖାତା ନକଲ ପାଇବା ଲାଗି ଶେଷ ତାରିଖ ଗୋଟିଏ ଦିନ ବୃଦ୍ଧି କରାଯାଇଛି। ପୂର୍ବରୁ ଉତ୍ତର ଖାତାର ନକଲ ପାଇବାର ଶେଷ ତାରିଖ ଆଜି ଶେଷ ହେଉଥିବା ବେଳେ ଏହାକୁ ଆସନ୍ତାକାଲି ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଗତ କିଛିଦିନ ଧରି ସିବିଏସ୍ଇର ୱେବ୍ସାଇଟ୍ରେ ଅତ୍ୟଧିକ ଭିଡ଼ ଯୋଗୁଁ ସୃଷ୍ଟି ହେଉଥିବା ପରିସ୍ଥିତିକୁ ସୁଧାରିବା ନିମନ୍ତେ ଏପରି ନିଷ୍ପତ୍ତି ନିଆଯାଇଛି। ବୋର୍ଡ ପକ୍ଷରୁ କୁହାଯାଇଛି, ଛାତ୍ରଛାତ୍ରୀମାନେ ଉତ୍ତର ଖାତାର ନକଲ ମିଳିବା ପରେ ପୁନଃ ମୂଲ୍ୟାଙ୍କନ ପାଇଁ ଆବେଦନ କରିବା ଲାଗି ଦୁଇ ଦିନ ସମୟ ପାଇବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2025-26 ଆର୍ଥିକ ବର୍ଷ ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବାକୁ ଅନୁମୋଦନ କରିଛି। ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ସର୍ବାଧିକ ଲାଭାଂଶ ପ୍ରଦାନ କରୁଥିବା ଜଣାପଡ଼ିଛି। ଗତକାଲି ମୁମ୍ବାଇରେ ଆର୍ବିଆଇ ଗଭର୍ଣ୍ଣର ସଞ୍ଜୟ ମାଲହୋତ୍ରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ନିର୍ଦ୍ଦେଶକ ବୋର୍ଡର 623ତମ ବୈଠକରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ରିଜର୍ଭ ବ୍ୟାଙ୍କ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ 2025-26 ଆର୍ଥିକ ବର୍ଷରେ ଆୟ 26.42% ବୃଦ୍ଧି ପାଇଛି। ଏଥିସହିତ ଖର୍ଚ୍ଚ ମଧ୍ୟ 27.6%କୁ ବୃଦ୍ଧି ପାଇଛି। ଆର୍ଥିକ ବର୍ଷ 2026 ସୁଦ୍ଧା ପାଣ୍ଠି ସ୍ଥାନାନ୍ତର ପରିମାଣ 3.13 ଲକ୍ଷ କୋଟିରୁ 3.95 ଲକ୍ଷ କୋଟିକୁ ବୃଦ୍ଧି ପାଇଛି। ସୂଚନା ଅନୁଯାୟୀ ଚଳିତ ବର୍ଷ March 31 ସୁଦ୍ଧା ରିଜର୍ଭ ବ୍ୟାଙ୍କର ବାଲାନ୍ସ ସିଟ୍ 20.61% ବୃଦ୍ଧି ପାଇ 91.97 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି। ରିଜର୍ଭ ବ୍ୟାଙ୍କ ତଥ୍ୟ ଅନୁଯାୟୀ ବାଲାନ୍ସ ସିଟ୍ର 6.5% ବଫର ରଖିବା ପରେ 2026 ଆର୍ଥିକ ବର୍ଷ ପାଇଁ 1.9 ଲକ୍ଷ କୋଟି ଟଙ୍କା ଜରୁରୀକାଳୀନ ଆର୍ଥିକ ମୁକାବିଲା ଲାଗି ରଖାଯାଇଛି। ଲେବାନନରେ ଜାତିସଂଘ ଶାନ୍ତିରକ୍ଷା ମିଶନରେ କାର୍ଯ୍ୟରତ ଭାରତୀୟ ସେନା ଅଧିକାରୀ ମେଜର ଅଭିଳାଷା ବରାକଙ୍କୁ 2025 ନିମନ୍ତେ ଜାତିସଂଘ ସୈନ୍ୟ ଲିଙ୍ଗଗତ ସମାନତା ସମର୍ଥକ ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମେଜର ବରାକ ବର୍ତ୍ତମାନ ଲେବାନନରେ ଜାତିସଂଘର ମଧ୍ୟବର୍ତ୍ତୀକାଳୀନ ସୁରକ୍ଷା ବ୍ୟବସ୍ଥାରେ ମହିଳା ସହଯୋଗୀ ଦଳର କମାଣ୍ଡର ଭାବେ ଭାରତୀୟ ବାଟାଲିୟନରେ କାର୍ଯ୍ୟ କରୁଛନ୍ତି। ମେଜର ବରାକ ଭାରତୀୟ ସେନାର ପ୍ରଥମ ମହିଳା ଲଢୁଆ ହେଲିକପ୍ଟର ପାଇଲଟ ଅଟନ୍ତି। ଏହି ପୁରସ୍କାର ହାସଲ କରିବାରେ ମେଜର ବରାକ ତୃତୀୟ ଭାରତୀୟ ଶାନ୍ତିରକ୍ଷକ ହୋଇଛନ୍ତି। ପୂର୍ବରୁ ମେଜର ସୁମନ ଗବାନୀଙ୍କୁ 2019 ଏବଂ ମେଜର ରାଧିକା ସେନ୍ଙ୍କୁ 2023 ଏହି ପୁରସ୍କାର ମିଳିଥିଲା। 2016 ପ୍ରତ୍ୟେକ ବର୍ଷ ଜାତିସଂଘ ଶାନ୍ତି ଅଭିଯାନରେ ମୁତୟନ ହୋଇଥିବା

0: କମାଣ୍ଡର ଏବଂ ମିଶନ ମୁଖ୍ୟଙ୍କ ମଧ୍ୟରୁ ଜଣକୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥାଏ। ସ୍ପେସ୍ ଏକ୍ସ ପକ୍ଷରୁ ସବୁଠାରୁ ବୃହତ ଏବଂ ଶକ୍ତିଶାଳୀ ଷ୍ଟାରସିପ୍ ସୁପର ହେଭି ରକେଟ୍ ଆଜି ସକାଳେ ଆମେରିକାର ଟେକ୍ସାସରୁ ଉତ୍କ୍ଷେପଣ କରାଯାଇଛି। ଚନ୍ଦ୍ର ଏବଂ ମଙ୍ଗଳ ଗ୍ରହକୁ ଅଭିଯାନ ପାଇଁ ସମ୍ପୂର୍ଣ୍ଣ ପୁନଃ ବ୍ୟବହାରଯୋଗ୍ୟ ମହାକାଶଯାନ ବିକଶିତ କରିବା କ୍ଷେତ୍ରରେ ସ୍ପେସ୍ ଏକ୍ସକୁ ସଫଳତା ମିଳିଛି। ଏହା ପୂର୍ବରୁ ସ୍ପେସ୍ ଏକ୍ସ ଷ୍ଟାରସିପ୍ର ତୃତୀୟ ବିକଶିତ ରକେଟ୍ ବ୍ୟବହାର କରାଯାଇଥିଲା। ଏହି ରକେଟ୍ ମାଧ୍ୟମରେ ଭବିଷ୍ୟତରେ ମଙ୍ଗଳ ଅଭିଯାନ ଏବଂ ବୃହତ ଆକାରର ଉପଗ୍ରହ ନିୟୋଜନ କ୍ଷେତ୍ରରେ ସଫଳତା ମିଳିବ ବୋଲି ଆଶା କରାଯାଉଛି। ଆମେରିକାର ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ତୁଳସୀ ଗେବାର୍ଡ ଇସ୍ତଫା ଦେଇଛନ୍ତି। ସେ କହିଛନ୍ତି ତାଙ୍କ ସ୍ୱାମୀ ବିରଳ ଅସ୍ଥିକର୍କଟ ରୋଗରେ ପୀଡ଼ିତ ହୋଇଥିବା ଜଣାପଡ଼ିବା ପରେ ଆସନ୍ତା ଜୁନ୍ ମାସ 30 ତାରିଖରୁ ସେ ତାଙ୍କ ପଦବୀରୁ ଓହରିଯିବେ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଠାଇଥିବା ଇସ୍ତଫା ପତ୍ରରେ ସୁଶ୍ରୀ ଗେବାର୍ଡ କହିଛନ୍ତି ଗତ ଦେଢ଼ ବର୍ଷ ହେବ ଜାତୀୟ ଗୁଇନ୍ଦା ନିର୍ଦ୍ଦେଶକ ପଦରେ କାର୍ଯ୍ୟ କରିବା ଲାଗି ସୁଯୋଗ ମିଳିଥିବାରୁ ସେ କୃତଜ୍ଞ। ରାଷ୍ଟ୍ରପତି ଟ୍ରମ୍ପ ମଧ୍ୟ ସୁଶ୍ରୀ ଗେବାର୍ଡଙ୍କୁ ପ୍ରଶଂସା କରି କହିଛନ୍ତି ଆମେରିକା ପ୍ରଶାସନରେ ତାଙ୍କର ଅନୁପସ୍ଥିତି ଶୂନ୍ୟସ୍ଥାନ ସୃଷ୍ଟି କରିବ। ସେହି ପଦରେ ଜାତୀୟ ଗୁଇନ୍ଦା ସଂସ୍ଥାର ମୁଖ୍ୟ ଉପନିର୍ଦ୍ଦେଶକ ଆରନ୍ ଲୁକାସ୍ କାର୍ଯ୍ୟବାହୀ ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଇବେ ବୋଲି ଜଣାପଡ଼ିଛି। ଆକାଶବାଣୀରେ ଲୋକଙ୍କ ପଦ୍ମ ଧାରାବାହିକର ପରବର୍ତ୍ତୀ ଭାଗରେ ପ୍ରସିଦ୍ଧ ଭାୟୋଲିନ୍ ବାଦକ ଏନ୍ ରାଜମ୍ଙ୍କ ସହ ବାର୍ତ୍ତାଳାପ ପ୍ରଚାର କରାଯିବ। ଏନ୍ ରାଜମ୍ଙ୍କୁ ଭାୟୋଲିନ୍ ବାଦନ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ ପାଇଁ ପଦ୍ମଶ୍ରୀରେ ସମ୍ମାନିତ କରାଯିବ। ଏହି ବାର୍ତ୍ତାଳାପ ଆଜି ସକାଳ 9:10 100.1 ଆକାଶବାଣୀ ଗୋଲ୍ଡ ଚ୍ୟାନେଲରେ ପ୍ରସାରଣ କରାଯିବ। କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲ୍ ୟୁଟ୍ୟୁବ୍ ଚ୍ୟାନେଲରେ ମଧ୍ୟ ଉପଲବ୍ଧ ହେବ। ଆଇପିଏଲ୍ କ୍ରିକେଟ୍ରେ ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ର ବିଶାଳ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। ଇଶାନ କିଶାନଙ୍କୁ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଘୋଷଣା କରାଯାଇଥିଲା। ଆଜି ଆଇପିଏଲ୍ କ୍ରିକେଟ୍ରେ ଲକ୍ଷ୍ନୌରେ 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଓଡ଼ିଶା ସମେତ 8 ରାଜ୍ୟକୁ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଅନ୍ୟପକ୍ଷରେ ଅସହ୍ୟ ଗ୍ରୀଷ୍ମ ପ୍ରବାହ ନେଇ ପୂର୍ବ ମଧ୍ୟପ୍ରଦେଶ ଉତ୍ତରପ୍ରଦେଶ ଓ ବିଦର୍ଭ ଅଞ୍ଚଳକୁ ସତର୍କତା ଜାରି କରାଯାଇଛି। ମୁଖ୍ୟ ସମ୍ବାଦ ପୁଣିଥରେ 19ତମ ରୋଜଗାର ମେଳାରେ ଆଜି 51,000 ଅଧିକ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ। ସେମିକଣ୍ଡକ୍ଟର ମହାକାଶ ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଉତ୍ତମ ସହଯୋଗୀ ସାବ୍ୟସ୍ତ ହେବେ ଭାରତ ଓ ସାଇପ୍ରସ୍, କହିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। 4-ଦିନିଆ ଭାରତ ଗସ୍ତରେ ଆସି ଆଜି କୋଲକାତାରେ ପହଞ୍ଚିବେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। 25-26 ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ସରକାରଙ୍କୁ 2.86 ଲକ୍ଷ କୋଟି ଟଙ୍କାର ଲାଭାଂଶ ହସ୍ତାନ୍ତର କରିବ ଭାରତୀୟ ରିଜର୍ଭ ବ୍ୟାଙ୍କ। ଏବଂ ଆଇପିଏଲ୍ କ୍ରିକେଟ୍ରେ ଗତକାଲି ଅନୁଷ୍ଠିତ ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ 55 ରନ୍ରେ ପରାସ୍ତ କରିଛି ସନ୍ରାଇଜର୍ସ ହାଇଦ୍ରାବାଦ। ସମ୍ବାଦ ଶେଷ ହେଲା।
1: ଓଡ଼ିଆରେ ସମ୍ବାଦ ଶୁଣିଲେ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଚାଷର ହାଲ।
2: ଆମର ଚାଷୀ ଭାଇ ବୁହେନମାନେ ଦୁଇ ପଇସା ଅତକା କମାବାର ଲାଗି ଭିନ୍ ଭିନ୍ କିସ୍ମର ଫଲ ଚାଷ ମାନେ କରୁଛନ୍, ଯେନ୍ତାକି ଆମ, କଦେଲ, ମାୟା, ଅଁଲା ଆର୍ ଲିଚୁ। ତ ଲିଚୁଟା ଗୋଟେ ମିଠା ଫଲ ହେ, ଯେନ୍ଟା ଖାଇବାର୍କେ ଭଲ ଲାଗ୍ସି। ଆର୍ ବିଶେଷ କରି ଖରାଦିନେ ଇଟା ବଜାରନ ପ୍ରଚୁର ମାତ୍ରାନ ବିକ୍ରି ହେସି। ଆର୍ ବିଶେଷ କରି ଚାଷୀ ଭାଇମାନଙ୍କର ଲାଗି ଇଟା ଅତକା ପଇସା କମାବାର ଗୋଟେ ବିଶେଷ ଜରିଆ ହେ। ତ ଯେନ୍ ଚାଷୀ ଭାଇ ବୁହେନମାନେ ଲିଚୁ ଚାଷ କରୁଛନ୍, ସେମାନଙ୍କର ଲାଗି ଏ ସମୟଟା ଗୋଟେ ବିଶେଷ ସମୟ ହେ। କାହିଁଥିର ଲାଗି କି ଇ ସମୟଥି ଆମକୁ ଗଛମାନଙ୍କର ବିଶେଷ ଯତ୍ନ ନେବାର୍କେ ପଡ଼ବା, ଯାହାର ଦ୍ୱାରା ଆମେ ଭଲ ଫଲ ପାଇପାର୍ମା ଆର୍ ତାକେ ବିକି କରି ବଜାର ନଦୀ ପଇସା ଅତକା କମେଇ ପାର୍ମା। ତ ଭଲ ଫଲ ପାଇବାର୍କେ ହେଲେ ଲିଚୁ ଗଛକେ ରୋଗ ପୋକନୁ ବଚାବାର୍କେ ପଡ଼ବା, ତାର ଭଲସେ ଯତ୍ନ ନେବାର୍କେ ପଡ଼ବା। ଲିଚୁ ଗଛ ଭଲସେ ବଢ଼ବାର ଲାଗି ତାକେ ଟିକେ ଭଲ ଭାବେ ଖରା ଦରକାର, ଯେନ୍ତାକି ଦିନକୁ 6-8 ଘଣ୍ଟା ଲେଖା। ମାଟିଟା ଟିକେ ଅମ୍ଳୀୟ ହେବାର କଥା ଆର୍ ତାଙ୍କର ମୂଲେ ପାନ ଜମିକରି ନାଇଁ ରହିବାର କଥା। ତ ଆମେ କହିପାର୍ମା କି ଲିଚୁ ଚାଷ ଯେନ୍ ଜାଗାରେ କରୁଛୁ, ତ ଯେନ ଲିଚୁ ଗଛମାନେ ଲାଗିଛେ ତାର ମୂଲ ପାଖେ ପାନ ନିଷ୍କାସନର ବ୍ୟବସ୍ଥା ଭଲ ଥିବାର କଥା। ଗଛରକୁ ଦୁଇଥର ଲେଖା ଫେବୃଆରୀ, ମାର୍ଚ୍ଚ ଆର୍ ଜୁନ୍ ଜୁଲାଇ ବେଲକେ ଜୈବିକ ସାର ଯେନ୍ଟାକି ଗୋବର ଖତ ହଉ କି ଭର୍ମି କମ୍ପୋଷ୍ଟ ଆମକୁ ସମୟ ସମୟକେ ଦେବାର୍କେ ପଡ଼ବା। ସେଦିନେ ପାନ କମ୍ ଦେମା।

ଡେଲ୍ଟା ଭାଇରସ୍ କେବଳ ପ୍ରାଣୀରୁ ମନୁଷ୍ୟକୁ ସଂକ୍ରମିତ କରିଥିବା ସ୍ଥଳେ ଇବୋଲା ସଂକ୍ରମଣ ପ୍ରଥମେ ପ୍ରାଣୀଠାରୁ ଆରମ୍ଭ ହୋଇଥିଲେ ହେଁ ପରବର୍ତ୍ତୀ ପର୍ଯ୍ୟାୟରେ ଏହା ମନୁଷ୍ୟରୁ ମନୁଷ୍ୟକୁ ସଂକ୍ରମଣରେ ରୂପାନ୍ତରିତ ହୋଇଥାଏ। ଯେଉଁ କାରଣରୁ ଏହା ପ୍ୟାଣ୍ଡେମିକ୍ ସୃଷ୍ଟି କରିବାର ସମ୍ଭାବନା ସୃଷ୍ଟି କରିଥାଏ, ଇବୋଲା ଭାଇରସ୍ ପ୍ରଥମେ ଏକ ଜାତିର ଫଳଭୋଗୀ ବାଦୁଡ଼ିରୁ ସଂକ୍ରମିତ କରିଥାଏ। ସେହି ସଂକ୍ରମିତ ବାଦୁଡ଼ିକୁ ଖାଇବା ଦ୍ୱାରା ମନୁଷ୍ୟ ସଂକ୍ରମିତ ହୋଇଥାଏ। ପ୍ରାୟ 3 ସପ୍ତାହ ମଧ୍ୟରେ ସଂକ୍ରମିତ ମନୁଷ୍ୟଠାରେ ଏହାର ଲକ୍ଷଣ ଦେଖାଦେଇ ପ୍ରଥମେ ଜ୍ୱର ସର୍ଦ୍ଦିରୁ ଆରମ୍ଭ ହୋଇ କ୍ରମେ ଆଭ୍ୟନ୍ତରୀଣ ରକ୍ତସ୍ରାବ, ଆଭ୍ୟନ୍ତରୀଣ ଅଙ୍ଗପ୍ରତ୍ୟଙ୍ଗ ଅଚଳ ହେବା ଆଦିରେ ପରିଣତ ହୋଇ ରୋଗୀର ଶେଷରେ ମୃତ୍ୟୁ ଘଟିଥାଏ। ରୋଗୀ ସହିତ ପ୍ରତ୍ୟକ୍ଷ ବା ପରୋକ୍ଷ ସଂସ୍ପର୍ଶରେ ଆସିବା ଦ୍ୱାରା ଅନ୍ୟମାନେ ସଂକ୍ରମଣର ଶିକାର ହୋଇଥାନ୍ତି। ଆଫ୍ରିକାର ସେହି ଅଞ୍ଚଳରେ ନିୟମିତ ଭାବରେ ଦେଖାଦେଉଥିବା ଇବୋଲା ସଂକ୍ରମଣର ପ୍ରତିରୋଧ ପାଇଁ ଟିକା ଆବିଷ୍କୃତ ହୋଇଥିଲେ ହେଁ ଏଥର ସେହି ଭାଇରସ୍ ନିଜର ରୂପାନ୍ତର ଘଟାଇ ଯେଉଁ ବଣ୍ଡି ବୁଗ୍ୟୋ ନାମକ ଏକ ବିରଳ ଜାତି ରୂପରେ ଆବିର୍ଭୂତ ହୋଇଛି, ତାହା ପାଇଁ କୌଣସି ଟିକା ଏପର୍ଯ୍ୟନ୍ତ ଆବିଷ୍କୃତ ହୋଇପାରିନାହିଁ। ଏଠାରେ ସ୍ୱାଭାବିକ ଭାବରେ ପ୍ରଶ୍ନ ଉଠୁଛି, ଭାରତ ପାଇଁ ଏହା କେତେ ବିପଜ୍ଜନକ ହୋଇପାରେ? ଗ୍ରୀଷ୍ମ ଏବଂ ବର୍ଷା ଋତୁରେ ଆମର ଜନଗହଳିପୂର୍ଣ୍ଣ ସହରମାନଙ୍କରେ ବିଭିନ୍ନ ଅଚିହ୍ନା ଭାଇରସ୍ମାନଙ୍କର ଯେଭଳି ଅବାଧ ବିଚରଣ ଘଟିଥାଏ, ସେମାନଙ୍କ ମଧ୍ୟରେ ଆଉ ଏକ ବିଦେଶୀ ଭାଇରସ୍ର ଅନୁପ୍ରବେଶ ଚିନ୍ତାର ବିଷୟ ଅଟେ, ଏଥିରେ କୌଣସି ସନ୍ଦେହ ନାହିଁ। ତାକୁ ଅଟକାଇବା ଦୂରର କଥା, କିନ୍ତୁ ଆଫ୍ରିକାର ସେହି ସଂକ୍ରମିତ ଇଲାକାରୁ ବିଦେଶକୁ ବିମାନ ଯାତ୍ରା ପ୍ରାୟ ବିରଳ ହୋଇଥିବାରୁ ଏଠାରେ ସଂକ୍ରମଣ ବ୍ୟାପିବାର ସମ୍ଭାବନା କ୍ଷୀଣ ବୋଲି ଆମର ଜନସ୍ୱାସ୍ଥ୍ୟ କର୍ତ୍ତୃପକ୍ଷ ଆଶାବାନ୍ଧି ରହିଛନ୍ତି। ଆମେ ମଧ୍ୟ ମୂଷାବାହିତ ହଣ୍ଟା ଭାଇରସ୍ ସଂକ୍ରମଣ ବିପଦରୁ ସମ୍ପୂର୍ଣ୍ଣ ମୁକ୍ତ ନୁହୁଁ। ଆମ ଶରୀରମାନଙ୍କର ଆମ ସହରରେ ଥିବା ନାଳନର୍ଦ୍ଦମାରେ ବାସ କରୁଥିବା ଅସଂଖ୍ୟ ମୂଷା ସହିତ ଏହି ଭାଇରସ୍ ସଂସ୍ପର୍ଶରେ ଆସନ୍ତି, ତେବେ ଏଠାରେ ଅନାୟାସରେ ସଂକ୍ରମଣ ଦ୍ରୁତ ପ୍ରସାର ଘଟିବା ଅବଧାରିତ। ଶୁଣିଲେ ପ୍ରାତଃ ସୂଚନା, ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା।

0: ସୃଜନିକା କାର୍ଯ୍ୟକ୍ରମ ଶୁଣୁଥିବାର ଶ୍ରୋତାମାନଙ୍କୁ ଆମର୍ ଜୁହାର। ଆଜିର୍ ଆପଣମାନଙ୍କର ଲାଗି ରଖିଛୁଁ କଥାନି। କଥାନି କହିବାର୍ ଲାଗି ଇନେ ଆଜ୍ କୁନୁଆ ହେଇକିରି ଆସିଛନ୍ କବି ତଥା କଥାନିକାର ଦୁଃଖୀ ସେବକ ସାହୁ। ତାଙ୍କର ଆଜ୍ କଥାନି ଶୁଣମା। ହେଲେ ଆର୍ ଗୋଟେ କଥା ଯେ ଶ୍ରୀଯୁକ୍ତ ସାହୁ ସେ ଗଲା 20-25 ବର୍ଷର ହେବା ଇ ଲେଖାଲେଖି କାମଥି ଲାଗିଛନ୍। ଆର୍ ହେନ୍ତା ଦେଖମା ବେଲେ ସେ ତ ଓଡ଼ିଆଥି ବି ଲେଖ୍ସନ୍, ଆରୁ ଆମର୍ ଇଆଡ଼ର ଯେନ୍ ସ୍ଥାନୀୟ କଥିତ ଭାଷା ରହିଛେ ସମ୍ବଲପୁରୀ ସେଥି ବି ସେ ଲେଖାଲେଖି କରୁଛନ୍। ହେଲେ ଜହ କରି ଧ୍ୟାନ ଦେସନ୍ ଶିଶୁ ସାହିତ୍ୟ ଲେଖ୍ବାର୍ ଲାଗି, ଛୋଟ ଛୋଟ ପିଲାମାନଙ୍କୁ ଯେନ୍ତା ସାହିତ୍ୟ ମନସ୍କ ଯେନ୍ତା କରିହେବା ସେ ଉପରେ ତାଙ୍କର ବେଶୀ ଚେଷ୍ଟା ଚାଲିଛେ। ଆର୍ ଆମର୍ ଯେନ୍ ବରଗଡ଼ ଜିଲ୍ଲାର କେବାଡ଼ ଗାଁ ରହିଛେ ସେଠାନେ ତାଙ୍କର ଜନ୍ମ 1967। ହେଲେ ତାଙ୍କର କଥାନି ତ ଶୁଣମା, ଆସୁନ ତାଙ୍କର ସଙ୍ଗେ ଦୁଇ ପଦ କଥାବାର୍ତ୍ତା ହେମା। ସାହୁ ଆଜ୍ଞା ଜୁହାର।
1: ଆଜ୍ଞା ଜୁହାର।
0: ଆପଣ ତ ଆମର ଯେନ୍ ଛୋଟ ଛୋଟ ପିଲାମାନେ ରହିଛନ୍ ସେମାନଙ୍କର ଲାଗି ଲେଖାଲେଖିଟା ଜହ ଆଏ, ହେଲେ ଆପଣ ଇଆଡ଼କେ କେନ୍ତା ଢଲ୍ଲେ ଛୋଟ ଛୋଟ ଛୁଆମାନଙ୍କର ଲାଗି ଲେଖ୍ବାର୍ଟା?
1: ମୁଇଁ ଅନ୍ନମୁଖ ବଧିର ସ୍କୁଲ ବରଗଡ଼ରେ ଶିକ୍ଷକତା କଲାପରେ ଭିନ୍ନକ୍ଷମ ପିଲାମାନଙ୍କର ଯେନ୍ ସମାଜରେ ତାଙ୍କର ପ୍ରତି ଯେନ୍ ଅବହେଳା ପ୍ରଦର୍ଶନ କରାଯାଉଛେ ତାର୍ ସାଙ୍ଗେ ଶିଶୁମାନଙ୍କର ଚାଲଚଲନ୍କେ ମୋତେ ବହୁତ ଭଲ୍ ଲାଗ୍ସି। ଆର୍ ଯେହେତୁ ମୁଇଁ ଗୋଟେ ଦିନେ ଶିଶୁ ଥିଲି ଆର୍ ଆମେ ସଭେ ଦିନେ ଶିଶୁ ଥିଲା, ସେମାନଙ୍କୁ କେନ୍ତାକରି ଆମର ଭଲ୍ ପ୍ରଭାବ ପଡ଼୍ବା, ସେମାନେ କେନ୍ତାକରି ଭବିଷ୍ୟତକେ ଗୋଟେ ଭଲ୍ ନାଗରିକ ହେଇପାର୍ବେ ସେଥିର୍ ଲାଗି ମୁଇଁ ଶିଶୁ ଲେଖା ସାହିତ୍ୟିକମାନଙ୍କର ଲେଖାମାନେ ପଢ଼ିକିରି ପ୍ରଭାବିତ ହେଇଛେଁ ଏବଂ ସେ ଦିଗେ ଶିଶୁ ଲେଖା ପ୍ରତି ମୁଇଁ ବିଶେଷ କରି ଚେଷ୍ଟା କରୁଛେଁ ଲେଖ୍ମି ବୋଲିକିରି ଆର୍ ଲେଖୁଛେଁ ବି।
0: ତ ଆପଣ ଯେନ୍ ଯେତେବେଳେ ପହଲା ଆପଣ ସୁରୁ କଲେ ଲେଖ୍ବାର୍ ଲାଗି କେନ୍ତା କେନ୍ତା ମାନେ କବିତା ମାନେ ଲେଖୁଥିଲେ, କେନ୍ତା କଥାନିମାନେ ଲେଖୁଥିଲେ?
1: ମୁଇଁ ଲେଖୁଛେଁ, ଆଧୁନିକ କବିତା ବି ଲେଖିଛେଁ, ଗୀତି କବିତା ବି ଲେଖିଛେଁ। ତ ଶିଶୁ କବିତାଟା ମୋତେ ବେଶୀ ପ୍ରଭାବିତ କର୍ସି, ଏଥିର୍ ଲାଗି ମୋର୍ ବାପାଙ୍କର ପ୍ରଭାବ ବି ମୋର ଉପରେ ବେଶୀକରି ପଡ଼ିଛେ। ମୋର ବାପା ବି ଜଣେ ଶିକ୍ଷକ ଥିଲେ ଆର୍ ଶିଶୁମାନଙ୍କର ପ୍ରତି ତାଙ୍କର ଛୋଟ ବେଲୁ ଘରୁ ସ୍କୁଲ୍କେ ନେଲାଠାନୁ ସବୁବେଳେ ତାଙ୍କର ଶିଶୁମାନଙ୍କର ସାଙ୍ଗେ ସମ୍ପର୍କ ଥିଲା ଆର୍ ସେ ପ୍ରଭାବଟା ମୋତେ ପଡ଼ିଛେ, ବାପାଙ୍କର ପ୍ରଭାବ ବେଶୀକରି ମୋର ଉପରେ ପଡ଼ିଛେ।
0: ଏଟା ନିଶ୍ଚିତ ଭାବେ ଗୋଟେ ବଡ଼ଟେ ଜିନିଷ୍ଟିଏ, କାହିଁକି ବୋଇଲେ ଆମେ ଯଦି ସାହିତ୍ୟ ସଂସ୍କୃତିର କଥା ଯଦି ଚିନ୍ତା କର୍ମା ବୋଇଲେ ଛୋଟ ବେଲୁ ଯଦି ଛୋଟ ଛୋଟ ପିଲାମାନଙ୍କର ଭିତରେ ଇ ସାହିତ୍ୟ ପ୍ରତି ଆଗ୍ରହ ସୃଷ୍ଟି କରିବା ଲାଗି ଲେଖା ତାଙ୍କ ଲାଗି ଲେଖ୍ମା ବେଲେ ଆମର ଯେନ୍ ସାହିତ୍ୟଟା ରହିଛି କି ଆମର ଯେନ୍ ଭାଷାଟା ରହିଛି ସେଟା ଆଉ ଟିକେ ବରକସ୍ ହେବା ନାଇଁ କେଁ? ଏଇଟା ଗୋଟେ ବଡ଼ଟେ ପ୍ରୟାସ। ଆଉ ଯେହେତୁ ଶିଶୁମାନେ ହେଉଛନ୍ ଭବିଷ୍ୟତର ଆମର ନାଗରିକ, ତାଙ୍କର ଭିତରେ ଯଦି ଇ ପ୍ରକାର ପ୍ରଭାବଟା ଆମେ ପକେଇ ପାର୍ମା ବେଲେ ସେଟା ବଡ଼ଟେ ଜିନିଷ ହେବା ନାଇଁ କେଁ? ଆଉ ଯେନ୍ ଜିନିଷ୍ଟା ଆପଣ କରୁଛନ୍ ନିଶ୍ଚିତ ଭାବେ ଏଇଟା ପ୍ରଶଂସାର କଥାଟିଏ। ହେଲେ ଆଉ ଗୋଟେ କଥା କହୁନ୍, ଯେ ଇ ଯେନ୍ ଲେଖାମାନେ ଆପଣ ଲେଖୁଛନ୍ ସେଟା ଆମେ ଶିଶୁମାନଙ୍କର ନିକେ ଯେନ୍ତା ପହଞ୍ଚବା ସେଥିର୍ଲାଗି କିଛି କିଛି ବ୍ୟବସ୍ଥା କରାହଉଛେ କି?
1: ହଁ ଆଜ୍ଞା, ଇଥିର୍ ଲାଗି ମୁଇଁ ନିହାତି ଭାବେ ଚେଷ୍ଟା କରିଛେଁ ଆରୁ କର୍ମି ବି ଆଗ୍କେ। ଇଥିର୍ ଲାଗି ବହି ପତର ମାଧ୍ୟମରେ ବି ମୁଇଁ ପତ୍ର ପତ୍ରିକାମାନଙ୍କୁ ଦେଇଛେଁ, ଆପଣଙ୍କର ଆକାଶବାଣୀ ବି ମୋତେ ବହୁତ ସୁଯୋଗ ଦେଇଛନ୍ ଅଙ୍କୁର କାର୍ଯ୍ୟକ୍ରମରେ।
0: ଆଜ୍ଞା,
1: ଆଉ ଇଥିର୍ ଲାଗି ମୁଇଁ ଆକାଶବାଣୀ ସମ୍ବଲପୁରଙ୍କୁ ମୁଁ ବହୁତ ଧନ୍ୟବାଦ ଦେମି। ତାର୍ ବାହାରେ ମୁଇଁ ଚିତ୍ର ମାଧ୍ୟମରେ ବି ଭିନ୍ନକ୍ଷମ ହଉ କି ସାଧାରଣ ପିଲାମାନଙ୍କର ଲାଗି ବି ଚିତ୍ର ମାଧ୍ୟମରେ କେନ୍ତାକରି ସେମାନେ ପ୍ରଭାବିତ ହେବେ ସେଥିର୍ଲାଗି ବି ମୁଇଁ ଚେଷ୍ଟା ଜାରି ରଖିଛେଁ।
0: ନିଶ୍ଚିତ ଭାବେ ଚିତ୍ରଟା ବି ଗୋଟେ ଆମର ଏ କଳା ସଂସ୍କୃତିର ଗୋଟେ ବଢ଼େଟେ ଅଙ୍ଗ ଆଏ, ଯେନ୍ଟାକି ଆମର ସାହିତ୍ୟକେ ବି ମାନେ ପ୍ରଭାବିତ କରୁଛେ। ହେଲେ ଲେଖାଲେଖିଟା ଯେନ୍ତା ମାନସିକତା ହେଇପାର୍ବା ଇ ପ୍ରକାର ଭାବନା ସୃଷ୍ଟି କରିବାର ଲାଗି ଆପଣ ବିଶେଷ କିଛି ହେନ୍ତା ପିଲାମାନଙ୍କୁ ଶିଖାସନ୍ କାଏ?
1: ମୁଇଁ ପିଲାମାନଙ୍କର ଲାଗି ସ୍ୱତନ୍ତ୍ର ଭାବେ ମୋର ଡ୍ରଇଂ କ୍ଲାସ୍ ବି ହେସି, ଆଉ ସେ ସାଙ୍ଗେ ମୋର ଛୋଟ ଛୋଟ କବିତାମାନେ ମୋର ଯେନ୍ ଦୃଷ୍ଟିହୀନ ପିଲାମାନେ ବି ଅଛନ୍ ସେମାନେ ବି ମୋର କବିତା ମୋତେ କେତେବେଳେ କେନ୍ତା ଦରକାର ପଡ଼ିଲେ ଲେଖେଇବି ବୋଲସନ୍, ଆର୍ ମୋର ଶିଶୁ କବିତାକେ ସେମାନେ ପସନ୍ଦ କରିକିରି ମାଗ୍ସନ୍ ବି ଆଉ ସେମାନେ ପଢ଼୍ସନ୍ ବି। ଆମର୍ ସାର୍ମାନେ ବି ଅଛନ୍, ଆମର ମ୍ୟୁଜିକ୍ ସାର୍ ଅଛନ୍, ଆଉ ଅନ୍ୟାନ୍ୟ ସାର୍ମାନେ ବି ଅଛନ୍ ଯେନ୍ମାନେ କି ମୋର ଏଇ ଶିଶୁ କବିତାକେ ପ୍ରୋତ୍ସାହିତ କର୍ବାର୍ ଲାଗି ସେମାନେ ମୋତେ ପ୍ରେରଣା ଦେସନ୍। ମୋର ଜଣେ ଦୃଷ୍ଟିହୀନ ଛାତ୍ର ଅଛେ, ମୁଇଁ ତାହାକେ ନାଁ ଧରବାର୍ ଲାଗି ମୁଇଁ ଗର୍ବ ଅନୁଭବ କର୍ମି, ଶାଲିଗ୍ରାମ ପାଣ୍ଡେ ବୋଲିକିରି। ସେ ମାତ୍ର ପ୍ରଥମ ଶ୍ରେଣୀ ଶିଶୁ ଶ୍ରେଣୀର ଗୋଟେ ଛାତ୍ର, ଦୃଷ୍ଟିହୀନ ଛାତ୍ର, ସେ ଗୋଟେ ଶିଶୁ କବିତା ମନକେ ମନ ଲେଖିକିରି ସେଟାକେ ଆମର ଦୃଷ୍ଟିହୀନ ବିଦ୍ୟାଳୟର ପ୍ରତ୍ୟେକ କାର୍ଯ୍ୟକ୍ରମ, ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ, ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ବି ସେ ଗାଉଥିଲା। ଆର୍ ସେନ୍ତା ଯେନ୍ ଶିଶୁ କବିତା ମୁଇଁ ତାନୁ ଶୁଣିଲା ଉତାରୁ ମୋତେ ବି ବହୁତ ଭଲ ଲାଗ୍ଲା, ଯେ ଯାହା ହଉ ପିଲାମାନଙ୍କର ପ୍ରତି ବି ଆମର ଶିଶୁ କବିତା ପ୍ରଭାବ ପଡ଼ିଯିବାକି ମୋତେ ଅନୁଭବ ହେଲା।
0: ନିଶ୍ଚିତ ଭାବେ ଆଉ ସେନ୍ତା ପ୍ରଭାବ ପଡ଼ୁଥାଉ, ପିଲାମାନେ ଉତ୍ସାହିତ ହେଉଥାଉନ୍, ଆର୍ ଏନ୍ତା ଲେଖା ବି ସେମାନେ ଲେଖୁଥାଉନ୍। ହେଲେ ଆଜି ଯେନ୍ କଥା ନେଇକିରି ଆପଣ ଆସିଛନ୍, କେନ୍ କଥା ନେଇ ଶୁଣାବେ?
1: ମୁଇଁ ହେନ୍ତା ଆଜ୍ ଗୁଟେ ଭିନ୍ନକ୍ଷମମାନଙ୍କର ଉପରେ ଗୁଟେ କଥାନି କହେମି। ମୋର୍ କଥାନି ଶୀର୍ଷକ ହେଲା ଆହ୍ଲାଦ। ଫି ମିନିଟ୍ ସେକେଣ୍ଡକେ ଟଙ୍କାର କେଜି ତକଡ଼ି ଥି ତଲୁ ଥିଲା ବାଲା ଝନେ ବର୍କସ ବେପାରୀ ବାପ ହେଲେ ଦୀପକ ବର୍ମା। ଜିଲ୍ଲା ସଦର ମହକୁମାର ମେନ୍ ବିଜନେସ୍ ସେଣ୍ଟର ଠାନେ ତାଙ୍କର ବଙ୍ଗଲା ଆରୁ ଦୁକାନ ବର୍ମା ସପ୍ଲାୟର୍ସ। କଂକ୍ରିଟ ସହରର ଦୁକାନ ତ ନୁହେଁ, ଖୁଦାନ କହିଲେ ଚଲେ। 10 ରକମର ଛଡ଼, 12 ରକମର ସିରମେଟ, 25 ପ୍ରକାର ଟାଇଲ, ଆଜବେଷ୍ଟସ୍ ଆର୍ କାଣା କାଣା। ସକାଳ 9 ବଜେ ନୁ ରାତି 10 ବଜେ ତକ ମିନିଟେ ବି ଫୁରସତ ନାହିଁ। ମ୍ୟାନେଜର ମୁନ୍ସି ଚାକର ବାକର କରି ମାଲେ। ବର୍ମା ବାବୁ କେ ସମିଆ କହିଛେ କେସ୍ କାଉଣ୍ଟର ନୁ ଉଠବାର୍କେ, ବେଲାକେ ଖାଇବାରଟା 2:30 ବଜେ। ହେ ଘଡ଼କ 60 ବର୍ଷର ବର୍ମା ବାବୁର ବା ଜୁକ୍ସନ୍। ଦିନକ ଲାଖ ଲାଖ ଟଙ୍କାର କାରବାର। ପାଞ୍ଚ ପାଲି ନୁ ବର୍ମା ବାବୁକେ କଂକ୍ରିଟ ଜଙ୍ଗଲର ଶେର ଆରୁ ସେଟ ବୋଲି ବି ଜାଣିଛନ୍। ଅମିତ ବର୍ମା କିନ୍ତୁ ବୁଝି ନାଇଁପାରେ ତାର ପାପାର ବୁଆ ପଣିଆକେ। 11 ବର୍ଷର ପୁଅ ଅମିତ ବର୍ମା, ଜନ୍ମ କୁନ୍ଦା। ଜନ୍ମର 8-10 ମାସ ଉତାରୁ ଜାଣିଲେ ତାର ମମି ପାପା। ଜାନ୍ବେ ହେଲେ କାଣା, ସବୁ ତ ଚାକର ଚାକରେନ୍ ହାତେ ବୁତଲ ଗୁରସ୍ନୁ ଶୁଇବାର ତ। ଆର୍ ଯେତେବେଳେ ଜାଣିଲେ ପାନ ବାଗିର ପଇସା ସାରିଲେ ବି ସୁର୍ଷ ଏତେ ସଲଖେଇ ନାଇଁପାରି। ଏହାଦେ ଅମିତ ସହର ମୁଡ଼ସାର ବଧିର ବିଦ୍ୟାଳୟ ଠାନେ 3 ଶ୍ରେଣୀର ଛାତ୍ର। ଦାମୀ କାନ ଯନ୍ତ୍ର ଆର୍ ସ୍ପିଚ୍ ଥେରାପି ଲାଗି ମା ବା କହୁଛେ। 70 ଜନ କୁନ୍ଦା ଛାତ୍ର ହଷ୍ଟେଲ ନ ରହିଲା ଭିତରେ ଅମିତ ଦେଶକୁଲା ରାୟ। ନୌକର ଝନେ ନିଆ ଅନା କର୍ସି, ଚେହେରା ଯେନ୍ତା ଡଉଲ ଡାଉଲ, ଅକ୍ଷର ଲେଖ୍ସି ବି ସୁନ୍ଦର ଗୋଲ ଗାଲ, ପାଠ ବି ମନେ ପଡ଼୍ସି। ହେଲେ ଅମିତର ବେଶୀ ମନ ଚିତ୍ର କରବାର ଥିଲ। ସାର୍ମାନେ କଲାପଟାନ ଯେନ୍ ଚିତ୍ର କରସନ୍, ଫ୍ଲାସ୍କାର୍ଡ଼ TLM ଦେଖାସନ୍, ହେ ସବୁକେ ଚିତ୍ର ଖାତାନ ବନେଇ ପକାସି। ବହିର୍ ଭଲ ଭଲ ଚିତ୍ର ତ ମନୁ ନେଇ ଯାଏ। ମେଘୁଆ ଆକାଶ, ଛାତୁ ପଡ଼ଲା ପାନଧାର, ସ୍କୁଲକେ ଭିଜିଟ୍ ଆଇଲା ଲୁକର ସ୍ୱତନ୍ତ୍ରତାକେ ଏକ ସ୍କଟି ଦେଖିକରି ସାଙ୍ଗମାନଙ୍କୁ ଫେର ଥରାଥରି କରି କହିବାରଟା ଗୁଟେ ତାର ଅଲଗ ପ୍ରକାର ଗୁଣଟିଏ। ଇ ସବୁ ଚାଲିଚଲନ୍କେ ଜାଣିକରି ଡ୍ରଇଂ ସାର୍ ଚାକର ପିଲା ହାତ କହିଲେ ଯେ ତାର ମମି ପାପା ଚିତ୍ରାଙ୍କନ ପ୍ରତି ଟିକେ ଧ୍ୟାନ ଦେଲେ ବନେଇ ହେତା ବୋଲି। କିଛି ଦିନ ଉତାରୁ ଚାକର ପିଲା ବୋଇଲା ତାର ପାପାର ପାଖେ ସମିଆ କହିଛେ, ରାତିର 10 ବଜେ ଫେରିଲା ବେଲ୍କେ ଅମିତ ଶୁଇ ପଡ଼ିଥିସି। ତାର ମମିର ଟିକେ ଇଚ୍ଛା ଥିଲେ ବି ପାପା ସଫା ଶୁଣେଇ ନେଲେ ଯେ ହେ ଫଟୁ ଫୁଟା କଟାଥି କାଣା ମିଲ୍ବା, ଭଲ କରି ପାଠ ଟିକେ ପଢ଼ି ହିସାବ ପତର କରି ଜାଣିଲେ ହେଲା। ଚଢ଼େନ୍ ଜୁରି ମୁଡ଼ା ବାଡ଼ି ବାଗିର ବୋଧ କଲେ ଡ୍ରଇଂ ସାର୍। ଅମିତର ଦିଦି ଷ୍ଟାଣ୍ଡାର୍ଡ଼ 7ରେ ପଢ଼୍ସି। ଘରକେ ଆଇଲେ 3-3ଟା ଟିଉସନ୍, ତେହେରୁ ହୋମୱାର୍କ, TV, କାର୍ଟୁନ, ଭିଡ଼ିଓ ଗେମ୍, କେ ତ ସମିଆ ସର୍ଟ। ସମିଆ ଥିଲେ ବି ତାର ଭାଇକେ ଆଦର କରବାର୍କେ ଅଭାବ ଦେଖାସି। ଆର୍ କେବେ କେନ୍ତା ଅମିତ ତାର ଦିଦିର ଚିତ୍ର ଖାତା କି ବହି ଦେଖୁଛେ ବୋଇଲେ ଆଦର ତ ଦୂରର କଥା, ମାର୍ ବି ଖାଇସି। ଅମିତ TV ଦେଖୁଥିଲେ ଦିଦିର ରିମୋଟ ଛଡ଼େଇ ନେବାରଟା ଦିନାର୍ଦ୍ଧି ଘଟଣା ଆଏ। ଅପାରୁ ଭିନ୍ନକ୍ଷମ ଝନେ ଘରେ ଥିଲେ ତାହାକେ ଅଲଗା ଆକାରରେ ଦେଖବାର ଶିଖାବାର କଥା ବୋଲି ଜାଣିଥିଲେ ବି ଚାଲ୍ଲା ବଲଦକେ ବାଡ଼େ ପିଟିଦେଲେ ଅପାରୁ ବଲଦ ପଟକ ପରଛା ଘେସରି କରି ଚକାନ ଜାଙ୍କି ହେଇଯିବାର ଘଟଣାଟା ଏହାଦେ ସମିଆର ଧନୀ ଶିକ୍ଷିତ ଘରେ ବି ଫଟୋ କରି ବାରି ହେବାକୁ ପଡ଼ୁଥିଲା। ଦିନେ ଅମିତର ସାଙ୍ଗ ମନବୋଧକେ ତାର ବୁଆ ଗାଁନୁ ଦେଖି ଯାଇଥିଲେ, ସାଙ୍ଗେ ଅମିତ ବି ଥିଲା। ସାକ୍ଷାତ ଘରଠାନେ ତାର ବୁଆ ମନବୋଧକେ କୁଲେ ବସାଲେ, ମୁହଁର ଗହଦକେ କରିଆନ ପୁଛିକରି ଖୁଲା ସାର୍ଟର ବଟନ୍କେ ଲଗାଲେ, ଆର୍ ମୁନାନୁ ମୁରି ଲଡ଼ୁ ଆର୍ ପୁଡ଼ାଲା ପିଠା ଖଣ୍ଡେ ଖାଇବାର୍କେ ଦେଲେ। ଅମିତ ଏକସ୍କଟି ଦେଖୁଛେ, ଆଖିର ପ୍ୟାନ୍ ତରା ତରା। ମନବୋଧର ବୁଆ ମୁରି ଲଡ଼ୁଟେ ଧରେଇ ଦେଲେ, ହେଲେ ଅମିତ ନେବାର୍କେ ବିଲକୁଲ ମନା କରି ଘୁଚିଗଲା। ଅମିତ କାଣା ସଥେ ଦେଲେ ଖାଇମି ବୋଲି ବାପ ପୁଅକେ ଗୁଟେ କଣ୍ଟେ ଦେଖୁଥିଲା। ଅମିତ ଘରେ କାଣା ଖାଇବାରଟା ଅଭାବ ଥିଲା, ସେ ତ ଝୁରି ହେଉଥିଲା ଏନ୍ତା ବାପ ପୁଅ ନିର୍ମଲ ସେନୁ ସରାଗକେ। ତାର ବାପା କେବେ ଅମିତକେ ସକାଳେ ଜଲଖିଆ ଖାଇଲା ବେଳେ ସେନୁ ସରାଗ କରିଥିବେ ବୋଇଲେ କାନେ ମୋବାଇଲ ଜାଙ୍କି କରି ଉପର ଠଉଡ଼ିଆ ହେଲେ। ଇ ଦୁରୁଷ୍ଟା ସପନ ବାଗିର ଲାଗୁଥିଲା ଅମିତକେ। ସେ 11 ବର୍ଷର ପିଲାଟେ, ଫେର ଭିନ୍ନକ୍ଷମ ହେଲେ ବି ଠିକ୍ ବୁଝିପାରୁଥିଲା ତାର ସାଙ୍ଗ ମନବୋଧର ମଇଲା ମୁଡ଼ିଆ ଭାବି ବୁଆର ପାଶେ ସେନୁ ସର୍ଦ୍ଧାର ଖୁଦି ହେଇଥିଲା ବେଲ୍କେ ତାର ଲାଗପତି ପାପା ଇ ଦିଗେ କେତେ ଗରିବ ଆଏ। March 28 ଅମିତର ଜନ୍ମଦିନ। ନୌକର ପିଲାଟେ ସଜଉଛେ ଡ୍ରଇଂ ରୁମ୍କେ, ସାଙ୍ଗେ ଅଛେ ଅମିତ। ଦିଦି ମମି TV ସିରିଏଲ ଏକ ମନ ଏକ ଚିତେ ଦେଖୁଛନ୍। ରଙ୍ଗୀନ କାଗଜର ହ୍ୟାପି ବାର୍ଥଡେ ରଙ୍ଗୀନ ଫୁକା ଜରି ଫୁଲ କାଗଜ ଫୁଲ ଆରୁ ଗଞ୍ଜା ଫୁଲ ତି ସଜଉଛନ୍। ହେତ୍କି ବେଲ୍କେ ଅମିତକେ ବୁଦ୍ଧିଟେ ଜୁଟିଲା, ତାର ଜୁହ୍ନା ଡ୍ରଇଂ ଖାତାକେ ଆନିକରି ସେଥି କାଟଲା ଫଟୋମାନଙ୍କୁ ହ୍ୟାପି ବାର୍ଥଡେ ଲେଖା ତଲ୍କେ ଲଟକାବାର୍କେ ଚାକର ଅଙ୍କଲକେ କହିଲା। ସେ ମାଲକିନ୍କେ ପଚାରିଲା ଆରୁ ମାଲକିନପୁର ଜନ୍ମଦିନେ ତାର ଉଷଦକେ ନେଇ ଭାଙ୍ଗିକରି ହଁ ବୟଲା ଉତାରୁ ସବୁ ଡ୍ରଇଂକେ ସୁନ୍ଦର କରି ତଲକେ ତଲ ଧାଡ଼ି କରି ସଜେଇ ଦେଲେ ଅମିତ ସାଙ୍ଗେ ସବୁ ସଜାସଜି ସରିଛେ। ଏନ୍ତାକି କେକ୍ ବି ଟେବୁଲ ଉପରେ ସଜା ହେଇ ସାରିଲାନ। ପାଞ୍ଚ ପାଞ୍ଚର ସାଙ୍ଗମାନେ ବି ଜନ୍ମଦିନ ଗିଫ୍ଟ ଧରି ଧରି କରି ଟାକିଛନ୍। ହେଲେ ତାର ପାପାର ଦେଖା ନାହିଁ। ଏ ଘଟଣାଟା ଆଜ ନୂଆ ନୁହେଁ। ହେନ୍ତା ଦେଖବାର୍କେ ଗଲେ ଅମିତ ଜାଣିଲା ଦିନୁ ତାର ପାପାକେ କେକ୍ କାଟିଲା ବେଲେ ନୁହେଁ ଦେଖେ। ମାର୍ଚ୍ଚ ମାସ ବଛରର ଶେଷ ସମୟ ଆକାଉଣ୍ଟ ରିଟର୍ଣ୍ଣିଂ ଫାଇଲ ଟ୍ୟାକ୍ସ ଆଦି ନାନା ଝଗଲାଥି ପୁଅର ଲାଗି ସମୟ କହିଛେ। କିନ୍ତୁ ଅମିତ ଆଜ କୁନା ହେଲେ ବି କ୍ରିୟା ଖାଇଛେ କାହିଁ ସେ ପାପାକେ ସମୟର ମୂଲ ଦେଇକରି ହେଲେ ଜନ୍ମଦିନ ହାଜର କରବା। ହେଥିର ଲାଗି ସବୁ ସାଙ୍ଗମାନଙ୍କୁ କେରେଇ କରି ତାର ମମିକେ ଡାକିଦେଲା ଘରର ଆର ମାଲିନୀକେ ଆରୁ ଲକର ଖୁଲେଇକରି ଗୋଟେ ବିଡ଼ା 100 ଟଙ୍କି ନୋଟ ମାଗଲା। ମମି ଅକାବକା ହେଇ କିଛି ଭାବି ନାଇଁ ପାରୁଥିଲେ ବି ନୋଟ ବିଡ଼ାକ ଦେଇକରି ତାର ପଛେ ପଛ ଗଲେ ଦୋକାନ ଆଡ଼କେ। ପାପା ବସିଛନ୍ କମ୍ପ୍ୟୁଟର ଆଗାଡ଼େ ମେସିନ୍ ବାଗିର ଗୋଟେ ବୋଲି ପୁଅର ଆଜ ଜନ୍ମଦିନ ହେଟା ଯେ ପାପାର ମୁଡ଼େ ଆଦୁ ନାଇଁନ ହେଟା ଜାନବାର୍କେ ଅମିତର ବାକି ନାଇଁ ରହିଲା। ନୋଟ ବିଡ଼ାକ ପାପାକେ ଧରେଇକରି ନମସ୍କାର କଲା ଆର କାନ୍ଥିର ଘଡ଼ିକେ ଦେଖେଇକରି ସମିଆ ଟିକେ ଘିନୁଆ ଦିଅ ହେଲା। ବର୍ମା ବାବୁ ସଡ଼କଦମ ହେଇ ଏକସ୍କଟି ଦେଖିଲେ ପୁଅ ଅମିତକେ। ମମି ବି ନାଇଁ ଭାବିଥାଇ ଘଟଣାଟା ଏନ୍ତା ହେବା ବୋଲି ତାଙ୍କର ଆଖୁ ସୋଲୋ କରି ଦୁଇ ଥିପା ଲହଟେ ଟେବୁଲର ରସିଦ ବହିକେ ଭିଜେଇ ଦେଲା। ବର୍ମା ବାବୁକେ ବି ବୁଝବାର୍କେ ବାକି ନାଇଁ ରହିଲା ଯେ ତାଙ୍କର ପୁଅ ହୃଦ ଭିତରର ବେଦନାକେ ଆର ସମିଆ ସାଙ୍ଗେ ଦରବକେ ଟଙ୍କା ଥି ତଲୁଥିବା ବର୍ମା ବାବୁ ବି ଗୋଟେ ବାପ ଆଏ ଯେନ୍ ପୁଅ କି ଭିନ୍ନକ୍ଷମ ଆଏ ଫେର ଯାହାକେ କି ଆହ୍ଲାଦର ବିଲକୁଲ ଜରୁରୀ ଆଏ। ଲହପୁର୍ତୁନୁ ଆଖି ପୁଅକେ ଅଙ୍ଗା କରି ଧରିକରି ମ୍ୟାନେଜରକେ ବୋଇଲେ ପ୍ରଧାନ ବାବୁ ଦୋକାନ ବନ୍ଦ କରି ଆସ ମୁଇଁ ଯାଉଛେ। ମ୍ୟାନେଜର ଦୋକାନ ବନ୍ଦ କରବା କାଣା ଏକ ଲୟଥି ଦେଖଲା ପହେଲା କରି ପୁଅକେ ଖକେଇକିରି ନେଉଥିବାର ସେ ଅଭିଲା ଦୁରୁଷ୍କେ। ସାମ୍ନା ବିଜୁଳି ଖମାର CFL ବାରର ଉଜାଲାଥୁ ଆର ଫଟିକ ଦିଶୁଥିଲା ଅମିତର ହସ ହସ ମୁହଁ ଆର ଟୁଣର ମୋତି ବାଗିର ଦାନ୍ତ ଦୁରାକ।
0: ଧନ୍ୟବାଦ ଆପଣଙ୍କର ଏ କଥାନି ଲାଗି। ଯେନ୍ଟାକି କହିସନ୍ ଯେ ସାହିତ୍ୟ ଜୀବନର କଥା କହିସି, ହୃଦୟର କଥା କହିସି, ଆପଣଙ୍କର ଏ କଥାନି ନିଶ୍ଚିତ ଭାବେ ହେନ୍ତା ଗୋଟେ ଆତ୍ମାର କଥା କହିଲା, ହୃଦୟର କଥା କହିଲା, ଜୀବନର କଥା କହିଲା। ନିଶ୍ଚୟ ଆମର ଶ୍ରୋତାମାନଙ୍କୁ ଭଲ ଲାଗିଥିବା। ଆର୍ ଇନୁ ଆମେ ଜାଣିବାର କଥା ଯେ ଆମର ଯେନ୍ ଛୋଟ ଛୋଟ ପିଲାମାନେ ରହିଛନ୍, ଛୋଟ ଛୋଟ ଛୁଆମାନେ ରହିଛନ୍, ସେମାନେ ହିଁ ଆମର ଭବିଷ୍ୟତାନ। ସେମାନଙ୍କର ଦେଖରେଖ କରବାରଟା, ତାଙ୍କର ଭଲ ମନ ବୁଝବାରଟା ଆମର ହିଁ କାମେ। ଆର୍ ଯେନ୍ଟାକି ସାହିତ୍ୟ ଇ ଦିଗ୍କେ ଆମ୍କେ ସଚେତନ କରେଇ ଦେସି, ଯେନ୍ ଜିନିଷ୍ଟା ଆପଣଙ୍କର ଇ କଥା ନିନୁ ନିଶ୍ଚିତ ଭାବେ ଆଜି ଶୁଣବାର୍ ଲାଗି ମିଳିଲା। ହେଲେ ଆଉ ଗୋଟେ କଥା କହୁନ୍ ଯେ ଇ ପ୍ରକାର ଯେନ୍ ବାର୍ତ୍ତା ସମାଜକେ ଦେବାର ଲାଗି ଆମେ ଆର୍ କାଣା କାଣା ସବୁ କରବାର କଥା?
1: ଇ ଦିଗେ ଆଉ ଟିକେ ପ୍ରଚାର ପ୍ରସାର କରବାର୍ ଲାଗି ଯଦି ଶିଶୁ ସାହିତ୍ୟର ଲାଗି ଚିତ୍ର ମାଧ୍ୟମରେ ଲେଖା ସହାୟତା ଯଦି ବିଭିନ୍ନ ପ୍ରକାର ସହଜ ଆର୍ ସୁଲଭ ମୂଲ୍ୟରେ ପ୍ରକାଶ କରାଯାଇପାରବା ନିୟମିତ ଭାବେ ଆମର ଅଞ୍ଚଳରେ, ସେଟା ଶିଶୁମାନଙ୍କୁ ତାଙ୍କର କଥିତ ଭାଷାରେ ବିଶେଷ କରି ପ୍ରଭାବ ପକାଇବା ବୋଲିକରି ମୋର ବିଶ୍ୱାସ।
0: ନିଶ୍ଚିତ ଭାବେ ତ ଆପଣ ଆଜ୍ଞା ହେଲାନ ଇଟା 20-25 ବର୍ଷ ଲେଖାଲେଖି କରୁଛନ୍, ଆଉ HNB ଆପଣଙ୍କର ଲେଖାଟା ଜାରି ରହିଛେ, ଭବିଷ୍ୟତରେ ଆପଣ କାଣା କରବାର ଲାଗି?
1: ମୁଇଁ ଏଥିର୍ ଲାଗି ମୋର ଭିନ୍ନକ୍ଷମ ପିଲାମାନଙ୍କର ଲାଗି କବିତା ସାଙ୍ଗେ ଚିତ୍ର ଗୋଟେ ବହି ପ୍ରକାଶ କରବାର ମୁଇଁ ପ୍ରସ୍ତାବ ରଖିଛେ। ତାର ବାହାରେ ଆମର ଯେନ୍ ଆଞ୍ଚଳିକ କଳା ଅଛେ, ଝୋଟି ଚିତ୍ର, ତାପରେ ଆମର କୋଠି ଚିତ୍ର, ଇ ରକମର ଯେନ୍ ଶିଶୁମାନଙ୍କୁ ପ୍ରଭାବିତ କରିପାରସି ଯେନ୍ ଚିତ୍ର, ଏବଂ ତାର ସାଙ୍ଗେ କଥାନି ହଉ କିମ୍ବା କବିତା ହଉ, ଯେନ୍ଟାକି ଛୁଆମାନଙ୍କୁ ଆମର କଥିତ ଭାଷାରେ ପ୍ରଭାବ ପକେଇ ପାର୍ବା ସେ ଦିଗେ ଚେଷ୍ଟା କର୍ମି ବୋଲିକରି ମୋର ସଂକଳ୍ପ ନେଇଛେ।
0: ନିଶ୍ଚିତ ଭାବେ ଆପଣଙ୍କର ସଂକଳ୍ପ ସଫଳ ହେବା, ଏଇଟା ହିଁ ଆମେ ଭଗବାନଙ୍କ ଠାରେ ପ୍ରାର୍ଥନା କର୍ମୁ। ଆପଣଙ୍କୁ ଅଶେଷ ଧନ୍ୟବାଦ, ଜୁହାର ଆଜ୍ଞା।
1: ଜୁହାର
0: ଶ୍ରୋତାବନ୍ଧୁ, ଆଜ ତ ଶୁଣିଲେ କବି କଥାନିକାର ଦୁଃଖୀ ସେବକ ସାହୁଙ୍କର କଥାନି ଆର୍ ତାଙ୍କର ସାଙ୍ଗେ କଥାବାର୍ତ୍ତା। ହେଲେ ସୃଜନିକାର ଇଥରର ସଂସ୍କରଣକେ ଏଇଠାନେ ରଖମା। ଜୁହାର।

ଶୁଣୁଥିଲେ ସାହିତ୍ୟ ପତ୍ରିକାର କାର୍ଯ୍ୟକ୍ରମ ସୃଜନିକା। ଗାଳ୍ପିକ ଦୁଃଖୀସେବକ ସାହୁଙ୍କୁ ଭେଟିଥିଲେ ସନ୍ତୋଷ ପିଂ, ପ୍ରଯୋଜନା ସନ୍ତୋଷ ପିଂ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଶୁଣନ୍ତୁ ଦୋଳଗୋବିନ୍ଦ ଗର୍ତ୍ତିଆଙ୍କ କଣ୍ଠରେ ଏହି ସୁଗମ ସଙ୍ଗୀତ, ଗୀତ ରଚନା ପରଶୁରାମ ନାଥ।

ଶୁଣିଲେ କେତୋଟି ସମ୍ବଲପୁରୀ ଗୀତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜିର କଣ୍ଠଶିଳ୍ପୀ ହେଲେ ସୁଲେଖା ଦେ। ଶିଳ୍ପୀଙ୍କ କଣ୍ଠରେ କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଶୁଣନ୍ତୁ। ଗୀତ ରଚନା ଦୁର୍ଗା ମାଧବ ପଣ୍ଡା।

ଶୁଣିଲେ କେତୋଟି ସୁଗମ ସଙ୍ଗୀତ ସୁଲେଖା ଦେଙ୍କ କଣ୍ଠରେ। ଗୀତଟିକୁ ଲେଖିଥିଲେ ଅସିତ କୁମାର ମାନ୍ତ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହ୍ୟାଲୋ ଅନୁରୋଧ। ଉପସ୍ଥାପନାରେ ମୁଁ ସୁଶ୍ରୀ ପାଣିଗ୍ରାହୀ। ବୈଷୟିକ ସହାୟତାରେ ଅଛନ୍ତି ଅରୁଣ କୁମାର ନାୟକ ଏବଂ କାନନ ନାଗ। ଆମ କେନ୍ଦ୍ରକୁ ଫୋନ୍ କରିବା ପାଇଁ ଏବଂ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଆମକୁ ଫୋନ୍ କରନ୍ତୁ। ଆମର ନମ୍ବର ଦୁଇଟି ହେଲା 0663241123 ଏବଂ 0663241124। ଆପଣଙ୍କ ଫୋନ୍ କଲ୍ର ଅପେକ୍ଷାରେ ରହିଲି।

0: ଆମର ପ୍ରଥମ କଲର ଆମ ସହିତ ଯୋଡ଼ି ହୋଇଛନ୍ତି। ହ୍ୟାଲୋ, ଜୁହାର ଆଜ୍ଞା, କିଏ କହୁଛନ୍, କେନୁ କହୁଛନ୍, ଆପଣଙ୍କର ପରିଚୟଟା ଦେଇଦେବେ ଆମ ଶ୍ରୋତା ଭାଇ ଭଉଣୀ ମାନଙ୍କୁ। ଆଜ୍ଞା, ଆପଣଙ୍କୁ ବହୁତ ବହୁତ ସ୍ୱାଗତ କାର୍ଯ୍ୟକ୍ରମକୁ। ଆଜି ଆମର ହିନ୍ଦୀ କଥା ଚିତ୍ର ଗୀତର ଲାଇଭ ଫୋନ ଇନ କାର୍ଯ୍ୟକ୍ରମ। ହେଲେ କେନ୍ ଗୀତ ଶୁଣବେ ଆଜି? ସମାଧି କଥା ଚିତ୍ରର ଗୀତ ନା? ଠିକ ଅଛି, ଗୀତ ତ ଶୁଣିବା ଆପଣ। ଆଜ୍ଞା, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଗୀତଟା ଡେଡିକେଟ କରିକି ଶୁଣମା କାର୍ଯ୍ୟକ୍ରମର ପହିଲା ଗୀତ କେ। ଆଜ୍ଞା, ଠିକ ଅଛି। ଆଜ୍ଞା, ନମସ୍କାର।
1: ନମସ୍କାର।

0: ହ୍ୟାଲୋ,
1: ହଁ
0: ନମସ୍କାର ମ୍ୟାଡ଼ାମ, ଆପଣ କେନୁ କହୁଛନ୍, କିଏ କହୁଛନ୍, ଆପଣଙ୍କର ପରିଚୟ ଦେଇଦେବେ? ଆପଣଙ୍କୁ ବହୁତ ବହୁତ ସ୍ୱାଗତ ମ୍ୟାଡ଼ାମ, କେନ୍ତା ଅଛନ୍? କେନ୍ତା ଅଛନ୍ ମ୍ୟାଡ଼ାମ? ଏବେ 2-3 ଦିନ ହେଲା ଗରମ ଟିକେ ବଢି ଯାଇଛେ, ବେଶୀ ନାଇଁ ବହୁତ ହଉଛେ? ହେ ହିସାବେ ଦେହେ ପାର ବି ଯତନ ନେବେ, ଖରା ନେ ବେଶୀ ନାଇଁ ବାହାରବେ, ଛୁଆ ମାନେ ଯେନ୍ ମାନେ ଅଛନ୍, ବୟଜେଷ ଲୋକ ମାନେ ଯେନ୍ ମାନେ ଅଛନ୍, ସେମାନଙ୍କର ଯତନ ପାତନ ଯେନ୍ତା ନେଇ ପାରବେ। ଛୁଆ ମାନେ ତ ନାଇଁ ମାନନ ବାହାର କି, ଖରାରେ ପଲେଇ ଯାଇସନ୍ ଖେଲି କେ ବି, ଟିକେ ସେମାନଙ୍କୁ ବି ଆସନ୍ ଜଗି କରି ରହିବାର କଥା। ହଁ ଠିକ ହେ, ସେମାନେ ଛୁଆ ମାନେ ବି ସଚେତନ ହେବାର କଥା କି ଖରା ଥି କେନ୍ତା ଦେହେ ପା ଖରାପ ହେସି ନେ। ଘରେ ତାର ସାଙ୍ଗେ ଖେଲବାର ଲାଗି ଲୋକ ହେଲେ ବି ସେ ବି ଘର ଭିତରେ ବି ରହିବାର କେ ମନ କରବା, ନା ହେଲେ ତ ସହଜ ମନ ନାଇଁ କରନ ଛୁଆ ମାନେ। ଠିକ ହେ ମ୍ୟାଡମ, ଆଜି କେନ୍ ଗୀତ ଶୁଣବେ କହୁନ? ତୋ ସାୟର ହେ ମେଁ ତେରି ସାୟରୀ ଅଲକା ୟାଗ୍ନିକ ଗାଇଛନ୍ ଯେନ୍ ଗୀତଟା, ବହୁତ ସୁନ୍ଦର ଗୀତଟେ। ବେଲେ ଶୁନମା ମ୍ୟାଡମ୍, କି କାହାକେ ଡେଡିକେଟ୍ କରମା ଗୀତଟେ? ଠିକ ଅଛେ ମ୍ୟାଡମ୍।

0: ଜିଲ୍ଲା ପ୍ରଧାନ ଆଉ ଆମର ସେ ଲୋକକଲା ଗ୍ରାମର ସେ ଦାଦା ତାଙ୍କ ସେ ନାନୀ ଅଛନ୍, ବାଘୁ ପାତ୍ର, ଆମ ଚିତ୍ରସେନ ସବର, ମନୋଜ ପଟେଲ ସମସ୍ତଙ୍କୁ ଡେଡିକେଟ୍ କରିନେବି। ଆଉ ନା ମନେ ଯେନ୍ ଭୁଲି ଭୁଲା ହେଇଯାଇ ବୋଲ ଡେଡିକେଟ୍ ଆସନ୍ତୁ।
1: ସମସ୍ତଙ୍କୁ ଡେଡିକେଟ୍ କରିଦେମା, ଆଶା କରୁଛୁ କାର୍ଯ୍ୟକ୍ରମ ମାଧ୍ୟମ ତେ ସମସ୍ତେ ଗୀତ କେ ଶୁଣୁ ବି ଥିବେ। ଠିକ ଅଛି ଆଜ୍ଞା, ମିଶିକରି ଶୁଣମା ସେ ଗୀତ କେ।
0: ହଁ ହଁ, ସବୁ ମିଶିକରି ଶୁଣମା ନା।
1: ଆଜ୍ଞା
0: ନା, ମଜା କେନ ଲାଗବା।
1: ଆଜ୍ଞା ନିହାତି, ଆଜ୍ଞା ରହୁଛି ଆଜ୍ଞା।

0: ହ୍ୟାଲୋ,
1: ଆଜ୍ଞା ନମସ୍କାର, କିଏ କହୁଥିଲେ, କେନୁ କହୁଥିଲେ, ଆପଣଙ୍କ ପରିଚୟଟା ଦେଇଦେବେ? ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ କେ। ଆଜି କେନ୍ ଗୀତ ଶୁଣବେ? ଆଜ୍ଞା ରୋଟି କପଡ଼ା ଔର ମକାନ। ଆଜ୍ଞା ଠିକ
2: ଅଛି,
0: ଲତା ମଙ୍ଗେସ୍କର, ମୁକେଶ ଚଞ୍ଚଲ ଆର୍ ଜାନି ବାବୁଙ୍କର କଣ୍ଠତି ବହୁତ ସୁନ୍ଦର ଗୀତ। ଆଜ୍ଞା ଆଜ୍ଞା ବେଲେ, ହଁ ବହୁତ ବଢିଆ ଗୀତଟେ। ଆଜ୍ଞା
2: ହଁ
0: ବେଲେ ଗୀତ କେ ଶୁଣମା? ଆଜ୍ଞା କ୍ୟା ଡେଡିକେଟ କରମା?
2: ଆଜ୍ଞା
0: କହୁନ। ଠିକ ଅଛି, ଆପଣ ଯାହାକି ଯାହାକି ଭୁଲି ଯାଇଛନ୍, ଆଶା କରୁଛୁ ସେମାନେ ବି ଖରାପ ନା ଭାବନ, କିନ୍ତୁ ସମସ୍ତେ ଗୀତ କେ ଶୁଣବେ, ସମସ୍ତଙ୍କୁ ଆମର ଯେନ୍ ମାନେ ଶୁଣୁଛନ୍, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଡେଡିକେଟ କରମା ଏ ସୁନ୍ଦର ଗୀତ କେ। ଶୁଣମା, ଆସୁନ। ଆଜ୍ଞା
2: ନମସ୍କାର।
0: ନମସ୍କାର।

ହିନ୍ଦି କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ଉପସ୍ଥାପନାରେ ଥିଲେ ମୁଁ ସୁଶ୍ରୀ ପାଣିଗ୍ରାହୀ, ବୈଷୟିକ ସହାୟତାରେ ଥିଲେ ଅରୁଣ କୁମାର ନାୟକ ଏବଂ କାନନ ନାଗ।

करूं, कैसे प्यार करूं।

गई मुश्किल, कैसे बांटूं एक मेरा दिल। हाय

0: ଚାଷୀ ଭାଇ ଓ ଭଉଣୀମାନେ ଆପଣମାନଙ୍କୁ ଆବଶ୍ୟକ ଯୋଗ୍ୟତା ଆଧାରରେ ପିଏମ୍ କିଷାନ ଯୋଜନାର ସୁବିଧା ଉପଲବ୍ଧ କରାଇବା ଲାଗି ବିଶେଷ ପଦକ୍ଷେପ ହାତକୁ ନେଇଛନ୍ତି ରାଜ୍ୟ ସରକାର।
1: 2024 ସେପ୍ଟେମ୍ବର 8 ତାରିଖରୁ ନଭେମ୍ବର 8 ତାରିଖ ପର୍ଯ୍ୟନ୍ତ ଏହି ପ୍ରକ୍ରିୟା ଚାଲୁ ରହିବ।
0: ଯେଉଁ ଚାଷୀମାନେ ପିଏମ୍ କିଷାନ ଯୋଜନାରେ ସାମିଲ ଥାଇ ମଧ୍ୟ ନିଜ ପଞ୍ଜୀକୃତ ନାମ ବିବରଣୀ ବା ପ୍ରୋଫାଇଲ୍ ସହ ଜମିଜମା ସଂକ୍ରାନ୍ତୀୟ ତଥ୍ୟ ସଂଯୋଗ କରିନାହାନ୍ତି ସେମାନଙ୍କୁ ଆର୍ଥିକ ସହାୟତା ଉପଲବ୍ଧ ହୋଇପାରୁ ନାହିଁ।
1: ଏଥିପାଇଁ ଚାଷୀ ଭାଇ ଓ ଭଉଣୀମାନେ ନିକଟସ୍ଥ ଜନସେବା କେନ୍ଦ୍ରକୁ ଯାଇ ଜମିଜମା ତଥ୍ୟ ପ୍ରଦାନ ସହ କୃଷକ ଓଡ଼ିଶା ପୋର୍ଟାଲରେ ନିଃଶୁଳ୍କ ପଞ୍ଜୀକରଣ କରାଇ ନିଅନ୍ତୁ।
0: ହଁ, ଜମିର ମ୍ୟୁଟେସନ ତାରିଖ 1 ଫେବୃଆରୀ 2019 ପୂର୍ବରୁ ହୋଇଥିବା ଆବଶ୍ୟକ।
1: କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଓଡ଼ିଶା ସରକାର।
2: ଆପଣମାନେ ଶୁଣୁଛନ୍ ସମ୍ବଲପୁରୀ ଭକ୍ତି ଗୀତର କାର୍ଯ୍ୟକ୍ରମ ଭକ୍ତି ଲହର। ଏହା ଚିନ୍ ସୁନମା ପଦ୍ମଲୋଚନ ଦାସଙ୍କର କଣ୍ଠେ, ତେଜରାଜ ବାରିକଙ୍କ ଲେଖାନୁ।

ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଶୁଣନ୍ତୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ଉପସ୍ଥାପନା ସନ୍ତୋଷ ପିଂ ଏବଂ କଳ୍ପଲତା କାନୁନଗୋ।

0: ହୋଇ ପ୍ରଚାର ହେଉଥିଲା ବେଳେ ସେ ଉପସ୍ଥାପନା ଦାୟିତ୍ୱ ତୁଲାଉଥିଲେ। ତାପରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲା ପରେ ପ୍ରଥମ ଥର ପାଇଁ ଉପସ୍ଥାପିକା ହିସାବରେ କାର୍ଯ୍ୟକ୍ରମ ତୁଲାଇ କାର୍ଯ୍ୟକ୍ରମଟିକୁ ଖୁବ୍ ଉଚ୍ଚକୋଟୀର ଭାବରେ ମନଛୁଆଁ କରିପାରିଛନ୍ତି। କାର୍ଯ୍ୟକ୍ରମଟି ଏପରି ଭାବରେ ତୁଲାଇଛନ୍ତି, ଏକ ଘଣ୍ଟା ସମୟ କିପରି ଅତିବାହିତ ହେଲା ଖୁବ୍ କମ୍ ସମୟ ପରି ଜଣାପଡ଼ିଲା। କିନ୍ତୁ ମୁଁ ମଧ୍ୟ ଅନେକ ଥର ମହାଶୟା ତେଜଶ୍ରୀ ମିଶ୍ରଙ୍କୁ କାର୍ଯ୍ୟକ୍ରମରେ ସୁଯୋଗ ଦିଆଯାଉ ବୋଲି ଚିଠି ପାଇଛୁ, କାର୍ଯ୍ୟକ୍ରମକୁ ଚିଠି ଲେଖିଛି। ଆଜି ମୋର ଚିଠି ଲେଖା ସାର୍ଥକ ହେଲା ବୋଲି ଖୁବ୍ ଆନନ୍ଦିତ ହିସାବରେ ଏହି ଚିଠି ଖଣ୍ଡିକ ଲେଖି ପଠାଉଛି। ତେଣୁକରି ସେହି ଉପସ୍ଥାପିକାଙ୍କୁ ଏବଂ ଆକାଶବାଣୀର ସମସ୍ତ କର୍ମକର୍ତ୍ତାମାନଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ପୁଣି ଆଉ ଜଣେ ଉପସ୍ଥାପିକା ମହାଶୟା ପାର୍ବତୀ ପାଢ଼ୀଙ୍କୁ ମଧ୍ୟ ସେହି କାର୍ଯ୍ୟକ୍ରମରେ ସୁଯୋଗ ଦେବେ ବୋଲି ସେ ଅନୁରୋଧ କରିଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣ ଯାହା ଚାହୁଁଥିଲେ ଯେ ସମ୍ପୃକ୍ତ ଉପସ୍ଥାପିକାଙ୍କ ଉପସ୍ଥାପନାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଶୁଣିବା ପାଇଁ, ଆପଣଙ୍କର ଯାହା ଇଚ୍ଛା ଥିଲା ତାହା ପୂରଣ ହୋଇଛି। ସମୟ ସୁବିଧାରେ ନିଶ୍ଚିତ ଭାବରେ ଯାହା ଆପଣ ଚାହୁଁଛନ୍ତି ହୁଏତ ତାହା ଆଗାମୀ ଭବିଷ୍ୟତରେ ହୋଇପାରେ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ତଥାପି ଆମେ ଆଶା କରିବୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଚିଠି ଦେବା ପାଇଁ ଚେଷ୍ଟା କରିବେ। ଏଇ ଆପଣମାନଙ୍କର ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ଯେ ନୂଆ ନୂଆ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ।
0: ଚିଠି ତ ଆଉ ଏବେ ଆମ ହାତରେ ନାହିଁ,
1: ତେବେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ହଁ ଭାଇ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ସେମାନଙ୍କର ମତାମତ ଭରା ଚିଠି ଆମ ପାଖକୁ ପଠାଇବାର ଠିକଣାଟି କହି ରଖିବା। ଠିକଣାଟି ହେଲା, ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ମନେ ରଖନ୍ତୁ ଶ୍ରୋତା ବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ଆମ ପାଖକୁ ପଠାଇ ପାରିବେ। ଆପଣଙ୍କର ମତାମତ ଆପଣ ଆମର ଇମେଲ୍ ଠିକଣା ମାଧ୍ୟମରେ ମଧ୍ୟ ଆମକୁ ପଠାଇ ପାରିବେ। ଆମର ଇମେଲ୍ ଠିକଣାଟି ହେଲା duty.room@sambalpur.com।
1: ତେବେ ଶ୍ରୋତା ବନ୍ଧୁ, ପରବର୍ତ୍ତୀ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ବହୁ ସଂଖ୍ୟାରେ ଚିଠି ଆଶା ରଖି ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖୁଛୁ।
0: ନମସ୍କାର।

ଶୁଣିଲେ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ। ଉପସ୍ଥାପନା କରିଥିଲେ ସନ୍ତୋଷ ପିଂ ଏବଂ କଳ୍ପଲତା କାନୁନଗୋ। ଏହି କାର୍ଯ୍ୟକ୍ରମର ପୁନଃ ପ୍ରସାରଣ ଆପଣମାନେ ଶୁଣିପାରିବେ ଆଜି ରାତି 8:15 ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ। ଆଜି ବାତାୟନରେ ଗୀତ ତ ଶୁଣିବା, ହେଲେ ତା ପୂର୍ବରୁ ଆଜି ଦିନର ବିଶେଷତ୍ଵ ସମ୍ପର୍କରେ କିଛି କଥା ହେବା। ଆଜି ମଇ ମାସର 23 ତାରିଖ। ଆଜି ଦିନରେ ପାଳିତ ହୁଏ ବିଶ୍ୱ କଇଁଛ ଦିବସ। ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି କଇଁଛ ଏବଂ ସେମାନଙ୍କର ପ୍ରାକୃତିକ ବାସସ୍ଥାନକୁ ସୁରକ୍ଷା ଦେବା ଏବଂ ସେମାନଙ୍କର ବିଲୁପ୍ତ ପ୍ରଜାତି ସମ୍ପର୍କରେ ଲୋକଙ୍କୁ ସଚେତନ କରିବା। ଜଳବାୟୁ ପରିବର୍ତ୍ତନ, ପ୍ଲାଷ୍ଟିକ୍ ପ୍ରଦୂଷଣ ତଥା ଅବୈଧ ଶିକାର ଯୋଗୁଁ କଇଁଛମାନଙ୍କର ଅସ୍ତିତ୍ୱ ପ୍ରତି ବିପଦ ସୃଷ୍ଟି ହୋଇଛି, ଏଣୁ ସେମାନଙ୍କର ସୁରକ୍ଷା ବର୍ତ୍ତମାନ ସମୟର ଆବଶ୍ୟକତା ଏବଂ ଆମ ସମସ୍ତଙ୍କର ଦାୟିତ୍ୱ ଓ କର୍ତ୍ତବ୍ୟ। ତେବେ ଏହି ଅମୂଲ୍ୟ ସମ୍ପଦର ସୁରକ୍ଷା କରିବାର ସଂକଳ୍ପ ନେଇ ଆସନ୍ତୁ ଆରମ୍ଭ କରିବା ବାତାୟନ। ଶୁଣିବା କାର୍ଯ୍ୟକ୍ରମର ପ୍ରଥମ ଗୀତ କଥାଚିତ୍ର ରାଜ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତିକାର ସମୀର, ସଙ୍ଗୀତକାର ନଦୀମ ଶ୍ରବଣ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ, କଥାଚିତ୍ର ରାଜା ହିନ୍ଦୁସ୍ତାନୀ, କଣ୍ଠଶିଳ୍ପୀ ଅଲକା ୟାଗ୍ନିକ, ଗୀତ ରଚନା ସମୀର, ସଙ୍ଗୀତ ନିର୍ଦ୍ଦେଶନା ନଦିମ ଶ୍ରବଣ।

0: ଶୁଣିଲେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ବାତାୟନ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ଏକ ଭାରତ ଶ୍ରେଷ୍ଠ ଭାରତ। ରିଲେ କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ। ପରେ ପରେ ହିନ୍ଦୀରେ ସମ୍ବାଦ ଶୁଣିବେ ଆକାଶବାଣୀ ଦିଲ୍ଲୀରୁ।
1: 308.6 meter ତଥା 972 kilohertz ଯୋଗେ ପ୍ରଚାର କରୁଛୁ ଆମର କାର୍ଯ୍ୟକ୍ରମ ଏକ ଭାରତ ଶ୍ରେଷ୍ଠ ଭାରତ। କାର୍ଯ୍ୟକ୍ରମଟିକୁ ଉପସ୍ଥାପନା କରିଛନ୍ତି ସୁପର୍ଣ୍ଣା ଦତ୍ତ।

ସମଗ୍ର ଭାରତ ହେଉଛି ଗୋଟିଏ ବିଶାଳ ଭୂଖଣ୍ଡ। ଏଠି ବହୁ ଜାତି, ଧର୍ମ, ଭାଷା, ବହୁ ସମ୍ପ୍ରଦାୟର ବ୍ୟକ୍ତି ବସବାସ କରନ୍ତି। ସେମାନଙ୍କର ଚାଲି ଚଳନ, ଆଚାର ବ୍ୟବହାର, ବେଶ ପୋଷାକ, ଖାଦ୍ୟ ପାନୀୟ, ସାମାଜିକ ରୀତିନୀତିରେ ଭିନ୍ନତା ପରିଲକ୍ଷିତ ହୁଏ, କିନ୍ତୁ ଏହି ଭିନ୍ନତା ଭିତରେ ଏକତାର ଭାବଧାରାଟି ଏହି ଭାରତବର୍ଷରେ ଦେଖାଯାଇଥାଏ। ଏପରିକି ଆମେ ଅନ୍ୟ ସମ୍ପ୍ରଦାୟର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇବା ଭିତରେ ସେମାନେ ମଧ୍ୟ ଆମର ବେଶ ପୋଷାକ ଖାଦ୍ୟ ପାନୀୟକୁ ଆପଣେଇଥାନ୍ତି। ପର୍ବପର୍ବାଣୀରେ ଭାବର ଆଦାନ ପ୍ରଦାନ ମଧ୍ୟ ଘଟିଥାଏ। ତେଣୁ ଶ୍ରୋତାବନ୍ଧୁ, ଏହି ଭାବଧାରାକୁ ବଜାୟ ରଖିବା ଆମ ସମସ୍ତ ନାଗରିକମାନଙ୍କର ଦାୟିତ୍ୱ କର୍ତ୍ତବ୍ୟ ହେବା ବିଧେୟ। ଆମର ସମଗ୍ର ଭାରତ ବର୍ଷରେ ବିଭିନ୍ନ ରାଜ୍ୟର ସଙ୍ଗୀତର ରୂପରେଖ ଅଲଗା ଅଲଗା। ଆମେ ସଙ୍ଗୀତର ଭାଷାକୁ ନ ଶୁଣି ବାଦ୍ୟଯନ୍ତ୍ରକୁ ଶୁଣି ଜାଣିପାରୁ ଏହା କୋଉ ରାଜ୍ୟର ସଙ୍ଗୀତ।

0: ଆପଣ ଯେଉଁ ବାଦ୍ୟଯନ୍ତ୍ରକୁ ଶୁଣୁଛନ୍ତି ସେଥିରେ ଅଙ୍ଗୁଳି ଚାଳନ କରି ସୃଷ୍ଟି କରାଯାଇଛି ଅନେକ ସଙ୍ଗୀତ। ଆଜି ଆମେ ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ସେହିଭଳି ଜଣେ ପ୍ରତିଷ୍ଠିତ କଳାକାରଙ୍କୁ ପାଇଛୁ। ସେ ହେଲେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ର, ଯିଏକି ନିଜ ମାଙ୍କଠାରୁ ପ୍ରେରଣା ପାଇ ଆଜି ସଫଳତାର ପାହାଚ ପରେ ପାହାଚ ଅତିକ୍ରମ କରି ଚାଲିଛନ୍ତି। ଗୁରୁ ପଦ୍ମିନୀ ଖୁଣ୍ଟିଆ ପଣ୍ଡିତ ସୁନାକର ସାହୁଙ୍କଠାରୁ ବେହେଲା ବାଦନ ଶିକ୍ଷା ଗ୍ରହଣ କରିଥିଲେ। ଦୀର୍ଘ ବର୍ଷ ଧରି ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ମଧ୍ୟ ଗ୍ରହଣ କରିଥିଲେ। କ୍ରମେ ସେ ଓଡ଼ିଆ ହିନ୍ଦୀ ଚଳଚ୍ଚିତ୍ରରେ ବେହେଲା ବାଦନ କରିବା ସହିତ ଦେଶ ବିଦେଶରେ ମଧ୍ୟ ବେହେଲା ବାଦନ ପାଇଁ ତାଙ୍କୁ ମିଳିଛି ଅନେକ ପୁରସ୍କାର। ଯେମିତିକି 2019-20 ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ତରଫରୁ ତାଙ୍କୁ ପୁରସ୍କୃତ କରାଯାଇଥିଲା। ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ତାଙ୍କୁ ଭେଟୁଛନ୍ତି ସୁମିତ୍ରା ମହାପାତ୍ର।
1: ବିବିଧତା ମଧ୍ୟରେ ଏକତା ଆମ ଭାରତୀୟଙ୍କର ପରିଚୟ। ଭାରତର ବିଭିନ୍ନ ରାଜ୍ୟରେ ସଙ୍ଗୀତର ରୂପ ଭିନ୍ନ ଭିନ୍ନ। ଭୌଗୋଳିକ ଅବସ୍ଥିତି ନେଇ ଆମର ସଙ୍ଗୀତର ରୂପ ଅଲଗା ଅଲଗା ହୋଇଥାଏ। କୌଣସି ଶବ୍ଦ ନଥାଇ କେବଳ ବାଦ୍ୟଯନ୍ତ୍ରର ସ୍ୱର ଶୁଣିଲେ ବି ଆମେ ଜାଣିଦେଉ ଇଏ କେଉଁ ରାଜ୍ୟର ସଙ୍ଗୀତ ଆମେ ଶୁଣୁଛୁ ବୋଲି। ହଁ ସୁଧା ବନ୍ଧୁ, ଆଜି ଆମ ପାଖରେ ଅଛନ୍ତି ଓଡ଼ିଶାର ଜଣେ କଳାକାର, କିନ୍ତୁ ଯିଏକି ସୁଦୂର ମୁମ୍ବାଇର ଆକାଶବାଣୀ କେନ୍ଦ୍ରରେ ଅବସ୍ଥାପିତ ବର୍ତ୍ତମାନ ଆକାଶବାଣୀର ସର୍ବୋଚ୍ଚ ଶ୍ରେଣୀଭୁକ୍ତ କଳାକାର ପଣ୍ଡିତ କୈଳାସ ପାତ୍ର, ଯିଏକି ଆକାଶବାଣୀ ଜୟପୁର ଆକାଶବାଣୀ କଟକ କେନ୍ଦ୍ରରେ ତାଙ୍କର ବେହେଲା ବାଦନରେ ଶ୍ରୋତାମାନଙ୍କୁ ଚମତ୍କୃତ କରିଛନ୍ତି। ସୁଦୂର ମୁମ୍ବାଇରେ ବିଭିନ୍ନ ଚଳଚ୍ଚିତ୍ରରେ ଏବଂ ବିଭିନ୍ନ ମଞ୍ଚରେ ତାଙ୍କର କଳା ପରିବେଷଣ କରି ସମସ୍ତଙ୍କର ଆଦରର ପାତ୍ର ହୋଇପାରିଛନ୍ତି। ଆଜିର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ପଣ୍ଡିତ କୈଳାସ ପାତ୍ରଙ୍କୁ ଆମେ ସ୍ୱାଗତ କରୁଛୁ। ନମସ୍କାର।
2: ନମସ୍କାର, ବହୁତ ବହୁତ ଧନ୍ୟବାଦ। ଆକାଶବାଣୀର ଶ୍ରୋତାମାନଙ୍କୁ ମୋର ହୃଦୟରୁ ନମସ୍କାର।

0: କଟକ ମୋର ମଦର ଷ୍ଟେସନ ମାନେ ମାତୃତ୍ୱର ଜାଗା ଯୋଉଠୁ ମୁଁ ଆସି ବମ୍ବେରେ ନିଜକୁ ଅବସ୍ଥାପିତ କରିଛି।
1: ଆମେ ଜାଣିଛୁ ଯେ ଆପଣଙ୍କର ଗବେଷଣାତ୍ମକ ମନୋବୃତ୍ତି, ସବୁବେଳେ ଆପଣ ଅଧିକରୁ ଅଧିକ ଜାଣିବା ପାଇଁ ଦୃଷ୍ଟିଭଙ୍ଗୀ ରଖିଥାନ୍ତି। ଆପଣ ଓଡ଼ିଶାର ସଙ୍ଗୀତରେ ବହୁତ ଦିନ ହେଲାଣି ଆପଣ ବେହେଲା ବାଦନ କରିଆସିଛନ୍ତି, କିନ୍ତୁ ବର୍ତ୍ତମାନ ମହାରାଷ୍ଟ୍ରରେ ରହୁଛନ୍ତି। ମହାରାଷ୍ଟ୍ରର ଯୋଉ ସଙ୍ଗୀତ ପରମ୍ପରା ରହିଛି ତା ସହିତ ଆପଣ ଓତପ୍ରୋତ ଭାବରେ ଜଡ଼ିତ ହେଇସାରିଲେଣି। ତେବେ ମୋର ପ୍ରଥମ ପ୍ରଶ୍ନ ରହିବ ଆପଣଙ୍କୁ, କି କି ପ୍ରକାରର ସଙ୍ଗୀତ ଆପଣ ମହାରାଷ୍ଟ୍ରରେ ଶୁଣନ୍ତି?
0: ଖାଲି ମହାରାଷ୍ଟ୍ର ନୁହଁ, କୌଣସି ଗୋଟେ ରାଜ୍ୟର ବା କୌଣସି ଗୋଟେ ଜନବସତିର ମ୍ୟୁଜିକ୍ ବିଷୟରେ ବା ସଙ୍ଗୀତ ବିଷୟରେ ଚିନ୍ତା କରିବାକୁ ହେଲେ ତାକୁ ରିସର୍ଚ୍ଚ କରିବାକୁ ପଡେ। ସେମିତି ମୁଁ ଜଣେ ବିଦ୍ୟାର୍ଥୀ ଭାବରେ ସଙ୍ଗୀତକୁ ରିସର୍ଚ୍ଚ କରୁଛି, ମୁଁ ଶିଖିବା ପାଇଁ ଆସିଛି ଏବଂ ଶିଖିବା ବାହାନାରେ ମୋତେ ଏଠି କିଛି କାମ ମିଳିଲା ଏବଂ ମୁଁ ସେ କାମ କରୁଛି। ସବୁଠୁ ବଡ଼ କଥା ହେଲା, ଆମର କୌଣସି ରାଜ୍ୟର ହଉ, କୌଣସି ଦେଶର ହଉ ବା କୌଣସି ଜନବସତିର ହଉ, ସଙ୍ଗୀତ ଯୋଉ ଜିନିଷ ତାକୁ ଜାଣିବା ପାଇଁ ହେଲେ ଆମ ସାମ୍ନାରେ ପାଞ୍ଚଟା ସଙ୍ଗୀତ ସାମ୍ନାକୁ ଆସିବ, ମୁଖ୍ୟ ସଙ୍ଗୀତ ପାଞ୍ଚଟା ସାମ୍ନାକୁ ଆସେ। ସେ ପାଞ୍ଚଟା ମୁଖ୍ୟ ସଙ୍ଗୀତ ହଉଛି ଆଦିବାସୀ ସଙ୍ଗୀତ, ଲୋକ ସଙ୍ଗୀତ, ଲଘୁ ସଙ୍ଗୀତ ଏବଂ ଉପଶାସ୍ତ୍ରୀୟ ସଙ୍ଗୀତ ଆଉ ଶାସ୍ତ୍ରୀୟ ସଙ୍ଗୀତ। କୌଣସି ଜନବସତିର କୌଣସି ଗୋଟେ ପର୍ଟିକୁଲାର କ୍ଲାସିକାଲ ମ୍ୟୁଜିକର ତାର ଗୋଟେ ଲୋକ ସଙ୍ଗୀତ ଥିବ, ତାର ଗୋଟେ ଲଘୁ ସଙ୍ଗୀତ ଥିବ, ତାର ଗୋଟେ ଆଦିବାସୀ ସଙ୍ଗୀତ ଥିବ। ଆମର ସଙ୍ଗୀତଟା କଣ ହେଇଛି, ଡିଭିଜନ କେମିତି ଆରମ୍ଭ ହେଇଛି, ଆଦିବାସୀ ସଙ୍ଗୀତ ପ୍ରାୟ ସବୁ ଜାଗାର ସମାନ, ତାର ଇନଷ୍ଟ୍ରୁମେଣ୍ଟ ଗୁଡାକ ବି ସମାନ। ସେମାନେ ପ୍ରଥମରେ ଯେମିତି ଆମ ଓଡ଼ିଶାରେ ପ୍ରଥମରେ ସିଂହୀ ବୋଲି ଗୋଟେ ଇନଷ୍ଟ୍ରୁମେଣ୍ଟ ବାଜୁଥିଲା, ଶଙ୍ଖ ଭଳିଆ ସିଂହରେ ମାନେ ଗୋଟେ ଛେଦ କରିକି ସେମାନେ ବଜାଉଥିଲେ। ସେମିତି ମହାରାଷ୍ଟ୍ରରେ ଆଦିବାସୀ ସଙ୍ଗୀତ ଯାହାର ନାଁ ମହାରାଷ୍ଟ୍ରରେ ତାକୁ କୁହନ୍ତି ୱାର୍ଲି ସଙ୍ଗୀତ, ୱାର୍ଲି ଆଦିବାସୀ, ସେମାନେ ଗୋଟେ ପ୍ରକାରରେ ଯନ୍ତ୍ର ବ୍ୟବହାର କରୁଥିଲେ, ସେଇଟା ହଉଛି ସିଙ୍ଗି ମାନେ ପୁଅ କରିକି ଯେଉଁ ଶଙ୍ଖ ବାଜେ ସେଇ ପ୍ରକାର ବାଜେ। ଯେମିତି ଆମର କାଠର ଘୁଙ୍ଗୁର ଟାଇପ୍ର ବନେଇକି ସେମାନେ ତା ଦେହରେ ବଜାନ୍ତି। ଆଉ କମନ୍ ଜିନିଷ ହଉଛି ଢୋଲ, ଯୋଉ ଚମଡ଼ାରେ ଗୋଟେ ହାଣ୍ଡି ଉପରେ ଚମଡ଼ା ଦେଇ ସେମାନେ ବଜେ, ଯୋଉଟାକି ଆମ ଓଡ଼ିଶାରେ ବି ଆମର ଯେମିତି ଟ୍ରାଇବାଲ ମ୍ୟୁଜିକ ଜୟପୁରରେ କୋରାପୁଟରେ ଅଛି ବା ସମ୍ବଲପୁରରେ ଟ୍ରାଇବାଲ ମ୍ୟୁଜିକ ଅଛି, ସେମିତି ମହାରାଷ୍ଟ୍ରରେ ଅଛି। ପୁଣି ଲୋକଗୀତକୁ ଆମେ ଆସିବା, ମହାରାଷ୍ଟ୍ର ଟ୍ରାଇବାଲ ଗୀତ ବହୁତ ପ୍ରସିଦ୍ଧ, ତା ଦେହରେ ଗୋଟେ ଇନଷ୍ଟ୍ରୁମେଣ୍ଟ ବାଜେ, ସେ ତାର ଇନଷ୍ଟ୍ରୁମେଣ୍ଟ ନୁହେଁ ଆକ୍ଚୁଆଲି ତନ୍ତୁ ଇନଷ୍ଟ୍ରୁମେଣ୍ଟ, ତାର ସାଉଣ୍ଡ ଓଡ଼ିଶାରେ ବି ଗୋଟେ ତନ୍ତୁ ଇନଷ୍ଟ୍ରୁମେଣ୍ଟ ବାଜେ ଯୋଉଟାକି ଟ୍ରାଇବାଲ ମ୍ୟୁଜିସିଆନ ମାନେ ବଜାନ୍ତି, ତାର ସାଉଣ୍ଡ ଯଦି ଆପଣ ଚାହାନ୍ତି ତାହେଲେ ମୁଁ ବଜେଇକି ଶୁଣିପାରିବି ଠିକ, ସେଟା ଗୋଟେ କମନ୍ ସାଉଣ୍ଡ, ସେଟା ସବୁ ଜାଗାରେ ପ୍ରାୟ ସମାନ। ମୁଁ ଏବେ ସେ ସାଉଣ୍ଡଟା ଶୁଣଉଛି, ମୁଁ ଭାଇଲିନ୍ ବଜେଇବି କିନ୍ତୁ ମୋ ଭିତରେ ସେ ମୁଁ ଯେ ସେଟାକୁ ଷ୍ଟଡି କରୁଛି ସେ ପାଇଁ ମୁଁ ସାଉଣ୍ଡଟାକୁ ମୁଁ ଭାଇଲିନ୍ରେ କ୍ରିଏଟ୍ କରିପାରିବି, ଆପଣ ଲାଗିବନି ଏଟା ଭାଇଲିନ୍ ବାଜୁଛି। ତ ଆପଣ ସେ ସାଉଣ୍ଡ ଶୁଣନ୍ତୁ, ଏଇଟା ସବୁ ଜାଗାର ଟ୍ରାଇବାଲ ମ୍ୟୁଜିକର ଏଇ ସାଉଣ୍ଡ ଆସିବ।

ସାଉଣ୍ଡ ଆପଣ ସବୁ ଟ୍ରାଇବାଲ ମ୍ୟୁଜିକରେ ସାଉଣ୍ଡ ପାଇବେ ଏବଂ ଢୋଲ ଗୋଟେ ରିଦମ ଇନଷ୍ଟ୍ରୁମେଣ୍ଟ ତା ଦେହରେ ଦରକାର ଢୋଲ ଆଉ ପର୍କସନ ହିସାବରେ ସେମାନେ ବହୁତ ପ୍ରକାର ଜିନିଷ ୟୁଜ୍ କରନ୍ତି ଯେମିତି ଦିଟା କାଠି ଠକ୍ ଠକ୍ କରି ସାଉଣ୍ଡ ହବ ଏବଂ ଘୁଙ୍ଗୁର ଟାଇପ୍ର କିଛି କାଠକୁ ଏକାଠି କରିକି ସେମାନେ ବଜାନ୍ତି ଇଏ ଗଲା ଟ୍ରାଇବାଲ ମ୍ୟୁଜିକ ଏଇଟା ମହାରାଷ୍ଟ୍ରରେ ଅଛି ଏବଂ ବହୁତ ପପୁଲାର ଆମର ମହାରାଷ୍ଟ୍ରରେ କିଛି ଫୋକ୍ ମ୍ୟୁଜିକ ଅଛି ନା ଯେମିତି ଲାବଣୀ ହେଲା ସେସବୁ ଆମର ଓଡ଼ିଶାରେ ଯେମିତି ଅଛି ଫୋକ୍ ମ୍ୟୁଜିକ ଆମର ସମ୍ବଲପୁରୀ ଲୋକ ସଙ୍ଗୀତ ସେମିତି ମହାରାଷ୍ଟ୍ରରେ ଲାବଣୀ ସଙ୍ଗୀତ ଅଛି ଯାହାକୁ ଆମେ କହୁଛୁ ସେ ଲୁଣର ଯୋଉ ଚାଷୀମାନେ ବା ଲୁଣକୁ ଯୋଉମାନେ କ୍ଷତିବାଡ଼ି କରନ୍ତି ସେଇମାନଙ୍କ ଠୁ ବୋଧେ ଏଇଟା ଆସିଛି ପ୍ରାଧାନ୍ୟ ଦେଇକି ମ୍ୟୁଜିକ ତିଆରି ହେଇଛି ତାର ସାଉଣ୍ଡ ଆପଣ ଦେଖନ୍ତୁ ମୁଁ ଆପଣଙ୍କୁ ଫୋକ୍ ମ୍ୟୁଜିକର ସାଉଣ୍ଡ ବି ଭାଇଲିନ୍ରେ ବଜେଇକି ଶୁଣଉଛି ତା ସାଉଣ୍ଡ ଟ୍ରାଇବାଲ ମ୍ୟୁଜିକର କେମିତି ଅଲଗା ଆମେ ଧୀରେ ଧୀରେ ମ୍ୟୁଜିକକୁ ଡିଷ୍ଟିଙ୍କ କରିବାକୁ ଚେଷ୍ଟା କରିଛୁ ଡିଷ୍ଟିଙ୍କ କରିବାକୁ କେମିତି ଚେଷ୍ଟା କରିଛୁ ନା ଟ୍ରାଇବାଲ ମ୍ୟୁଜିକର ଯୋଉ ପ୍ଲେସମେଣ୍ଟ ଅଫ୍ ଶ୍ରୁତି ବା ସ୍ୱର ସେଟା ପରଫେକ୍ଟ ନୁହଁ ଏକ୍ଜାକ୍ଟଲି ଆମକୁ ଜଣା ନାହିଁ ଯେ କୋଉଠି ତ ଆମେ ଗୋଟେ ଅନ୍ଦାଜରେ ବଜୁଛୁ ତା ଦେହରେ ଏକ୍ଜାକ୍ଟ ସୁର ମିଳିବନି ଆପଣଙ୍କୁ ଗୋଟେ ଅନୁଭବ ମିଳିବ ସୁରର ଫିଲିଙ୍ଗସ ମିଳିବ ଏଇଟା ଧୀରେ ଧୀରେ ଧୀରେ ଯେତେବେଳେ ଲୋକସଙ୍ଗୀତକୁ ଆସୁଛି ଟିକେ ପରିମାର୍ଜିତ ହେଇକି ଆସୁଛି ତା ସାଉଣ୍ଡ ଆପଣଙ୍କୁ ଟିକେ ଲାଗିବ ଏମିତି ଦେଖନ୍ତୁ ଆପଣ ମନେ କରନ୍ତୁ ଯେମିତି ଓଡ଼ିଶାରେ ଆପଣ ଶୁଣିଥିବେ କେନ୍ଦ୍ରା ବଜାନ୍ତି ସେ ସାଉଣ୍ଡ ଭାଇଲିନ୍ରେ କେମିତି ଆସିବ

0: ଇଏ ଯୋଉ ଷ୍ଟାଇଲ ଆମର ଯେମିତି ସମ୍ବଲପୁର ଗୀତରେ ଅଛି ରଙ୍ଗବତୀ, ଆମର ବହୁତ ଗୋଟେ ଫେମସ ଗୀତ, ସେ ରଙ୍ଗବତୀ ଫେମସ ଗୀତ ପୂର୍ବରୁ ଯେମିତି ଢୋଲର ପାର୍ଟ ଅଛି ଆମେ ସମସ୍ତେ ଶୁଣିଛୁ ଆକ୍ୱେଣ୍ଟେଡ୍ ମାନେ ଏଇପରା ବାଜେ, ତାପରେ ରଙ୍ଗବତୀ ଗୀତ ଆସେ। ସେମିତି ଲାବଣୀ ପୂର୍ବରୁ ବି ଏଇ ଆଜିରେ ଆମର ସମ୍ବଲପୁରରେ ଢୋଲ ବାଜେ ଏବଂ ଲାବଣୀ ପୂର୍ବରୁ ସେମାନେ ନାଲ ବଜାନ୍ତି, ତା ଦେହରେ ଘୁଙ୍ଗୁରର ବି ବହୁତ ପ୍ରୟୋଗ କରନ୍ତି। ଲଘୁ ସଂଖ୍ୟାର ଯୋଉ ପର୍ଯ୍ୟାୟ ସେଟା ମହାରାଷ୍ଟ୍ରରେ ବହୁତ ବିସ୍ତୃତ, ଯାହା ମଧ୍ୟରେ ଆମର ମାନେ ସବୁ ସନ୍ଥ ବାଣୀ ଯେମିତି ସନ୍ଥ ତୁକାରାମ, ସନ୍ଥ ନାମଦେବ, ଏକନାଥ, ଏ ପ୍ରକାର ବହୁ ସନ୍ଥ ବାଣୀ ସେଥିରେ ଗାଇବା ଯାଏ, ଯାହାକୁ ଅଭଙ୍ଗ କହୁ ଆମେ। ଭଜନ ଏସବୁ ଜିନିଷକୁ ଛାଡିକି ମହାରାଷ୍ଟ୍ରରେ ଆଉ ଗୋଟେ ମାନେ ସ୍ପେଶାଲ ଗୀତ ଅଛି ଯୋଉଟାକି ପୁରା ମହାରାଷ୍ଟ୍ରରେ ଗାଇବା ବଜାଇବା ଯାଏ, ସେଇଟା ହଉଛି ନାଟ୍ୟ ସଙ୍ଗୀତ। ଯେମିତି ଆମ ଓଡ଼ିଶାରେ ନାଟକ ହୁଏ ବା ଯାତ୍ରା ହୁଏ, ଆମେ ତାକୁ ଯାତ୍ରା କହୁ, ମହାରାଷ୍ଟ୍ରରେ ସେମିତି ନାଟକ ହୁଏ। ଆମ ସମୟର କଥା କହୁଛି ଆଜି କି 30-40 ବର୍ଷ ତଳେ, ସେତେବେଳେ ବ୍ୟାକଗ୍ରାଉଣ୍ଡରେ ଯେମିତି ଆଜିକାଲି ଫିଲ୍ମରେ ବ୍ୟାକଗ୍ରାଉଣ୍ଡରେ ଅନ୍ୟ ଜଣେ ଗାଉଛି, ଅନ୍ୟ ଜଣେ ଆକ୍ସନ୍ କରୁଛି, ଲିପ୍ସିଙ୍ଗ କରୁଛି, ସେ ସିଷ୍ଟମ ନଥିଲା। ଯିଏ ରୋଲ୍ କରୁଥିଲା ସେଇ ଗାଉଥିଲା, ତ ମହାରାଷ୍ଟ୍ରରେ ବି ସେଇ ସିଷ୍ଟମ ଥିଲା, ଯିଏ ରୋଲ୍ କରିବେ ସେଇ ଗାଇବେ। ଆ ପାଇଁ ଆମର ଯୋଉ ବାଲ ଗାନ୍ଧର ଜୀ ସବୁଠୁ ବଡ ନାଟ୍ୟ ସଙ୍ଗୀତର ଯୋଉ ଗାୟକ, ସିଏ ନିଜେ ଗୋଟେ ବହୁତ ପ୍ରତିଷ୍ଠିତ ଆକ୍ଟର ବି ଥିଲେ। ସେମାନେ ଏତେ ମାତ୍ରାରେ ଗୀତ ଶିଖୁଥିଲେ, ଏତେ ମାତ୍ରାରେ ଗୀତକୁ ରିସର୍ଚ୍ଚ କରିକି ଜାଣୁଥିଲେ, ତାପରେ ନାଟ୍ୟ ସଙ୍ଗୀତ ଗାଇ ପାରୁଥିଲେ। ସେମିତି ନାଟ୍ୟ ସଙ୍ଗୀତର ଗୋଟେ ରାଗ ଅଛି ଏବଂ ତାର ଗୋଟେ ଗାଇବାର ଶୈଳୀ ଅଛି, ଆଉ ତାର ନାଟକର ଯୋଉ ବିଷୟ ସେ ବିଷୟକୁ ନେଇକି ପ୍ରତିପାଦନ କରିବାର ଗୋଟେ କ୍ଷମତା ଅଛି।
1: ଆଜ୍ଞା,
0: ମୁଁ ମହାରାଷ୍ଟ୍ର ଗୋଟେ ସବୁଠୁ ବହୁତ ଫେମସ ଗୀତ ତାକୁ ଗାଇକି ଆପଣ ଶୁଣୁଛି, ଯେ ଛନ୍ଦ ମକରନ୍ଦ, ହେ ଛନ୍ଦ ମକରନ୍ଦ, ଯେ ଛନ୍ଦ ମକରନ୍ଦ, ହେ ଛନ୍ଦ ମକରନ୍ଦ, ପିଆ ମିଲିନ୍ଦ ମକରନ୍ଦ, ପିଆ ମିଲିନ୍ଦ ମଧୁଦେବନ, ନନ୍ଦ ସୁଚନ୍ଦ ଛନ୍ଦ, ଗେ ଛନ୍ଦ ମକରନ୍ଦ, ହେ ଛନ୍ଦ ମକରନ୍ଦ, ହେ ଛନ୍ଦ ମକରନ୍ଦ, ଗେ ଛନ୍ଦ ମକରନ୍ଦ। ମାନେ ମକରନ୍ଦ ମାନେ ଯୋଉ ଆମେ ପରାବତାକୁ କହୁଛେ, ତ ସେଇଟାକୁ ସେ କଲେକ୍ସନ କରିବାକୁ ସବୁ ଜାଗାକୁ ଯାଉଛି। ତା ଭିତରେ ଅଛି ୱାର୍ଡିଂ କଣ ଅଛି।

0: மிளிந்த பொது தேவரம்
1: ମହାରାଷ୍ଟ୍ର ଆଉ ଓଡ଼ିଶାର ଗୋଟେ ବହୁତ ବଡ଼ ସମ୍ବନ୍ଧ ଅଛି।
2: କି ପ୍ରକାର ସମ୍ପର୍କ?
1: ରାଗରାଗିଣୀର ସମ୍ପର୍କ। ମହାରାଷ୍ଟ୍ର ଗୋଟେ ଗୀତ ଗାଇକି ଶୁଣୁଛି, ଆପଣ ଦେଖନ୍ତୁ ଓଡ଼ିଶୀ ଗୀତ ସାଙ୍ଗରେ ଯେ କେତେ ମିଶୁଛି।

ଏଠି ଆଉ ଗୋଟେ କଥା ମୁଁ କହିବି ଆପଣଙ୍କୁ, ଯୋଉଟା ଓଡ଼ିଶାର ଅଛି ମହାରାଷ୍ଟ୍ରରେ ନାହିଁ। ଓଡ଼ିଶାର କିଛି ନିଜସ୍ୱ ରାଗ ଅଛି, ମୁଖାରୀ ଏବଂ ସାବେରୀ, ଏସବୁ ଓଡ଼ିଶାର ସ୍ପେଶାଲ ରାଗ। ଏ ରାଗ ଗୁଡାକ ଅନ୍ୟ କୋଉଠି ଶୁଣିବାକୁ ମିଳେନି। ସେମିତି ମହାରାଷ୍ଟ୍ର ଗୋଟେ ପର୍ଟିକୁଲାର କିଛି ରାଗ ନାହିଁ, ଇଏ ଯୋଉ ସବୁ ରାଗରେ ବନ୍ଧା ହେଇଛି ସେସବୁ ହିନ୍ଦୁସ୍ତାନୀ ମ୍ୟୁଜିକ୍ର ରାଗ। ଆମେ ପୁରା ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତକୁ ଆସିବା, ମହାରାଷ୍ଟ୍ର ଶାସ୍ତ୍ରୀୟ ସଙ୍ଗୀତରେ ମହାରାଷ୍ଟ୍ର କିଛି ସ୍ପେଶାଲ କ୍ୱାଲିଟି ନାହିଁ, ଯୋଉଟାକି ହିନ୍ଦୁସ୍ତାନୀ ମ୍ୟୁଜିକ୍ର ଶାସ୍ତ୍ରୀୟ ସଙ୍ଗୀତକୁ ସେମାନେ ଆପଣେଇ ନେଇଛନ୍ତି। ଭଜନ ବି ରାଧାଙ୍କର, କୃଷ୍ଣଙ୍କର, ରାମଙ୍କର, ସବୁ ନର୍ଥ ସାଇଡ୍ର ବନ୍ଦିଶ ଆପଣଙ୍କୁ ଶୁଣିବାକୁ ମିଳିବ, ମହାରାଷ୍ଟ୍ରର କ୍ଲାସିକାଲ ବା ହିନ୍ଦୁସ୍ତାନୀ କ୍ଲାସିକାଲ ମ୍ୟୁଜିକ୍।

0: ये भगवान राधा और कन्हैया कृष्ण करो ये ऐरवे महाराष्ट्र मान समस्ते गाँ तो ये गोटे हिंदुस्तानी शैली रु कहली आउ महाराष्ट्र कौन ट्रेडिशनल पारंपरिक संस्कृति संपन्न राज्य
1: आमर जेमती चलचित्र संगीत रही सेमती महाराष्ट्र चलचित्र संगीत रे आपण कौन लक्ष्य करती
0: देखो चलचित्र संगीत गोटे भिन्न विषय आम सब देखीचे चलचित्र म्यूजिक रे आमर जो भारतीय चलचित्र म्यूजिक संगीत रे जो गीत गुडा हुए देखुथिबे आपण सबले इंडियन क्लासिकल ब्लेंड गीत हुए माने शास्त्रीय संगीत ब्लेंड ताते गुडा राग टाइप रे थिबो टिके राग को छाडुथिबो माने उपशास्त्रीय संगीत
1: आज्ञा
0: किंतु जो म्यूजिक गुडा हुए तार अरेंजमेंट करा जाए सेटा गोटे वेस्टर्न म्यूजिक रो अरेंजमेंट करा जाए कहीं कॉर्ड फॉर्मेट जोटा के तीनटा स्वर को नहीं एकाठी करिबा सेटा हम हिंदुस्तानी म्यूजिक रे कम देखा जाए ଏଇଟା ୱେଷ୍ଟର୍ଣ୍ଣ ମ୍ୟୁଜିକ ରେ ଦେଖାଯାଏ ତେଣୁ ଆପଣ ମାର୍କ କରନ୍ତୁ ଯୋଉଠି ୱେଷ୍ଟର୍ଣ୍ଣ ମ୍ୟୁଜିସିଆନ ବହୁତ ଜ୍ୟାଦା ହେଇଛନ୍ତି ବହୁତ ଦିନ ତଳର କଥା ମାନେ ପୂର୍ବର କଥା କହୁଛି ସେଇଠି ଫିଲ୍ମ ମ୍ୟୁଜିକ ଡେଭଲପ କରିଯାଏ ଏଇଟା କୋଉ କୋଉ ଜାଗା ଆପଣ ତ ମାଡ୍ରାସ ମାଡ୍ରାସରେ ଆମର ଯୋଉ ମାଡ୍ରାସ ଆର୍ମି ବ୍ୟାଣ୍ଡ ଥିଲା ଫରେନ୍ର ଭାଇଲେନିଷ୍ଟ ମାନେ ଆସି ସର୍ଭିସ କରୁଥିଲେ ସେଠୁ ୱେଷ୍ଟର୍ଣ୍ଣ ମ୍ୟୁଜିକ ର ଇମ୍ପାକ୍ଟ ପାଇ ସେମାନେ ତାଙ୍କ ଗୀତରେ ୱେଷ୍ଟର୍ଣ୍ଣର ଆରେଞ୍ଜମେଣ୍ଟ ଆରମ୍ଭ କରି ସେଠି ଫିଲ୍ମର ଗୀତ ଅଲଗା ପ୍ରକାର କରିଚାଲିଲେ ନେକ୍ସଟ ଆସିଲା କାଲକାଟା ଇଷ୍ଟ ଇଣ୍ଡିଆ କମ୍ପାନୀ ସେଠି ଯେତେବେଳେ ଥିଲା ସେଠି ଯୋଉ ବିଦେଶୀ ବାଦକ ବା ସବୁ ଆସୁଥିଲେ ସେ ଫିଲ୍ମ ମ୍ୟୁଜିକ କେମିତି ସଜେଇ ହବ ବା କମର୍ସିଆଲିଜିମ କେମିତି କରାଯିବ କମର୍ସିଆଲାଇଜ କେମିତି କରାଯିବ ସେ ସବୁ ଜିନିଷ ସେଠୁ ଗାଇଡ ପାଇଁ ସେମାନେ ମ୍ୟୁଜିକ କଲେ ତାପରେ କାଲକାଟାରୁ ସିଫ୍ଟ କଲା ବର୍ତ୍ତମାନ ବମ୍ବେ ବମ୍ବେ ଯୋଉ ଏରିଆ ଥିଲା ଗୋଆ ବମ୍ବେ ସବୁ ତ ଏକାଠି ଥିଲା ନା ଏସବୁ ପର୍ତ୍ତୁଗୀଜ ମାନଙ୍କର ଯୋଉ ୱେଷ୍ଟର୍ଣ୍ଣ ବାପ୍ଟିଷ୍ଟ ମାନେ ଯୋଉ ଚର୍ଚ୍ଚର ପରମ୍ପରା ଏଠି ବହୁତ ବିଦେଶୀ ଲୋକ ଆସି ଆଜି ମ୍ୟୁଜିସିଆନ କାମ କରୁଥିଲେ ଆପଣ ଦେଖନ୍ତୁ କଲ୍ୟାଣ ରାଗ ୟମନ ରାଗ ୟମନ
1: ବୁଝିଲା
0: ରାଗ ୟମନ ଗୋଟେ ବନ୍ଦିଶ ଅଛି ସେଟା ସମସ୍ତେ ଜାଣିଛନ୍ତି ବା ପପୁଲାର ବନ୍ଦି ଆରେଞ୍ଜର ଭୂମିକା ପାଇଁ ଏଇଟା ମୁଁ କହୁଛି ଆରେଞ୍ଜର କଣ କରେ ଗୋଟେ ଖୁସିକୁ ଦୁଃଖ ଏବଂ ଦୁଃଖକୁ ଖୁସିରେ ପରିଣତ କରିଦେଇପାରିବ ୱିଥ୍ ମ୍ୟୁଜିକ କେମିତି ୟମନ ରାଗରେ ଗୋଟେ ବନ୍ଦିଶ ଅଛି ଯୋଉଟା କି ବହୁତ ପପୁଲାର ବନ୍ଦି ଆମେ ସମସ୍ତେ ଜାଣିଛୁ ବା ୟମନ ରାଗ ଆରମ୍ଭ କଲେ ଶିଖିବାକୁ ତାକୁ ଶିକ୍ଷା ଦିଆଯାଏ ହିନ୍ଦୁସ୍ତାନୀ ମ୍ୟୁଜିକରେ ତାର ବୋଲ ହଉଛି ଏରି ଅଲି ପିଆ ବିନା କଲନ ପଟ ତ ମୋହେ ଘଡ଼ି ପଲ ଚିହ୍ନ ଜିନ ଜବ ସେ ଗଏ ପର ଦେଶ ଗମନ କିନ ରତିଆ କଟ ତ ମୋହେ ତାରେ ଗିନ ଗିନ ତାର ବନ୍ଧୁତ ସ୍ୱର କେମିତି ଶୁଣନ୍ତି ପିଆ ବିନା ତକି କଲନ

ಮನ ದಿನ ರತಿಯ ಕಟದ ಮೋಹೆ ತಾರೆ ದಿನ ದಿನ ମାନେ ଇଏ ଯୋଉ ଗୀତ ଆପଣ ଟିକେ ବିଚାର କରନ୍ତି, ଗୋଟେ ନାୟିକା ସେ ଦୁଃଖୀ ଅଛି, ସେ ମୋର ଏମିତି ଦିନ ଯାଉଛି ତାରା ଗଣି ଗଣିକି ମୁଁ ଏତେ ଦୁଃଖୀ, ମୋ ପିଲା ଯେବେ ପରଦେଶକୁ ଚାଲିଯାଇଛି, ଆପଣଙ୍କୁ ଏ ଗୀତର ବନ୍ଦୀ ଶୁଣିଲା ପରେ ଲାଗୁଛି ସିଏ ଗୋଟେ ଦୁଃଖରେ ଗାଉଛି ବୋଲି? ଯଦି ଆରେଞ୍ଜର ଥିବ ସିଏ ଆପଣଙ୍କୁ ଗାଇଡ କରିବ, ଏ ଗୀତ ଏମିତି ନ ଗାଇକି ଏମିତି ଗାଆନ୍ତୁ, ଆପଣଙ୍କ ସ୍ୱର ସମାନ ରହିବ।

0: ବିନା
1: ଶବ୍ଦକୁ ନୋଟେସନ ମଧ୍ୟରେ ବାନ୍ଧି ଦେଇଛନ୍ତି,
0: ବାନ୍ଧିଛନ୍ତି ଏବଂ ସରଳତା କରିଦେଇଛନ୍ତି, ବହୁତ ସରଳ, ମାନେ କେହି ଗୋଟେ ଛୋଟ ପିଲା ବି ଦେଖିଲେ ସେ ବୁଝିଯିବ ଯେ ହଁ ଏ ରି ଏଇଟା ତ ଗୀତରେ ଗାଇ ହବନି, ଅଟୋମେଟିକ ସେ ଆସିବ ଏ ରି ଏ ରି ଓ ଅଟୋମେଟିକାଲି ଆସିବ, କିନ୍ତୁ ତାର ମେନ୍ ଯୋଉ ସ୍କେଲିଟନ୍ ଆପଣଙ୍କର ସେଟା ନି ପା ରେ ସା ଗା ରେ ଗା ଗା,
1: ସେ
0: ବନ୍ଦିସ ଭିତରେ ତାଙ୍କୁ ସେଇଟା ଦେଖାଯାଇଛି ଆଉ ସେ ଲିପିବଦ୍ଧ କରିଛନ୍ତି। ଲିପିବଦ୍ଧ ହେଲାଠୁ କଣ ହେଇଛି ନା ଆମର ଯୋଉ କନଫ୍ୟୁଜନ୍ ସେଟା ଦୂର ହେଇଛି। ଆମ ଶାସ୍ତ୍ରୀୟ ସଙ୍ଗୀତଜ୍ଞ ମାନଙ୍କ ଭିତରେ ଯେବେ କେବେ କ୍ଲେଶ ହୁଏ ଯେ ଏଇଟା ଠିକ ସେଇଟା ଠିକ, ତ ଆମେ ସେମାନଙ୍କ ଦି ଜଣଙ୍କର ମାନେ ବହି ଗୁଡାକ ଆଣିକି କମ୍ପେୟାର କରୁ। ପଲିସ୍କରଙ୍କ ପଦ୍ଧତିରେ ଯୋଉ ନୋଟେସନ ପଦ୍ଧତି ଟିକେ ଅଲଗା, ଆଉ ଭାସ୍କରଣ୍ଡେଜୀଙ୍କର ନୋଟେସନ ପଦ୍ଧତି ଟିକେ ଅଲଗା। ଭାସ୍କରଣ୍ଡେଙ୍କର ନୋଟେସନ ପଦ୍ଧତି ମୁଁ ଆପଣ କହୁଛି, ତା ଦେହରେ ବି ସାରେ ଗାମ ପାଦାରେ ଲେଖାଯାଏ। ତାଙ୍କ ପଦ୍ଧତିରେ କଣ ହୁଏ, ଆମେ ଯଦି ସାରେ ଗାମ ଗୋଟିଏ ମାତ୍ରାରେ କହିବା ତାହେଲେ ସାରେ ଗାମ ଲେଖି ତା ତଳେ ଗୋଟେ ବନ୍ଧନୀ ଦବା, ଗୋଟିଏ ବନ୍ଧନୀରେ ଚାରି ଜଣକୁ ବାନ୍ଧି ଦବା, ତ ଏକ ଦୋ ତିନ ଚାର ସାରେ ଗାମା ସାରେ ଗାମା ସାରେ ଗାମା ସାରେ, ମାନେ ଆମେ ଗୋଟିଏ ମାତ୍ରାରେ ସାରେ ଗାମ କରୁଛେ। ପଲିସ୍କନଙ୍କର ସେ ସିଷ୍ଟମ ନଥିଲା, ସିଏ କଣ କରିଥିଲେ ୱେଷ୍ଟର୍ଣ୍ଣ ମ୍ୟୁଜିକ୍ ଫଲୋ କରିକି ଜିରୋ ବୋଲି ଗୋଟେ ଜିନିଷକୁ ଡେଭଲପ୍ କରିଥିଲେ। ଦେଖନ୍ତୁ ସାରେ ଗାମା ସିଏ ଲେଖିଲେ, ସାରେ ଗାମାଟା ଆପଣଙ୍କ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି, ସେ ଗୋଟିଏ ମାତ୍ରାରେ ଚାରିଟା ଲେଟର ଆସୁଛି ମାନେ ଗୋଟାଏ ଲେଟରର ଯୋଉ ଭାଲ୍ୟୁଟା କେତେ 1.4, ତ ସିଏ କଣ କରୁଥିଲେ ନା ସେଠି ହାଫ୍ ବନ୍ଧନୀ ତଳେ, ତ ଏ ସିଷ୍ଟମ ଲେଖୁଥିଲେ। ଆଉ ଦି ଜଣଙ୍କର ବାର୍ ସିଷ୍ଟମ ସମାନ ଥିଲା, ସବୁ ଜିନିଷ ସିଷ୍ଟମ ସମାନ ଥିଲା, ବନ୍ଦିଶ ବି ସିଏ ବନ୍ଦିଶ ଯୋଉ ଲେଖିଛନ୍ତି ଇଏ ବି ସେଇ ବନ୍ଦିଶ ଲେଖିଛନ୍ତି, କିଛି ସେମିତି। ଆଉ ଦି ଜଣ ଯାକ ହିନ୍ଦୁସ୍ତାନୀ ରହି ଗୁଣୀ ବା ବିଦ୍ୱାନ, ଦି ଜଣ ହିନ୍ଦୁସ୍ତାନୀ ଲେଖିଛନ୍ତି ଏବଂ ଦି ଜଣ ଯାକ ଗ୍ୱାଲିୟର ଘରାନାକୁ ହିଁ ବେଶୀ ପ୍ରାବଲ୍ୟ ଦେଇଛନ୍ତି।
1: ଆପଣ ତ ଖୁବ୍ ସୁନ୍ଦର ଭାତଖଣ୍ଡେ ପଦ୍ଧତି ଏବଂ ପଲୁସ୍କର ପଦ୍ଧତି କିଭଳି ଉଭୟଙ୍କର ସମତା ରହିଛି ଏବଂ ଭିନ୍ନତା ରହିଛି ସେ ବିଷୟରେ ସୁନ୍ଦର ବୁଝେଇକିରି କହିଦେଲେ, ଆପଣଙ୍କୁ ବହୁତ ଧନ୍ୟବାଦ। ଆପଣ ଜଣେ ସର୍ବୋଚ୍ଚ ଶ୍ରେଣୀଭୁକ୍ତ ବେହେଲା ବାଦକ, ତା ଛଡ଼ା ଖୁବ୍ ସୁନ୍ଦର ଭାବରେ ଗାଇପାରୁଛନ୍ତି ମଧ୍ୟ। ଆଜି ଆମର ଶ୍ରୋତାମାନେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା ବିଷୟରେ ବିସ୍ତୃତ ଭାବରେ ଜାଣିଥିବେ ଏବଂ ନିଶ୍ଚୟ ଆନନ୍ଦିତ ହେଇଥିବେ ମଧ୍ୟ। ଆପଣଙ୍କୁ ଆମର ଅନୁଷ୍ଠାନ ତରଫରୁ ବହୁତ ବହୁତ ଧନ୍ୟବାଦ। ଆପଣ ସୁଦୂର ମୁମ୍ବାଇରେ ରହି ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଆମ ସହିତ ଯୋଡ଼ି ହୋଇପାରିଛନ୍ତି ଏବଂ ଆପଣଙ୍କର ଦୀର୍ଘ ଦିନର ସଙ୍ଗୀତ କ୍ଷେତ୍ରରେ ଯେଉଁ ଅନୁଭୂତି ଆମ ସହିତ ବାଣ୍ଟିଛନ୍ତି ସେଥିପାଇଁ ଆମର ଆକାଶବାଣୀ କଟକ କେନ୍ଦ୍ର ତରଫରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଜଗନ୍ନାଥ ଆପଣଙ୍କୁ ଆଶୀର୍ବାଦ କରିଥାନ୍ତୁ ଏବଂ ଆପଣ ଓଡ଼ିଶାର ନାଁକୁ ଗୌରବାନ୍ୱିତ କରନ୍ତୁ ଏବଂ ଏହି କଳା କ୍ଷେତ୍ରରେ ଆପଣ ଆହୁରି ଆଗକୁ ଯାଆନ୍ତୁ, ଏତିକି ଆମର ଜଗନ୍ନାଥଙ୍କ ପାଖରେ କାମନା। ନମସ୍କାର।
0: ନମସ୍କାର।
2: ଆଜି ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମରେ ଶୁଣିଲେ ମହାରାଷ୍ଟ୍ରର ସଙ୍ଗୀତ ପରମ୍ପରା, ଏ ସମ୍ପର୍କରେ ବିଶିଷ୍ଟ ବେହେଲା ବାଦକ ପଣ୍ଡିତ କୈଳାସ ପାତ୍ରଙ୍କ ସହିତ ସାକ୍ଷାତକାର। ତାଙ୍କୁ ସାକ୍ଷାତ କରିଥିଲେ ସୁମିତ୍ରା ମହାପାତ୍ର। ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

0: ସାବିତ୍ରୀ ମୁଁ ଅଫିସ ଯାଉଛି।
1: ନିଅ ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
0: ବାପରେ ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
4: ଅଂଶୁଘାତ ନ ହେବା ପାଇଁ ଦିନ 11:00 ଅପରାହ୍ନ 3:00 ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
3: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
3: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
4: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
3: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1553333 ରେ ଯୋଗାଯୋଗ କରନ୍ତୁ।
3: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
5: ଆପଣମାନେ ଶୁଣୁଛନ୍ତି ସମ୍ବଲପୁରୀ ଗୀତ ଆଶାଲତା ଷଡ଼ଙ୍ଗୀଙ୍କ କଣ୍ଠରେ। କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟି ଶୁଣନ୍ତୁ ବାଳକୃଷ୍ଣ ଦାସଙ୍କ ରଚନାରୁ।
6: ସରା

0: କଣ ରିମା, ଘରେ ସୋଲାର ଲଗେଇଦେଲ?
1: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
0: ଚିନ୍ତା ନାହିଁ ମାନେ?
1: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
0: ସତରେ?
1: ଖାଲି ସେତିକି ନୁହଁ ଅପା, ସୌର ଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଏଇ ଗୀତଟି ଶୁଣନ୍ତୁ। ଗୀତ ରଚନା ଲାଲ ରତ୍ନାକର ସିଂ।

ସମ୍ବଲପୁରୀ ଗୀତ ଶୁଣିଲେ। କଣ୍ଠଶିଳ୍ପୀ ଥିଲେ ଆଶାଲତା ଷଡ଼ଙ୍ଗୀ। ଗୀତଗୁଡ଼ିକୁ ରଚନା କରିଥିଲେ ପରଶୁରାମ ଶତପଥୀ, ବାଳକୃଷ୍ଣ ଦାସ ଏବଂ ଲାଲ ରତ୍ନାକର ସିଂ। ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ଆଜିର ଘର ସଂସାର କାର୍ଯ୍ୟକ୍ରମ।

ପରିବେଶର ସନ୍ତୁଳନ ରକ୍ଷା କରିବାରେ କଇଁଛମାନଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେମାନେ ଜଳାଶୟଗୁଡ଼ିକୁ ପରିଷ୍କାର ରଖିବାରେ ସାହାଯ୍ୟ କରନ୍ତି। ମାଛ ଏବଂ ଅନ୍ୟାନ୍ୟ ଜଳଜୀବଙ୍କ ପାଇଁ ସେମାନେ ପ୍ରାକୃତିକ ପରିବେଶ ସୃଷ୍ଟି କରନ୍ତି। ଆମ ଓଡ଼ିଶା ତଟବର୍ତ୍ତୀ ଅଞ୍ଚଳ ବିଶ୍ୱସ୍ତରରେ କଇଁଛମାନଙ୍କ ପାଇଁ ବିଶେଷ ଭାବେ ଜଣାଶୁଣା। ବିଶେଷ କରି ଓଡ଼ିଶାର ଗହିରମଥା, ଋଷିକୁଲ୍ୟା ଏବଂ ଦେବୀ ନଦୀ ମୁହାଣରେ ପ୍ରତିବର୍ଷ ଲକ୍ଷ ଲକ୍ଷ ସଂଖ୍ୟାରେ ବିରଳ ଅଲିଭ୍ ରିଡ୍ଲେ କଇଁଛ ଅଣ୍ଡା ଦେବା ପାଇଁ ଆସିଥାନ୍ତି। ଏହି ପ୍ରାକୃତିକ ଘଟଣାକୁ ଆରିବାଡ଼ା କୁହାଯାଏ। ଆଜି କଇଁଛମାନଙ୍କ ଅସ୍ତିତ୍ୱ ପ୍ରତି ବିଭିନ୍ନ ବିପଦ ସୃଷ୍ଟି ହୋଇଛି। ସମୁଦ୍ରରେ ବଢ଼ୁଥିବା ପ୍ଲାଷ୍ଟିକ୍ ପ୍ରଦୂଷଣ ଏବଂ ଜଳବାୟୁ ପରିବର୍ତ୍ତନ ଯୋଗୁଁ ସେମାନଙ୍କର ଜୀବନ ପ୍ରତି ବିପଦ ଦେଖାଦେଉଛି। ଏହାଛଡ଼ା ଅବୈଧ ଶିକାର ଏବଂ ସମୁଦ୍ରକୂଳରେ ମାଛ ମାରିବା ଯନ୍ତ୍ରରେ ଫସିଯିବା କାରଣରୁ ବହୁ କଇଁଛ ମରିଯାଆନ୍ତି। ବିଶ୍ୱ କଇଁଛ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସଚେତନତା କାର୍ଯ୍ୟକ୍ରମ, ସମୁଦ୍ରକୂଳ ସଫେଇ ଏବଂ ପ୍ରଦର୍ଶନୀ ଆୟୋଜନ କରାଯାଏ। ଆମ ସମସ୍ତଙ୍କର କର୍ତ୍ତବ୍ୟ ହେଉଛି ପ୍ଲାଷ୍ଟିକ୍ ବ୍ୟବହାରକୁ କମାଇବା, ଜଳ ପ୍ରଦୂଷଣ ରୋକିବା ଏବଂ କଇଁଛମାନଙ୍କୁ ସୁରକ୍ଷା ଦେବା।

କଇଁଛ କେବଳ ଏକ ଜୀବ ନୁହନ୍ତି, ବରଂ ପ୍ରକୃତିର ଏକ ଅମୂଲ୍ୟ ସମ୍ପଦ। ତେଣୁ କଇଁଛ ସୁରକ୍ଷା ପାଇଁ ସାମୂହିକ ପ୍ରୟାସ ଜାରି ରଖିବା ସମୟର ଆବଶ୍ୟକତା ଅଟେ। ସେମାନେ ସୁରକ୍ଷିତ ରହିଲେ ହିଁ ଆମର ଜଳବାୟୁ ଏବଂ ପରିବେଶ ସୁସ୍ଥ ରହିପାରିବ। ତେଣୁ ଆସନ୍ତୁ ଆଜିର ଦିନରେ ସେମାନଙ୍କୁ ସୁରକ୍ଷା ଦେବାର ସଂକଳ୍ପ ନେବା ଏବଂ ଏହାକୁ ସଫଳ କରିବାରେ ହାତ ବଢ଼ାଇବା।

ଜୀବନ କ୍ଷଣସ୍ଥାୟୀ, କିନ୍ତୁ ଜୀବନକାଳ ମଧ୍ୟରେ ମଣିଷ କରିଥିବା ପ୍ରତିଟି କାର୍ଯ୍ୟକଳାପ ଚିରସ୍ଥାୟୀ ହୋଇଯାଏ, ସ୍ମରଣୀୟ ହୋଇଯାଏ। ଏଣୁ ଜୀବନକାଳ ମଧ୍ୟରେ କିଛି ସ୍ମରଣୀୟ କାର୍ଯ୍ୟ କରିଯିବା। ତେବେ ଜୀବନର ସଂଜ୍ଞା ଅନେକ, ପ୍ରତ୍ୟେକଙ୍କ ପାଇଁ ଏହାର ପରିଭାଷା ଭିନ୍ନ ଭିନ୍ନ। ତେବେ ଜୀବନରେ ବଞ୍ଚିବାର ଏକ ଲକ୍ଷ୍ୟ ଏବଂ ଉଦ୍ଦେଶ୍ୟ ରହିବା ଉଚିତ। ଜୀବନକୁ ସରଳ, ଶାନ୍ତିପୂର୍ଣ୍ଣ, ମଧୁରମୟ ଏବଂ ସହଜ କରିବା। ସାତ ସୁରରେ ବନ୍ଧା ଆମର ଏହି ଜୀବନ, ଏହାକୁ ଆହୁରି ସୁରମୟ କରନ୍ତୁ, ରଙ୍ଗୀନ କରନ୍ତୁ, ସତ୍ମାର୍ଗରେ ପରିଚାଳିତ ହୋଇ।

ସୁଖ ଦୁଃଖ ଆଶା ନିରାଶା ସଫଳତା ବିଫଳତା ସେସବୁର ସମାହାର ହେଉଛି ଜୀବନ। ଜୀବନ କେବଳ ବଞ୍ଚି ରହିବା ନୁହେଁ ବରଂ ଉଦ୍ଦେଶ୍ୟ ସହିତ ବଞ୍ଚିବା ହେଉଛି ଏହାର ମୂଳ ଅର୍ଥ।

ଶ୍ରୋତା ଭଉଣୀ, ଜୀବନଟା ସଂକ୍ଷିପ୍ତ, ଖୁସିରେ ବଞ୍ଚ, ପ୍ରତ୍ୟେକ ପାଦରେ ଶିଖ, ପ୍ରତ୍ୟେକ ଦିନରେ ବଢ଼, ଆଶା ନ କରି ସବୁବେଳେ ଖୁସିରେ ରୁହ, କରିବା ପୂର୍ବରୁ ଭାବ, କହିବା ପୂର୍ବରୁ ଶୁଣ, ଯିବା ଆଗରୁ ଚେଷ୍ଟା କର, ମରିବା ଆଗରୁ ବଞ୍ଚ।

ଅନେକ ରଙ୍ଗ ଏ ଜୀବନର, ଅଙ୍କା ବଙ୍କା ଜୀବନର ରାସ୍ତା। ଆରମ୍ଭ ତ ନିଶ୍ଚୟ ହୁଏ, ହେଲେ ତାର ଗତିପଥ କିପରି ତାହା ସମୟ ହିଁ କହିଥାଏ। ତଥାପି ସମସ୍ତ ଅନୁଭୂତି, ସମସ୍ତ ପରିସ୍ଥିତିକୁ ପାଥେୟ କରି ସମୟର ଚକ ସହିତ ଆମେ ଆଗେଇ ଚାଲୁ, ଆଗକୁ ପୂର୍ଣ୍ଣଚ୍ଛେଦ ପର୍ଯ୍ୟନ୍ତ। ହସ ଖୁସି ସୁଖ ଦୁଃଖ ମିଳନ ବିଚ୍ଛେଦ, କେବେ ଯନ୍ତ୍ରଣା କେବେ ଆନନ୍ଦ, ଏସବୁର ସମାହାର ଭିତରେ ଜୀବନର କାହାଣୀ। ଏଇ ରହସ୍ୟମୟ କାହାଣୀ ଭିତରେ ନିଜ ନିଜ ଭୂମିକାରେ ନିଖୁଣ ଅଭିନୟ କରି ଜୀବନକୁ ପୂର୍ଣ୍ଣାଙ୍ଗ ରୂପ ଦେବା ହେଲା ଆମର ପ୍ରକୃତ ଧର୍ମ। ତେବେ ଆପଣମାନଙ୍କ ଜୀବନ ସୁଖମୟ ମଙ୍ଗଳମୟ ହେଉ ଏହି କାମନା ହୃଦୟରୁ, ଏବଂ ଏହି କାମନା ସହ ଆଜିର କାର୍ଯ୍ୟକ୍ରମରୁ ବିଦାୟ ନେଉଛୁ।

0: ପ୍ରଚାର କଲୁ ଆଜିର ଘର ସଂସାର କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରସାରିତ ହେଉଛି ମିଡିୟମ ୱେଭ୍‌ରେ 317.5 ମିଟର ତଥା 945 କିଲୋହର୍ଜ କି ଏବଂ FM ମହାନଦୀ 101 MHz ମାଧ୍ୟମରେ। ଆହୁରି ମଧ୍ୟ ଆମ କାର୍ଯ୍ୟକ୍ରମ ନ୍ୟୁଜ୍ ଅନ୍ AIR ମୋବାଇଲ ଆପ୍ରେ ଉପଲବ୍ଧ। ବର୍ତ୍ତମାନ ସମୟ ଦିନ 1:50 ହେବାକୁ ଯାଉଛି। କିଛି ସମୟ ମଧ୍ୟରେ ଶୁଣିପାରିବେ ଓଡ଼ିଆରେ ସମ୍ବାଦ, ରିଲେ କରିବ ଆକାଶବାଣୀ କଟକ କେନ୍ଦ୍ରରୁ, ପରିବାର କାର୍ଯ୍ୟକ୍ରମ ରିଲେ କରିବ ଆକାଶବାଣୀ ଦିଲ୍ଲୀରୁ ଏବଂ ଆଞ୍ଚଳିକ ସମ୍ବାଦ ଶୁଣିବେ ଆକାଶବାଣୀ କଟକ କେନ୍ଦ୍ରରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆକାଶବାଣୀ କଟକରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଓ ଡିଜେଲ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ IPL କ୍ରିକେଟରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗସ୍

0: ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ନାଗରିକମାନଙ୍କ ଜୀବନଧାରଣର ସହଜତା ତଥା ବିକାଶ ଦିଗରେ ସରକାରୀ ନିଯୁକ୍ତି ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଆଜି ଆଭାସୀ ଜରିଆରେ 19ତମ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀଙ୍କ ଉପରେ ଭରସା କରୁଛି, ତେଣୁ ଏହା ସେମାନଙ୍କର ଦାୟିତ୍ୱ ଯେ ସେମାନେ ଉତ୍ସର୍ଗୀକୃତ ଭାବରେ ନିଜର କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ କହିଛନ୍ତି, ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। ସେ କହିଛନ୍ତି, ଭାରତ ଏବେ ବିଶ୍ୱର ଏକ ଭରସାଯୋଗ୍ୟ ଯୋଗାଣ ଶୃଙ୍ଖଳ ସହଯୋଗୀ ପାଲଟିଛି।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे। साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले।
0: श्री मोदी कहिछंती, भारतीय माने 2047 सुद्धा विकसित भारत लक्ष्य हासिल लागि कार्य करूछंती एवं एथिलागि विभिन्न क्षेत्र रे देश निवेश करूछि।
1: हर भारतीय एक बड़े संकल्प के साथ आगे बढ़ रहा है। ये संकल्प 2047 तक विकसित भारत के निर्माण का संकल्प है। इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है।
0: ପ୍ରଧାନମନ୍ତ୍ରୀ ଦେଶର ଯୁବପିଢ଼ି ପାଇଁ ନୂଆ କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଉଥିବା କହିଛନ୍ତି। ଆଜି 19ତମ ରୋଜଗାର ମେଳାରେ 51,000 ଅଧିକ ଚୟନିତ ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରାଯାଇଛି। ଦେଶର 47ଟି ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। କେନ୍ଦ୍ର ସଂସଦୀୟ ବ୍ୟାପାର ଏବଂ ସୂଚନା ଓ ପ୍ରସାରଣ ରାଷ୍ଟ୍ରମନ୍ତ୍ରୀ ଏଲ୍ ମୁର୍ଗନ୍ କହିଛନ୍ତି, ସରକାର ବିକଶିତ ଭାରତ ଲକ୍ଷ୍ୟ ପୂରଣ ଲାଗି ପ୍ରତିବଦ୍ଧ ଅଟନ୍ତି। ଆଇସିଏଫ୍ ଚେନ୍ନାଇଠାରେ ରୋଜଗାର ମେଳାରେ ଉଦ୍ବୋଧନ ଦେଇ ମନ୍ତ୍ରୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଦେଶରେ ତ୍ୱରିତ ବେଗରେ ଭିତ୍ତିଭୂମି, ଡିଜିଟାଇଜେସନ୍, ନିଯୁକ୍ତି ସୁଯୋଗ ଓ ବ୍ୟବସାୟ କରିବାର ସହଜତା କ୍ଷେତ୍ରରେ ବିକାଶ ଘଟିଛି। କେନ୍ଦ୍ର ସରକାର 12 ଲକ୍ଷ କର୍ମନିଯୁକ୍ତି ଯୋଗାଇ ଦେଇଥିବା ଡକ୍ଟର ମୁର୍ଗନ୍ କହିଛନ୍ତି। ସେ କହିଛନ୍ତି, ସଂସ୍କାର, ପ୍ରଦର୍ଶନ ଏବଂ ପରିବର୍ତ୍ତନର ମନ୍ତ୍ରକୁ ପାଥେୟ କରି ସରକାର ସଫଳତାର ସହ ଅଗ୍ରସର ହେଉଛନ୍ତି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଚାରିଦିନିଆ ଭାରତ ଗସ୍ତରେ ଆସିଥିବା ଶ୍ରୀ ରୁବିଓ ଆସନ୍ତା 26 ତାରିଖରେ ନୂଆଦିଲ୍ଲୀରେ କ୍ୱାଡ୍ ବୈଦେଶିକ ମନ୍ତ୍ରୀଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଆଜି ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସେବାତୀର୍ଥରେ ସାକ୍ଷାତ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଶ୍ରୀ ରୁବିଓ ଦ୍ୱିପାକ୍ଷିକ ବୈଠକ କରିବେ ବୋଲି ଜଣାପଡ଼ିଛି। ଶ୍ରୀ ରୁବିଓ ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ବିମାନ ବନ୍ଦରରେ ଭାରତରେ ଅବସ୍ଥାପିତ ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ ତାଙ୍କୁ ସ୍ୱାଗତ କରିଥିଲେ। ଶ୍ରୀ ରୁବିଓ ମଦର ଟେରେସାଙ୍କ ସମାଧିପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ମଦର ହାଉସ୍ ପରିଦର୍ଶନ କରିଥିଲେ। ଶ୍ରୀ ରୁବିଓ ଆସନ୍ତାକାଲି ନୂଆଦିଲ୍ଲୀସ୍ଥିତ ଆମେରିକା ଦୂତାବାସରେ ଆୟୋଜିତ ହେବାକୁ ଥିବା ସ୍ୱାଧୀନତା ଦିବସ ପାଳନ ଉତ୍ସବରେ ଯୋଗଦେବେ। ସୋମବାର ଦିନ ଶ୍ରୀ ରୁବିଓ ଆଗ୍ରା ଏବଂ ଜୟପୁର ଗସ୍ତ କରିବା ପରେ ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରି ମଙ୍ଗଳବାର ଦିନ କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ଶିଖର ସମ୍ମିଳନୀରେ ଯୋଗଦେବେ। ଏହି ସମ୍ମିଳନୀରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନିଓଙ୍ଗ ଓ ଜାପାନର ବୈଦେଶିକ ମନ୍ତ୍ରୀ ତୋଶି ମିତ୍ସୁ ମୋତେଗି ମଧ୍ୟ ଭାଗ ନେବେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଦେଶରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଗତ 10 ଦିନ ମଧ୍ୟରେ ତୃତୀୟ ଥର ପାଇଁ ବୃଦ୍ଧି ପାଇଛି। ଦର ବୃଦ୍ଧି ପରେ ଦିଲ୍ଲୀରେ ପେଟ୍ରୋଲ ଲିଟର ପିଛା 99.51 ପଇସା ହୋଇଥିବା ବେଳେ ଡିଜେଲ ମୂଲ୍ୟ 92.49 ପଇସାକୁ ବୃଦ୍ଧି ପାଇଛି। ଚଳିତ ମାସ 15 ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ଲିଟର ପିଛା 3 ଟଙ୍କା ବୃଦ୍ଧି ପାଇଥିବା ବେଳେ ଦ୍ୱିତୀୟ ଥର ପାଇଁ ଗତ 19 ତାରିଖରେ ଲିଟର ପିଛା 90 ପଇସା ବୃଦ୍ଧି ପାଇଥିଲା। ଅନ୍ୟପକ୍ଷରେ ଇନ୍ଦ୍ରପ୍ରସ୍ଥ ଗ୍ୟାସ୍ ଲିମିଟେଡ୍ ସିଏନ୍ଜି ଦର 1 ଟଙ୍କା ବୃଦ୍ଧି କରିଛି, ଫଳରେ ରାଜଧାନୀ ଦିଲ୍ଲୀରେ 1 କିଲୋଗ୍ରାମ ସିଏନ୍ଜି ମୂଲ୍ୟ 81.09 ପଇସାକୁ ବୃଦ୍ଧି ପାଇଛି। କେନ୍ଦ୍ର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଦେଶରେ ପର୍ଯ୍ୟାପ୍ତ ପରିମାଣର ପେଟ୍ରୋଲ୍ ଓ ଡିଜେଲ୍ ଉପଲବ୍ଧ ହେଉଛି। ସାରା ଦେଶରେ ପେଟ୍ରୋଲ୍ ଓ ଡିଜେଲ୍ ଯୋଗାଣ ମଧ୍ୟ ସ୍ୱାଭାବିକ ରହିଥିବା ମନ୍ତ୍ରଣାଳୟ କହିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ମନ୍ତ୍ରଣାଳୟ ପକ୍ଷରୁ ନାଗରିକମାନଙ୍କୁ ଭୟଭୀତ ହୋଇ ତୈଳ ନ କିଣିବା ଲାଗି ପରାମର୍ଶ ଦିଆଯାଇଛି। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣ୍ଡରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଏବେ ମଧ୍ୟ ସମ୍ପୃକ୍ତ ଖଣିରେ 9 ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଉଦ୍ଧାର କାର୍ଯ୍ୟ ଜୋରଦାର କରାଯାଇଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଫସି ରହିଥିବା ଶ୍ରମିକମାନଙ୍କୁ ଉଦ୍ଧାର କରିବା ଏବଂ ଆହତମାନଙ୍କ ଚିକିତ୍ସା ଲାଗି ନିର୍ଦ୍ଦେଶ ଦେଇଛନ୍ତି। ଏସିଆନ୍ ଉତ୍ପାଦକ ସଂଗଠନର ସାଧାରଣ ପରିଷଦ ବୈଠକର ନୂଆଦିଲ୍ଲୀର 3 ଦିନିଆ 68ତମ ଅଧିବେଶନରେ ବାର୍ତ୍ତାଳାପ, ରଣନୈତିକ ଆଲୋଚନା ଓ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ 2030 ସୁଦ୍ଧା ଆସିଆନ୍ ଉତ୍ପାଦକ ସଂଗଠନ ଏପିଓର ଲକ୍ଷ୍ୟ ହାସଲ ଦିଗରେ ମିଳିତ ଭାବେ ଉଦ୍ୟମ କରିବା ଲାଗି ମତ ପ୍ରକାଶ ପାଇଛି। ଡିଜିଟାଲ୍ ପରିବର୍ତ୍ତନ, ସମାବେଶୀ ବିକାଶ, ନବସୃଜନ, ଦକ୍ଷତା ନିର୍ମାଣ ଏବଂ ଉତ୍ପାଦନ ଆଧାରିତ ବିକାଶ ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା। ଆସନ୍ତା ବୈଠକ 2027 ଲାଓସ୍ରେ ଅନୁଷ୍ଠିତ ହେବ। କଙ୍ଗୋ ଗଣରାଜ୍ୟରେ ଇବୋଲା ସଂକ୍ରମଣ ଯୋଗୁଁ ସୃଷ୍ଟି ହୋଇଥିବା ସାର୍ବଜନୀନ ସ୍ୱାସ୍ଥ୍ୟ ବିପଦର ସ୍ଥିତିକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଜାତୀୟ ସ୍ତରରେ ଉଚ୍ଚରୁ ଅତି ଉଚ୍ଚକୁ ବୃଦ୍ଧି କରିଛି। WHOର ମହାନିର୍ଦ୍ଦେଶକ ଟେଡ୍ରସ୍ ଆଦନମ୍ ଘେବ୍ରିସିୟସ୍ କହିଛନ୍ତି, ବିଶ୍ୱସ୍ତରରେ ଇବୋଲା ସଂକ୍ରମଣ ସ୍ତର ନିମ୍ନରେ ଥିଲେ ମଧ୍ୟ ଆଞ୍ଚଳିକ ତଥା ଜାତୀୟ ସ୍ତରରେ ଉଚ୍ଚରେ ରହିଛି। ସେ କହିଛନ୍ତି, ବର୍ତ୍ତମାନ ସୁଦ୍ଧା 82 ଇବୋଲା ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଇତିମଧ୍ୟରେ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ବୈଜ୍ଞାନିକମାନେ ଏହି ସଂକ୍ରମଣ ଧାରାକୁ ରୋକିବା ଲାଗି ଏକ ନୂଆ ଟିକାର ବିକାଶ କରିଛନ୍ତି। ଆସନ୍ତା 2-3 ମାସ ମଧ୍ୟରେ ବିଭିନ୍ନ ପରୀକ୍ଷା ନିରୀକ୍ଷା ପରେ ଟିକା ପ୍ରସ୍ତୁତ ହୋଇଯିବ ବୋଲି ଆଶା କରାଯାଉଛି। ବାଦୁଡ଼ଠାରୁ ବ୍ୟାପିଥିବା ଇବୋଲା ଭୂତାଣୁ ପଶୁ, ମଣିଷ ଏବଂ ସଂକ୍ରମିତ ପଦାର୍ଥ ସଂସ୍ପର୍ଶରେ ଆସିବା ପରେ ବ୍ୟାପିବାରେ ଲାଗିଛି। ବିହାରରେ ଆସନ୍ତା 5 ବର୍ଷ ମଧ୍ୟରେ 1 ଲକ୍ଷ ଶିକ୍ଷକ ନିଯୁକ୍ତି କରାଯିବ ବୋଲି ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀ ଘୋଷଣା କରିଛନ୍ତି। ଶିକ୍ଷା ବିଭାଗର କାର୍ଯ୍ୟଧାରା ସମୀକ୍ଷା କରିବା ଅବସରରେ ମୁଖ୍ୟମନ୍ତ୍ରୀ ପ୍ରତିବର୍ଷ 20,000 ଶିକ୍ଷକ ନିଯୁକ୍ତି ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି, ପ୍ରତ୍ୟେକ ବର୍ଷ ଜୁଲାଇ ମାସରେ ଶିକ୍ଷକ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରାଯିବ। ଭାରତୀୟ ପାଣିପାଗ ବିଭାଗ ପୂର୍ବ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତାକାଲି ପର୍ଯ୍ୟନ୍ତ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରିଛି। ଦେଶର ପୂର୍ବାଞ୍ଚଳ ଓ ଉତ୍ତର ପଶ୍ଚିମାଞ୍ଚଳ ଏବଂ କେନ୍ଦ୍ରୀୟ ଭାରତରେ ଆସନ୍ତା 6-7 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ସ୍ଥିତି ଲାଗି ରହିବ ବୋଲି ବିଭାଗ ପୂର୍ବାନୁମାନ କରିଛି। ଓଡ଼ିଶା ସମେତ ବିହାର, ଛତିଶଗଡ଼, ଆନ୍ଧ୍ରପ୍ରଦେଶର ତଟବର୍ତ୍ତୀ ଅଞ୍ଚଳ, ଝାଡ଼ଖଣ୍ଡ, ରାଜସ୍ଥାନ, ତେଲେଙ୍ଗାନା, ପଶ୍ଚିମ ମଧ୍ୟପ୍ରଦେଶ ଓ ଉତ୍ତରପ୍ରଦେଶରେ ଆସନ୍ତା 2 ଦିନ ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ କହିଛି। ଆଇପିଏଲ୍ କ୍ରିକେଟ୍ରେ ଆଜି ଲକ୍ଷ୍ନୌର ଭାରତରତ୍ନ ଶ୍ରୀ ଅଟଳ ବିହାରୀ ବାଜପେୟୀ ଏକନା କ୍ରିକେଟ୍ ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଗତକାଲି ହାଇଦ୍ରାବାଦରେ ଅନୁଷ୍ଠିତ ମ୍ୟାଚ୍ରେ ସନ୍ରାଇଜର୍ସ ହାଇଦ୍ରାବାଦ 55 ରନ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ପରାସ୍ତ କରିଥିଲା। ପ୍ରଥମେ ବ୍ୟାଟିଂ କରି ସନ୍ରାଇଜର୍ସ ହାଇଦ୍ରାବାଦ ନିର୍ଦ୍ଧାରିତ 20 ଓଭର୍ରେ 4 ୱିକେଟ୍ ହରାଇ 255 ରନ୍ ସ୍କୋର କରିଥିଲା। ଜବାବରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 20 ଓଭର୍ରେ 4 ୱିକେଟ୍ ହରାଇ 200 ରନ୍ କରିବାକୁ ସକ୍ଷମ ହୋଇଥିଲା। 19ତମ ରୋଜଗାର ମେଳାରେ 51,000ରୁ ଅଧିକ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କଲେ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଆଜି ସାକ୍ଷାତ ଆଲୋଚନା କରିବେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ଥରେ ବୃଦ୍ଧି। ଚୀନ୍ର କୋଇଲା ଖଣିରେ ବିସ୍ଫୋରଣ ଯୋଗୁଁ ମୃତ୍ୟୁ ସଂଖ୍ୟା 82କୁ ବୃଦ୍ଧି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ସନ୍ଧ୍ୟାରେ ଅନୁଷ୍ଠିତ ହେବ ପଞ୍ଜାବ କିଙ୍ଗ୍ସ ଓ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଲଗ୍ଇନ୍ କରିପାରିବେ।
2: Good afternoon. This is Akashvani and I am Naresh Mago with the Midday News. The headlines. Prime Minister Narendra Modi distributes over 51,000 appointment letters to new recruits in various government departments. Says India is partnering with various countries across the world to provide opportunities, employment and global exposure to youth. Bihar government to recruit 1 lakh teachers in the state over next 5 years. CBSE extends last date for obtaining scanned photocopies of answer books for Class 12 board examinations until tomorrow. US Secretary of State Marco Rubio to call on Prime Minister Modi in New Delhi today. WHO raises public health risk of Bundibugyo strain of Ebola in Congo from high to very high. And in IPL cricket, Lucknow Super Giants to take on Punjab Kings in Lucknow this evening. Prime Minister Narendra Modi today distributed more than 51,000 appointment letters to newly appointed youth in various government departments and organizations at the 19th Rozgar Mela through video conferencing. The Rozgar Mela was held at 47 locations across the country. The newly recruited candidates selected from across the country will be joining various ministries and departments, including the Ministry of Railways, Home Affairs, Health and Family Welfare, and Department of Higher Education, among others. Addressing the Rozgar Mela, the Prime Minister emphasized that government jobs serve as a vital means to improve and ease the lives of the citizens. Mr. Modi noted that the nation has placed its trust in its Karma Yogis, and it's now their responsibility to honor and strengthen that trust through their dedication, conduct and everyday actions.
1: कर्मयोगी प्रारंभ जैसे मॉड्यूल से आपको अपनी जिम्मेदारियां समझने में बहुत सहूलियत होगी. मेरा आपसे आग्रह है इसका ज्यादा से ज्यादा लाभ उठाएं. आज भारत का युवा दुनिया के हर क्षेत्र में अपनी पहचान बना रहा है. यही स्पिरिट, यही ऊर्जा पब्लिक सर्विस में भी दिखाई देनी चाहिए. विकसित भारत ऐसे ही युवाओं के प्रयास से बनेगा जो अपने काम को देश सेवा का माध्यम मानते हैं.
2: Mr. Modi highlighted that the world is eager to be a part of India's growth journey. The Prime Minister said that the country is also partnering with various countries of the world aimed at providing opportunities, employment and global exposure to the youth of the nation.
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है. आज दुनिया भारत की विकास यात्रा का हिस्सा बनना चाहती है. भारत भी दुनिया के अलग अलग देशों के साथ पार्टनरशिप कर रहा है. इसका उद्देश्य यही है कि भारत के युवाओं को अवसर मिले, रोजगार मिले, उनका सामर्थ्य खिल उठे. साथ साथ मैं चाहता हूं मेरे देश के नौजवानों को ग्लोबल एक्सपोजर भी मिले.
2: Mr. Modi added that every Indian is working with a commitment to making India Viksit Bharat by 2047, and to achieve this, the country is investing in several sectors. The Prime Minister highlighted that new employment opportunities are being created for the youth of the country.
1: आज हर भारतीय एक बड़े संकल्प के साथ आगे बढ़ रहा है. ये संकल्प 2047 तक विकसित भारत के निर्माण का संकल्प है. इस लक्ष्य की प्राप्ति के लिए आज देश अलग अलग सेक्टर्स में निवेश कर रहा है, और इस निवेश से देश के युवाओं के लिए रोजगार के लाखों नए अवसर बन रहे हैं, जिसे आज भारत में सेमीकंडक्टर मैन्युफैक्चरिंग की पूरी सप्लाई चेन तैयार की जा रही है.
2: The Prime Minister encouraged the new appointees to make the most of the iGOT Karma Yogi platform, noting that it would help them grasp their responsibilities with ease. Mr. Modi expressed confidence that these new appointees would contribute to the nation's progress and that their work and decisions would play a key role in realizing the vision of Viksit Bharat. In Rajasthan, employment fairs were organized in Jaipur, Jodhpur, Ajmer and Bikaner, where appointment letters were distributed to more than 1,100 youths. Railway Minister Ashwini Vaishnav attended the state-level Rozgar Mela held in Jaipur. Addressing the gathering, Mr. Vaishnav said that recruitment for more than 1,60,000 posts in the railways is currently underway, with over 4 crore candidates participating in the process. He said that earlier, recruitment procedures used to take several years to complete, causing delays for job aspirants. However, with the introduction of the annual recruitment calendar system, efforts are now being made to complete the process within a fixed time frame.
3: रेलवे में आज करीब करीब 1,00,000
4: Work is currently underway for approximately 1,60,000 recruitments. You must be aware that previously, recruitments used to come out once every 8 to 10 years or once every 4 to 5 years. That was the era of the Congress during the time of the UPA. When Modi ji took responsibility, he compressed that time and after that, some time ago, an annual calendar system was introduced and a clearly defined timetable was made.
3: Annual calendar ki vyavastha ki.
2: In Punjab, the 19th Rozgar Mela was organized at two places, including Rail Coach Factory RCF Kapurthala and Patiala Locomotive Works Patiala today, where appointment letters to 281 new beneficiaries were distributed. At RCF Kapurthala, Union Minister of Petroleum and Natural Gas Hardeep Puri, while presiding over the program, said that the Rozgar Mela has become a powerful national institution which ensures transparency and merit-based time-bound recruitment.
5: ये हमारा देश भर में रोजगार मेला ये एक पावरफुल नेशनल इंस्टीट्यूशन बन गया है जो इंश्योर करता है ट्रांसपेरेंसी मेरिट बेस्ड और टाइम बाउंड रिक्रूटमेंट के लिए मोर देन 5,00,000 यंग इंडियंस हैव ऑलरेडी बीन ट्रेन्ड इन आर्टिफिशियल इंटेलिजेंस इंटरनेट ऑफ थिंग्स इंडस्ट्री 4.0 जॉब रोल्स एज डेटा इंजीनियर्स मशीन लर्नर्स लर्निंग इंजीनियर्स क्लाउड स्पेशलिस्ट एंड सॉल्यूशन आर्किटेक्ट्स India is preparing our young people to provide leadership in that area.
2: Union Minister of State for Parliamentary Affairs and Information and Broadcasting, L. Murugan, has said that the government is committed to realizing the vision of Vikasit Bharat by 2047. Addressing the Rozgar Mela at ICF Chennai, he said that under the leadership of Prime Minister Narendra Modi, the country is witnessing rapid growth in infrastructure, digitization, employment opportunities and ease of doing business. Dr. Murugan said that the centre has so far provided 1,200,000 jobs, fulfilling the assurance given by the Prime Minister. He said the government's success is driven by the mantra of reform, perform and transform. He urged the citizens to stay informed about various welfare schemes and programs of the government. We spoke to some of the beneficiaries who were given appointment letters at today's Rozgar Mela.
6: My name is Sakshi Verma and I'm from Raipur, Chhattisgarh. And I'm very grateful to ICF and PM Narendra Modi and Government of India that I get this opportunity through cultural quota. As a classical dancer, we get this job is very difficult and I'm very grateful to them. So thank you, ICF.
7: My name is Santakishore. I'm from Trivandrum, Kerala. I wrote this exam some years back, but now I got posted and now I'm very happy. I thank our central government for providing such an opportunity. I will take this not only as my work, but a service to the nation.
8: My name is Tajinder Singh Kanda. I am from Bathinda, Punjab, and I am selected for junior associate in State Bank of India. I am so grateful for the central government giving me the opportunity to serve the nation.
2: This is Akashvani giving you the news. For quick news updates round the clock, follow us on our X handle at AIR News Alerts. And for details of stories and more, log on to our website www.newsonair.gov.in and download News on AIR app. Bihar Chief Minister Samrat Chaudhary has announced that 1,00,000 teachers will be recruited in the state over the next 5 years. During a high-level review meeting of the Education Department, the Chief Minister directed the officials to ensure the recruitment of at least 20,000 teachers every year. He said that the notification for teacher appointments will now be issued annually in the month of July to streamline the recruitment process. Meanwhile, Education Minister Mithilesh Tiwari said that the Chief Minister's announcement has ended the uncertainty surrounding the fourth phase of the teacher recruitment examination, TRE4. He informed that the Education Department will soon assess vacant teaching posts and send a fresh requisition for further recruitment. The Bihar government has announced free travel on state-run buses for all students appearing for the NEET UG re-examination scheduled on June 21. In a social media post, Chief Minister Samrat Chaudhary said all NEET candidates in the state will be allowed to travel free of cost on government buses. The Chief Minister also appealed to district administrations, temples and non-governmental organizations to help arrange drinking water and sattu, a flour made from dry roasted pulses and cereals for students and their parents at bus stands, railway stations and other major locations. The Central Board of Secondary Education, CBSE, has extended the last date for obtaining scanned photocopies of answer books for Class 12 board examinations by one more day until tomorrow. Earlier, the deadline was today. The CBSE said the decision was made after its website experienced unprecedented traffic over the past few days, along with several attempts of unauthorized interference, making it prone to disruptions. The board informed that the students will have up to 2 days to apply for the next stage of verification of marks or re-evaluation after receiving the scanned copy of their answer books. The CBSE has advised candidates to make use of the extended timeline and complete the process accordingly. U.S. Secretary of State Marco Rubio arrived in Kolkata this morning on a four-day visit to India. This is his maiden visit to India, marking an important step towards strengthening bilateral ties and expanding cooperation in trade, defense, energy security, technology, and Indo-Pacific strategy. U.S. Ambassador to India Sergio Gore received Mr. Rubio at the Kolkata airport. Soon after his arrival, the U.S. Secretary of State visited Mother House, the headquarters of St. Teresa's Missionaries of Charity, and the children's home in the city. Secretary Rubio will call on Prime Minister Narendra Modi in New Delhi today. According to the U.S. ambassador, the upcoming engagements will primarily focus on strengthening cooperation in key strategic sectors, including defense partnerships, advanced technologies, trade ties, and collaboration under the Quadrilateral Security Dialogue Quad framework. Tomorrow, Mr. Rubio will hold talks with External Affairs Minister S. Jaishankar and attend the U.S. Embassy's Independence Day celebrations in the national capital. The World Health Organization, WHO, has raised the public health risk of the Bundibugyo strain of Ebola in the Democratic Republic of the Congo from high to very high at the national level. WHO Director General Tedros Adhanom Ghebreyesus said the risk is now assessed as very high nationally, high regionally, and low globally. He added that 82 cases and 7 deaths have been confirmed, but the outbreak is likely much larger, with nearly 750 suspected cases and 177 suspected deaths reported so far. The WHO had earlier declared the outbreak a public health emergency of international concern, while clarifying that it is not at the pandemic level. Indian Oil has reassured customers and the general public that there is no overall shortage of petrol and diesel in the country. In a statement, the oil marketing company said that the current situation being witnessed at certain retail outlets is highly localized and temporary in nature, arising due to local demand-supply imbalances and redistribution of sales patterns in select areas. Indraprastha Gas Limited, IGL, increased the price of compressed natural gas, CNG, by 1 rupee today. After the price hike, the new rate for 1 kilogram CNG in the national capital is 81 rupees and 9 paise. In IPL cricket, Lucknow Super Giants will take on Punjab Kings in Lucknow this evening. The match will start at 7:30 p.m. Last night, Sunrisers Hyderabad defeated Royal Challengers Bengaluru by 55 runs in Hyderabad. The India Meteorological Department, IMD, has issued a red warning for heatwave to severe heatwave conditions over East Uttar Pradesh, East Madhya Pradesh and Vidarbha till tomorrow. According to the IMD, heatwave conditions are expected to persist over large parts of northwest, central and eastern India over the next 6 to 7 days. Now, before we end the bulletin, the headlines once again. Prime Minister Narendra Modi distributes over 51,000 appointment letters to new recruits in various government departments, says India is partnering with various countries across the world to provide opportunities, employment and global exposure to youth. Bihar government to recruit 1 lakh teachers in the state over the next 5 years. CBSE extends last date for obtaining scanned copies, photocopies of answer books for Class 12 board examinations until tomorrow. U.S. Secretary of State Marco Rubio to call on Prime Minister Modi in New Delhi today. WHO raises public health risk of Bundibugyo strain of Ebola in Congo from high to very high. And in IPL cricket, Lucknow Super Giants to take on Punjab Kings in Lucknow this evening. And with that, we end the midday news.
9: Namaskar. Akashwani se dopahar samachar ke saath, main Lavlin Nigam. प्रधानमंत्री नरेंद्र मोदी ने विभिन्न सरकारी विभागों के 51,000 से अधिक नवनियुक्त कर्मचारियों को नियुक्ति पत्र सौंपे। कहा, भारत युवाओं को अवसर, रोजगार और वैश्विक अनुभव प्रदान करने के लिए विश्व के विभिन्न देशों के साथ साझेदारी कर रहा है। बिहार सरकार अगले 5 वर्ष में राज्य में 1,00,000 शिक्षकों की भर्ती करेगी। केंद्रीय माध्यमिक शिक्षा बोर्ड ने 12वीं कक्षा बोर्ड परीक्षा की उत्तर पुस्तिकाओं के स्कैन

0: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ
2: ଆକାଶବାଣୀ କଟକ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସୁକନ୍ୟା ଜେନା। ମୁଖ୍ୟ ସମ୍ବାଦ, ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ ଓ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ଆସନ୍ତାକାଲିଠାରୁ ସ୍ଥଗିତ ରହିବ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି। କଇଁଛଙ୍କ ସୁରକ୍ଷା ସମ୍ପର୍କରେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ଏବଂ ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ, ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ସର୍ବାଧିକ ତାପମାତ୍ରା 43°C ରେକର୍ଡ। ବିଶ୍ୱ ଭାରତର ବିକାଶ ଯାତ୍ରାରେ ସହଭାଗୀ ହେବା ଲାଗି ପ୍ରସ୍ତୁତ ରହିଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ବିଶ୍ୱର ଅନେକଗୁଡ଼ିଏ ଦେଶ ସହ ଭାରତ ସହଯୋଗ ଭିତ୍ତିରେ ସୁଯୋଗ ସୃଷ୍ଟି କରିବା, କର୍ମ ନିୟୋଜନ ପ୍ରଦାନ କରିବା ଏବଂ ଦେଶର ଯୁବପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରରେ ମାନ୍ୟତା ଦେବା ଲାଗି କାର୍ଯ୍ୟ କରୁଛି। 19ତମ ରୋଜଗାର ମେଳାରେ ଆଜି 51,000ରୁ ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରି ଆଭାସୀ ଜରିଆରେ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶ ତା'ର କର୍ମଯୋଗୀ ଉପରେ ଭରସା କରୁଛି। ନାଗରିକଙ୍କ ଜୀବନଧାରଣର ସହଜତା ତଥା ଉନ୍ନତି ଦିଗରେ ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।
1: ଦୁନିଆ ଭାରତ କେ ୟୁବାଓ ଔର ଭାରତ କି ଟେକ୍ନୋଲୋଜିକାଲ ପ୍ରୋଗ୍ରେସ କୁ ଲେକର ବହୁତ ଉତ୍ସାହିତ ହେ। ଆଜ ଦୁନିଆ ଭାରତ କି ବିକାଶ ଯାତ୍ରା କା ହିସ୍ସା ବନ୍ନା ଚାହତି ହେ। ଭାରତ ଭି ଦୁନିଆ କେ ଅଲଗ ଅଲଗ ଦେଶ କେ ସାଥ ପାର୍ଟନରସିପ କର ରହା ହେ। ଇସକା ଉଦ୍ଦେଶ୍ୟ ୟହି ହେ କି ଭାରତ କେ ୟୁବାଓ କୋ ଅବସର ମିଲେ, ରୋଜଗାର ମିଲେ, ଉନକା ସାମର୍ଥ୍ୟ ଖିଲ ଉଠେ। ସାଥ ସାଥ ମୈଁ ଚାହତା ହୁଁ ମେରେ ଦେଶ କେ ନୌଜବାନୋ କୋ ଗ୍ଲୋବାଲ ଏକ୍ସପୋଜର ଭି ମିଲେ।
0: ଶ୍ରୀ ମୋଦି କହିଛନ୍ତି, ଭାରତୀୟମାନେ 2047 ସୁଦ୍ଧା ବିକଶିତ ଭାରତ ଲକ୍ଷ୍ୟ ହାସଲ ଲାଗି କାର୍ଯ୍ୟ କରୁଛନ୍ତି ଏବଂ ଏଥିଲାଗି ବିଭିନ୍ନ କ୍ଷେତ୍ରରେ ଦେଶ ନିବେଶ କରୁଛି। ଦେଶର 47 ସ୍ଥାନରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ନିଯୁକ୍ତିପତ୍ର ବଣ୍ଟନ କାର୍ଯ୍ୟ ସମ୍ପାଦନ କରାଯାଇଛି। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ଦିଆଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ରୋଜଗାର ମେଳା ଅନୁଷ୍ଠିତ ହୋଇଛି। ସମ୍ବଲପୁରସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟଠାରେ ଆୟୋଜିତ ରୋଜଗାର ମେଳାରେ ଭାରତୀୟ ରେଳ ବିଭାଗରେ 26 ଓ ଡାକ ବିଭାଗରେ 16 ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରତ୍ନଭଣ୍ଡାର ଅଳଙ୍କାର ଗଣତି ମଣତି କାର୍ଯ୍ୟ ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପକ୍ଷରୁ ସୂଚନା ଦିଆଯାଇଛି। ଆସନ୍ତା ମାସରେ ପୁନଃ ଗଣତି ମଣତି ଆରମ୍ଭ କରିବାକୁ ସ୍ଥିର କରାଯାଇଛି। ଶ୍ରଦ୍ଧାଳୁଙ୍କ ଭିଡ଼ ବୃଦ୍ଧି ପାଉଥିବା ଗ୍ରୀଷ୍ମ ପ୍ରବାହ ସହିତ ଆଗାମୀ ପର୍ବପର୍ବାଣୀ ଘୋଷଯାତ୍ରାକୁ ଲକ୍ଷ୍ୟ କରି ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ଆସନ୍ତା ସପ୍ତାହରୁ ଛତିଶା ନିଯୋଗ ପରିଚାଳନା କମିଟି ବୈଠକ ସହ ରଥଯାତ୍ରା ପାଇଁ ବିଭିନ୍ନ ବୈଠକ ଆୟୋଜିତ ହେବ। ଆଜି ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁସାରେ ମଧ୍ୟାହ୍ନ ଧୂପ ନୀତି ପରେ ଭିତର ରତ୍ନଭଣ୍ଡାରର ଗଣତି କାର୍ଯ୍ୟ କରାଯିବ। ରତ୍ନଭଣ୍ଡାର କମିଟିର ପ୍ରାଧିକୃତ ସଦସ୍ୟ, ଭଣ୍ଡାର ମେକଅପ୍ ଓ ଅନ୍ୟାନ୍ୟ ଅଧିକାରୀମାନେ ଗଣତି କାର୍ଯ୍ୟରେ ସାମିଲ ରହିବେ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଗଣତି ମଣତି କାର୍ଯ୍ୟକ୍ରମ ସମ୍ପର୍କରେ ପ୍ରତିକ୍ରିୟାରେ କହିଛନ୍ତି,
2: ମହାପ୍ରଭୁଙ୍କର ଚଳିତ ବର୍ଷର ଶ୍ରୀଗୁଣ୍ଡିଚା ଯାତ୍ରାକୁ ଆମେ ଯେହେତୁ ପ୍ରସ୍ତୁତି ଆରମ୍ଭ କରିଛେ ଏବଂ ରତ୍ନଭଣ୍ଡାର ଗଣତି ପର୍ଯ୍ୟାୟ ମଧ୍ୟ ନିଶ୍ଚିତ ଭାବରେ ସମୟ ସାପେକ୍ଷ ଏବଂ କଷ୍ଟ ସାପେକ୍ଷ, ତେଣୁ ଗଜପତି ମହାରାଜଙ୍କର ପରାମର୍ଶ ନେଇଛୁ ଆମେ ଏବଂ ବାକି ସମସ୍ତ ଷ୍ଟେକହୋଲ୍ଡର୍ସ ମାନଙ୍କ ପରାମର୍ଶ ନେଲା ପରେ ଆମେ ଏହି ନିଷ୍ପତ୍ତି କରିଛୁ। ଆସନ୍ତାକାଲିଠାରୁ ସ୍ଥଗିତ ରହିବ। ପରବର୍ତ୍ତୀ ପର୍ଯ୍ୟାୟରେ ଆମେ ଜୁନ୍ ମାସରେ ପୁଣି ସ୍ନାନ ପୂର୍ଣ୍ଣିମା ପୂର୍ବରୁ ମଧ୍ୟ ଏହି ଗଣତି ପ୍ରକ୍ରିୟା କରିବୁ। ଏକ ସମୟ ସାପେକ୍ଷ ପ୍ରକ୍ରିୟା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛତାର ସହିତ ଏବଂ ନିର୍ଭୁଲ ଭାବରେ ଆମେ ଏହି ପ୍ରକ୍ରିୟା କରୁଛୁ।
0: ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶାନ୍ତି ଓ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଆଗାମୀ ଜୁନ୍ 15 ଆରମ୍ଭ ହେବାକୁ ଥିବା ଏହି ଯାତ୍ରାକୁ ଶୃଙ୍ଖଳିତ ଭାବେ ପରିଚାଳନା କରିବା ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ନନ୍ଦପଡ଼ା, ଝାଡ଼ୁଆପଡ଼ା ଭଳି ଜନଗହଳି ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ ସ୍ୱତନ୍ତ୍ର ପ୍ରସ୍ଥାନ ବ୍ୟବସ୍ଥା ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ମହାନଗର ନିଗମ କାର୍ଯ୍ୟାଳୟରେ 24 ନିୟନ୍ତ୍ରଣ କକ୍ଷ ଖୋଲିବା ପାଇଁ ବ୍ୟବସ୍ଥା କରାଯାଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଟ୍ରାଫିକ୍ ନିୟନ୍ତ୍ରଣ ଏବଂ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ାକଡ଼ି କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରା ପୂର୍ବରୁ ରାସ୍ତାଘାଟ ସଫେଇ ମରାମତି ଏବଂ ଉଚ୍ଛେଦ କାର୍ଯ୍ୟକୁ ତୁରନ୍ତ ଶେଷ କରିବାକୁ ଜିଲ୍ଲାପାଳ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ କହିଛନ୍ତି। କଇଁଛମାନଙ୍କର ସୁରକ୍ଷା ଓ ତାଙ୍କ ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲପାଏ। ଗଣନାରେ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛଙ୍କ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। କଇଁଛମାନେ ପ୍ରାୟ 150 ବର୍ଷରୁ 300 ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାନ୍ତି ବୋଲି ପ୍ରାଣୀ ବିଶେଷଜ୍ଞମାନେ ମତ ଦେଇଛନ୍ତି। ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲାରେ ଅଲିଭ୍ ରିଡ୍ଲେ ପ୍ରଜାତିର ବିରଳ କଇଁଛ ଦେଖିବାକୁ ମିଳିଥାନ୍ତି। ଗହିରମଥା ଦେବୀ ଓ ଋଷିକୁଲ୍ୟା ମୁହାଣକୁ ଅଲିଭ୍ ରିଡ୍ଲେଙ୍କ ପ୍ରଜନନ ସ୍ଥଳୀ ଭାବେ ବିବେଚନା କରାଯାଇଛି। ଏଥିପାଇଁ ବନ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ସୁରକ୍ଷା ଓ ସଂରକ୍ଷଣ ଯୋଗାଇ ଦିଆଯାଉଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିଶ୍ୱ କଇଁଛ ଦିବସରେ ତାଙ୍କ ବାର୍ତ୍ତାରେ କହିଛନ୍ତି ପ୍ରକୃତିର ସବୁଠାରୁ ଶାନ୍ତ ଧୈର୍ଯ୍ୟ ସହନଶୀଳ ଓ ଦୀର୍ଘାୟୁ ପ୍ରାଣୀମାନଙ୍କ ମଧ୍ୟରେ ଏମାନେ ଅନ୍ୟତମ। ଅଲିଭ୍ ରିଡ୍ଲେ କଇଁଛଙ୍କ ଆଗମନ ରାଜ୍ୟର ସମୃଦ୍ଧ ପରିବେଶ ଐତିହ୍ୟର ପ୍ରତୀକ। ଏହି ଦୁର୍ଲଭ ସାମୁଦ୍ରିକ ପ୍ରାଣୀଙ୍କର ସୁରକ୍ଷା ଓ ଜୈବ ବିବିଧତାର ସଂରକ୍ଷଣ ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ସହରର ବିଭିନ୍ନ ୱାର୍ଡରେ 10 ଉର୍ଦ୍ଧ୍ୱ ପ୍ରସ୍ତାବିତ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଚାଉରିଆଗୁଡ଼ା ସତ୍ସଙ୍ଗ ବିହାର ପରିସରରେ ନୂତନ ସମାଜ ଭବନ ନିର୍ମାଣ, ଘୋରାମୁଣ୍ଡା ପୋଖରୀ, ଗୌଡ଼ସାହି ଗଣେଶ ମଣ୍ଡପର ଉନ୍ନତିକରଣ ଆଦି ବିଭିନ୍ନ ପ୍ରକଳ୍ପ ଏଥିରେ ସାମିଲ ରହିଛି। ଗଜପତି ଜିଲ୍ଲାର ପାରଳାଖେମୁଣ୍ଡିସ୍ଥିତ ପୌର ପରିଷଦ ସଭାଗୃହଠାରେ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ନେଇ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରାଧିକରଣର ସଚିବ ବିମଳ ରାଉଳଙ୍କ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ଜନସାଧାରଣଙ୍କୁ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଓ ପରିବେଶ ସୁରକ୍ଷା ବାବଦରେ ସଚେତନ କରାଇଛନ୍ତି। ଗଞ୍ଜାମ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ସୁରକ୍ଷିତ ବାଲ୍ୟକଳା ସୁରକ୍ଷିତ ଭବିଷ୍ୟତ ଶୀର୍ଷକ ଆଇନ ସଚେତନତା କାର୍ଯ୍ୟକ୍ରମ ଛତ୍ରପୁର ବିଜ୍ଞାନ ମହାବିଦ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଆଇନସେବା ପ୍ରାଧିକରଣ ସଚିବ ବ୍ୟୋମକେଶ ନାୟକ କାର୍ଯ୍ୟକ୍ରମକୁ ଅଧ୍ୟକ୍ଷତା କରି ନାଲସା ଜାଗୃତି ଯୋଜନା 2025 ବାବଦରେ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି। ଗଞ୍ଜାମ ଜିଲ୍ଲା ଛତ୍ରପୁରଠାରେ ଓଡ଼ିଶା ମାନବାଧିକାର କମିଶନଙ୍କ ପକ୍ଷରୁ କ୍ୟାମ୍ପ କୋର୍ଟ ଅନୁଷ୍ଠିତ ହୋଇଯାଇଛି। କୋର୍ଟରେ କମିଶନଙ୍କ ସଦସ୍ୟ ଚିତ୍ତରଞ୍ଜନ ମହାପାତ୍ର ମୋଟ 29 ମାମଲାର ଶୁଣାଣି କରିଛନ୍ତି। 22 ମାମଲାର ତତ୍କାଳ ସମାଧାନ ସହିତ 7 ବିସ୍ତୃତ ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। ଭଦ୍ରକ ଜିଲ୍ଲା ଆରଡ଼ିର ବାବା ଆଖଣ୍ଡଳମଣିଙ୍କ ବିବାହ ଉତ୍ସବ ପାଇଁ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ମହୋତ୍ସବକୁ ସୁଚାରୁରୂପେ ସମ୍ପାଦନ କରିବା ଉପରେ ବୈଠକରେ ଆଲୋଚନା କରାଯାଇଛି। ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ମହୋତ୍ସବ ପାଳନ ପାଇଁ ଜିଲ୍ଲାପାଳ ସମସ୍ତ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ବଲାଙ୍ଗୀର ଜିଲ୍ଲାରେ ନବମ ଲୋକକଳା ଉତ୍ସବ 2026 ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଦୋଲଦୋଲି କଳା ପରିଷଦ ପକ୍ଷରୁ ଆୟୋଜିତ ଏହି ଉତ୍ସବରେ ବିଭିନ୍ନ ଲୋକକଳା ପ୍ରଦର୍ଶିତ ହୋଇଛି। ଚଳିତ ବର୍ଷ ସଂକୀର୍ତ୍ତନ ଗୁରୁ ପ୍ରସାଦୀ ପୁଟେଲ, ଲୋକନାଟକ କଳାକାର ତଥା ଗୁରୁ ନବଦୀପ ଚାନ୍ଦ ବେହେରା ଓ ଦଣ୍ଡ ନୃତ୍ୟ ଗୁରୁ ଯୋଗେଶ୍ୱର ପାତ୍ରଙ୍କୁ ନବମ ଲୋକକଳା ସମ୍ମାନରେ ସମ୍ମାନିତ କରାଯାଇଛି। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମରେ ଆୟୋଜିତ 29ତମ ବରିଷ୍ଠ ଆଥ୍ଲେଟିକ୍ ଫେଡେରେସନ କପ୍ରେ ଓଡ଼ିଶାର ଆନିମେଶ କୁଜୁର ଚମତ୍କାର ପ୍ରଦର୍ଶନ କରି ଜାତୀୟ ରେକର୍ଡ ସ୍ଥାପନ କରିଛନ୍ତି। ଏହି ସଫଳତା ପରେ ସେ ଗ୍ଲାସ୍ଗୋ କମନ୍ୱେଲ୍ଥ ଗେମ୍ସ 2026 ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଓ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରମୁଖ ତାଙ୍କର ଏହି ଅସାଧାରଣ ସଫଳତା ପାଇଁ ଶୁଭେଚ୍ଛା ଜଣାଇବା ସହ ଉଜ୍ଜଳ ଭବିଷ୍ୟତର କାମନା କରିଛନ୍ତି। ଓଡ଼ିଶା ଓ ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ସୋମବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ମଧ୍ୟାହ୍ନ ଗୋଟାଏ ସୁଦ୍ଧା ଝାରସୁଗୁଡ଼ାରେ ଦିନର ସର୍ବୋଚ୍ଚ ତାପମାତ୍ରା 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ପୁଣି ଥରେ ମୁଖ୍ୟ ସମ୍ବାଦ। ସରକାରୀ ନିଯୁକ୍ତି ନାଗରିକଙ୍କ ଜୀବନଧାରଣ ଶୈଳୀକୁ ସହଜ ଓ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19ତମ ରୋଜଗାର ମେଳାରେ 51,000+ ନବନିଯୁକ୍ତଙ୍କୁ କଲେ ନିଯୁକ୍ତିପତ୍ର ପ୍ରଦାନ। ଗ୍ରୀଷ୍ମ ପ୍ରବାହ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଶ୍ରୋତାମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମର ପ୍ରଥମ ଗୀତ ଅତୁଲ ଗୋଗାଭଲେଙ୍କ କଣ୍ଠରେ କଥାଚିତ୍ରଟି ହେଲା ତୁମ୍ବାଦ। ସଙ୍ଗୀତ ଦେଇଛନ୍ତି ଅଜୟ ଅତୁଲ, ଗୀତ ରଚନା ରାଜ ଶେଖର।

0: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
1: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
0: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
0: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
1: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟେ ଜିଭ ପଦାକୁ ବାହାରି ଆସେ।
0: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
1: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333 ରେ ଯୋଗାଯୋଗ କରନ୍ତୁ।
0: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
2: କଣ ରିମା, ଘରେ ସୋଲାର ଲଗେଇଦେଲ?
3: ହଁ ମଧୁ ଅପା, ଏବେ ଆଉ ବିଜୁଳି ବିଲ୍ ପାଇଁ ଚିନ୍ତା ନାହିଁ।
2: ଚିନ୍ତା ନାହିଁ ମାନେ?
3: ହଁ ଅପା, ସୋଲାର କରିଦେଲେ ମାସକୁ 300 ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ବିଲ୍ ବଞ୍ଚିଯିବ।
2: ସତରେ?
3: ଖାଲି ସେତିକି ନୁହଁ ଅପା, ସୌରଶକ୍ତି ବ୍ୟବହାର କଲେ ପରିବେଶ ବି ସୁରକ୍ଷିତ ରହିବ।
4: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
5: ପରବର୍ତ୍ତୀ ଗୀତ ସୁଖବିନ୍ଦର ସିଂଙ୍କ କଣ୍ଠରେ, ଅଜୟ ଅତୁଲଙ୍କ ସଙ୍ଗୀତ ନିର୍ଦ୍ଦେଶନା, କଥାଚିତ୍ର ଠକ୍ସ ଅଫ୍ ହିନ୍ଦୁସ୍ତାନ, ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ।

0: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି ଫ୍ୟାନ ସବୁ ଚାଲିଥିବ।
1: ଓହୋ ମା, ତମର ପ୍ରତି କଥାରେ ଟେନସନ।
0: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
1: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
0: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
1: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କାର୍ଯ୍ୟକ୍ରମ ଶେଷରେ ଏଇ ଗୀତଟି ଶୁଣନ୍ତୁ, କଥାଚିତ୍ର ଜିରୋ। ଦ୍ୱୈତ କଣ୍ଠଶିଳ୍ପୀ ହେଉଛନ୍ତି ସୁଖବିନ୍ଦର ସିଂ ଏବଂ ଦିବ୍ୟ କୁମାର। ଇର୍ସାଦ କାମିଲଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ଅଜୟ ଅତୁଲ।

ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା। କାର୍ଯ୍ୟକ୍ରମ ଉପସ୍ଥାପନା ଏବଂ ପ୍ରଯୋଜନା ସନ୍ତୋଷ ପିଙ୍କ।

ଶୁଣିଲେ କିଷାନ ସମ୍ପ୍ରଦାୟର ସାମାଜିକ ତଥା ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମାକା ପୁପୁ ଝକାଝକା ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ପ୍ରଚାର କରୁଛୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ଆରମ୍ଭରେ ଶୁଣନ୍ତୁ ଅଲ୍ ଇଜ୍ ୱେଲ୍ କଥାଚିତ୍ରରୁ ଏହି ଗୀତଟି ସବିର ରହମାନଙ୍କ ରଚନାରୁ ସଙ୍ଗୀତ ଦେଇଛନ୍ତି ଅମାଲ ମଲ୍ଲିକ ଗୀତଟିକୁ ଦ୍ୱୈତକଣ୍ଠରେ ଗାଇଛନ୍ତି ବିଶାଲ ଡାଡ଼ଲାନି ଏବଂ ଅରମାନ ମଲ୍ଲିକ

ପରବର୍ତ୍ତୀ ଗୀତ କଥାଚିତ୍ର ଛିଝୋରେ କଣ୍ଠ ଦେଇଛନ୍ତି ନକ୍ସ ଆଜିଜ, ଦେବ ନେଇକି, ଅମିତ ମିଶ୍ର ଏବଂ ଅମିତାଭ ଭଟ୍ଟାଚାର୍ଯ୍ୟ। ସଙ୍ଗୀତ ପ୍ରୀତମ। ଗୀତ ରଚନା ଅମିତାଭ ଭଟ୍ଟାଚାର୍ଯ୍ୟ।

0: ଏଥର ଶୁଣନ୍ତୁ କଥାଚିତ୍ର ଡ୍ରିମ୍ ଗାର୍ଲର ଏହି ଗୀତଟି କଣ୍ଠ ସଙ୍କେତ ଦେଇଛନ୍ତି ମିଟ୍ ବ୍ରଦର୍ସ, ଗୀତ ରଚନା କୁମାର।
1: गोकुल की राधा चली ओ चली चली चली गोकुल की राधा चली करके श्रृंगार में जमुना के तट।

0: ଏଥର ସୁନିଧି ଚୌହାନଙ୍କ କଣ୍ଠରେ ଫନି ଖାଁ କଥାଚିତ୍ରରୁ ଏହି ଗୀତଟି ଶୁଣନ୍ତୁ। ଇର୍ଶାଦ କାମିଲଙ୍କ ରଚନାରୁ ତନିକ୍ସ ବାଗ୍ଚିଙ୍କ ସଙ୍ଗୀତ।
1: ପଶୁପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ କିଛି ଉପାୟ।
2: ଅଂଶୁଘାତ ନ ହେବା ପାଇଁ ଦିନ 11ଟାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ଟାଣ ଖରାରେ ଗୃହପାଳିତ ପ୍ରାଣୀମାନଙ୍କୁ ବାହାରକୁ ନ ଛାଡ଼ି ଗୁହାଳରେ କିମ୍ବା ଛାଇ ସ୍ଥାନରେ ରଖନ୍ତୁ।
1: ପଶୁପକ୍ଷୀଙ୍କୁ ସ୍ୱଚ୍ଛ ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ ଏବଂ ପ୍ରାଣୀଙ୍କ ବିଶ୍ରାମ ସ୍ଥାନ ବା କୋଠରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଗୁହାଳ କବାଟ ଓ ଝରକାରେ ଓଦା ଅଖା ଝୁଲାଇ ମଝିରେ ମଝିରେ ପାଣି ସିଞ୍ଚନ କରନ୍ତୁ।
1: ବୁଲା ପଶୁ ଓ ପକ୍ଷୀଙ୍କୁ ଅଂଶୁଘାତରୁ ରକ୍ଷା କରିବା ପାଇଁ ଘର ଆଗରେ ଜଳକୁଣ୍ଡର ବ୍ୟବସ୍ଥା କରନ୍ତୁ।
2: ଅଂଶୁଘାତ ହେଲେ ପଶୁପକ୍ଷୀମାନେ କିଛି ଖାଆନ୍ତି ନାହିଁ, ପାଟି ବାଟେ ନିଶ୍ୱାସ ନେବା ସହିତ ଧକେଇ ହୁଅନ୍ତି, ପାଟିରୁ ଓ ନାକପୁଡ଼ାରୁ ଫେଣ ବାହାରେ ଓ ସମୟ ସମୟ ଜିଭ ପଦାକୁ ବାହାରି ଆସେ।
1: ଅଂଶୁଘାତ ଆକ୍ରାନ୍ତ ପ୍ରାଣୀଙ୍କୁ ତୁରନ୍ତ ଥଣ୍ଡା ଛାଇ ସ୍ଥାନକୁ ସ୍ଥାନାନ୍ତରିତ କରନ୍ତୁ। ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦେବା ସହିତ ନିକଟସ୍ଥ ପ୍ରାଣୀ ଚିକିତ୍ସକଙ୍କ ସହ ପରାମର୍ଶ କରନ୍ତୁ।
2: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1962 କିମ୍ବା 1555333ରେ ଯୋଗାଯୋଗ କରନ୍ତୁ।
1: ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ, ଓଡ଼ିଶା ସରକାର।
0: ସୁନିଧି ଚୌହାନଙ୍କ କଣ୍ଠରେ ଫନି ଖାଁ କଥାଚିତ୍ରରୁ ଏହି ଗୀତଟି, ଇର୍ଶାଦ କାମିଲଙ୍କ ରଚନାରୁ ତନିଷ୍କ ବାଗ୍ଚିଙ୍କ ସଙ୍ଗୀତ।

हाजिर है हुस्न इश्क की महफिल में आज फिर हाजिर है।

ପରବର୍ତ୍ତୀ ଗୀତ ଦ୍ୱୈତକଣ୍ଠରେ ଗାଇଛନ୍ତି ଅଙ୍କିତ ତିୱାରୀ ଏବଂ ମିକା ସିଂ। ଗୀତ ରଚନା ଅନୁରାଗ ଭୂମିଆ, ସଙ୍ଗୀତ ଅଙ୍କିତ ତିୱାରୀ। କଥାଚିତ୍ରଟି ହେଲା ଫ୍ରାଇଡେ।

0: ଯାତ୍ରା ଶୁଣନ୍ତୁ କଥାଚିତ୍ର ଗୁଡ୍ ନ୍ୟୁଜ୍ର ଏହି ଗୀତଟି କଣ୍ଠ ଦେଇଛନ୍ତି ମଞ୍ଜ ମୁସିକ୍, ହର୍ବି ସାହାରା ଏବଂ ନେହା କକ୍କର। ଗୀତ ରଚନା ତନିକ୍ସ ବାଗ୍ଚି ଏବଂ ହର୍ବି ସାହାରା। ସଙ୍ଗୀତ ତନିକ୍ସ ବାଗ୍ଚି ଏବଂ ମଞ୍ଜ ମୁସିକ୍।
1: ସାବିତ୍ରୀ, ମୁଁ ଅଫିସ ଯାଉଛି।
2: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦେବ।
1: ବାପରେ, ଏତେ ଟଙ୍କା!
2: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
1: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
2: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
3: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। PM ସୂର୍ଯ୍ୟଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।

0: ପ୍ରଚାର କଲୁ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚନିର ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ସରକାରୀ ନିଯୁକ୍ତି ନାଗରିକମାନଙ୍କ ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19 ନମ୍ବର ରୋଜଗାର ମେଲାଥି 51 ହଜାରରୁ ଅତ୍କା ନୂଆ କରି ନିଯୁକ୍ତି ପାଇଥିବାର ପିଲା ଟୁକେଲଙ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳଠାରେ ଆୟୋଜିତ ରୋଜଗାର ମେଲାଥି ଭାରତୀୟ ରେଲ୍ ବିଭାଗନ 26 ଜଣ ଆଉ ଡାକ ବିଭାଗଟି 16 ଜଣଙ୍କୁ ଦିଆଯାଇଛି ନିଯୁକ୍ତିପତ୍ର। ପ୍ରଧାନମନ୍ତ୍ରୀଙ୍କ ସହିତ ଆଜି ସାକ୍ଷାତ ଆଲୋଚନା କରିବି ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ପେଟ୍ରୋଲ ଆଉ ଡିଜେଲ ଦର ଫେର ଘାଏ ବଢ଼ିଲା। ଜବର ଖରା ଆଉ ଗରମ ଆର୍ ଭକ୍ତଙ୍କର ଭିଡ଼କେ ନଜରଥି ରଖିକରି ଆଇବା କାଲିଠାନୁ ବନ୍ଦ ରହିବା ରତ୍ନଭଣ୍ଡାର ଅଲଙ୍କାର ଗଣତି ମନ୍ତି। କେଛମାନଙ୍କର ସୁରକ୍ଷା ବାବଦେ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍ଠାରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ଅଗ୍ନି 1ର ହେଇଛି ସଫଲ ପରୀକ୍ଷଣ। ରାଜ୍ୟର ଭିନ୍ ଭିନ୍ ସର୍କିଟ୍ ହାଉସ୍ମାନଙ୍କର ପରିଚାଳନା ବାବଦେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ କରିଛନ୍ ସମୀକ୍ଷା। ରାଜ୍ୟର କଟକ ବରଗଡ଼ ଆଉ ଯାଜପୁର ଜିଲ୍ଲାନ ହସ୍ତତନ୍ତ ହବ୍ ଆଉ ପାର୍କ ପ୍ରତିଷ୍ଠା ବାବଦେ ଭୁବନେଶ୍ୱରନୁ ହୋଇଯାଇଛି ଗୋଟିଏ ଉଚ୍ଚ ଦର୍ଜାର ବୈଠକ। ଭୁବନେଶ୍ୱରଠାରେ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ଆଇଆଇଟି ଖଡ଼ଗପୁର ଆଉ ଭୋପାଳର ସ୍କୁଲ ଅଫ୍ ପ୍ଲାନିଂ ଆଣ୍ଡ ଆର୍କିଟେକ୍ଚର ଭିତରେ ଗୋଟିଏ ବୁଝାମଣାପତ୍ର ହୋଇଛି ସ୍ୱାକ୍ଷରିତ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାଟି ଅନୁଷ୍ଠିତ ହୋଇଯାଇଛି ଶାନ୍ତି ଆଉ ସମନ୍ୱୟ କମିଟି ବୈଠକ। ବଲାଙ୍ଗୀର ଜିଲ୍ଲାନ 9 ନମ୍ବର ଲୋକକଲା ଉତ୍ସବ 2026 ହୋଇଛି ଉଦ୍ଘାଟିତ। ନୂଆପଡ଼ା ଜିଲ୍ଲାନ ମୃତ୍ତିକା ସଂରକ୍ଷଣ ଆଉ ଜଳ ବିଭାଜିକା ଉନ୍ନୟନ ବିଭାଗର ହୋଇଛି ସମୀକ୍ଷା ବୈଠକ। ଜଲଧାରା ଆଉ ମନରେଗା କାମକେ ତୁର୍ତ୍ତି କରବାରକେ ଜିଲ୍ଲାପାଳ ଦେଇଛନ୍ ନିର୍ଦ୍ଦେଶ। ରାଞ୍ଚିଠାରେ ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 29ତମ ବରିଷ୍ଠ ଆଥ୍ଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଅନିମେଷ କୁଜୁର ଚମତ୍କାର ପ୍ରଦର୍ଶନ କରିକରି ଜାତୀୟ ରେକର୍ଡ କରିଛନ୍ ସ୍ଥାପନ। ଆଉର୍ ରାଜ୍ୟ ସକ୍ରିୟ ରହିଛି ଘୂର୍ଣ୍ଣିବଲୟ। ମଧ୍ୟାହ୍ନର 1 ବଜେ ତକ ଝାରସୁଗୁଡ଼ାନେ ସବୁଠାରୁ ଅତ୍କା ତାପମାତ୍ରା 43 ଡିଗ୍ରୀ ସେଲସିୟସ୍ ରେକର୍ଡ। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଏତାର ଉତ୍ତର ମୁଖ୍ୟ ଖବର ଶୁଣିପାରିବେ 5 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ ଆକାଶବାଣୀ ସମ୍ବଲପୁର। ବର୍ତ୍ତମାନ ପ୍ରଚାର କରୁଛୁ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ପୁଣି ଥରେ ହେଲୋ ଅନୁରୋଧ।
2: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। ଉପସ୍ଥାପନାରେ ମୁଁ ସୁଶ୍ରୀ ପାଣିଗ୍ରାହୀ, ବୈଷୟିକ ସହାୟତାରେ ଅଛନ୍ତି ଅରୁଣ କୁମାର ନାୟକ ଏବଂ କାନନ ନାଗ। ଆମ କେନ୍ଦ୍ରକୁ ଫୋନ୍ କରିବା ପାଇଁ ଏବଂ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଫୋନ୍ ଲଗାନ୍ତୁ। ଆମର ନମ୍ବର 2 ହେଲା 0663241231 ଏବଂ 0663241124।

0: हेलो,
1: हाँ,
0: नमस्कार मैडम। आपण केनु कहुचन, किए कहुचन, आपणकर परिचय दे देबे। आपणको बहुत बहुत स्वागत मैडम। केनता अछन, केनता अछन मैडम? ଏବେ 2-3 ଦିନ ହେଲା ଗରମ ଟିକେ ବଢି ଯାଇଛେ, ବେଶି ନାଇଁ ବହୁତ ହଉଛେ। ହେ ହିସାବେ ଦେହେ ପାର ବି ଯତ୍ନ ନେବେ, ଖରା ନେବେ ସି ନାଇଁ ବାହାରବେ। ଛୁଆ ମାନେ ଯେନ୍ ମାନେ ଅଛନ୍, ବୟଜେଷ୍ଠ ଲୋକ ମାନେ ଯେନ୍ ମାନେ ଅଛନ୍, ସେମାନଙ୍କର ଯତ୍ନ ପାତନ ଯେନ୍ତା ନେଇ ପାରବେ। ଛୁଆ ମାନେ ତ ନାଇଁ ମାନନ ବାହାର କି, ଖରାରେ ପଲେଇ ଯାଏସନ୍ ଖେଲିକେ ବି, ଟିକେ ସେମାନଙ୍କୁ ବି ଆସନ୍ ଜଗି କରି ରହିବାର କଥା। ହଁ ଠିକ ହେ, ସେମାନେ ଛୁଆ ମାନେ ବି ସଚେତନ ହେବାର କଥା କି ଖରା ଥି କେନ୍ତା ଦେହେ ପା ଖରାପ ହେସି ନାଇଁ। ଘରେ ତାର ସାଙ୍ଗେ ଖେଲବାର ଲାଗି ଲୋକ ହେଲେ ବି ସେ ବି ଘର ଭିତରେ ବି ରହିବାର କେ ମନ କରବା, ନା ହେଲେ ତ ସହଜେ ମନ ନାଇଁ କରନ ଛୁଆ ମାନେ। ଠିକ ହେ ମ୍ୟାଡମ, ଆଜି କେନ୍ ଗୀତ ଶୁଣବେ କୁହନ? ତ ସାୟର ହେ ମେ ତେରି ସାୟରୀ, ଅଲକା ୟାଗ୍ନିକ ଗାଇଛନ୍ ଯେନ୍ ଗୀତଟା, ବହୁତ ସୁନ୍ଦର ଗୀତଟେ। ବେଲେ ଶୁନମା ମ୍ୟାଡମ୍, କି କାହାକେ ଡେଡିକେଟ୍ କରମା ଗୀତ? ଠିକ୍ ଅଛେ ମ୍ୟାଡମ୍।

0: ଆଜ୍ଞା ପରମ ସାହି ସାହି ଭକ୍ତ ଚରଣ ଭୋଇ ଆନନ୍ଦ ମେହେର ଯଶବନ୍ତ ପାଇ ସୁବଲ କୁମାର ସାହୁ ଚୈତନ୍ୟ ପଟେଲ ଆମର ସେ ଲିଙ୍ଗରାଜ ମେହେର ରବୀନ୍ଦ୍ରନାଥ ମେହେର ଆଉ ପଞ୍ଚାନନ୍ଦ ପଚବିହାର ଆଉ ହରେଶ ପରୁଆ ଆମର ମୁର୍ମିତ ଲୋକନାଥ ପ୍ରଧାନ ଆଉ ଆମର ସେ ଲୋକକଲା ଗ୍ରାମର ସେ ଦାଦା ତାଙ୍କ ସେ ନାନୀ ଅଛନ୍ ବାଘୁ ପାତ୍ର ଆମ ଚିତ୍ରସେନ ସବର ମନୋଜ ପଟେଲ ସମସ୍ତଙ୍କୁ ଡେଡିକେଟ କରିନେବି ଆଉ ନା ମନେ ଯେନ୍ ଭୁଲି ଭୁଲା ହେଇଯାଇ ବୋଲ ଡେଡିକେଟ ସମସ୍ତଙ୍କୁ
1: ସମସ୍ତଙ୍କୁ ଡେଡିକେଟ କରିଦେମା ଆଶା କରୁଛୁ କାର୍ଯ୍ୟକ୍ରମ ମାଧ୍ୟମ ତେ ସମସ୍ତେ ଗୀତ କେ ଶୁଣୁ ବି ଥିବେ ଠିକ ଅଛି ଆଜ୍ଞା ମିଶି କରି ଶୁଣମା ସେ ଗୀତ କେ
0: ହଁ ହଁ ସବୁ ମିଶି କରି ଶୁଣମା ନା
1: ଆଜ୍ଞା
0: ନା ମଜା କେନ ଲାଗବା
1: ଆଜ୍ଞା ନିହାତି ଆଜ୍ଞା ରହୁଛି ଆଜ୍ଞା।

0: হ্যালো,
1: ଭାଇ
0: ଆଜ୍ଞା ନମସ୍କାର। କିଏ କହୁଥିଲେ, କେନୁ କହୁଥିଲେ, ଆପଣଙ୍କ ପରିଚୟଟା ଦେଇଦେବେ। ଆଜ୍ଞା, ଆପଣଙ୍କୁ ସ୍ୱାଗତ କରୁଛୁ ଆମର କାର୍ଯ୍ୟକ୍ରମ କେ। ଆଜି କେନ୍ ଗୀତ ଶୁଣବେ ଆଜ୍ଞା? ରୋଟି କପଡ଼ା ଔର ମକାନ। ଆଜ୍ଞା ଠିକ ଅଛି। ଆଜ୍ଞା ଆଜ୍ଞା, ଲତା ମଙ୍ଗେସ୍କର, ମୁକେଶ ଚଞ୍ଚଲ ଆର୍ ଜାନି ବାବୁଙ୍କର କଣ୍ଠ ତି ବହୁତ ସୁନ୍ଦର ଗୀତ ଟି ଆଜ୍ଞା। ଆଜ୍ଞା ବେଲେ, ହଁ ବହୁତ ବଢିଆ ଗୀତ ଟି ଆଜ୍ଞା। ହଁ ବେଲେ ଗୀତ କେ ଶୁନମା ଆଜ୍ଞା, କ୍ୟା ଡେଡିକେଟ କରମା? ଆଜ୍ଞା କହୁନ। ଠିକ ଅଛି, ଆପଣ ଯାହାକି ଯାହାକି ଭୁଲି ଯାଇଛନ୍, ଆଶା କରୁଛୁ ସେମାନେ ବି ଖରାପ ନେ ଭାବନ, କିନ୍ତୁ ସମସ୍ତେ ଗୀତ କେ ଶୁଣବେ। ସମସ୍ତଙ୍କୁ ଆମର ଯେନ୍ ମାନେ ଶୁଣୁଛନ୍, ସବୁ ଶ୍ରୋତା ଭାଇ ଭଉଣୀ ମାନଙ୍କୁ ଡେଡିକେଟ କରମା ଏ ସୁନ୍ଦର ଗୀତ କେ। ଶୁନମା, ଆସୁନ ଆଜ୍ଞା। ନମସ୍କାର।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ସଂକୀର୍ତ୍ତନ ପରିବେଷଣ କରିଛନ୍ତି ଜୟନାରାୟଣ ଭୋଇ ଓ ସାଥୀ।
1: श्री गुरु प्रेमानंदन ताई गो वृंदावन बिहारी लाल की।

0: ଶ୍ରୋତବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା ପରିବେଷଣ କରିଛନ୍ତି ବୋଧୁରାମ ଗୋଟିଆ ଓ ସାଥୀ।
1: ଗୁରୁ ପ୍ରେମାନନ୍ଦେନ ତାଇ ଗୋ
2: ହରି ଗୋ
1: ବୃନ୍ଦାବନ ବିହାରୀ ଲାଲ କି
2: ଜୟ।

ବୋଧି ଶ୍ରଦ୍ଧା ଭକତି ଭାବ ଚିନ୍ତି ଶୁଣନ୍ତେ ନ ଲାଗେ ଦୁର୍ଗତି ଆଶ୍ରମେ ଭାବ ସିନ୍ଧୁନିରେ ତା ଦେଖି ସଂସାରୁ ନିସ୍ତରେ ନିଜ ଭକତ ଜନ ଅର୍ଥେ ଭୃଙ୍ଗର ପ୍ରାୟ ବେଦ ପଥେ ସାର ଉଦ୍ଧରି ଦାମୋଦର ଉଦ୍ଧବେ ଦେଲେ ସୁଧାଧାର।

ଶୁଣୁଥିଲେ ଲୋକଗୀତ କାର୍ଯ୍ୟକ୍ରମରେ ଭାଗବତ ମେଳା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ଆପଣମାନେ ଆମର କାର୍ଯ୍ୟକ୍ରମମାନଙ୍କୁ ନ୍ୟୁଜ୍ ଅନ୍ ଏଆଇଆର୍ ମୋବାଇଲ୍ ଆପ୍ ସଙ୍ଗେ ସଙ୍ଗେ ଏଫ୍ଏମ୍ 101 MHz ମଧ୍ୟ ଶୁଣିପାରିବେ। ଆରମ୍ଭ କରୁଛୁ ଯୁବବାଣୀ କାର୍ଯ୍ୟକ୍ରମ।

ଶୁଭ ସନ୍ଧ୍ୟା ଶ୍ରୋତାବନ୍ଧୁ, ଆଜିର ଯୁବବାଣୀର ସ୍ୱରଲିପି କାର୍ଯ୍ୟକ୍ରମକୁ ମୁଁ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି ଆପଣଙ୍କୁ ସ୍ୱାଗତ ତଥା ଅଭିନନ୍ଦନ ଜଣାଉଛି। ଆଜିର ଆଲୋଚ୍ୟ ପ୍ରସଙ୍ଗ ହେଉଛି ଆକାଶ। ତେବେ ଆସନ୍ତୁ ଆରମ୍ଭ କରିବା ଆଜିର ସ୍ୱରଲିପି କାର୍ଯ୍ୟକ୍ରମକୁ ଏହି ଗୀତଟି ସହିତ। ଆସମାନ କେ ନିଚେ, କଥାଚିତ୍ର ଜୁଏଲ ଥିଭ୍ସ, କଣ୍ଠ ଦେଇଛନ୍ତି କିଶୋର କୁମାର ଏବଂ ଲତା ମଙ୍ଗେସ୍କର, ସଙ୍ଗୀତ ଏସ୍ ଡି ବର୍ମନ।

ଆକାଶ ସର୍ବଦା ତଳ ଦୁନିଆ ପାଇଁ ଏକ ନିରବ ଶ୍ରୋତାଭାବ ପରି ଛାଇ ହୋଇ ରହିଛି। ଏହା ଜନଗହଳିପୂର୍ଣ୍ଣ ସହର, ଶୋଇଥିବା ଗାଁ, ଏକାକୀ ରାସ୍ତା ଏବଂ ଅସ୍ଥିର ହୃଦୟକୁ ସେହି ଅନ୍ତହୀନ ଧୈର୍ଯ୍ୟ ସହିତ ଦେଖୁଅଛି। ଭୋର ସମୟରେ ଏହା ଧୀରେ ଧୀରେ ପୃଥିବୀରେ ଏକ ଶୁଭ ପ୍ରାର୍ଥନା ଭାବରେ ଉନ୍ମୋଚିତ ହୋଇଥାଏ, ଯାହା ଦିଗନ୍ତରେ ସୁବର୍ଣ୍ଣ ରଙ୍ଗ ବହନ କରିଥାଏ, ଏବଂ ସନ୍ଧ୍ୟା ସୁଦ୍ଧା ଏହା ଦିନର ଥକାପଣକୁ କୋମଳ ଗୋଲାପୀ, ସୁବର୍ଣ୍ଣ ନାରଙ୍ଗୀ ଏବଂ ବିବର୍ଣ୍ଣ ନୀଳ ରଙ୍ଗରେ ସଂଗ୍ରହ କରେ। ସତେ ଯେପରି ଏହା ରାତି ଆସିବା ପୂର୍ବର ଚିତ୍ରକଳା। ଆକାଶକୁ ଉପରକୁ ଚାହିଁବାରେ କିଛି ଗଭୀର ମାନବୀୟ ବିଷୟ ରହିଅଛି। ପିଲାମାନେ ମେଘରେ ଆକୃତି ଖୋଜିଥାନ୍ତି, ପ୍ରେମୀମାନେ ଚନ୍ଦ୍ର ତଳେ ପ୍ରେମ ଖୋଜିଥାନ୍ତି, ଏବଂ ଯାତ୍ରୀମାନେ ଆକାଶରେ ପରିବର୍ତ୍ତନ ହେଉଥିବା ରଙ୍ଗ ଦ୍ୱାରା ଦୂରତା ମାପିଥାନ୍ତି। ମନୁଷ୍ୟର ଦୁଃଖ ସମୟରେ ଆକାଶ କେବେ ଓଳଟି ନଯାଏ। ଏହା ଅନନ୍ତ ଭାବରେ ପ୍ରସାରିତ, ଯାହା ଆମକୁ ମନେ ପକାଇଥାଏ ଯେ କୌଣସି ଝଡ଼ ସବୁଦିନ ପାଇଁ ରହେ ନାହିଁ ଏବଂ କୌଣସି ଅନ୍ଧକାର ସ୍ଥାୟୀ ନୁହେଁ। ଘନ ମେଘ ବାହାରେ କୌଣସି ନା କୌଣସି ସ୍ଥାନରେ ଆଲୋକ ସବୁବେଳେ ଲୁଚିକି ଅପେକ୍ଷା କରିଥାଏ। ତେବେ ଆସନ୍ତୁ ଶୁଣିବା ଅନ୍ୟ ଏକ ଗୀତ କିଶୋର କୁମାରଙ୍କ କଣ୍ଠରୁ। ଗୀତଟି ହେଲା ନୀଲେ ନୀଲେ ଅମ୍ବର ପର। କଥାଚିତ୍ର କଳାକାର, ସଙ୍ଗୀତ ବାପି ଲେହେରୀ, ଗୀତ ଇନ୍ଦିବର।

ଶାନ୍ତ ମଧ୍ୟାହ୍ନରେ ଆକାଶ ନିରବତାର ଏକ ବିଶାଳ ସାଗରରେ ପରିଣତ ହୁଏ, ଯେଉଁଠାରେ ପକ୍ଷୀମାନେ ହସ୍ତଲିଖିତ ଚିନ୍ତାଧାରା ପରି ପ୍ରବାହିତ ହୁଅନ୍ତି। ବେଳେବେଳେ ଏହା ଏକ ଉଜ୍ଜ୍ୱଳ ଏବଂ ନିର୍ଭୀକ ଗ୍ରୀଷ୍ମର ଉଜ୍ଜ୍ୱଳତା ପିନ୍ଧିଥାଏ, ଏବଂ ବେଳେବେଳେ ଏହା ମୌସୁମୀ ଧୂସରରେ ଆବୃତ ହୋଇ ଆସିଥାଏ। ବର୍ଷାର ପ୍ରଥମ ବୁନ୍ଦା ଛୁଇଁବା ପୂର୍ବରୁ ବର୍ଷାର ସୁଗନ୍ଧ ବହନ କରିଥାଏ, ଏବଂ ଶୀତରାତିରେ ଏହା ଏତେ କୋମଳ ତାରାଗୁଡ଼ିକରେ ପ୍ରସ୍ଫୁଟିତ ହୁଏ ଯେ ସେଗୁଡ଼ିକ ସବୁଦିନ ପାଇଁ ବିକ୍ଷିପ୍ତ ବିସ୍ଫୃତ ଇଚ୍ଛା ପରି ମନେ ହୁଏ। ଆକାଶର ସୌନ୍ଦର୍ଯ୍ୟ କେବଳ ଏହାର ରଙ୍ଗରେ ନୁହେଁ, ବରଂ ଗୋଟିଏ ବି ଶବ୍ଦ ନ କହି ପ୍ରତ୍ୟେକ ଆବେଗକୁ ଧରି ରଖିବାର କ୍ଷମତାରେ ରହିଅଛି। ଏହା ପିଢ଼ି ପରେ ପିଢ଼ି ଆସିବାର, ମନ୍ଦିର ଏବଂ ଘରୁ ଅସଂଖ୍ୟ ପ୍ରାର୍ଥନା ଶୁଣିବାର, ଏବଂ ପ୍ରତ୍ୟେକ ଋତୁକୁ ଶାନ୍ତ ମର୍ଯ୍ୟାଦାର ସହ ଗ୍ରହଣ କରିବାର ସାକ୍ଷୀ ହୋଇଅଛି। ପୃଥିବୀ ତା ତଳେ ଯେତେ ପରିବର୍ତ୍ତନ ହେଉନା କାହିଁକି, ଆକାଶ କାଳଜୟୀ ପ୍ରତ୍ୟେକ ସ୍ୱପ୍ନ ପାଇଁ ଯଥେଷ୍ଟ ବିଶାଳ, ଏବଂ ପ୍ରତ୍ୟେକ ଆଶା ପାଇଁ ଯଥେଷ୍ଟ କୋମଳ। ବୋଧହୁଏ ସେଥିପାଇଁ ଲୋକମାନେ ଆକାଶକୁ ଫେରିଯାଇଥାନ୍ତି। ଏହାର ଅନ୍ତହୀନ ବିସ୍ତାରରେ ଆରାମ, ସ୍ୱାଧୀନତା ଏବଂ ନିଜସ୍ୱତାର ଏକ ଅଦ୍ଭୁତ ଭାବନା ଅଛି। ଆକାଶକୁ ଦେଖିବା ହେଉଛି ମନେ ରଖିବା ଯେ ଜୀବନ ଯେତେ ଜଟିଳ ହେଉନା କାହିଁକି, ତଥାପି ଆମ ଉପରେ ନିରବରେ ଅପେକ୍ଷା କରୁଥିବା ଆଶ୍ଚର୍ଯ୍ୟ ମୁହୂର୍ତ୍ତ ବହନ କରିଥାଏ। ତେବେ ଆସନ୍ତୁ ଶ୍ରୋତାବନ୍ଧୁ ଶୁଣିବା ୟେ ଶାମ୍ ମସ୍ତାନୀ, କିଶୋର କୁମାରଙ୍କ କଣ୍ଠରୁ, କଥାଚିତ୍ର କଟି ପତଙ୍ଗ, ଗୀତ ଆନନ୍ଦ ବକ୍ସି, ସଙ୍ଗୀତ ରାହୁଲ ଦେବ ବର୍ମନ।

ଏପରି କିଛି ସନ୍ଧ୍ୟା ଅଛି ଯେତେବେଳେ ଆକାଶ ସମୟକୁ ବିରାମ ଦେଉଥିବା ପରି ମନେ ହୁଏ। ସୂର୍ଯ୍ୟ ଧୀରେ ଧୀରେ ଦୂର ଗଛ ଏବଂ ଛାତ ପଛରେ ବୁଡ଼ିଯାଏ, ଏକ ନରମ ଚମକ ଛାଡ଼ି ଯାଇଥାଏ, ଯାହା ଏକ ପୁରୁଣା ଗୀତର ଶେଷ ଅନ୍ତରା ପରି ମନେ ହୋଇଥାଏ। ସେହି କ୍ଷଣସ୍ଥାୟୀ ମୁହୂର୍ତ୍ତରେ ବିଶ୍ୱ ଅଧିକ ଶାନ୍ତ ମନେ ହୋଇଥାଏ, ତରବରିଆ ପାଦ ମନ୍ଥର ହୋଇଯାଏ, କଥାବାର୍ତ୍ତା ନରମ ହୋଇଯାଏ, ଏପରିକି ପବନ ମଧ୍ୟ ଚିନ୍ତାଶୀଳ ଅନୁଭବ କରେ, ଯେପରି ପ୍ରକୃତି ନିଜେ ଦିଗନ୍ତରରେ ବ୍ୟାପି ଯାଇ ନିରବତାର ବର୍ଷା ଋତୁରେ ଆକାଶ ଏକ କାହାଣୀର ପାଳଟିଯାଏ, କଳାମେଘ ଏକ ଅଲିଖିତ କାହାଣୀର ପୃଷ୍ଠା ପରି ଏକାଠି ହୁଏ, ଉତ୍କଣ୍ଠତା ଏବଂ ବର୍ଷା ସହିତ ଭାରି ହୋଇଥାଏ, ବଜ୍ରପାତ ଶାନ୍ତ କର୍ତ୍ତୃତ୍ୱ ସହିତ ଦୂରତା ଅତିକ୍ରମ କରେ। ଯେତେବେଳେ ବଜ୍ରପାତର ଝଳକ ମେଘ ମଧ୍ୟରେ ଲୁକ୍କାୟିତ ନାଟକକୁ ସଂକ୍ଷେପରେ ପ୍ରକାଶ କରିଥାଏ। ତେବେ ଆସନ୍ତୁ ଶ୍ରୋତା ବନ୍ଧୁ ଶୁଣିବା କିଶୋର କୁମାରଙ୍କ କଣ୍ଠରୁ ଗୀତଟିଏ, ରିମ୍ଝିମ୍ ଗିରେ ସାବନ, କଥାଚିତ୍ର ମଞ୍ଜିଲ, ଗୀତ ୟୋଗେଶ, ସଙ୍ଗୀତ ଆର୍ ଡି ବର୍ମନ।

ଶ୍ରୋତା ବନ୍ଧୁ, ଆମେ କଥା ହେଉଥିଲା ଆକାଶ ବିଷୟରେ, କିନ୍ତୁ କାର୍ଯ୍ୟକ୍ରମକୁ ଶେଷ କରିବା ପୂର୍ବରୁ ଆସନ୍ତୁ ଶୁଣିବା ଅନ୍ୟ ଏକ ଗୀତ, ପଲ୍ ପଲ୍ ଦିଲ୍ କେ ପାସ୍।

ଶ୍ରୋତାବନ୍ଧୁ ଗୀତଟି ଶୁଣିଲେ କିଶୋର କୁମାରଙ୍କ କଣ୍ଠରୁ, କଥାଚିତ୍ର ବ୍ଲାକ୍ମେଲ୍, ଗୀତ ରାଜେନ୍ଦ୍ର କୃଷ୍ଣ, ସଙ୍ଗୀତ କଲ୍ୟାଣୀଜୀ ଆନନ୍ଦଜୀ। ତେବେ ସମୟ ତ ଇସାରା ଦେଲାଣି ଶ୍ରୋତାବନ୍ଧୁ, ଆଶା ରହିଛି ଆଜିର କାର୍ଯ୍ୟକ୍ରମଟି ଆପଣମାନଙ୍କୁ ଭଲ ଲାଗିଥିବ। ଉପସ୍ଥାପନାରେ ଆପଣଙ୍କ ପ୍ରିୟ ଯୁବସାଥୀ ଶ୍ୟାମଳୀ ପତି। ନମସ୍କାର।

0: ଶୁଣୁଥିଲେ ହିନ୍ଦୀରେ ସମ୍ବାଦ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ଏଚ୍ଏନ୍ଏର୍ ମୁଖ୍ୟ ଖବର ସାଙ୍ଗେ ମୁଇଁ କୃତାଞ୍ଜଳି ତ୍ରିପାଠୀ। ସରକାରୀ ନିଯୁକ୍ତି ନାଗରିକମାନଙ୍କର ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19 ନମ୍ବର ରୋଜଗାର ମେଲାଥି 51,000 ଅତକା ନୂଆକରି ଚାକିରି ପାଇଥିବା ପିଲା ଟୁକେଲ୍କୁ ବାଣ୍ଟିଲେ ନିଯୁକ୍ତିପତ୍ର। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟର ପ୍ରେକ୍ଷାଳୟଠାରେ ଆୟୋଜିତ ରୋଜଗାର ମେଲାଥି ଭାରତୀୟ ରେଲ୍ ବିଭାଗରେ 26 ଜଣ ଆଉ ଡାକ ବିଭାଗଟି 16 ଜଣଙ୍କୁ ଦିଆଯାଇଛି ନିଯୁକ୍ତିପତ୍ର। ପ୍ରଧାନମନ୍ତ୍ରୀଙ୍କ ସହିତ ଆଜି ସାକ୍ଷାତ ଆଲୋଚନା କଲେ ଭାରତ ଗସ୍ତରେ ଆସିଥିବା ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ। ଫେରଘାଏ ବଢ଼ିଲା ପେଟ୍ରୋଲ ଆଉ ଡିଜେଲ ଦର। ରାଜ୍ୟର ଆଇନ ଶୃଙ୍ଖଳା ସ୍ଥିତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ପୁଲିସ ଡିଜି, ଗୃହ ସଚିବ ଆଉ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶଦାତାଙ୍କ ସଙ୍ଗେ ଆଇନ ଶୃଙ୍ଖଳା ଆଉ ଶିଳ୍ପାୟନ ବାବଦେ ହେଲା ଆଲୋଚନା। ରାଜ୍ୟ ବଢ଼ୁଥିବା ବିଦ୍ୟୁତ୍ର ଚାହିଦା ଆଉ ଜରୁରୀ ପରିସ୍ଥିତିକେ ନଜରଟି ରଖିକରି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ତରଫୁ ସବୁ କର୍ମଚାରୀଙ୍କର ବାତିଲ କରାଯାଇଛି ଛୁଟି। ଆଇବା 26 ତାରିଖନୁ ମୂଲ ହେବା ଯୁକ୍ତ 2ରେ ନାଁ ଲେଖାବାର ଲାଗି ଆବେଦନ ପ୍ରକ୍ରିୟା। ଜବର ଖରା ଆଉ ଗରମ ଆର୍ ଭକ୍ତଙ୍କର ଭିଡ଼କେ ନଜରଟି ରଖିକରି ଆଇବା କାଲିଠାନୁ ସ୍ଥଗିତ ରହିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଅଲଙ୍କାରର ଗଣତିମଣତି କାମ। କେଞ୍ଚମାନଙ୍କର ସୁରକ୍ଷା ବାବଦେ ଲୋକ ସଚେତନ କରବାର ଲାଗି ଆଜ ପାଳନ କରାଯାଉଛି ବିଶ୍ୱ କଇଁଛ ଦିବସ। ବାଲେଶ୍ୱର ଚାନ୍ଦିପୁର ଆଇଟିଆର୍ଠାରେ ସ୍ୱଳ୍ପ ଦୂରଗାମୀ ବାଲିଷ୍ଟିକ୍ କ୍ଷେପଣାସ୍ତ ଅଗ୍ନି 1 ରହିଛି ସଫଲ ପରୀକ୍ଷଣ। ରାଜ୍ୟର କଟକ, ବରଗଡ଼ ଆଉ ଯାଜପୁର ଜିଲ୍ଲାର ହସ୍ତତନ୍ତ ହବ୍ ଆଉ ପାର୍କ ପ୍ରତିଷ୍ଠା ବାବଦେ ଭୁବନେଶ୍ୱର ହୋଇଯାଇଛି ଗୋଟିଏ ଉଚ୍ଚା ଦର୍ଜାର ବୈଠକ। ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି ଶାନ୍ତି ଆଉ ସମନ୍ୱୟ କମିଟି ବୈଠକ। ବଲାଙ୍ଗୀର ଜିଲ୍ଲାର 9 ନମ୍ବର ଲୋକକଳା ଉତ୍ସବ 2026 ହେଇଛି ଉଦ୍ଘାଟିତ। ରାଞ୍ଚିଠାରେ ଥିବା ବିର୍ସା ମୁଣ୍ଡା ଷ୍ଟାଡିୟମ୍ରେ ଆୟୋଜିତ 29 ନମ୍ବର ବରିଷ୍ଠ ଆଥଲେଟିକ୍ ଫେଡେରେସନ୍ କପ୍ରେ ଓଡ଼ିଶାର ଆନିମେଶ କୁଜୁର ଚମତ୍କାର ପ୍ରଦର୍ଶନ କରିକି ସ୍ଥାପନ କରିଛନ୍ ଜାତୀୟ ରେକର୍ଡ। ଆଉର୍ ରାଜ୍ୟ ଆଇବା ସୋମବାର ତକ୍ ଜବର ଗରମ ଆଉ ଗୁଲଗୁଲି ହେବା ବୋଲି ସୂଚନା ଦେଇଛି ପାଣିପାଗ କେନ୍ଦ୍ର। ଏଥିନିର ମୁଖ୍ୟ ଖବର ଇନୁ ଶେଷ ହେଲା। ଇତା ଋତୁର ମୁଖ୍ୟ ଖବର ଶୁଣିପାରିବେ ରାତି 8 ବଜେ।
0: ଶୁଣିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଶ୍ରୋତାବନ୍ଧୁ ରାତି 7:02 ଶୁଣିପାରିବେ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ, 7:25 ଜିଲ୍ଲା ହାଲଚାଲ, ଏହା ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। 7:30 ପ୍ରାୟୋଜିତ କାର୍ଯ୍ୟକ୍ରମ ବନାନୀ, ଏହା ମଧ୍ୟ ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। 8:02 ସୁଖମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ କଣ୍ଠଶିଳ୍ପୀ ରୀତାଞ୍ଜଳି କୁଣ୍ଡୁ। 8:15 ଶୁଣିପାରିବେ ଆପଣଙ୍କ ଚିଠି ପାଇଚୁର ପୁନଃ ପ୍ରସାରଣ। 8:30 ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ ଏବଂ 9:15 ସ୍ପଟ୍ଲାଇଟ୍ କାର୍ଯ୍ୟକ୍ରମ, ଏହା ଆପଣ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 9:30 ଶୁଣିପାରିବେ ଅଖିଳ ଭାରତୀୟ ହିନ୍ଦୀ ବିଜ୍ଞାନ ପତ୍ରିକାର କାର୍ଯ୍ୟକ୍ରମ ଏବଂ 10:00 ଶୁଣିପାରିବେ ଅଖିଳ ଭାରତୀୟ ସଙ୍ଗୀତ କାର୍ଯ୍ୟକ୍ରମ। ଏହା ଥିଲା ଚଳିତ ଅଧିବେଶନରେ ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା।

ଆକାଶବାଣୀ ସମ୍ବଲପୁର ଏଥର ଶୁଣନ୍ତୁ ସଫ୍ଟୱେର୍ କାର୍ଯ୍ୟକ୍ରମରେ ସ୍ତୁତି ଚିନ୍ତାମଣି ରଚନା ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ।

କବି ତାର ସମସାମୟିକ ଓ ପାରିପାର୍ଶ୍ୱିକ ଜନମାନସର ଚିନ୍ତା ଓ ଚେତନାର ସର୍ବୋତ୍ତମ ପର୍ଯ୍ୟାୟରେ ଅଧିରୂଢ଼ ଥାଏ ଏବଂ ତଦୃଧ୍ୟ ପ୍ରଜ୍ଞା ଓ ସତ୍ୟାୟନର କାବ୍ୟ ବିଳାସରେ ଆତ୍ମମଗ୍ନ ଥାଏ। କାବ୍ୟ ସାଧନ ମାତ୍ରେ ଏକ ବ୍ୟାକୁଳ ସନ୍ନ୍ୟାସ ଏବଂ ପ୍ରାଣପ୍ରାଚୁର୍ଯ୍ୟ ଭରା ପ୍ରୀତିଚର୍ଯ୍ୟା। ଭୀମ ଭୋଇ ଏ ସମସ୍ତ ବିଭୁ ଅର୍ପିତ କବି ସତ୍ତାର ଏକ ପରମ ଆଧାର। ଘଟାଟୋପ ନାହିଁ, ଛଳନା ନାହିଁ, କଥିତବ୍ୟକୁ ଉହ ରଖିବାର ସାମାନ୍ୟତମ ପ୍ରୟାସ ନାହିଁ, ଛନ୍ଦ ରମଣର ବା ଶବ୍ଦ ରମଣର ଆସ୍ପର୍ଦ୍ଧା ନାହିଁ। ସ୍ୱତଃସ୍ଫୁର୍ତ୍ତ ପ୍ରାଣୋଚ୍ଛ୍ୱାସର ସତ୍ୟନିଷ୍ଠ ମୁକ୍ତକଣ୍ଠର ଉଚ୍ଚାରଣ ତାଙ୍କର ସମସ୍ତ କାବ୍ୟ କବିତା। ବାସ୍ତବରେ ସମଗ୍ର ବିଶ୍ୱ ସାହିତ୍ୟରେ ଏପରି ଏକ କବି ପ୍ରତିଭା ବିରଳ। ସେ ଏକାଧାରରେ ସନ୍ଥ, ଧର୍ମ ପ୍ରଚାରକ ଏବଂ ସ୍ୱଭାବ ସମ୍ଭୂତ କବି। ସମଗ୍ର ଜୀବନକାଳ ସେ ଓଡ଼ିଶାରେ ମହିମା ଧର୍ମର ଅଗ୍ରଗଣ୍ୟ ପ୍ରଚାରକ ଥିଲେ ଏବଂ ଗାନ କରାଯାଇପାରୁଥିବା କବିତା ତାଙ୍କ ଧର୍ମ ପ୍ରଚାରର ଏକ ପ୍ରମୁଖ ମାଧ୍ୟମ ଥିଲା। ସେହି ସମସ୍ତ କବିତା ଭଜନମାଳାରୁ ଶ୍ରୁତି ନିଷେଧ ଗୀତା, ଚଉତିଶା ମଧୁଚକ୍ର, ପଦ୍ମକଳ୍ପ ଓ ସ୍ତୁତି ଚିନ୍ତାମଣି, ନିର୍ବେଦ ସାଧନାରୁ ଅଷ୍ଟକ ପ୍ରହରୀ ଗୀତା, ବ୍ରହ୍ମନିରୂପଣ ଗୀତା, ଆଦ୍ୟନ୍ତ ଗୀତା, ଉଚ୍ଚ ଦାର୍ଶନିକ ତତ୍ତ୍ୱରେ ଯେତିକି ରୁଦ୍ଧିମନ୍ତ, ବେଦନା ବିଧୂରିତ କାବ୍ୟିକତାରେ ସେତିକି ରସୋତ୍ତୀର୍ଣ୍ଣ। ସମଗ୍ର ବିଶ୍ୱର ମଣିଷ ନିମନ୍ତେ ସମ୍ବେଦନାରେ ଚିରାଦ୍ୟ ଥିଲା ତାଙ୍କର ସ୍ୱତଃସ୍ଫୂର୍ତ୍ତି ଓ ପ୍ରାଣୋଚ୍ଛ୍ୱାସ ଭରା କବି ହୃଦୟ। ସ୍ତୁତି ଚିନ୍ତାମଣି 82 ବୋଲିର ଚତୁର୍ଥ, ପଞ୍ଚମ, ଷଷ୍ଠ, ସପ୍ତମ ପଦରେ ସତ୍ୟର ଉପାସନା, ସତ୍ୟର ଶ୍ରେଷ୍ଠତ୍ୱ ପ୍ରତିପାଦିତ ହୋଇଅଛି। ବିଶ୍ୱ ନିୟନ୍ତାଙ୍କୁ କବି ନିବେଦନ କରିଛନ୍ତି ଯେ ସେ ଅବିମିଶ୍ରିତ ସାତ୍ୱିକ ଆଚରଣ କରିବେ, ସତ୍ୟର ସୁଚିତା ଓ ପବିତ୍ରତା ଆହ୍ଲାଦରେ ଜୀବନ ଅତିବାହିତ କରିବେ ଏବଂ ସତ୍ୟ ନିମନ୍ତେ ଜୀବନଟିଏ ଜିଇଁବେ ଓ ସତ୍ୟର ପ୍ରତିଷ୍ଠା ପାଇଁ ସ୍ୱୀୟ ପ୍ରାଣପାତ କରିବେ। ତଥା ହେ ସୁଜ୍ଞ ଜନେ, ତୁମେ ମଧ୍ୟ ସେହି ବିଶ୍ୱନିୟନ୍ତାଙ୍କ ଆଶୀର୍ବାଦ ପ୍ରାପ୍ତ ହେବା ପାଇଁ ସତ୍ୟ ହିଁ କହିବ, ସତ୍ୟ ଆଚରଣ କରିବ ଏବଂ ସତ୍ୟରେ ଚିର ପ୍ରତିଷ୍ଠିତ ରହିଥିବ।

ତତ୍କାଳୀନ ସମାଜର କୁସଂସ୍କାରର ବିରୋଧ, ବିଭୁଚେତନା ଓ ନିର୍ଗୁଣ ବ୍ରହ୍ମ ଉପାସନା ଏବଂ କରୁଣ କାବ୍ୟିକ ଅନୁରାଗ ତାଙ୍କ ସମସ୍ତ ସୃଷ୍ଟିକୁ ଏକ ବିଶ୍ୱସ୍ତରୀୟ ସାହିତ୍ୟର ସମ୍ମାନ ଆନୟନ କରିଅଛି। ସନ୍ଥ ଏବଂ କବି ଭାବରେ ଭୀମ ଭୋଇ ସମଗ୍ର ବିଶ୍ୱର ଏକ ଅଗ୍ରଗଣ୍ୟ କବି। ଭଜନମାଳାର ଏକ ପଦ, ବଣା ନୁହେ ହେତୁ ଚେତା ହୁଅ ହେ କର ବିଚରଣ, ଏଡ଼େ ବଡ଼ ବ୍ରହ୍ମକର୍ମ ହୋଇଯାଉଛି ଅଧର୍ମ, ହୃଦୟରେ ବିବେକ କରି ବୁଝି ନିଅ ହେ। ଭଜନମାଳାର ଅନ୍ୟ ଏକ ପଦ, ଝଡ଼ୁଛି ଅମୀୟ ସତ୍ୟ ମନେ ପିଅ, ଅଛ ଜିତେ ସୁଜ୍ଞ ସାଧୁ ଦେଖ ଜ୍ଞାନ ନେତ୍ରେ, ଅନୁଭବ ସୂତ୍ରେ ଅନାମେ ଝଡ଼ୁଛି ମଧୁ। ଏହି ଉଭୟ ପଦ ଲକ୍ଷ୍ୟ କଲେ କବିଙ୍କ ସାଧାରଣ ମଣିଷର ପ୍ରତି ସଚେତନ ଆବେଗ ଏବଂ ସର୍ବତ ଭାବରେ ଆଚ୍ଛନ୍ନକାରୀ ବିଭୁଚେତନା, ଯେ ତାଙ୍କ କବିତାର ଦୁଇଟି ଅଙ୍ଗାଙ୍ଗୀ ଜଡ଼ିତ ମୁଖ୍ୟ ବିଭବ ଏବଂ ମୁଖ୍ୟ ବିଭାବ ଏହା ସୁସ୍ପଷ୍ଟ ହୋଇଉଠେ। କୁସଂସ୍କାର ବିରୋଧ ମଧ୍ୟ ସାଧାରଣ ମଣିଷ ପ୍ରତି ସଚେତନ ଆବେଗର ଅନ୍ୟ ଏକ ଦିଗ। ନିର୍ବେଦରେ ଅଛି ବ୍ରହ୍ମ, ବେଦ ମଧ୍ୟ ନାହିଁ, କିମ୍ବା ମୂର୍ତ୍ତି ପ୍ରତିମା ଶୁଷ୍କ କାଠ, ସେ ପୁଣି ନେବ କି ବୈକୁଣ୍ଠ, ମିଥ୍ୟାରେ ଭୁଲି ମରେ ପ୍ରାଣୀ ଘଟ ପ୍ରତିମାକୁ ନ ଚିହ୍ନି। ଏ ଉଭୟ ପଦ ଏହି ବିରୋଧସ୍ୱର ମାଧ୍ୟମରେ କୁସଂସ୍କାର ବର୍ଜନ କରିବାକୁ ଏକ ଆହ୍ୱାନ, ଯାହାର ଅନ୍ତଃସ୍ୱର ରହିଅଛି ସାଧାରଣ ମଣିଷ ପ୍ରତି ସଚେତନ ଆବେଗ। ସ୍ତୁତି ଚିନ୍ତାମଣିର 82 ବୋଲିରେ 16, 17, 18 ଓ 20 ପଦରେ କବି କହିଛନ୍ତି, ହିଂସାକୁ ପରିହାର କରି ଅହିଂସା ସମ୍ପ୍ରୀତି ସଦିଚ୍ଛାର ସଂଯୋଗ ସ୍ଥାପନ କର। ସନ୍ଥ କବିଙ୍କର ଚରମ ଲକ୍ଷ୍ୟ ଥିଲା ସତ୍ୟ ଶାନ୍ତିର ପ୍ରତିଷ୍ଠା, ସତ୍ୟ ଶାନ୍ତି ଦୟା କ୍ଷମାର ଆଚରଣ, ଚିତ୍ତଶୁଦ୍ଧି ସଂଯମ ଏବଂ ହିଂସାର ପରିହାର ହିଁ କରିବାର ଗୁରୁଙ୍କର ପ୍ରକୃତ ଭକ୍ତି ବୋଲି ଏଠାରେ କବି ସତ୍ ଆଚରଣ କରିବା ପାଇଁ ଅନ୍ୟମାନଙ୍କୁ ଉଦ୍ବୋଧନ ଦେଇଅଛନ୍ତି।

ଭୀମ ଭୋଇଙ୍କ ସବୁଗୁଡ଼ିକ କବିତା ବସ୍ତୁତ ଏକ ବିଶ୍ୱଚେତନାର କବିତା। ସେ କାରୁଣ୍ୟରସର କବି, ଉତ୍ସର୍ଗମୟତାର କବି, ଯାହାର ହୃଦୟରୁ ସମଗ୍ର ବିଶ୍ୱ ମଣିଷ ପାଇଁ ଲୁହ ଝରେ, ରୁଧିର ଝରେ। ଏକ ଖଣ୍ଡ ହାଡ଼ ବୁନ୍ଦାଏ ରୁଧିର, ଫୁଟେ ମାଉସ ଜାଣଈ, ତେଣୁ କରି ସିନା ପ୍ରାଣୀଙ୍କ ବିକଳ ସହି ନପାରୋଇ ମୁହିଁ। ପ୍ରାଣୀଙ୍କ ଆଡ଼ତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ, ମୋ ଜୀବନ ପଛେ ନର୍କେ ପଡ଼ିଥାଉ, ଜଗତ ଉଦ୍ଧାର ହେଉ। ସେମିତି ପ୍ରାଣୀଙ୍କ କଷଣ ଭେଦୁ ଅଛି ମନ, ଜୀବନକୁ ମୋର ବାଧେ ଭୀମ, ଅରକ୍ଷିତ କରି ଦଣ୍ଡବତ କରୁଣା ମାଗୁଛି ପାଦେ। ଚଉଦ ଭୁବନ ଜୀବଜନ୍ତୁଗଣ, କାହାରି ନାହିଁ ନା ଦୁଃଖ, ଅକାଳ ମରଣ ଘୋଟି ଯାଉଅଛି ତିନି ପୁର ତୈ ଲୋକ୍ୟ। ସ୍ତୁତି ଚିନ୍ତାମଣିର ଚାଳିଶ ବୋଲିର ଏକ, ଦୁଇ, ତିନି ଓ ଚାରି ପଦରେ କବି ଭୀମ ଭୋଇ ପିଣ୍ଡ ବ୍ରହ୍ମାଣ୍ଡ ଭାସିଗଲେ ମହାପ୍ରଭୁ ହିଁ ଦାୟୀ ହେବେ ବୋଲି ଏକ ଅସହାୟ ଧର୍ମପ୍ରଚାରକ ତଥା କବି ଭାବରେ ହତାଶା ବ୍ୟକ୍ତ କରିଅଛନ୍ତି। ସ୍ୱୟଂ ଗୁରୁଦେବ ମହାପ୍ରଭୁ ବିଦ୍ୟମାନ ଥାଇ ସୁଦ୍ଧା ସଂସାର ବିପତ୍ତି ପଡ଼ି ଚାଲିଥିବା ସତ୍ୟକୁ କବି ସମ୍ଭାଳି ପାରୁନାହାନ୍ତି ଏବଂ ପରିଶେଷରେ କହୁଛନ୍ତି ମହାପ୍ରଭୁଙ୍କୁ ଯେ ସେ ସମଗ୍ର ବ୍ରହ୍ମାଣ୍ଡ ଟେକି ଦେଉଛନ୍ତି ତାହାଙ୍କୁ ଅସହାୟତାରେ। ସେ ହିଁ ସମ୍ଭାଳନ୍ତୁ, ସେହି ମହାପ୍ରଭୁ, ସେହି ଗୁରୁଦେବ ହିଁ ସମ୍ଭାଳନ୍ତୁ ଏହି ବ୍ରହ୍ମାଣ୍ଡଙ୍କୁ ଅଧପତନରୁ, ପ୍ରଳୟରୁ, କାଳ ଗର୍ଭରେ ଲୀନ ହୋଇଯାଉଥିବା ସମ୍ପାତରୁ।

ମଣିଷ ପ୍ରତି ଚରମ ଆତ୍ମୀୟତା ବୋଧରେ ଉତ୍ତୀର୍ଣ୍ଣ ତାଙ୍କର କବିତା, ଯଥା ଏକ ଖଡ଼ଗରେ ଦଶ ପାଞ୍ଚ ମୁଣ୍ଡ ଛିଡ଼ଇ ଭାରତ ଯୁଦ୍ଧେ, ଆରେକ ଅଙ୍ଗକୁ ପାଦେ ପ୍ରହାରିଲେ ଏ ଅଙ୍ଗକୁ ମୋର ବାଧେ, ସ୍ୱପ୍ନାକୋଟି ଯିବ ସୁଜ୍ଞ ସାଧୁ ଜନ ନର ନାରାୟଣ ହରି ବୁଝା ମନା କର ସକଳ ବୃତ୍ତାନ୍ତ ପଡ଼ୁଅଛି ପାଦ ଧରି, ବିଶ୍ୱଭାବ ବିଶ୍ୱ ମାନବିକତା ଅବହେଳିତ ଜନତା ପାଇଁ ଗଭୀର ଅନ୍ତର୍ଦହନ କବି ଭୀମ ଭୋଇଙ୍କର କାବ୍ୟ ପ୍ରତିଭାର ଏକ ପ୍ରମୁଖ ଦିଗ, ଏବଂ ସେହି ଗଭୀର ଅନ୍ତର୍ଦହନ ମଧ୍ୟ ତୀବ୍ର ଭାବରେ ପ୍ରାଞ୍ଜଳ ଓ ସମ୍ବେଦନ ସମୁଜ୍ଜ୍ୱଳ। ପ୍ରକୃତପକ୍ଷରେ ଭୀମ ଭୋଇଙ୍କର ସମସ୍ତ ସୃଷ୍ଟି ଆଧ୍ୟାତ୍ମିକ ଭିତ୍ତିଭୂମି ଉପରେ ଆଧାରିତ, ଏବଂ ସମଗ୍ର ବିଶ୍ୱର ମଣିଷ ନିମନ୍ତେ ପ୍ରାଣ ପ୍ରାଚୁର୍ଯ୍ୟ ଭରା ଆତ୍ମୀୟତାରେ ସମ୍ପ୍ରେରିତ। ତେଣୁ ତାଙ୍କ ଜୀବନଚର୍ଯ୍ୟା ଓ ଧର୍ମାଚରଣ ଏକ ଓ ଅଭିନ୍ନ। ସ୍ତୁତି ଚିନ୍ତାମଣିର ଚାଳିଶ ବୋଲିର ପାଞ୍ଚ ଛଅ ସାତ ଓ କୋଡ଼ିଏ ପଦରେ କବି ଭୀମ ଭୋଇଙ୍କର ବିଶ୍ୱପ୍ରାଣତା ପରିପୂର୍ଣ୍ଣ ହୋଇଉଠିଛି। ସେ ନିଜ ପାଇଁ ପ୍ରାର୍ଥନା କରୁନାହାନ୍ତି, ସେ ପ୍ରାର୍ଥନା କରୁଛନ୍ତି ସମଗ୍ର ବ୍ରହ୍ମାଣ୍ଡ ନିମନ୍ତେ। ବ୍ରହ୍ମାଣ୍ଡ ପ୍ରଳୟ ପରିଧିରେ ନିଶ୍ଚିହ୍ନ ହୋଇଗଲେ କାହିଁରେ ରହିବି ମୁଁ ହିଁ, ଏବଂ ତତୋଧିକ ତାଙ୍କ ଚିନ୍ତା ଓ ଆଶଙ୍କା ଏ ପିଣ୍ଡ ବ୍ରହ୍ମାଣ୍ଡ ବିଲୟ ହୋଇଯିବ କି ସେହି ମହାପ୍ରଳୟରେ। ତେଣୁ କବି ପରିଶେଷରେ ସେହି ମହାମାନବୀୟ କାରୁଣ୍ୟ ରସତୀର୍ଣ୍ଣ ଉଚ୍ଚାରଣ କରିଅଛନ୍ତି, ବ୍ରହ୍ମାଣ୍ଡ ନିମନ୍ତେ କର ଯୋଡ଼ି ମାଥେ ପଡ଼ି ଶ୍ରୀଗୁରୁଙ୍କ ପାଦେ, କହେ ଭୀମ ଭୋଇ ଅଷ୍ଟ ଶତପଦେ ନେତୃ ଲୁହ ପୋଛି କାନ୍ଦେ।

ସ୍ତୁତି ଚିନ୍ତାମଣି କବି ଭୀମଭୋଇଙ୍କର ସର୍ବଶ୍ରେଷ୍ଠ କୃତି ସ୍ୱୀୟ ଜୀବନ ଦର୍ଶନ ଅନୁଭୂତି ଓ ଉପଲବ୍ଧି ନିର୍ଯାସ ଏବଂ ମଣିଷ ଜାତି ପ୍ରତି ସମ୍ବେଗରେ ଏହି ଗ୍ରନ୍ଥର 108 ଯାକ ବୋଲି ଶୀର୍ଷ ମାନସିକତାରେ ସମୃଦ୍ଧ।

ଏଇଠି ଶେଷ ହେଲା ସଫ୍ଟୱେର୍ କାର୍ଯ୍ୟକ୍ରମରେ ସ୍ତୁତି ଚିନ୍ତାମଣି। ରଚନା ଏବଂ ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ସଙ୍ଗୀତ ପ୍ରଭୁଦତ୍ତ ପ୍ରଧାନ। ଆକାଶବାଣୀ ସମ୍ବଲପୁର। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
1: ଗାଁରୁ ସହର ଯାଏ ସବୁ ସ୍ଥାନରେ
0: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
1: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
0: କେବଳ ଆକାଶବାଣୀ।

0: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢ଼ୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ। ଯୁକ୍ତ ଦୁଇରେ ନାମଲେଖା ନିମନ୍ତେ ଆସନ୍ତା ସୋମବାରଠାରୁ ଆରମ୍ଭ ହେବ ଆବେଦନ। ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7°C ରେକର୍ଡ। ବିସ୍ତୃତ ସମ୍ବାଦ, ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି କହିଛନ୍ତି। ଭୁବନେଶ୍ୱର ଖାରବେଳ ଭବନଠାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିର ସମୀକ୍ଷା କରି ଶ୍ରୀ ମାଝି ସରକାରଙ୍କ ବିଭିନ୍ନ ପ୍ରତିଶ୍ରୁତି ପାଳନ, ଯୋଜନାର କ୍ରିୟାନ୍ୱୟନ, ଶିଳ୍ପାୟନ ପ୍ରକ୍ରିୟା, ନିଯୁକ୍ତି ସୁଯୋଗ ଓ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଦେଇଛନ୍ତି। ଇତିମଧ୍ୟରେ ରାଜ୍ୟ ସରକାର ଆସନ୍ତା ମାସରେ 2 ବର୍ଷ ପୂରଣ କରିବାକୁ ଯାଉଛନ୍ତି। ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା, ପୁଲିସ୍ ମହାନିର୍ଦ୍ଦେଶକ ୱାଇବି ଖୁରାନିଆଙ୍କ ସହିତ ଶ୍ରୀ ମାଝି ନିର୍ଦ୍ଦେଶଗୁଡ଼ିକର ଅନୁପାଳନ ନିମନ୍ତେ ଆଲୋଚନା କରିଥିଲେ। ପୁଲିସ୍ ପ୍ରଶାସନ ଦକ୍ଷତା ଓ ସତର୍କତାର ସହିତ କାର୍ଯ୍ୟ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ମଧ୍ୟ ଦେଇଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିରେ ଉନ୍ନତି ଆଣିବା ପାଇଁ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଥିଲା। ରାଜ୍ୟର ଶିକ୍ଷାନୁଷ୍ଠାନଗୁଡ଼ିକରେ 2026-27 ଶିକ୍ଷାବର୍ଷ ପାଇଁ ଅତିଥି ଅଧ୍ୟାପକ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶ ଦେଇଛି। ଆସନ୍ତା ଜୁଲାଇ ମାସ ପହିଲାରୁ ଅତିଥି ଅଧ୍ୟାପକମାନଙ୍କୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ନିୟୋଜିତ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ବିଏଡ୍ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ଅଧ୍ୟାପକମାନଙ୍କ ନୂଆ ପ୍ୟାନେଲ ମଧ୍ୟ ଗଠନ କରାଯିବ। ଆସନ୍ତା 30 ତାରିଖରେ ଏ ସମ୍ପର୍କିତ ବିଜ୍ଞାପନ ପ୍ରକାଶ ପାଇବ। ପରେ ଆସନ୍ତା ମାସ 9 ତାରିଖରେ ଏନେଇ ଅନ୍ଲାଇନ୍ ପ୍ରକ୍ରିୟା ଆରମ୍ଭ ହେବ। 23 ତାରିଖ ସୁଦ୍ଧା ମେଧା ତାଲିକା ପ୍ରକାଶ ପାଇବା ସହ 25 ତାରିଖ ସୁଦ୍ଧା ଚୟନ କରାଯାଇଥିବା ପ୍ରାର୍ଥୀମାନଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ମିଳିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି 19ତମ ରୋଜଗାର ମେଳାରେ 51,000 ଉର୍ଦ୍ଧ୍ୱ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଛନ୍ତି। ଦେଶର 47 ସ୍ଥାନରେ ନିଯୁକ୍ତିପତ୍ର ପ୍ରଦାନ କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା। ନବନିଯୁକ୍ତମାନେ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନଗୁଡ଼ିକରେ ନିଯୁକ୍ତି ପାଇଛନ୍ତି। ମୁଖ୍ୟତଃ ରେଳବାଇ, ସ୍ୱରାଷ୍ଟ୍ର, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଓ ଉଚ୍ଚଶିକ୍ଷା ବିଭାଗରେ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱର ରେଳ ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ ଯୋଗଦେଇ 186 ଜଣ ନବନିଯୁକ୍ତଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିଥିଲେ। ସାଧୁତା ଓ ନିଷ୍ଠା ବଜାୟ ରଖି କର୍ତ୍ତବ୍ୟ ସମ୍ପାଦନ କରିବା ପାଇଁ ଶ୍ରୀ ଓରାମ ନବନିଯୁକ୍ତମାନଙ୍କୁ ପରାମର୍ଶ ମଧ୍ୟ ଦେଇଥିଲେ।
1: ଦେଶ ସାରାରେ 47 ଜାଗାରେ ଆଜି ଏ ପ୍ରକାର ରୋଜଗାର ମେଳା ହେଲା। ଖାସ୍ କରି ଯେଉଁ 5 ଷ୍ଟେଟ୍ ନରୱେ, ନେଦରଲ୍ୟାଣ୍ଡ ଆଉ ଇଏ ଯେଉଁ ଗସ୍ତ ହୋଇଥିଲା, ସେଥିରେ ବିଭିନ୍ନ କ୍ଷେତ୍ରରେ ସେ ଦେଶମାନେ ଭାରତ ସହିତ ମିଶିକିରି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି। ତାର ଦ୍ୱାରା ବି ଭାରତର ଅନେକ ଉନ୍ନତି ହେବ। 51,000 ଲୋକ ଆଜି ଚାକିରି ପାଇଲେ।
0: କାର୍ଯ୍ୟକ୍ରମରେ ପୂର୍ବତଟ ରେଳବାଇର ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ, ଆଇଆଇଟି ଭୁବନେଶ୍ୱର ନିର୍ଦ୍ଦେଶକ ପ୍ରଫେସର ଶ୍ରୀପଦ କର୍ମକାର ପ୍ରମୁଖ ଉପସ୍ଥିତ ଥିଲେ। ସମ୍ବଲପୁରର ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ଠାରେ ରୋଜଗାର ମେଳାରେ 40 ଜଣଙ୍କୁ ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀର କଟକ କେନ୍ଦ୍ରରୁ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ ଦୁଇରେ ନାମ ଲେଖାଇବା ପାଇଁ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଆସନ୍ତା ସୋମବାରଠାରୁ ଯୁକ୍ତ ଦୁଇରେ ନାମ ଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହେବ। ଛାତ୍ରଛାତ୍ରୀମାନେ ଆସନ୍ତା 30 ତାରିଖ ପର୍ଯ୍ୟନ୍ତ ସାମ୍ସ ପୋର୍ଟାଲ ମାଧ୍ୟମରେ ଆବେଦନ କରିପାରିବେ। ଜୁଲାଇ ମାସ 8 ତାରିଖରେ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ। ପରେ 9-15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ନାମ ଲେଖା ପ୍ରକ୍ରିୟା ଜାରି ରହିବ ବୋଲି ପରିଷଦ ପକ୍ଷରୁ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ରରେ ନୂତନ ଚିନ୍ତାଧାରା ଉଦ୍ରେକ ହେଲେ ସମାଜରେ ପରିବର୍ତ୍ତନ ସମ୍ଭବପର ହୋଇପାରିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି। ଭୁବନେଶ୍ୱରଠାରେ ଏକ ସମ୍ମିଳନୀରେ ଯୋଗଦେଇ ଉପମୁଖ୍ୟମନ୍ତ୍ରୀ କହିଛନ୍ତି 2036 ମସିହା ସୁଦ୍ଧା ବିକଶିତ ଓଡ଼ିଶା ସ୍ୱପ୍ନ ସାକାର ଦିଗରେ ନବସୃଜନ ଉଦ୍ଭାବନ ଓ ଯୁବଶକ୍ତିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ରାଜ୍ୟସଭା ସାଂସଦ ରାଘବ ଚଢ଼ା ପ୍ରମୁଖ ଉପସ୍ଥିତ ଥିଲେ। ଭୁବନେଶ୍ୱର ଲୋକସେବା ଭବନରେ ଇବୋଲା ଭୂତାଣୁ ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଓ ପ୍ରସ୍ତୁତି ସମ୍ପର୍କରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଂ ଏକ ଉଚ୍ଚସ୍ତରୀୟ ବୈଠକରେ ସମୀକ୍ଷା କରିଛନ୍ତି। ରୋଗର ନିୟନ୍ତ୍ରଣ ଏବଂ ନିରାକରଣ ପାଇଁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବା ସହିତ ଆବଶ୍ୟକ ଚିକିତ୍ସା ସୁବିଧାକୁ ଗୁରୁତ୍ୱ ପ୍ରଦାନ ଉପରେ ମନ୍ତ୍ରୀ ଶ୍ରୀ ମହାଲିଂ ପରାମର୍ଶ ଦେଇଛନ୍ତି। ଏଥିସହ ସମ୍ଭାବ୍ୟ ଜରୁରୀକାଳୀନ ସ୍ୱାସ୍ଥ୍ୟ ପରିସ୍ଥିତିର ସମ୍ମୁଖୀନ ହେବା ପାଇଁ ପ୍ରସ୍ତୁତ ରହିବାକୁ ଜନସଚେତନତା କରିବା ନିମନ୍ତେ ସରକାରଙ୍କ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ବିଭାଗର ଶାସନ ସଚିବ ଅଶ୍ୱତୀ ଏସ୍, ସ୍ୱତନ୍ତ୍ର ସଚିବ ନୀଳକଣ୍ଠ ମିଶ୍ର ଓ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ। ଗ୍ରୀଷ୍ମ ପ୍ରବାହ ଓ ବର୍ଦ୍ଧିତ ବିଦ୍ୟୁତ୍ ଚାହିଦାକୁ ଦୃଷ୍ଟିରେ ରଖି ଓଡ଼ିଶା ବିଦ୍ୟୁତ୍ ଶକ୍ତି ସଞ୍ଚାରଣ ନିଗମ ଲିମିଟେଡ୍ ଓପିଟିସିଏଲ୍ ସମସ୍ତ କର୍ମଚାରୀମାନଙ୍କ ଅନୁମୋଦିତ ଛୁଟି ବାତିଲ କରିଛନ୍ତି। ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ କର୍ମଚାରୀମାନଙ୍କୁ ମୁଖ୍ୟାଳୟ ନ ଛାଡ଼ିବାକୁ ନିର୍ଦ୍ଦେଶ ଦିଆଯାଇଛି। ନୂଆପଡ଼ା ଜିଲ୍ଲାର ଅପର ଜୋଙ୍କ ଜଳସେଚନ ପ୍ରକଳ୍ପ ଅଧୀନରେ ବିଭିନ୍ନ କାର୍ଯ୍ୟର ତଦାରଖ ଓ ନିରୀକ୍ଷଣ କାର୍ଯ୍ୟକୁ ଅଧିକ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ବିଭିନ୍ନ ଅଧିକାରୀମାନଙ୍କୁ 20 ପାଣି ପଞ୍ଚାୟତର ଦାୟିତ୍ୱ ନିର୍ବାହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଅଧିକାରୀମାନେ ନିୟମିତ ଭାବେ କ୍ଷେତ୍ର ପରିଦର୍ଶନ କରି ଚାଷୀମାନଙ୍କ ସହିତ ସିଧାସଳଖ ଆଲୋଚନା କରିବା ସହ ସେମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟାର ତ୍ୱରିତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପ୍ରତ୍ୟେକ କ୍ଷେତ୍ର ପରିଦର୍ଶନ କରି କେନାଲ କାର୍ଯ୍ୟର ଅଗ୍ରଗତି, ଜଳଯୋଗାଣର ସଦ୍ୟତମ ସ୍ଥିତି ଏବଂ ଚାଷୀମାନେ ସମ୍ମୁଖୀନ ହେଉଥିବା ବିଭିନ୍ନ ସମସ୍ୟା ଉପରେ ବିସ୍ତୃତ ବିବରଣୀ ସହ ରିପୋର୍ଟ ଦେବାକୁ ଅଧିକାରୀମାନଙ୍କୁ କୁହାଯାଇଛି। କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକସ୍ଥିତ ମାଛକୁଣ୍ଡ ଜଳବିଦ୍ୟୁତ୍ କେନ୍ଦ୍ରରେ ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ବୈଦ୍ୟୁତିକ ଉପକରଣ ପୋଡ଼ି ନଷ୍ଟ ହୋଇଯାଇଛି। ଘଟଣାସ୍ଥଳରେ ଅଗ୍ନିଶମ ସେବା ବିଭାଗର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିକାଣ୍ଡରେ ପ୍ରାୟ 20 ଲକ୍ଷ ଟଙ୍କାର ବୈଦ୍ୟୁତିକ ସାମଗ୍ରୀ ନଷ୍ଟ ହୋଇଥିବାର ପ୍ରାଥମିକ ଆକଳନରୁ ଜଣାପଡ଼ିଛି। ନୂଆପଡ଼ା ଜିଲ୍ଲାରେ ମୃତ୍ତିକା ସଂରକ୍ଷଣ ଓ ଜଳ ବିଭାଜିକା ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଜିଲ୍ଲାପାଳ ମଧୁସୂଦନ ଦାସଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମୃତ୍ତିକା ସଂରକ୍ଷଣ ବିଭାଗର ସହକାରୀ ନିର୍ଦ୍ଦେଶକ, ଜିଲ୍ଲାରେ କାର୍ଯ୍ୟକାରୀ ହେଉଥିବା ପ୍ରଧାନମନ୍ତ୍ରୀ କୃଷି ସିଞ୍ଚାଇ ବୃଷ୍ଟିପୁଷ୍ଟ ଅଞ୍ଚଳ ବିକାଶ ଜଳଧାରା ଯୋଜନା ସମେତ ଅନ୍ୟାନ୍ୟ ଯୋଜନାର ଅଗ୍ରଗତି ସମ୍ପର୍କରେ ଗୁରୁତ୍ୱାରୋପ କରିଥିଲେ। ବୈଠକରେ ଜିଲ୍ଲାପାଳ ଜଳଧାରା ଯୋଜନା ଅଧୀନରେ ଚାଲିଥିବା 219 ପୋଖରୀ ଖନନ କାର୍ଯ୍ୟକୁ ଆସନ୍ତା ଜୁନ୍ ମାସ 15 ସୁଦ୍ଧା ଶେଷ କରିବା ସହ ଅନ୍ୟାନ୍ୟ ପ୍ରକଳ୍ପକୁ ମଧ୍ୟ ସମାପ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଓଡ଼ିଶା ହାଇକୋର୍ଟର ଗ୍ରୀଷ୍ମ ଅବକାଶ ଆସନ୍ତା ସୋମବାରଠାରୁ ଆରମ୍ଭ ହୋଇ ଜୁନ୍ ମାସ 21 ପର୍ଯ୍ୟନ୍ତ ଚାଲିବ। ଏହି ଅବଧି ମଧ୍ୟରେ 8 ଅବକାଶକାଳୀନ ଅଦାଲତ ବସିବ। ଜୁନ୍ 22 ଅଦାଲତ କାର୍ଯ୍ୟ ଯଥାରୀତି ଆରମ୍ଭ ହେବ। ଅବକାଶକାଳୀନ ଅଦାଲତଗୁଡ଼ିକ ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ ଚାଲିବ ବୋଲି ହାଇକୋର୍ଟ ରେଜିଷ୍ଟ୍ରି ପକ୍ଷରୁ ସୂଚନା ଦିଆଯାଇଛି। କଇଁଛ ସୁରକ୍ଷା ଓ ସେମାନଙ୍କର ବିଲୁପ୍ତ ବାସସ୍ଥଳୀକୁ ବଞ୍ଚାଇ ରଖିବା ଦିଗରେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ 2000 ଆଜିର ଦିନକୁ ବିଶ୍ୱ କଇଁଛ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବିଷୟବସ୍ତୁ ରହିଛି ମୁଁ କଇଁଛଙ୍କୁ ଭଲ ପାଏ। ଗଣନାରୁ ଜଣାପଡ଼ିଛି ପୃଥିବୀରେ ପ୍ରାୟ 300 ପ୍ରଜାତିର କଇଁଛ ମଧ୍ୟରୁ ବର୍ତ୍ତମାନ ପ୍ରାୟ 129 ପ୍ରଜାତିର କଇଁଛ ବିଲୁପ୍ତ ହୋଇସାରିଲେଣି। ପାଣିପାଗ, ଓଡ଼ିଶା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳ ଉପରେ ଘୂର୍ଣ୍ଣିବଳ ସକ୍ରିୟ ରହିଛି। ଏହାର ପ୍ରଭାବରେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ସପ୍ତାହକ ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ସମୟ ମଧ୍ୟରେ ରାଜ୍ୟର କେତେକ ଅଞ୍ଚଳରେ ବର୍ଷା ହୋଇପାରେ। ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ ମଧ୍ୟ ବଙ୍ଗୋପସାଗରକୁ ମୌସୁମୀ ବାୟୁ ଅଗ୍ରସର ହେଉଥିବାର ଜଣାପଡ଼ିଛି। ସୁନ୍ଦରଗଡ଼ ଜିଲ୍ଲାର କିରେଇଠାରେ ଆଜି ଦିନର ସର୍ବୋଚ୍ଚ ତାପମାତ୍ରା 44.7 ସେଲସିୟସ ରେକର୍ଡ କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟରେ ଆସନ୍ତା ଗୁରୁବାର ପର୍ଯ୍ୟନ୍ତ ପ୍ରବଳ ଗରମ ଓ ଗୁଳୁଗୁଳି ଅନୁଭୂତ ହେବ ବୋଲି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ନେଇ 13 ଜିଲ୍ଲା ଓ କାଳବୈଶାଖୀ ପ୍ରଭାବରେ ବଜ୍ରପାତ ସହ ବର୍ଷା ହେବା ନେଇ 25 ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଆଞ୍ଚଳିକ ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ରାଜ୍ୟର ବିକାଶ ପାଇଁ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ହେବା ଆବଶ୍ୟକ କହିଲେ ମୁଖ୍ୟମନ୍ତ୍ରୀ। ଚଳିତ ଶିକ୍ଷାବର୍ଷ ପାଇଁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ଏବଂ ପ୍ରବଳ ଗରମ ଓ ଗୁଳୁଗୁଳି ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ 13 ଜିଲ୍ଲାକୁ ସତର୍କ ସୂଚନା। ସୁନ୍ଦରଗଡ଼ରେ ଦିନର ସର୍ବୋଚ୍ଚ ତାପମାତ୍ରା 44.7°C ରେକର୍ଡ। ଆଞ୍ଚଳିକ ସମ୍ବାଦର ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।
2: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
3: ଆଜିର ପ୍ରସଙ୍ଗ ବିଷୟ କଇଁଛ ସୁରକ୍ଷାରେ ମାନବୀୟ କର୍ତ୍ତବ୍ୟ। ଆଲେଖ୍ୟ ଭାସ୍କର ରାଉତରାୟ, ଉପସ୍ଥାପନାରେ ସୁକନ୍ୟା ଜେନା। ଆଜି ହେଉଛି ବିଶ୍ୱ କଇଁଛ ଦିବସ। ଆଦିମ କାଳରୁ ମାନବ ଜୀବନଧାରା ସହିତ କଇଁଛମାନେ ଯୋଡ଼ି ହୋଇ ରହିଛନ୍ତି ଏବଂ ଅନନ୍ତକାଳ ପର୍ଯ୍ୟନ୍ତ ମଧ୍ୟ ରହିବେ। ଆମ ଭାରତୀୟ ବୈଦିକ ସଂସ୍କୃତି ହେଉ ବା ପୁରାଣ ପୃଷ୍ଠାରେ ହେଉ, ଭଗବାନଙ୍କ ଦ୍ୱିତୀୟ ଅବତାର ରୂପେ କଇଁଛଙ୍କୁ ଆମେ ଈଶ୍ୱରଙ୍କ ଅନୁପମ ସୃଷ୍ଟି ଭାବରେ ଗ୍ରହଣ କରିଆସିଛୁ। ବାସ୍ତୁଶାସ୍ତ୍ରବିତ୍ଙ୍କ ସୂଚନା ପୁସ୍ତିକାରେ କଇଁଛଙ୍କ ବିଭିନ୍ନ ରୂପକୁ ଶାନ୍ତି, ମୈତ୍ରୀ ଓ ସଦ୍ଭାବନାର ଅନନ୍ୟ ପୃଷ୍ଠଭୂମିରେ ସ୍ଥାନ ଦିଆଯାଇଛି। ଅତୀତରେ ଗାଁ ଗହଳିରେ ଯେତେବେଳେ ନଳକୂପର ସୁବିଧା ଉପଲବ୍ଧ ନଥିଲା, ଗାଁ ମଝିରେ ଖୋଳାଯାଇଥିବା କୂଅରୁ ପାଣିକୁ ବିଶୁଦ୍ଧ ରଖିବା ପାଇଁ ଆମେ ଗୋଟିଏ କଇଁଛ ଛାଡ଼ି ଦେଉଥିଲୁ, କାରଣ ବାହ୍ୟ କୀଟପତଙ୍ଗକୁ ଅଚିରେ କଇଁଛ ଖାଇ ପାଣି ପରିଷ୍କାର ରଖିଥାନ୍ତି। ଆମ ଉତ୍କଳଭୂମିର ଉପକୂଳରେ ଥିବା ଦିଗବିସ୍ତାରୀ ବଙ୍ଗୋପସାଗର ମଧ୍ୟରେ ସାଧାରଣତଃ 7 ପ୍ରକାରର ସାମୁଦ୍ରିକ କଇଁଛ ରହିଛନ୍ତି। ସେମାନଙ୍କ ମଧ୍ୟରୁ 70-100 କିଲୋଗ୍ରାମ ଓଜନର ସ୍ୱତନ୍ତ୍ର କଇଁଛ ହେଉଛନ୍ତି ଅଲିପ୍ରିଡ଼ଲେ। ଏହି କଇଁଛ ବାସ୍ତବିକ ବିସ୍ମୟକର ସାମୁଦ୍ରିକ ଜୀବ। ଏମାନଙ୍କ ବାସ୍ତବ ଠିକଣା ଏଯାଏଁ ଜାଣିବା ସମ୍ଭବ ହୋଇପାରିନାହିଁ। ଏହି ରହସ୍ୟମୟ ଅଲିପ୍ରିଡ଼ଲେଙ୍କ ଆଗମନ ଓ ଗଭୀର ସମୁଦ୍ରରେ ସେମାନଙ୍କ ଲୀଳାଖେଳା ସମୟରେ ହିଁ ମତ୍ସ୍ୟ ସମ୍ପଦର ଅହେତୁକ ବୃଦ୍ଧି ପାଇଥାଏ। ଏହାଛଡ଼ା ସାମୁଦ୍ରିକ ପରିବେଶ ସନ୍ତୁଳନ କ୍ଷେତ୍ରରେ ଅଲିପ୍ରିଡ଼ଲେ କଇଁଛଙ୍କ ଅବଦାନ ଅତୁଳନୀୟ। ସେମାନଙ୍କ ସୁରକ୍ଷା, ସଂରକ୍ଷଣ ବନ୍ୟପ୍ରାଣୀ ତାଲିକାରେ ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ଆମ ସରକାର ଗ୍ରହଣ କରି ସେମାନଙ୍କର ସୁରକ୍ଷା ସଂରକ୍ଷଣକୁ ଦୃଷ୍ଟିରେ ରଖି ସରକାର ବନ୍ୟପ୍ରାଣୀ ତାଲିକାର ସିଡ୍ୟୁଲ୍ 1 ପ୍ରାଣୀ ଭାବରେ ସ୍ଥାନିତ କରିଛନ୍ତି। ସେମାନଙ୍କ ସୁରକ୍ଷା ପାଇଁ ବହୁବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ବାସ୍ତବ କ୍ଷେତ୍ରରେ ଅନୁଧ୍ୟାନ କଲେ 70 ଦଶକରେ ହିଁ ବଙ୍ଗୋପସାଗରର ବିସ୍ତୀର୍ଣ୍ଣ ବେଳାଭୂମି, ବିଶେଷ କରି ସାତଭୟା, ବାବୁବାଲି ଦ୍ୱୀପ, ନାସ 1-2 ଏବଂ ଅଗରନାସୀ, ହୁଇକିଟୋଲା ଦ୍ୱୀପ, ବରୁଣେଇ ବେଳାଭୂମି ସେମାନଙ୍କର ଅସ୍ଥାୟୀ ବାସଘର ବୋଲି ଆବିଷ୍କାର କରିଥିଲେ ଅଷ୍ଟ୍ରେଲିଆର ବିଶିଷ୍ଟ ପ୍ରାଣୀ ବୈଜ୍ଞାନିକ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ଼। 1975 ଆମେରିକାର ୱାଶିଂଟନ୍ ଡିସିଠାରେ ଆନ୍ତର୍ଜାତିକ କୃଷି ପରିବେଶ ସଂରକ୍ଷଣ ସଂସ୍ଥା ପକ୍ଷରୁ ବଉଳା କୁମ୍ଭୀରଙ୍କ ବଂଶ ବିସ୍ତାର ନେଇ ଏକ କର୍ମଶାଳା ଆୟୋଜନ କରାଯାଇଥିଲା। ଭିତରକନିକାରେ ପ୍ରବାହିତ ନଦୀନାଳରେ ବସବାସ କରୁଥିବା ବଉଳା କୁମ୍ଭୀରମାନଙ୍କ ବଂଶ ଧୀରେ ଧୀରେ ଲୋପ ପାଇ ଆସୁଥିବାରୁ କର୍ମଶାଳାରେ ବିସ୍ତୃତ ଆଲୋଚନା ହୋଇଥିଲା। ଏହାର କାରଣ ଖୋଜିବା ପାଇଁ କର୍ମଶାଳାରେ ଯୋଗ ଦେଇଥିବା ବିଶିଷ୍ଟ ବନ୍ୟପ୍ରାଣୀ ବିଶେଷଜ୍ଞ ଡକ୍ଟର ଏଚ୍ଆର୍ ବଷ୍ଟାର୍ଡ଼ଙ୍କୁ ଦାୟିତ୍ୱ ଦିଆଯାଇଥିଲା। ଡକ୍ଟର ବଷ୍ଟାର୍ଡ ଆମ ଦେଶର ବିଶିଷ୍ଟ କୁମ୍ଭୀର ବିଶାରଦ ଡକ୍ଟର ସୁଧାକର କରଙ୍କୁ ସାଥିରେ ଧରି ବିଷଧର ସରୀସୃପଙ୍କ ରହଣୀ ସ୍ଥଳ ଭିତରକନିକା ଗସ୍ତ କରିଥିଲେ। ଥରେ ସନ୍ଧ୍ୟାରେ ବଉଳା କୁମ୍ଭୀରମାନଙ୍କ ଜୀବନଶୈଳୀକୁ ଅନୁଧ୍ୟାନ କରିବା ସମୟରେ ସାଗର ତଟବର୍ତ୍ତୀ ବାବୁବାଲି ଦ୍ୱୀପକୁ ଶୀତଦିନରେ ଦେଖିବାକୁ ଯାଇଥିଲେ। ଲକ୍ଷ ଲକ୍ଷ ଅଲିପ୍ରିଡ଼ଲେ କଇଁଛ ସମୂହ ଅଣ୍ଡାଦାନ କରୁଥିବା ଦେଖିବାକୁ ପାଇଥିଲେ। ସେ ବିସ୍ମିତ ହେବା ସହ ସମଗ୍ର ବିଶ୍ୱକୁ ବିରଳ କଇଁଛଙ୍କ ଏନ୍ତୁଳିଶାଳ ଭାବେ ଗହିରମଥାର ବାବୁବାଲି ଦ୍ୱୀପକୁ ଘୋଷଣା କରିଥିଲେ, ଫଳରେ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ଏକ ନୂତନ ଦିଗନ୍ତର ପଥ ଉନ୍ମୋଚିତ ହୋଇଥିଲା। ଏଥିସହ ଡକ୍ଟର ବଷ୍ଟାର୍ଡ ଆମ ସମସ୍ତଙ୍କ ପାଇଁ କାଳଜୟୀ ହୋଇଯାଇଛନ୍ତି। ସେବେଠାରୁ ଆଜି ଯାଏ ଆମର ଆଗନ୍ତୁକ ତଥା ସମୁଦ୍ର ପରିବେଶର ବନ୍ଧୁ ଅଲିପ୍ରିଡ଼ଲେ କଇଁଛ ଅତିଥି ସଦୃଶ ହୋଇଯାଇଛନ୍ତି। ଅତୀତରେ 2002-2017 ପର୍ଯ୍ୟନ୍ତ ରାଜନଗର ବନ ବିଭାଗ, ତଟରକ୍ଷୀ ବାହିନୀ, ମତ୍ସ୍ୟ ବିଭାଗ, ପୋଲିସ ବାହିନୀର ମିଳିତ ସହଯୋଗରେ ଗହିରମଥା ସମୁଦ୍ରକୂଳଠାରୁ 20 କିଲୋମିଟର ପର୍ଯ୍ୟନ୍ତ ସାମୁଦ୍ରିକ ଅଞ୍ଚଳକୁ ସାମୁଦ୍ରିକ ଅଭୟାରଣ୍ୟ ଭାବରେ ଘୋଷଣା କରାଯାଇଥିଲା। ସମୁଦ୍ରରେ କଇଁଛମାନଙ୍କ ଆଗମନ, ପ୍ରଜନନ ପ୍ରକ୍ରିୟା ଏବଂ ଅଣ୍ଡାଦାନ ପର୍ଯ୍ୟନ୍ତ ସମୟକୁ ସୁରକ୍ଷିତ ରଖିବା ପାଇଁ ट्रलर चलप्रचलक बंद रखे। सामुद्रिक कईछ केवल आम ओडार गहिरमथा देवी मुहाण ऋषिकुल्या बेलाभूमि छड़ा भारत महाराष्ट्र नीलगिरी बेलाभूमि विदेश में कोस्टारिका उपकूल देखा मिलता। श्रीलंकार जाफराना बेलाभूमि केतेकांश अलिब्रिडले कईछ देखा मिलती। कईछ सुरक्षा जैव विविधता अत्यंत गुरुत्वपूर्ण। यार सुरक्षा और संरक्षण आमरी उपर निर्भर करेश बचाई रखा कईछ सुरक्षा अत्यंत जरूरी। ए दिगरे कार्य करें आज दिवस पालन मुख्य उद्देश्य साधित हो पार तेणु मानव समाज पर ऑलिव ट्रीले कईछ प्रकृतिर अतुलनीय दान बोली ग्रहण करने को पड़ आसंतु सामुद्रिक परिवेशर सुरक्षा कवच यही कईछ सुरक्षा एवं संरक्षण पर संकल्पबद्ध होगा।

ଆକାଶବାଣୀ ସମ୍ବଲପୁର ଏତେବେଳେ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବଲପୁରୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ।

0: ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର। ସରକାରୀ ନିଯୁକ୍ତି ନାଗରିକମାନଙ୍କ ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛି କହିଲେ ପ୍ରଧାନମନ୍ତ୍ରୀ। 19 ନମ୍ବର ରୋଜଗାର ମେଲାତି 51,000 ନୁ ଅଧିକା ନବନିଯୁକ୍ତଙ୍କୁ ଦେଲେ ନିଯୁକ୍ତିପତ୍ର। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ଶିଳ୍ପାୟନ ପ୍ରସଙ୍ଗକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଇବୋଲା ଭାଇରସର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆଉ ପ୍ରସ୍ତୁତି ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଆଉ ଗ୍ରୀଷ୍ମ ପ୍ରବାହ ଆଉ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରତି ରଖିକରି ଆଇବା କାଲିନୁ ସ୍ଥଗିତ ରହିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ଗନ୍ତିମନ୍ତି। ଭାରତର ବିକାଶ ଯାତ୍ରାଥି ସହଭାଗୀ ହେବାର୍ ଲାଗି ପୃଥ୍ୱୀ ପ୍ରସ୍ତୁତ ରହିଛେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍। ପୃଥ୍ୱୀର ବହୁତରେ ଦେଶ ସାଙ୍ଗେ ଭାରତ ସହଯୋଗ ଭିତ୍ତିନ ସୁଯୋଗ ସୃଷ୍ଟି କରବାର୍, କର୍ମ ନିୟୋଜନ ଦେବାର ଆଉ ଦେଶର ଯୁଆନ ପିଢ଼ିଙ୍କୁ ଆନ୍ତର୍ଜାତିକ ସ୍ତରନ ମାନ୍ୟତା ଦେବାର୍ ଲାଗି କାମ କରୁଛି। 19 ନମ୍ବର ରୋଜଗାର ମେଲାତି ଆଜି 51,000 ଅତକା ନୂଆ କରି ଚାକିରି ପାଇଥିବା ପିଲା ଟୁକେଲ୍ଙ୍କୁ ନିଯୁକ୍ତିପତ୍ର ଦେଇକରି ପ୍ରଧାନମନ୍ତ୍ରୀ ଆଭାସୀ ଜରିଏ କହିଛନ୍, ଦେଶ ତାର କର୍ମଯୋଗୀଙ୍କ ରୂପରେ ଭରସା କରୁଛି। ନାଗରିକମାନଙ୍କ ଜୀବନଧାରଣର ସହଜତା ଆଉ ବିକାଶ ଦିଗି ସରକାରୀ ଚାକିରି ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଉଛେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍।
1: दुनिया भारत के युवाओं और भारत की टेक्नोलॉजिकल प्रोग्रेस को लेकर बहुत उत्साहित है। आज दुनिया भारत की विकास यात्रा का हिस्सा बनना चाहती है। भारत भी दुनिया के अलग अलग देशों के साथ पार्टनरशिप कर रहा है। इसका उद्देश्य

0: ଆକାଶବାଣୀର ବିକଳ୍ପ ନାହିଁ, ଆକାଶବାଣୀ ହିଁ ଶ୍ରେଷ୍ଠ ମାଧ୍ୟମ। ସମସ୍ତଙ୍କ ସହ ସମ୍ପର୍କ ଯୋଡ଼ି
1: ସମ୍ବାଦ ପଢ଼ୁଛନ୍ତି ମାଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା। ଏବଂ ଆଇପିଏଲ୍ କ୍ରିକେଟ୍ର ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ନୂଆଦିଲ୍ଲୀର ସେବାତୀର୍ଥଠାରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଆଜି ସାକ୍ଷାତ ଆଲୋଚନା କରିଛନ୍ତି। ଭାରତ ଆମେରିକା ବ୍ୟାପକ ବିଶ୍ୱସ୍ତରୀୟ ରଣନୈତିକ ସହଭାଗିତାର ପ୍ରଗତି ଏବଂ ଆଞ୍ଚଳିକ ତଥା ବୈଷୟିକ ଶାନ୍ତି ଓ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଉଭୟ ନେତାଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡ଼ିଛି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ମୋଦି କହିଛନ୍ତି, ବିଶ୍ୱ କଲ୍ୟାଣ ପାଇଁ ଉଭୟ ଦେଶ ସମ୍ମିଳିତ ଉଦ୍ୟମ ଜାରି ରଖିବେ। ଆଲୋଚନା ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଏବଂ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଶ୍ରୀ ରୁବିଓ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କୁ ଦ୍ୱିପାକ୍ଷିକ ପ୍ରତିରକ୍ଷା, ପ୍ରଯୁକ୍ତିବିଦ୍ୟା, ବାଣିଜ୍ୟ, ଶକ୍ତି ସୁରକ୍ଷା, ଯୋଗାଯୋଗ, ଶିକ୍ଷା ଏବଂ ଜନସମ୍ପର୍କ ଆଦି ବିଭିନ୍ନ କ୍ଷେତ୍ର ଉପରେ ହୋଇଥିବା ଅଗ୍ରଗତି ନେଇ ଅବଗତ କରାଇଛନ୍ତି। ପଶ୍ଚିମ ଏସିଆ ସ୍ଥିତି ସମେତ ବିଭିନ୍ନ ଆଞ୍ଚଳିକ ତଥା ବୈଷୟିକ ପ୍ରସଙ୍ଗ ଉପରେ ଶ୍ରୀ ରୁବିଓ ଆମେରିକାର ଆଭିମୁଖ୍ୟ ଉପସ୍ଥାପନ କରିଛନ୍ତି। ଶାନ୍ତି ପ୍ରତିଷ୍ଠା ଉଦ୍ୟମ ପ୍ରତି ଭାରତର ନିରନ୍ତର ସମ୍ପର୍କରେ ଶ୍ରୀ ମୋଦି ଆଲୋଚନା କାଳରେ ପୁନଃ ପ୍ରକାଶ କରିଛନ୍ତି। ଆଲୋଚନା ଏବଂ କୂଟନୈତିକ ମାଧ୍ୟମରେ ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ଉପରେ ଶ୍ରୀ ମୋଦି ଗୁରୁତ୍ୱ ପ୍ରଦାନ କରିଛନ୍ତି। ଆସନ୍ତା 26 ତାରିଖରେ ଅନୁଷ୍ଠିତ ହେବାକୁ ଥିବା କ୍ୱାଡ୍ ମନ୍ତ୍ରୀସ୍ତରୀୟ ବୈଠକରେ ଯୋଗଦେବା ପାଇଁ ଶ୍ରୀ ରୁବିଓ ଚାରିଦିନିଆ ଭାରତ ଗସ୍ତରେ ଆସିଛନ୍ତି। ଆଜି ସକାଳେ କୋଲକାତାରେ ପହଞ୍ଚିବା ପରେ ସେଠାରେ ମିଶନାରିଜ୍ ଅଫ୍ ଚ୍ୟାରିଟି ଗସ୍ତ କରି ମଦର ଟେରେସାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଆସନ୍ତାକାଲି ଶ୍ରୀ ରୁବିଓ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ପ୍ରସଙ୍ଗ ନେଇ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। ଶ୍ରୀ ରୁବିଓଙ୍କ ଏହି ଗସ୍ତ ଭାରତ ଆମେରିକା ରଣନୈତିକ ସହଭାଗିତାକୁ ଅଧିକ ସୁଦୃଢ଼ କରିବ ବୋଲି ଆଶା କରାଯାଉଛି। ଭିଭିଜି ରାମଜୀ ଆଇନ 2025 ଅଧୀନରେ ଚିଠା ନିୟମାବଳୀ ସରକାର ଜାରି କରିଛନ୍ତି। ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ ପକ୍ଷରୁ ଏହି ନିୟମାବଳୀ ନେଇ ମତାମତ ଆହ୍ୱାନ କରାଯାଇଛି। ଯେକୌଣସି ବ୍ୟକ୍ତି, ସଂଗଠନ କିମ୍ବା ପ୍ରତିଷ୍ଠାନ ଏହି ନିୟମାବଳୀ ଉପରେ ନିଜର ପରାମର୍ଶ ଆସନ୍ତା ମାସ 21 ତାରିଖ ସୁଦ୍ଧା ଦାଖଲ କରିବାକୁ କୁହାଯାଇଛି। ଏହି ନୂତନ ବିକଶିତ ଭାରତ ଜିରାମଜୀ ଆଇନ ପୂର୍ବ ପ୍ରଚଳିତ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଆଇନ ବଦଳରେ କାର୍ଯ୍ୟକାରୀ ହେବ। ପ୍ରତ୍ୟେକ ଆର୍ଥିକ ବର୍ଷରେ ନିଶ୍ଚିତ କର୍ମନିଯୁକ୍ତି ଏହି ଆଇନ ଅଧୀନରେ 100-125 ଦିନକୁ ବୃଦ୍ଧି କରାଯାଇଛି। ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆଇନର ଧାରା 33 ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାକୁ ଆଧାର କରି ଏହି ଚିଠା ନିୟମାବଳୀ ପ୍ରସ୍ତୁତ ହୋଇଛି। ଗତ 11 ତାରିଖରେ ଏହି ଆଇନ ପ୍ରଚଳନ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଆସନ୍ତା ଜୁଲାଇ 1 ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଏହାକୁ କାର୍ଯ୍ୟକାରୀ କରାଯିବାକୁ ସ୍ଥିର ହୋଇଛି। ବାଣିଜ୍ୟ ଶିଳ୍ପମନ୍ତ୍ରୀ ପୀୟୂଷ ଗୋଏଲ କହିଛନ୍ତି, ବିଶ୍ୱ ଅସ୍ଥିରତା ସତ୍ତ୍ୱେ ଭାରତର ଅର୍ଥନୈତିକ ଭିତ୍ତିଭୂମି ସୁଦୃଢ଼ ରହିବା ସହ ରପ୍ତାନୀ ଅଭିବୃଦ୍ଧି ଜାରି ରହିଛି। ନୂଆଦିଲ୍ଲୀଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧନ କରି ଶ୍ରୀ ଗୋଏଲ କହିଛନ୍ତି, ଗତ ଏପ୍ରିଲ ମାସରେ ରପ୍ତାନୀ କ୍ଷେତ୍ରରେ ଦେଖାଦେଇଥିବା ଅଭିବୃଦ୍ଧି

ବାର୍ତ୍ତା ଦେଇଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ 100 ଶିଳ୍ପ ପାର୍କ ପ୍ରତିଷ୍ଠା କରାଯିବ। ଶ୍ରୀ ଗୋଏଲ କହିଛନ୍ତି 33,600 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳରେ ଭବ୍ୟ ଯୋଜନା କାର୍ଯ୍ୟକାରୀ କରାଯିବ। ଏହି ଯୋଜନା ମାଧ୍ୟମରେ ରାଜ୍ୟ ସରକାରଙ୍କ ସହଯୋଗରେ ସମସ୍ତ ସୁବିଧା ସୁଯୋଗ ଥିବା ଶିଳ୍ପ ପାର୍କ ନିର୍ମାଣ କରାଯିବ ବୋଲି ଶ୍ରୀ ଗୋଏଲ ସୂଚନା ଦେଇଛନ୍ତି। ହର୍ମୁଜ ପ୍ରଣାଳୀ ଉପଯୋଗ ପ୍ରତିବନ୍ଧକ ସତ୍ତ୍ୱେ ଭାରତ 76 ଦିନ ଧରି ଖୁଚୁରା ବିକ୍ରି କ୍ଷେତ୍ରରେ ଗ୍ୟାସ୍ ଏବଂ ତେଲ ମୂଲ୍ୟକୁ ଅପରିବର୍ତ୍ତିତ ରଖିପାରିଥିଲା। ଏ କ୍ଷେତ୍ରରେ ଭାରତ ବିଶ୍ୱର ଏକମାତ୍ର ପ୍ରମୁଖ ଅର୍ଥନୀତି ପାଲଟିଛି। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରୁଷ ୟୁକ୍ରେନ୍ ସଂଘର୍ଷ ଏବଂ ହର୍ମୁଜ ପ୍ରଣାଳୀ ବନ୍ଦ ହେବା କାରଣରୁ ବିଶ୍ୱସ୍ତରରେ ତେଲ ବଜାରରେ ସୃଷ୍ଟ ଆହ୍ୱାନ ସତ୍ତ୍ୱେ ଭାରତ ଦେଶବାସୀଙ୍କୁ ଆର୍ଥିକ ବୋଝରୁ ସୁରକ୍ଷା ପ୍ରଦାନ କରିଛି। ଇତିମଧ୍ୟରେ ପେଟ୍ରୋଲ ଏବଂ ଡିଜେଲ ଉପରୁ କେନ୍ଦ୍ର ସରକାର 4 ଥର କେନ୍ଦ୍ରୀୟ ଉତ୍ପାଦ ଶୁଳ୍କ ମଧ୍ୟ ହ୍ରାସ କରିଛନ୍ତି। ସର୍ବଶେଷ ଶୁଳ୍କ ହ୍ରାସ ଯୋଗୁଁ ସରକାର 30,000 କୋଟି ଟଙ୍କାର ରାଜସ୍ୱ ବୋଝ ବହନ କରିଛନ୍ତି ବୋଲି ଆକାଶବାଣୀରୁ। ଚୀନ୍ର ଉତ୍ତର ସାନ୍ସି ଅଞ୍ଚଳରେ କୋଇଲା ଖଣି ବିସ୍ଫୋରଣ ଘଟଣାରେ ମୃତ୍ୟୁ ସଂଖ୍ୟା 90 ବୃଦ୍ଧି ପାଇଛି। ଗତକାଲି ସକାଳେ ସେଠାକାର ଏକ କୋଇଲା ଖଣିରେ ବିସ୍ଫୋରଣ ଘଟିଥିଲା। ଉଦ୍ଧାର କାର୍ଯ୍ୟ ଏବେ ମଧ୍ୟ ଜାରି ରହିଛି। ଏପର୍ଯ୍ୟନ୍ତ 201 ଜଣ ଶ୍ରମିକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇସାରିଛି। ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍ ଆହତଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାର କାରଣ ନେଇ ତଦନ୍ତ କରିବା ଏବଂ ଆଇନ ଅନୁଯାୟୀ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ୟୁକ୍ରେନ୍ର ଉତ୍ତର ପୂର୍ବ ସହର ସୁମିର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ରୁଷ ପକ୍ଷରୁ ଡ୍ରୋନ୍ ଆକ୍ରମଣ କରାଯାଇଛି। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 9 ଜଣ ଆହତ ହୋଇଛନ୍ତି। ରୁଷର ଅକ୍ତିଆରରେ ଥିବା ୟୁକ୍ରେନ୍ର ଲୁହାନସ୍କ ଅଞ୍ଚଳ ସ୍ଥିତ ଏକ କଲେଜ ହଷ୍ଟେଲ ଉପରେ ୟୁକ୍ରେନ୍ କରିଥିବା ଆକ୍ରମଣର ଜବାବରେ ରୁଷିଆ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ନିର୍ଦ୍ଦେଶ କ୍ରମେ ରୁଷ ଏହି ଆକ୍ରମଣ କରିଥିବା ସୂଚନା ମିଳିଛି। ତେବେ ହଷ୍ଟେଲ ଉପରେ ଆକ୍ରମଣ ଯୋଗୁଁ 11 ଜଣଙ୍କର ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷରେ ଗତ ବିଳମ୍ବିତ ରାତିରେ ୟୁକ୍ରେନ୍ ପକ୍ଷରୁ ହୋଇଥିବା ଡ୍ରୋନ୍ ଆକ୍ରମଣରେ ରୁଷର ଏକ ତେଲ ଟର୍ମିନାଲରେ ଅଗ୍ନିକାଣ୍ଡ ଘଟିଛି। ଉତ୍ତରପ୍ରଦେଶର ଚାନ୍ଦିନଗର ବାୟୁସେନା ଘାଟିଠାରେ ଭାରତୀୟ ବାୟୁସେନା ପକ୍ଷରୁ ଏକ ମାରୁନ୍ ବେରେଟ୍ ଦୀକ୍ଷାନ୍ତ ପରେଡ୍ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ବାୟୁସେନାର ସ୍ୱତନ୍ତ୍ର ସେନା ଅଧିକାରୀଙ୍କ ପ୍ରଶିକ୍ଷଣ ସମ୍ପନ୍ନ ହୋଇଛି। ପରେଡ୍ରେ ବାୟୁସେନାର ଆସିଷ୍ଟାଣ୍ଟ ଚିଫ୍ ଅଫ୍ ଏୟାର ଷ୍ଟାଫ୍ ଅପରେସନ୍ ସ୍ପେସ୍ ଏୟାର ଭାଇସ୍ ମାର୍ଶାଲ୍ ରାହୁଲ ଗୁପ୍ତା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଅଭିବାଦନ ଗ୍ରହଣ କରିଥିଲେ। ପ୍ରଶିକ୍ଷଣ ଶେଷ କରିଥିବା ଗରୁଡ଼ କମାଣ୍ଡୋଙ୍କୁ ଶ୍ରୀ ଗୁପ୍ତା ଅଭିନନ୍ଦନ ଜଣାଇଛନ୍ତି। ପରିବର୍ତ୍ତିତ ସମୟରେ ସୁରକ୍ଷା ଆହ୍ୱାନର ମୁକାବିଲା ପାଇଁ ସ୍ୱତନ୍ତ୍ର ସେନାର ଦକ୍ଷତାକୁ ନିରନ୍ତର ଭାବେ ବଜାୟ ରଖିବା ଉପରେ ଶ୍ରୀ ଗୁପ୍ତା ଗୁରୁତ୍ୱ ପ୍ରଦାନ କରିଛନ୍ତି। ଦିଲ୍ଲୀର ଜାମିଆନଗର ଅଞ୍ଚଳରେ ଜଣେ ଦଳିତ ମହିଳାଙ୍କୁ ଅପହରଣ, ଗଣଦୁଷ୍କର୍ମ ଏବଂ ଧର୍ମାନ୍ତରୀକରଣ କରାଯାଇଥିବା ଅଭିଯୋଗକୁ ଜାତୀୟ ମହିଳା କମିଶନ ନିଜ ଆଡ଼ୁ ବିଚାର ପାଇଁ ଗ୍ରହଣ କରିଛନ୍ତି। ଏ ସଂକ୍ରାନ୍ତ ଗଣମାଧ୍ୟମ ରିପୋର୍ଟ ଆଧାରରେ କମିଶନ ଏହି ନିଷ୍ପତ୍ତି ନେଇଛନ୍ତି। କମିଶନର ଅଧ୍ୟକ୍ଷ ବିଜୟ ରାହତକର ଘଟଣାର ତଦନ୍ତ ଏବଂ ସମୟୋଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦିଲ୍ଲୀ ପୁଲିସ୍ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। 7 ଦିନ ମଧ୍ୟରେ ବିସ୍ତୃତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ରିପୋର୍ଟ ଦାଖଲ କରିବାକୁ କମିଶନର ଅଧ୍ୟକ୍ଷ ଶ୍ରୀମତୀ ରାହତକର ଚିଠି ମାଧ୍ୟମରେ କମିଶନରଙ୍କୁ କହିଛନ୍ତି। ରାଜସ୍ଥାନର ଦାଣ୍ଡେୱାଲା ଅଞ୍ଚଳରେ ଅଏଲ୍ ଇଣ୍ଡିଆ ଲିମିଟେଡ୍ ଏକ ନୂତନ ଗ୍ୟାସ୍ କ୍ଷେତ୍ର ସନ୍ଧାନ କରିଛି ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରୀ ହରଦୀପ ସିଂ ପୁରୀ ସୂଚନା ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ପୁରୀ କହିଛନ୍ତି, ଦେଶର ଘରୋଇ ଶକ୍ତି ଉତ୍ପାଦନକୁ ସୁଦୃଢ଼ କରିବାରେ ଏହା ସହାୟକ ହେବ। ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ଭାରତ ଅଭିଯାନ ଅଧିକ ତ୍ୱରାନ୍ୱିତ ହେବ ବୋଲି ମନ୍ତ୍ରୀ ଶ୍ରୀ ପୁରୀ ଆଶା ବ୍ୟକ୍ତ କରିଛନ୍ତି। ଭାରତୀୟ ସୂଚନା ସେବାର ଅବସରପ୍ରାପ୍ତ ଅଧିକାରୀ ତ୍ରିଲୋକୀ ନାଥଙ୍କର ଆଜି ନୂଆଦିଲ୍ଲୀଠାରେ ପରଲୋକ ହୋଇଛି। ତାଙ୍କୁ 79 ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ଧରି ଅସୁସ୍ଥ ଥିଲେ। ଦୀର୍ଘ ବର୍ଷ ଧରି ଆକାଶବାଣୀର ସମ୍ବାଦ ସମ୍ପାଦକ ଭାବେ ଶ୍ରୀ ନାଥ କାର୍ଯ୍ୟ କରିଥିଲେ। ଆଇପିଏଲ୍ କ୍ରିକେଟ୍ରେ ଆଉ ଅଳ୍ପ ସମୟ ପରେ ପଞ୍ଜାବ କିଙ୍ଗ୍ସ ଏବଂ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକ୍ନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ରେ ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ପାଣିପାଗ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି ଦକ୍ଷିଣ ପଶ୍ଚିମ ଆରବ ସାଗରର କେତେକ ଅଞ୍ଚଳ, ଦକ୍ଷିଣ ପୂର୍ବ ଆରବ ସାଗରର ଅଧିକାଂଶ ଭାଗ, କୋମୋରିନ୍ ଅଞ୍ଚଳ, ଦକ୍ଷିଣ ପଶ୍ଚିମ, ଦକ୍ଷିଣ ପୂର୍ବ ଏବଂ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ସମେତ ଆଣ୍ଡାମାନ ସାଗରର ଅଧିକାଂଶ ଅଞ୍ଚଳକୁ ଅଗ୍ରସର ହୋଇଛି। ଆସନ୍ତା 27 ତାରିଖ ପର୍ଯ୍ୟନ୍ତ କେରଳର କେତେକ ଅଞ୍ଚଳରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ଆକଳନ କରିଛି। ଏଥିପାଇଁ ରାଜ୍ୟର 9ଟି ଜିଲ୍ଲାକୁ ଆସନ୍ତା ସୋମବାର ପର୍ଯ୍ୟନ୍ତ ସତର୍କ ସୂଚନା ଜାରି କରାଯାଇଛି। କେରଳ, କର୍ଣ୍ଣାଟକ ଏବଂ ଲାକ୍ଷାଦ୍ୱୀପ ଉପକୂଳବର୍ତ୍ତୀ ସମୁଦ୍ର ମଧ୍ୟକୁ ଆସନ୍ତା 27 ତାରିଖ ପର୍ଯ୍ୟନ୍ତ ନ ଯିବାକୁ ମତ୍ସ୍ୟଜୀବୀଙ୍କୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି।

0: ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ସହ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସାକ୍ଷାତ ଆଲୋଚନା, ଦ୍ୱିପାକ୍ଷିକ ସହଭାଗିତା ଏବଂ ବୈଷୟିକ ଶାନ୍ତି ଓ ସୁରକ୍ଷା ନେଇ ହୋଇଛି ମତ ବିନିମୟ। ଭିଭିଜି ରାମଜୀ ଆଇନ ଅଧୀନରେ ଚିଠା ନିୟମାବଳୀ ଜାରି କଲେ ସରକାର। ଆସନ୍ତା ମାସ 21 ତାରିଖ ସୁଦ୍ଧା ଜନସାଧାରଣଙ୍କଠାରୁ ମତାମତ ପାଇଁ ସମୟସୀମା ଧାର୍ଯ୍ୟ। ଚୀନ୍ର କୋଇଲା ଖଣି ବିସ୍ଫୋରଣ ଘଟଣାରେ 90 ବୃଦ୍ଧି ପାଇଲା ମୃତ୍ୟୁ ସଂଖ୍ୟା ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜିର ମ୍ୟାଚ୍ରେ ଟସ୍ ଜିତି ଲକ୍ଷ୍ନୌ ସୁପର ଜାଏଣ୍ଟସ୍କୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭାସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଭଦ୍ରକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ଭଦ୍ରକ ସମ୍ବାଦଦାତା ଅଶୋକ କୁମାର ନାୟକ ଓ ଉପସ୍ଥାପନାରେ ମୁଁ ଆଶୁତୋଷ ପତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ବା ଏସ୍ଆଇଆର୍ 2026 ସମ୍ପର୍କିତ ଏକ ସର୍ବଦଳୀୟ ବୈଠକ ଭଦ୍ରକ ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଦିଲ୍ଲୀପ ରାଉତରାୟଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ଏ ସମ୍ପର୍କରେ ଭଦ୍ରକ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ଆକାଶବାଣୀକୁ ସୂଚନା ଦେଇଛନ୍ତି।
3: ଆମ ରାଜ୍ୟରେ ସ୍ପେଶାଲ ଇଣ୍ଟେନ୍ସିଭ୍ ରିଭିଜନ ଆରମ୍ଭ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି 1 ଜୁଲାଇରୁ। ଅର୍ଥାତ୍ 1 ଜୁଲାଇରେ ଯେଉଁମାନେ 18 ବର୍ଷ ହୋଇଥିବ ସେମାନେ ନିଜ ନାଁକୁ ପଞ୍ଜୀକୃତ କରନ୍ତୁ ଏବଂ ଏଥିପାଇଁ ଆମେ ପ୍ରାକ୍ ପ୍ରସ୍ତୁତି ମଧ୍ୟ ଆରମ୍ଭ କରୁଛୁ। ସବୁ ଲେଭେଲରେ ଟ୍ରେନିଂର ବ୍ୟବସ୍ଥା କରାଯାଉଛି ଏବଂ ଟ୍ରେନିଂ ପରେ May 29 June 28 ପର୍ଯ୍ୟନ୍ତ ବୁଥ୍ ଲେଭେଲ ଅଫିସର୍ସ ମାନେ BLO ଯାହାକୁ ଆମେ କହୁଛେ, ବୁଥ୍ ଲେଭେଲ ଅଫିସର୍ସ ମାନେ ସେମାନେ ଏନ୍ୟୁମେରେସନ୍ ଫର୍ମସ୍ ନେଇକି ଯିବେ, 2-2 ଏନ୍ୟୁମେରେସନ୍ ଫର୍ମସ୍ ନେବେ ଏବଂ ଆପଣମାନେ ଭୋଟର ହିସାବରେ ସେ ଏନ୍ୟୁମେରେସନ୍ ଫର୍ମକୁ ଆପଣମାନେ ରଖିକିରି ତା ଦେହରେ ଆପଣମାନଙ୍କର ଯାହା ଯାହା ତଥ୍ୟ ଦେବା କଥା ତାକୁ ଫିଲ୍ଅପ୍ କରିକି ଦେବେ ଏବଂ ଏଥିରେ କେବଳ ଯେ ଆପଣଙ୍କୁ ବୁଥ୍ ଲେଭେଲ ଅଫିସର୍ସ ନୁହଁ, ରାଜନୈତିକ ଦଳମାନେ ମଧ୍ୟ ତାଙ୍କୁ ଅନୁରୋଧ କରାଯାଇଛି ସେମାନେ ବୁଥ୍ ଲେଭେଲ ଏଜେଣ୍ଟସ୍ ମାନଙ୍କୁ ଦେବେ। ତେଣୁ ଆପଣମାନଙ୍କ କ୍ଲେମ୍ସ ଆଣ୍ଡ ଅବଜେକ୍ସନ୍ସ ଆଧାରରେ ଇଲେକ୍ଟ୍ରାଲ ରେଜିଷ୍ଟ୍ରେସନ ଅଫିସର, ଯିଏ ସାଧାରଣତଃ ଭାବରେ ଆମର ADM ସବ୍ କଲେକ୍ଟର୍ସ, ଆମର ଆଡିସନାଲ ପ୍ରୋଜେକ୍ଟ ଡାଇରେକ୍ଟର୍ସ, ସେମାନେ ସବୁ ଅଛନ୍ତି ଆଡିସନାଲ ଆମର ERO ମାନେ, ତ ସେ ERO ମାନେ ସେ ଦାବିକୁ ଏବଂ ଯେଉଁ କମ୍ପ୍ଲେନ୍ସ ଆସିବ ତାକୁ ଅନୁଧ୍ୟାନ କରିକି ତାକୁ ଫାଇନାଲ ଇଲେକ୍ଟ୍ରାଲ ରୋଲ୍ ପବ୍ଲିଶ କରିବେ, ଯାହାକି September 6। ତେଣୁ ମୁଁ ଆଶା କରିବି ଏ ଦିଗରେ ଆପଣମାନେ ଯତ୍ନବାନ ହେବେ।
2: ରାଜ୍ୟସଭା ସାଂସଦ ତଥା ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଭଦ୍ରକ ଜିଲ୍ଲାର ଧାମନଗରରେ ବିଜେପିର ନୂତନ କାର୍ଯ୍ୟାଳୟ ଗୃହର ଉଦ୍ଘାଟନ କରିଛନ୍ତି। ନୂତନ କାର୍ଯ୍ୟାଳୟ ଦଳୀୟ କର୍ମୀଙ୍କ ପାଇଁ ପ୍ରେରଣାର କେନ୍ଦ୍ରବିନ୍ଦୁ ହେବ ବୋଲି ସେ କହିଛନ୍ତି। ସେହିପରି ମାଟି, ମା ଓ ମାନବ ସେବାକୁ ପ୍ରାଥମିକତା ଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଯୋଜନାକୁ ଗାଁ ଓ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ପହଞ୍ଚାଇବାକୁ ସମସ୍ତଙ୍କୁ ସେ ଆହ୍ୱାନ ଜଣାଇବା ସହ 2036 ବିକଶିତ ଓଡ଼ିଶା ଓ 2047 ବିକଶିତ ଭାରତ ଗଠନ ପାଇଁ ସଂକଳ୍ପ ନେବାକୁ କହିଛନ୍ତି। ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭଦ୍ରକ ଜିଲ୍ଲାର ଗଣପର୍ବ କାଳୀପୂଜା ପାଇଁ ଚୟନ କରାଯାଇଥିବା 10 ପୂଜା ମଣ୍ଡପକୁ 50,000 ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି। ଏହି ଅବସରରେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ଓ ଜିଲ୍ଲାପାଳ ଦିଲ୍ଲୀପ ରାଉତରାୟ ପ୍ରମୁଖ ଯୋଗ ଦେଇଥିଲେ। ସରକାରଙ୍କ ପକ୍ଷରୁ କାଳୀପୂଜା ମଣ୍ଡପଗୁଡ଼ିକୁ ସହାୟତା ଦେବାର ପ୍ରତିଶ୍ରତି ପୂରଣ ହୋଇଥିବା କହି ଅତିଥିମାନେ ପରମ୍ପରା ଓ ସାମାଜିକ ସମନ୍ୱୟ ରକ୍ଷାରେ ଏଭଳି ପର୍ବପର୍ବାଣୀର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲେ। ସହାୟତା ରାଶି ପାଇ ପୂଜା କମିଟି କର୍ମକର୍ତ୍ତାମାନେ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଭଦ୍ରକ ବିଧାୟକ ତଥା ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସୀତାଂଶୁ ଶେଖର ମହାପାତ୍ରଙ୍କ ନେତୃତ୍ୱରେ ଜିଲ୍ଲା ପ୍ରଶାସନ ଓ ପୌର ପ୍ରଶାସନ ପକ୍ଷରୁ ସ୍ୱଚ୍ଛତା ଓ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ ଓ ପୌର ଅଧିକାରୀମାନେ ଏଥିରେ ସାମିଲ ହୋଇଥିଲେ। ବସ୍ଷ୍ଟାଣ୍ଡରୁ ଚରମ୍ପା ପର୍ଯ୍ୟନ୍ତ ମୁଖ୍ୟ ରାସ୍ତାରେ ବେଆଇନ ଉଠା ଦୋକାନ ଓ ମାଛ ବଜାର ଯୋଗୁଁ ଟ୍ରାଫିକ୍ ସମସ୍ୟା ଏବଂ ଦୁର୍ଘଟଣା ବଢ଼ୁଥିବାରୁ ସେଗୁଡ଼ିକୁ ହଟାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ସରକାରୀ ସ୍ଥାନ ଦଖଲ ନ କରି ସ୍ୱଚ୍ଛତା ରକ୍ଷା ପାଇଁ ବିଧାୟକ ଉଠା ଦୋକାନୀମାନଙ୍କୁ ସଚେତନ କରିଥିଲେ। ଭଦ୍ରକ ବିଧାନସଭା ଉନ୍ନୟନ କମିଟି ବୈଠକରେ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ଅଗ୍ରଗତି, ଲୋକଙ୍କ ମୌଳିକ ସୁବିଧା ଓ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା ହୋଇଥିଲା। ପିଏମ୍ କିଷାନ, ସ୍ୱାସ୍ଥ୍ୟ, ଶିକ୍ଷା, କୃଷି, ଜଳସେଚନ, ମତ୍ସ୍ୟ, ଗ୍ରାମ୍ୟ ଉନ୍ନୟନ, ଗୃହ ନିର୍ମାଣ ଓ ଡ୍ରେନେଜ୍ ଆଦି ବିଭାଗର ଚାଲିଥିବା ପ୍ରକଳ୍ପ କାର୍ଯ୍ୟର ସମୀକ୍ଷା କରାଯାଇଥିଲା। ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉଚ୍ଚଶିକ୍ଷା, ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ କ୍ରୀଡ଼ା ବିଭାଗ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ତ୍ତ, ଗ୍ରାମ୍ୟ ଉନ୍ନୟନ, ଉଠା ଜଳସେଚନ ଓ ଡ୍ରେନେଜ୍ ବିଭାଗର ଚାଲିଥିବା ପ୍ରକଳ୍ପଗୁଡ଼ିକର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ବର୍ଷା ଋତୁ ପୂର୍ବରୁ ସମସ୍ତ କାର୍ଯ୍ୟ ଶୀଘ୍ର ଶେଷ କରିବାକୁ ମନ୍ତ୍ରୀ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ ସରକାରଙ୍କ ବିଭିନ୍ନ ଯୋଜନାରେ ବ୍ୟାପକ ଅର୍ଥ ଆସୁଥିଲେ ମଧ୍ୟ ଅନେକ ପ୍ରକଳ୍ପ ଅଧାପନ୍ତରୀ ଅବସ୍ଥାରେ ରହିଯାଉଥିବାରୁ ଲୋକମାନେ ସୁବିଧା ପାଇବାରୁ ବଞ୍ଚିତ ହେଉଛନ୍ତି। ହସ୍ତତନ୍ତ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ସଚିବ ଗୁହା ପୁନମ ତାପସ କୁମାର ଭଦ୍ରକ ଜିଲ୍ଲା ଗସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ଓ ଯୋଜନାର ଅଗ୍ରଗତି ସମୀକ୍ଷା କରିଛନ୍ତି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବଲାଙ୍ଗୀର ଜିଲ୍ଲା ସମ୍ପର୍କରେ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
4: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
5: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
6: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
7: ଆମ ରାଜା ବାବୁଙ୍କର ଯେତେବେଳେ ଦେଖିବ ଘରେ ଏସି, ଫ୍ୟାନ ସବୁ ଚାଲିଥିବ।
8: ଓହୋ ମା, ତମର ପ୍ରତି କଥାରେ ଟେନସନ।
7: ଇଲେକ୍ଟ୍ରି ବିଲ୍ କେତେ ଆସୁଛି ଜାଣିଛୁ?
8: ଦେଖ ମା, ଘରେ ସୋଲାର ଲଗେଇଦେଲେ ଚିନ୍ତା ଯିବ।
7: ହଁ, ସେଇଟା ଯେମିତି ମାଗଣାରେ ହେଇଯିବ।
8: ଜାଣିନ କି ସରକାର ପରା ଏଥିପାଇଁ ସବସିଡି ଦେଉଛନ୍ତି?
9: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
1: ପ୍ରଚାର କରୁଛୁ କାର୍ଯ୍ୟକ୍ରମ ବନାନୀ।

0: ପ୍ରକୃତିର ଏମିତି ସୁନ୍ଦର ସୁଶୀତଳ ଆଉ ଆକର୍ଷଣୀୟ ସୌନ୍ଦର୍ଯ୍ୟମୟ ପରିବେଶ ଭିତରେ ଯିଏ ଥରେ ପାଦ ଥାପିଛି ସେ ଭୁଲିଯାଇଛି ଜୀବନର ସୁଖ ଦୁଃଖ ଭଲ ମନ୍ଦ ରାଗରୁଷା ମାନ ଅଭିମାନ ଏବଂ ଅଭାବବୋଧକୁ।
1: ସ୍ନେହ ପ୍ରେମ ଆଉ ମମତାର ବନ୍ଧନରେ ବାନ୍ଧି ହେଇଯାଇଛି ଆପେ ଆପେ, ଆଉ ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶକୁ ପ୍ରାଧାନ୍ୟ ଦେଇଛି ତାର ଜୀବନକାଳ ଭିତରେ।
0: ହଁ ଶ୍ରୋତା ବନ୍ଧୁ, ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ପରିବେଶ ପର୍ଯ୍ୟଟନସ୍ଥଳୀର କିପରି ବିକାଶ ହୋଇପାରିବ, ଉତ୍ତରୋତ୍ତର ଉନ୍ନତି ହୋଇପାରିବ, ତା ଛଡ଼ା ଆମ ଅର୍ଥନୀତିରେ ସହାୟକ ହୋଇପାରିବ।
1: ଖାଲି ବନ ବିଭାଗ ତଥା ସରକାର ଚାହିଁଲେ ଏସବୁ ସମ୍ଭବ ହୋଇପାରିବ ନାହିଁ, ସେଥିପାଇଁ ଆମର ସହଯୋଗ ସହାୟତା ପରୋକ୍ଷ ତଥା ପ୍ରତ୍ୟକ୍ଷ ଭାବରେ ଆବଶ୍ୟକ। ତେବେ ଆସନ୍ତୁ ଏହିସବୁ ପ୍ରସଙ୍ଗକୁ ଆଧାର କରି ଆଜି ବନାନୀ କାର୍ଯ୍ୟକ୍ରମରେ ରହିଛି ଏକ ବିଶେଷ ଆଲୋଚନା।
0: ଆଲୋଚନାର ବିଷୟ ହେଉଛି
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ଏ ସମ୍ପର୍କରେ ଆଲୋଚନା କରିବା ପାଇଁ ଆମ ସହିତ ଅଛନ୍ତି ସହକାରୀ ବନ ସଂରକ୍ଷକ ଡକ୍ଟର ଶୁଭଶ୍ରୀ ଦାସ।
0: ତାଙ୍କ ସହିତ ଆଲୋଚନାରେ ଅଂଶଗ୍ରହଣ କରୁଛନ୍ତି ନିହାରବଳା ପଟ୍ଟନାୟକ। ତାହେଲେ ଆସନ୍ତୁ ଶୁଣିବା ଆଲୋଚନା
1: ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ। ମ୍ୟାଡାମ ନମସ୍କାର, ଆପଣଙ୍କୁ ସ୍ୱାଗତ କରୁଛୁ ଆମର ବନାନୀ କାର୍ଯ୍ୟକ୍ରମକୁ।
2: ନମସ୍କାର।
1: ଆଜି ତ ଆମର ଆଲୋଚନାର ବିଷୟ ରହିଛି ଓଡ଼ିଶାରେ ଇକୋ ଟୁରିଜିମ୍ ବା ପରିବେଶ ପର୍ଯ୍ୟଟନ, ସେ ସମ୍ପର୍କରେ ଆଲୋଚନା କରିବା। ତାହେଲେ ପ୍ରଥମେ କୁହନ୍ତୁ, ସାଧାରଣ ଭାବରେ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝାଯାଏ? ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ କହିଲେ କଣ ବୁଝିବ?
2: ଆମେ ପରିବେଶ ପର୍ଯ୍ୟଟନ କହିଲେ ଏକ ପ୍ରାକୃତିକ ଅଞ୍ଚଳକୁ ଦାୟିତ୍ୱପୂର୍ଣ୍ଣ ଭାବରେ ବୁଲିବାକୁ ଯିବା, ପ୍ରାକୃତିକ ପରିବେଶର ଆନନ୍ଦ ଉଠାଇବା ସହିତ ପରିବେଶକୁ ସୁରକ୍ଷା ଦେବା, ବନ୍ୟଜନ୍ତୁଙ୍କ ପ୍ରତି ସମ୍ମାନ ଦେଖାଇବା ଏବଂ ସ୍ଥାନୀୟ ସଂସ୍କୃତି ପ୍ରତି ଦାୟିତ୍ୱବୋଧ ରଖି ବୁଲିବାକୁ ଯିବାକୁ ଆମେ ପରିବେଶ ପର୍ଯ୍ୟଟନ ଭାବେ ବୁଝିଥାଉ।
1: ପରିବେଶ ପର୍ଯ୍ୟଟନର ଆବଶ୍ୟକତା କଣ ରହିଛି?
2: ଆମ ଓଡ଼ିଶାରେ ବିଶେଷତଃ ଆମର 33% ଅଧିକ ଆମର ଜଙ୍ଗଲ ଭାଗ ଅଛି। ଯେଉଁ ଜଙ୍ଗଲରେ ଆମର ଜୈବ ବିବିଧତାର ବହୁତ ଅଧିକା ପରିପୂର୍ଣ୍ଣ ଭାବରେ ଅଛି ଏବଂ ଓଡ଼ିଶାରେ ଯେଉଁ ଆମର ପରିବେଶ ପର୍ଯ୍ୟଟନ କରାଯାଉଛି ସେଇଟା ହେଉଛି କମ୍ୟୁନିଟି ବେସ୍ଡ ଇକୋ ଟୁରିଜିମ୍, ଯେଉଁଟାକୁ ସାମୁଦାୟିକ ଭିତ୍ତିକ ପରିବେଶ ପର୍ଯ୍ୟଟନ ବୋଲି ଆମେ ବୁଝିବା। ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ମାଧ୍ୟମରେ ଓଡ଼ିଶାର ସମୃଦ୍ଧ ଜୈବ ବିବିଧତା, ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସାଂସ୍କୃତିକ ଐତିହ୍ୟକୁ ବିଶ୍ୱସ୍ତରରେ ତଥା ଦେଶର ଚାରିଆଡ଼େ ଆମେ ପରିଚିତ କରାଇପାରିବା। ଯେମିତି ଜଣେ ଶିମିଳପାଳ ବୁଲିବାକୁ ଆସିଲା, ସେ ସେଠି ଆମର ବାଘ ଦେଖିଲା କି ଅର୍କିଡ୍ ଦେଖିଲା କି ଯାହା ବି ଦେଖିଲା, ସିଏ ତା ସାଙ୍ଗସାଥି ଏମିତି ହେଇକି ଜୈବ ବିବିଧତାଟା ଚାରିଆଡ଼େ ପ୍ରଚାର ପ୍ରସାର ହେଲା ଏବଂ ସ୍ଥାନୀୟ ଲୋକମାନଙ୍କୁ ସେ ରୋଜଗାରକ୍ଷମ କରାଇପାରୁଛି, ସେମାନଙ୍କ ସାମାଜିକ ଏବଂ ଆର୍ଥିକ ମାନଦଣ୍ଡକୁ ସୁଦୃଢ଼ କରିପାରୁଛି। ଯେମିତି ଆମର ଓଡ଼ିଶାର ଇକୋ ଟୁରିଜିମ୍ରେ ଏବେ ବର୍ତ୍ତମାନ ସିଧାସଳଖ ଭାବରେ 750+ ସ୍ଥାନୀୟ ସମୁଦାୟଙ୍କୁ ଆମେ ରୋଜଗାରକ୍ଷମ କରିପାରିଛନ୍ତି ଏବଂ ସେଥିମଧ୍ୟରୁ 50% ଆମର ହେଉଛନ୍ତି ଆମର ଭଉଣୀ ଏବଂ ମା ମାନେ ଯୋଉ ଆମ ରହୁଛନ୍ତି କାମ କରୁଛନ୍ତି, ତାଦ୍ୱାରା ସେମାନଙ୍କର ଏକ ସାମାଜିକ ପରିଚୟ ସୃଷ୍ଟି ହେଉଛି ଯୋଉଟା ଆମର ନାରୀ ସଶକ୍ତିକରଣ ସେଇଥିରେ ସାହାଯ୍ୟ କରୁଛି।
1: ଆଚ୍ଛା, ବହୁତ ବଢିଆ କଥା। ତାହେଲେ ଏଠି ଆଉ ଗୋଟେ କଥା କୁହନ୍ତୁ, ପର୍ଯ୍ୟଟନ ଓ ପରିବେଶ ପର୍ଯ୍ୟଟନ ମଧ୍ୟରେ ପାର୍ଥକ୍ୟ କଣ ଅଛି?
2: ଆମର ପରିବେଶ ପର୍ଯ୍ୟଟନ ହେଉଛି ସାଧାରଣ ପର୍ଯ୍ୟଟନର ଗୋଟେ ଅଂଶ ମାତ୍ର। ସବୁ ଇକୋ ଟୁରିଜିମ୍ ଆମର ଟୁରିଜିମ୍ର ପାର୍ଟ, କିନ୍ତୁ ସବୁ ଟୁରିଜିମ୍ ଆମର ଇକୋ ଟୁରିଜିମ୍ର ପାର୍ଟ ନୁହେଁ। ଆମର ସାଧାରଣ ପର୍ଯ୍ୟଟନ ଯୋଉଟା ସେଇଟା କେମିତି ଆମର ଇକୋ ଟୁରିଜିମ୍ ଠାରୁ ଭିନ୍ନ ହେଉଛି ନା, ସାଧାରଣ ପର୍ଯ୍ୟଟନରେ ମୁଖ୍ୟତଃ ମନୋରଞ୍ଜନ, ଭ୍ରମଣ, ଆମୋଦ ପ୍ରମୋଦକୁ ଗୁରୁତ୍ୱ ଦେଇଥାଉ ଏବଂ ଏଥିରେ ପରିବେଶ ସଂରକ୍ଷଣର ଭୂମିକା କମ୍ ଥାଏ ଏବଂ ଯୋଉ ପ୍ରତିକୂଳ ପ୍ରଭାବ ପଡୁଛି ଆମର ପରିବେଶ ଉପରେ ତାହାକୁ ଏତେ ଗୁରୁତ୍ୱ ଦିଆଯାଏ ନାହିଁ। କିନ୍ତୁ ପରିବେଶ ପର୍ଯ୍ୟଟନରେ ଏଇଟା ଗୋଟେ ରେସ୍ପନ୍ସିବୁଲ ଟୁରିଜିମ୍ ବା ସଷ୍ଟେନେବୁଲ ଟୁରିଜିମ୍, ଯାହାଦ୍ୱାରା ପରିବେଶର ସୁରକ୍ଷା ତଥା ସଂରକ୍ଷଣକୁ ପ୍ରୋତ୍ସାହନ କରାଯାଏ। ଏହା ହେଉଛି ପ୍ରକୃତି ଉପରେ ସବୁଠାରୁ କମ୍ ପ୍ରତିକୂଳ ପ୍ରଭାବ ପକାଉଥିବା ଏକ ପର୍ଯ୍ୟଟନ ପ୍ରଣାଳୀ, ଯାହା ଲୋକାଲ ଆମ ଯେତିକି ରହୁଛନ୍ତି ସେମାନଙ୍କ ରୋଜଗାରକ୍ଷମ ଉପରେ,
1: ଜଙ୍ଗଲ ନିକଟରେ ଯୋଉ ଲୋକମାନେ
2: ରହୁଛନ୍ତି ସେମାନଙ୍କର ରୋଜଗାରକ୍ଷମକୁ ଆମେ ମୁଖ୍ୟତଃ ପ୍ରାଧାନ୍ୟ ଦେଇଥାଉ।
1: ବହୁତ ସୁନ୍ଦର ଭାବରେ ତ ଆପଣ କହିଲେ। ତାହେଲେ ଏବେ କୁହନ୍ତୁ, ପରିବେଶ ପର୍ଯ୍ୟଟନକୁ ସମାଜରେ ଆଦୃତ କରିବା ପାଇଁ ବନ ବିଭାଗ ତଥା ସରକାର କଣ ସବୁ ପଦକ୍ଷେପ ନେଉଛନ୍ତି?
2: ଓଡ଼ିଶାରେ ପ୍ରଥମେ ପରିବେଶ ପର୍ଯ୍ୟଟନର ଭାବନା 2008-09 ଆସିଥିଲା ଏବଂ 2016-17 ଏହାର ଭିତ୍ତିପ୍ରସ୍ତର 23 ସ୍ଥାନରେ ପ୍ରତିଷ୍ଠା କରାଯାଇଥିଲା ଏବଂ ସେଥିରୁ ଆମେ 1.5 କୋଟି ରେଭିନ୍ୟୁ ଜେନେରେଟ୍ କରିଥିଲେ ଏବଂ 11,500 ପର୍ଯ୍ୟଟକ ଆମର ବୁଲିବା ପାଇଁ ଆସିଥିଲେ। କିନ୍ତୁ ବର୍ତ୍ତମାନ 21 ଜିଲ୍ଲାରେ 54 ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ବିକାଶ ହୋଇସାରିଛି। ପର୍ଯ୍ୟଟକମାନଙ୍କୁ ବିଭିନ୍ନ ପ୍ରକାର ଆକ୍ଟିଭିଟିଜ୍ ଯେମିତି ଆମର ନେଚର ଟ୍ରେଡ୍ ରହିଲା, ବାର୍ଡ ୱାଚିଂ ରହିଲା, ବୋଟିଂ ରହିଲା, ସଫାରୀ ଏବଂ ସ୍ଥାନୀୟ ଖାଦ୍ୟ ଇତ୍ୟାଦିର ସୁବିଧା କରାଯାଇଛି।
3: ତାହେଲେ ଆମ ରାଜ୍ୟରେ କେଉଁ କେଉଁ ସ୍ଥାନରେ ସବୁ ପରିବେଶ ପର୍ଯ୍ୟଟନ ସ୍ଥଳୀ ରହିଛି?
2: ମୁଁ ଯେମିତି କହିଲି ଆମର 54 ସ୍ଥାନର 21 ଜିଲ୍ଲାରେ ଆମର ଅଛି, ସେଥିମଧ୍ୟରୁ ପ୍ରମୁଖ ଯେମିତି ଆମର ରହିଲା ଶିମିଳିପାଳ, ଏବେ ଆମ ରିସେଣ୍ଟଲି ତାଳବନ୍ଧ ଓପନ ହୋଇଛି ଭିଜିଟର୍ସ ମାନଙ୍କ ପାଇଁ। ତା ବାଦେ ଭିତରକନିକା, ଚିଲିକା, ସାତକୋଶିଆ, ଦେବ୍ରିଗଡ଼, ଚନ୍ଦକା ଏବଂ ପୁରୀର ଯେମିତି ଆମର ନୂଆନଈ, ମ୍ୟାନ୍ଗ୍ରୁଭ ଆଉ ମହେନ୍ଦ୍ରଗିରି, ଜାକମ, କୋରାପୁଟର ଦେଓମାଳି ଇତ୍ୟାଦି ସ୍ଥାନରେ ପରିବେଶ ପର୍ଯ୍ୟଟନ ସ୍ଥଳୀ ଅଛି। ତା ବାଦେ ଆମର 75 ସ୍ଥାନରେ ଦିବା ପରିବେଶ ପର୍ଯ୍ୟଟନ ସ୍ଥଳୀର ବ୍ୟବସ୍ଥା କରାଯାଇଅଛି।
3: ଆଚ୍ଛା, ତାହେଲେ ଜଣେ ସାଧାରଣ ଲୋକ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ବୁଲିବାକୁ ଯଦି ସେ ଇଚ୍ଛା କରିବ, ସେମାନଙ୍କ ସୁବିଧା ପାଇଁ କଣ କଣ ସବୁ ପଦକ୍ଷେପ ବନ ବିଭାଗ ନେଇଛି?
2: ଆମର ମୁଖ୍ୟତଃ ବୁକିଂ ଯୋଉଟା ହଉଛି ଅନଲାଇନ୍ www.ecotourodisha.com ମାଧ୍ୟମରେ ସେ ବୁକିଂ କରିପାରିବେ। ସେଠି ଆମର ଡର୍ମିଟୋରୀ ବି ରହିଛି, ଟ୍ୱିନ୍ ସେୟାରିଂ ରୁମ୍ ବି ରହିଛି। ଯଦି ଏକ୍ସଟ୍ରା ପର୍ସନ ଯାଉଛନ୍ତି ତାଙ୍କ ପାଇଁ ପେଡ୍ ହିସାବରେ ବି ଖାଦ୍ୟ ଏବଂ ସେଇ ରୁମ୍ରେ ଆଡଜଷ୍ଟମେଣ୍ଟର ବି ବ୍ୟବସ୍ଥା ରହିଛି। କମ୍ପ୍ଲିମେଣ୍ଟାରୀ ଫୁଡ୍ ଯେମିତି ଲଞ୍ଚ, ଡିନର, ବ୍ରେକ୍ଫାଷ୍ଟ ଇତ୍ୟାଦିର ବ୍ୟବସ୍ଥା ରହିଛି। ଡିଫରେଣ୍ଟ ଆକ୍ଟିଭିଟି, ବାର୍ଡ ୱାଚିଂ, ନେଚର ଟ୍ରେଲ ଭଳିଆ ବ୍ୟବସ୍ଥା ମଧ୍ୟ ରହିଛି। ଏବଂ ଏଇ ଯୋଉ ଜୁନ୍ ମାସ 5 ଟ୍ରେକିଂ 12 ଆମର ସିଲେକ୍ଟେଡ୍ ଡିଭିଜନ୍ରେ ଷ୍ଟାର୍ଟ କରିବାର ଯୋଜନା
3: ରହିଛି। ଆଚ୍ଛା, ଯିଏ ଅନଲାଇନ୍ରେ ବୁକିଂ କରିପାରିବନି, ସିଏ କଣ ସେଇଠି ପହଞ୍ଚିକି ବୁକିଂ କରିପାରିବ କି?
2: ହଁ, ଆମର ଇକୋ ଟୁରିଜିମ୍ ସେଲ୍ ଗୋଟେ ରହିଛି PCCF ୱାଇଲ୍ଡ ଲାଇଫ୍ CWLW ଓଡ଼ିଶାଙ୍କ କାର୍ଯ୍ୟାଳୟରେ, ସେଠି ଆମର ସପୋର୍ଟ କରିବା ପାଇଁ ଷ୍ଟାଫ୍ ଅଛନ୍ତି। ଆପଣ ଯାଇକି ବି ହଉ, ନହେଲେ ଆମର ଯୋଉ ଇକୋ ଟୁର୍ ୱେବସାଇଟ୍ରେ ଯୋଉ ନମ୍ବର ଅଛି ସେଇଥିରେ ଫୋନ୍ କଲେ ବି ସେ ଆପଣଙ୍କୁ ପୁରା ଗାଇଡ୍ କରିପାରିବେ କେମିତି ବୁକିଂ ହବ କଣ ହବ।
3: ଆଚ୍ଛା, ତାହେଲେ ବର୍ତ୍ତମାନ ପରିସ୍ଥିତିରେ କେଉଁ ପରିବେଶ ପର୍ଯ୍ୟଟନ ସ୍ଥଳୀର ଲୋକପ୍ରିୟତା ବଢିଛି ଆଉ ତା ପଛରେ କାରଣ କଣ?
2: ସେମିତି ତ ପର୍ଟିକୁଲାର ଗୋଟେ ଜାଗା କହିହବନି। ଆମର ମହେନ୍ଦ୍ରଗିରି ଏବେ ରିସେଣ୍ଟଲି ଓପନ ହେଇଛି, ଦେଓମାଳି ମହେନ୍ଦ୍ରଗିରି ଯୋଉଟାକି ଡିମାଣ୍ଡରେ ରହୁଛି, କାହିଁକି ନା ଏତେ ସୁନ୍ଦର ସେ ଜାଗା, ତ ତାକୁ ଯିବା ପାଇଁ ଲୋକଙ୍କ ମନରେ ବହୁତ ଆଗ୍ରହ ରହୁଛି।
3: ପ୍ରାକୃତିକ ପରିବେଶ ବହୁତ ସୁନ୍ଦର।
2: ସେମିତି ଆମର ଯେମିତି ଶିମିଳିପାଳ ରହିଲା, ଘଞ୍ଚ ଜଙ୍ଗଲରେ ପରିପୂର୍ଣ୍ଣ ଏବଂ ଲୋକଙ୍କର ମେନ୍ ଆଟ୍ରାକ୍ସନ ସେଠିକାର ହଉଛି ଆମେ ଗଲେ ସେଠି ବାଘ ଦେଖିବୁ। ତାପରେ ରହିଲା ଦେବ୍ରିଗଡ଼, ଦେବ୍ରିଗଡ଼ ପାଖରେ ଯେମିତି ଆମର ରହୁଛି ହୀରାକୁଦ ଜଳଭଣ୍ଡାର ଏବଂ ତାର ବନ୍ୟଜନ୍ତୁଙ୍କ ସାଇଟିଂଟା ବହୁତ ଭଲ ହୋଇଥାଏ, ସେଥିପାଇଁ ସେ ବି ଚାହିଦାରେ ଅଛି। ତାପରେ ଆମର ଶିମିଳିପାଳରେ ଯେମିତି ମୁଁ କହିଲି କେବଳ ବାଘ ନୁହେଁ, ସେଠାରେ ଆମର ଏଣ୍ଡେମିକ୍ ଅର୍କିଡ୍ ଯେମିତି ଇରିଆ ମେଘାନେନ୍ସିସ୍, ଆଉ ଗୋଟେ ଶିମିଳିପାଳର ଯୋଉ ଗୁରୁଗୁରିଆର ଅର୍କିଡାରିୟମ୍ଟେ ଅଛି, ତ ତାକୁ ବି ଲୋକଙ୍କ ମନରେ ଯିବା ପାଇଁ ସେଥିପାଇଁ ଚାହିଦା ରହୁଛି।
3: ଲୋକମାନେ ପ୍ରାକୃତିକ ପରିବେଶକୁ ବେଶୀ ପସନ୍ଦ କରୁଛନ୍ତି,
2: ଆଉ ସ୍ପେସିଫିକାଲି ଆମର କରୋନା ପରଠାରୁ ଯୋଉ ଆମର ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ,
3: ମାନେ ପର୍ଯ୍ୟଟନ କରିବାକୁ ଯାଉଥିଲେ କିନ୍ତୁ କରୋନା ପରେ ପରେ ପରିବେଶ ପର୍ଯ୍ୟଟନ ପ୍ରତି ଆମର ପର୍ଯ୍ୟଟକ ମାନେ ବେଶୀ
2: ଆକୃଷ୍ଟ ଅଛନ୍ତି।
3: ଯେହେତୁ ଆପଣ ବନ ବିଭାଗର ଜଣେ ଅଛନ୍ତି ଆସିଷ୍ଟାଣ୍ଟ କନଜରଭେଟର, ସେହି ଅନୁସାରେ ମୁଁ ଆପଣଙ୍କୁ ପ୍ରଶ୍ନ କରୁଛି ଯେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବନ ବିଭାଗ କି ପ୍ରକାର କାର୍ଯ୍ୟ କରିଛି ବା ବର୍ତ୍ତମାନ କରୁଛି?
2: ଆମର ଯେତିକି ଏକ୍ଜିଷ୍ଟିଂ ଇକୋ ଟୁରିଜିମ୍ ସାଇଟ୍ ରହିଛି, ଯେମିତି ମୁଁ ଏବେ କହିଲି 54 ଆମର 2025-26 ଭିତରେ ହୋଇସାରିଛି, ତାର ରେଗୁଲାର ବେସିସ୍ରେ ଆମର ରକ୍ଷଣାବେକ୍ଷଣ ପାଇଁ ତାର କାର୍ଯ୍ୟାନୁଷ୍ଠାନ ନେଇଥାଉ। ତା ବାଦେ ଆମର ନୂତନ ଏବଂ ଉପଯୁକ୍ତ ପ୍ରାକୃତିକ ସ୍ଥଳୀ ଗୁଡ଼ିକୁ ପରିବେଶ ପର୍ଯ୍ୟଟନ ମାନଚିତ୍ରରେ ସମ୍ମିଳିତ କରାଯାଉଅଛି। ଏହି ବର୍ଷ ପ୍ରାୟ ଆମର ସିଲେକ୍ଟେଡ 8-10 ସ୍ଥାନକୁ ନିଆଯାଇଛି, ପ୍ରାୟ 200 ଅଧିକ ନୂତନ କକ୍ଷ ଯୋଗ କରିବାର ଯୋଜନା ଅଛି।
3: ସେ ଯୋଉ 8-10 କହିଲେ ନିଆଯାଇଛି, କେଉଁ କେଉଁ ଜାଗାରେ ଅଛି
2: ସେଇଟା ତ ପୁରା ଫାଇନାଲ ହେଇନି, କିନ୍ତୁ ଯୋଜନାରେ ଆମର ଯେମିତି ରହିଲା ଚିଲିକା, ଶିମିଳିପାଳ, ସାତକୋଶିଆ ଏହିସବୁ ସ୍ଥାନ ମାନଙ୍କୁ ନିଆଯାଇଛି।
3: ଆଚ୍ଛା, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ରକ୍ଷଣାବେକ୍ଷଣ ପାଇଁ କି ପ୍ରକାର କାର୍ଯ୍ୟ ବନ ବିଭାଗ ତଥା ସରକାର ହାତକୁ ନେଉଛନ୍ତି?
2: ଆମର ଲାଷ୍ଟ ଯୋଉ 2025-26 ବର୍ଷରେ ସଚେତନତା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବୃଦ୍ଧି କରିବା ପାଇଁ ଗୋଟେ ପ୍ରକୃତି ପରିଚୟ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି, ଏବଂ ଗୋଟେ ମାଇସ୍ ଟୁରିଜିମ୍ ମାନେ ଯୋଉ କର୍ପୋରେଟ୍ ସେକ୍ଟର ଗୁଡାକ ରହୁଛି ମିଟିଂ ଫିଟିଂ ଇତ୍ୟାଦି କରିବା ପାଇଁ, ସେଇଠି ବି ଆମର ଏଥର ନୂଆ ବ୍ୟବସ୍ଥା କରାଯିବାର ଯୋଜନା ଅଛି। ତାପରେ ହୋମ୍ଷ୍ଟେ, ଯେମିତି ଆମର ଦେବ୍ରିଗଡ଼ରେ ଅଲରେଡି ହୋମ୍ଷ୍ଟେ ଚାଲିଲାଣି ଡୁଡ୍ରୁକୁସୁମଠାରେ, ତ ଶିମିଳିପାଳ ଆଉ ବି କେତେ ଗୁଡ଼ିଏ ଆଦିବାସୀ ଅଞ୍ଚଳ ମାନଙ୍କରେ ଏସବୁ କରିବା ପାଇଁ ଯୋଜନା ଆଗକୁ ଅଛି। ତା ବାଦେ ଆମର ଯୋଉ ଇଟିଜି ଏବଂ ସ୍ଥାନୀୟ ଲୋକମାନେ ରହୁଛନ୍ତି ସେମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ଆମର IIT ଟିମ୍ ଏବଂ IIHM ସହିତ ଆମେ ଯୋଗାଯୋଗ କରୁଛୁ, ଏବଂ ରିସେଣ୍ଟଲି ଆମର ଚନ୍ଦକାଠାରେ ଗୋଟେ ଟ୍ରେନିଂ ପ୍ରୋଗ୍ରାମ ମଧ୍ୟ ଚାଲିଛି 15 ଦିନିଆ। ତାପରେ ସୋସିଆଲ ମିଡିଆ ବ୍ରାଣ୍ଡିଂ ହୋର୍ଡିଂ ଆଉ ମାଗାଜିନ୍ସ କ୍ୟାଲେଣ୍ଡର ନ୍ୟାସନାଲ ଏକ୍ଜିବିସନରେ ପାର୍ଟିସିପେସନ ଇତ୍ୟାଦି କରିବା ପାଇଁ ମଧ୍ୟ ଯୋଜନା ଅଛି।
3: ଆଚ୍ଛା, ବହୁତ ସୁନ୍ଦର କଥା, ଯାହା ହଉ ପରିବେଶ ପର୍ଯ୍ୟଟନକୁ ଲୋକଲୋଚନକୁ ଆଣିବା ପାଇଁ ଦେଶ ବିଦେଶରେ ପରିଚିତ କରାଇବା ପାଇଁ ବନ ବିଭାଗ ଏତେ ସବୁ କାର୍ଯ୍ୟ କରୁଛି। ତାହେଲେ ଏଇଠି ଗୋଟେ କଥା ମନକୁ ଆସୁଛି, ଦେଶ ବିଦେଶରେ ପର୍ଯ୍ୟଟକକୁ ଆକୃଷ୍ଟ କରିବା ପାଇଁ ବା ତାଙ୍କର ମନୋରଞ୍ଜନ କରିବା ପାଇଁ କଣ ସବୁ ନୂତନ ଭାବରେ ଯୋଜନା କରାଯାଉଛି ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀରେ?
2: ଯେମିତି ମୁଁ କହିଲି, ଆମର ମାଇସ୍ ଟୁରିଜିମ ହେଲା, ହୋମ୍ ଷ୍ଟେ ହେଲା,
3: ମାଇସ୍ ଟୁରିଜିମ ଯୋଉ କହିଲେ ସେଇଟା କଣ?
2: ମାଇସ୍ ଟୁରିଜିମ ଆମର ସେଠି ଯୋଉ କର୍ପୋରେଟ ସେକ୍ଟର ଗୁଡାକ ରହୁଥିଲେ, ଯେମିତି ଆମର ବଣେଇରେ ଆମର ଦୁଇଟି ଅଛି, ସାନ ଘାଗେରା ହେଲା ଆଉ ଟେନ୍ସା ହେଲା, ସେ ପାଖାପାଖି ବହୁତ ମାଇନିଙ୍ଗ ଏରିଆ ଅଛି। ତ ସେମାନଙ୍କର ଯୋଉ ମିଟିଂ ଫିଟିଂ କରିବା ପାଇଁ ତାଙ୍କୁ ଏଥର ସେଇଟା ଯୋଜନା କରାଯାଇଛି ଯେ ତାଙ୍କୁ ସେଇଟା କରିବା ପାଇଁ ଆଲାଉ କରାଯିବ। ତାପରେ ଯେମିତି ହୋମ୍ ଷ୍ଟେ ଗଲେ ସେ ପାଖାପାଖି ଲୋକମାନେ ବି ତା ଦ୍ଵାରା ବହୁତ ଉପକୃତ ହେଇପାରିବେ। ତାପରେ ଆମର ତିନିଟା ପାଇପ୍ଲାଇନ୍ରେ ପ୍ରୋଜେକ୍ଟ ଅଛି, ଯେମିତି ଆମର ନଣା ଆଉ ଦେଓ ହେଉଛି ମୟୂରଭଞ୍ଜ ଜିଲ୍ଲାର ଏବଂ ବାଲିପୁଟ ହେଉଛି ସାତକୋଶିଆର, ସେଇଟା ଏବେ ଏଇ ଚଳିତ ବର୍ଷରେ ଓପନ୍ ହେବାର ଇଏ କରାଯାଇଛି। ତା ବାଦେ ଆମର ଯୋଉ ଇକୋ ଟୁରିଜିମ୍ରୁ ଯାହା ବି ଆୟ ଆମେ ପାଇଥାଉ ତାର 80% ଆମର ସେଇ ଲୋକମାନଙ୍କର ତାଙ୍କର ଜୀବନ ଜୀବିକା ନିର୍ବାହ ପାଇଁ ଆମେ ତାକୁ ଉପଯୋଗ କରୁଛୁ। ଏବଂ ଆମର ଇକୋ ଟୁରିଜିମ୍ ପଲିସି 2012 ଗୋଟେ ଅଛି, ସେଇ ହିସାବରେ ଆମେ ସବୁ ଇକୋ ଟୁରିଜିମ୍ର କାମ ଗୁଡାକୁ କରିଆସୁଛୁ।
3: ଆଚ୍ଛା, ଆପଣ ଯୋଉ କହିଲେ ହୋମ୍ ଷ୍ଟେର ବ୍ୟବସ୍ଥା ରହିଛି, ଯୋଉ ହୋମ୍ ଷ୍ଟେ ଯିଏ ରହିବ ମାନେ ସେ ତ ନିଶ୍ଚୟ ତାର ଖାଇବା ପିଇବାର ବ୍ୟବସ୍ଥା ହଉଥିବ, ସେ ଯୋଉ ଖାଇବା ପିଇବା ପରିବେଶ ପର୍ଯ୍ୟଟନ ସ୍ଥଳୀରେ ବ୍ୟବସ୍ଥା କରାଯାଉଛି ସେସବୁର ଦାୟିତ୍ୱ କେମିତି କଣ ନିର୍ବାହ କରାଯାଉଛି ସେ ସମ୍ପର୍କରେ ବୁଝେଇକି ଆମ ଶ୍ରୋତା ବନ୍ଧୁମାନଙ୍କୁ କୁହନ୍ତୁ। ଯୋଉ ଶ୍ରୋତା ବନ୍ଧୁମାନେ ଆଜି ଆମର ଏଇ କାର୍ଯ୍ୟକ୍ରମ ଶୁଣୁଥିବେ ସେ ନିଶ୍ଚୟ ଇଚ୍ଛା ପ୍ରକାଶ କରିବେ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯାଇକି ବୁଲିକି ଆସିବା ପାଇଁ।
2: ଆମର ଯେମିତି ଅଲରେଡି ଗୋଟେ ତ ଷ୍ଟାର୍ଟ ହୋଇସାରିଛି, ଯେମିତି ଆମର ଦେବ୍ରିଗଡ଼ର ଡୁଡ୍ରୁ କୁସୁମ, ତ ସେଇଠି ଆମର ଯୋଉ କହିଲି ଆମର ୱେବସାଇଟ www.ecotourodisha.com ସେଇଥିରେ ସେଇଟା ଶୋ କରୁଛି ଅନଲାଇନ୍ ବୁକିଂ କରିବା ପାଇଁ। ତ ଯୋଉ ଆମର 80% ଯାଉଛି ଲୋକମାନଙ୍କୁ, ଇଡିସି ମେମ୍ବର୍ସ ଯୋଉମାନେ ସେଇ ଲୋକାଲି ଯୋଉ ଲୋକମାନେ କାମ କରୁଛନ୍ତି,
3: ମାନେ ଜଙ୍ଗଲ ପାଖାପାଖି ଯୋଉ ଲୋକମାନେ ରହୁଛନ୍ତି, ଯୋଉ ଗାଁ ରହୁଛି ସେଇ ଲୋକମାନଙ୍କୁ ନେଇକି ତାଙ୍କର ଯୋଉ ଖାଦ୍ୟ ପାନୀୟ ଯୋଉ ପର୍ଯ୍ୟଟକ ମାନଙ୍କର ବ୍ୟବସ୍ଥା କରାଯାଉଛି,
2: ସେମାନଙ୍କ ଦ୍ଵାରା ହିଁ ବ୍ୟବସ୍ଥା କରାଯାଉଛି। ତ 80% ଆମର 25% ସେମାନଙ୍କର ରିକରିଂ ଏକ୍ସପେଣ୍ଡିଚର, ଯେମିତି ହେଲା ଖାଦ୍ୟ, ଇଲେକ୍ଟ୍ରି ବିଲ୍ ହେଲା, ଏସବୁ ପାଇଁ ଖର୍ଚ୍ଚ କରାଯାଉଛି। ତାପରେ ସେଗୁଡାକ କିନ୍ତୁ ଫରେଷ୍ଟ ଡିପାର୍ଟମେଣ୍ଟ ଅଣ୍ଡରରେ ସବୁ ତାର ତତ୍ତ୍ୱାବଧାନରେ ହେଉଛି ହୋମ୍ଷ୍ଟେ ଗୁଡିକ।
3: ବହୁତ ଭଲ କଥା। ତାହେଲେ 2025-26 ମସିହାରେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ ପର୍ଯ୍ୟଟକଙ୍କ ସଂଖ୍ୟା କେତେ ଥିଲା?
2: ସଂଖ୍ୟା ଆମର ପ୍ରାୟ ଥିଲା 2,00,000 ପାଖାପାଖି ଥିଲା, ଏବଂ ସେଥିରୁ ଆମେ 22 କୋଟି ଟଙ୍କା ଆଦାୟ କରିଥିଲୁ।
3: ଯୋଉ ଆପଣ କହିଲେ 22 କୋଟି ଟଙ୍କା ଆଦାୟ କରିଥିଲେ, ତାମାନେ ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଉଛି। ତାହେଲେ ଏଇଠି ଗୋଟେ କଥା କୁହନ୍ତୁ, ପରିବେଶ ପର୍ଯ୍ୟଟନ ଦେଶର ଅର୍ଥନୀତି ଉପରେ କି ପ୍ରକାର ପ୍ରଭାବ ପକାଉଛି?
2: ପରିବେଶ ପର୍ଯ୍ୟଟନ କରୋନା ପରଠୁ ଲୋକମାନେ ମାସ୍ ଟୁରିଜିମ୍ରୁ ଡାଇଭର୍ଟ ହେଇଯାଇଛନ୍ତି ଇକୋ ଟୁରିଜିମ୍କୁ। ତ ଲୋକମାନଙ୍କ ମଧ୍ୟରେ ସଚେତନତା ବୃଦ୍ଧି ପାଇଛି, ତ ଏଇଟା ଆମର ସଷ୍ଟେନେବୁଲ ଆର୍ଥିକ ଉନ୍ନତିରେ ଦେଶର ସାହାଯ୍ୟ କରୁଛି, ଏବଂ ଇକୋ ଆୱାରନେସ୍ ଏବଂ ଲୋକମାନଙ୍କର ଜୀବନ ଜୀବିକାକୁ ଉନ୍ନତି କରୁଛି। ଯେମିତି ଆମର ସଷ୍ଟେନେବୁଲ ଟୁରିଜିମ୍ରେ ଗୋଟେ ଡାଟା 2022 ଆମେ $26.01 million ପାଇଥିଲୁ, କିନ୍ତୁ 2032 ବେଳକୁ ଆମେ ସେଇଟାକୁ ଏକ୍ସପେକ୍ଟ କରୁଛୁ $151.88 million ସେଇଟା ପହଞ୍ଚିବ। ତ ପ୍ରତିବର୍ଷ 15-19% ବୃଦ୍ଧି ପାଉଛି ଆମର ଇକୋ ଟୁରିଜିମ୍ଟି।
3: ଆଚ୍ଛା, ବେଳେବେଳେ ଦେଖାଯାଏ ଯୋଉ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଯୋଉ ଲୋକମାନେ ଯାଆନ୍ତି ସେମାନେ ଧର କୁମ୍ଭୀରକୁ ଖାଇବା ପକେଇ ଦିଅନ୍ତି, କି ଯଦି ହାତୀ ପାଖାପାଖି ଗଲେ ହାତୀ ପାଖରେ ସେଲ୍ଫି ଉଠେଇବା, କି ହାତୀକୁ ଢେଲା ପକେଇବା, ଯୋଉ ପାଣି ବୋତଲ ନେଉଛନ୍ତି ପକେଇବା, ସେଗୁଡା କରିବା ଦ୍ଵାରା ସେମାନେ ହିଂସ୍ର ହେଇକିରି ମଣିଷକୁ ଆକ୍ରମଣ କରୁଛନ୍ତି। ସେ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବନ ବିଭାଗ ସେ ପରିବେଶ ପର୍ଯ୍ୟଟନ ସ୍ଥଳୀରେ କଣ ସବୁ ପଦକ୍ଷେପ ନେଉଛି?
2: ଯୋଉଟା ଏବେ ଆପଣ କହୁଛନ୍ତି ଆମର ଯୋଉ ଯାଉଛନ୍ତି ସେମାନେ ଆକ୍ଚୁଆଲି ପରିବେଶ ପର୍ଯ୍ୟଟକ ନୁହନ୍ତି, ସେମାନେ ହେଉଛନ୍ତି ନର୍ମାଲ ଟୁରିଷ୍ଟ।
3: ଆଚ୍ଛା,
2: ସେମାନଙ୍କୁ ଆମେ ଏଇ ଯୋଉ ବନ ବିଭାଗର ଯୋଉ ରହିଲା ପ୍ରାକୃତିକ ସୌନ୍ଦର୍ଯ୍ୟ ହଉ, ଐତିହ୍ୟ ଏବଂ ଜନ୍ତୁମାନଙ୍କ ପ୍ରତି ଆମେ ଫାଷ୍ଟ ରେସ୍ପେକ୍ଟ କରିବା, ସମ୍ବେଦନଶୀଳ ହେବା। ତ ଏଇ ମାଧ୍ୟମରେ ଆମର ସେଠି ବିଭିନ୍ନ ପ୍ରକାର ସାଇନେଜ୍ ରହୁଛି, ତାପରେ ଆମେ ଯୋଉ ଟ୍ରେନିଂ ଦଉଛୁ ଇଡିସି ମେମ୍ବର୍ସ ମାନଙ୍କୁ, ଇଡିସି ମେମ୍ବର୍ସ ମାନେ ଇକୋ ଡେଭଲପମେଣ୍ଟ କମିଟି, ସେଇଟା ଆମର ସେଇ ଯୋଉ ଗାଁ ଲୋକମାନଙ୍କୁ ନେଇକି ତିଆରି କରାଯାଇଛି। ତ ସେମାନଙ୍କୁ ଆମେ ଟ୍ରେନିଂ ଦଉଛୁ, ସେମାନେ ବି ସେଇ ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନଙ୍କୁ ବୁଝାଉଛନ୍ତି। ତ ମତେ ଲାଗୁଛି ଏଇ ମାଧ୍ୟମରେ ଆସ୍ତେ ଆସ୍ତେ ଆମର ଯୋଉ ଯାଉଛନ୍ତି ଟୁରିଷ୍ଟ ସେମାନେ ଇକୋ ଟୁରିଷ୍ଟକୁ କନ୍ଭର୍ଟ ହେଇପାରିବେ,
3: ସେମାନେ ଏମିତି ଆଉ କାର୍ଯ୍ୟକ୍ରମ କରିବେନି ଯୋଉ ପଶୁ ମାନଙ୍କ ସହିତ କି ଯୋଉ କୁମ୍ଭୀର ମାନଙ୍କୁ ଯୋଉ ଖାଇବା, ସେଥିପାଇଁ କଣ ମାନେ ବନ ବିଭାଗ ସଜାଗ ଥାଏ ଯେ କେମିତି ସେମାନେ କ୍ଷତି ନ ପହଞ୍ଚେଇବେ ବନ୍ୟଜନ୍ତୁଙ୍କ?
2: ଆମର ଆକ୍ଚୁଆଲି ମାନେ ଗାଇଡ ବି ଥାନ୍ତି ସାଙ୍ଗରେ, ଯୋଉ ଯାଆନ୍ତି ନେଚର କ୍ୟାମ୍ପ ଯୋଉ ବୁକ୍ କରନ୍ତି, ସେମାନେ ସଫାରି ହଉ କି ବୋଟିଂ ହଉ ଯାହା ବି କରନ୍ତି, ସେଥିରେ ବନ ବିଭାଗର ଷ୍ଟାଫ ମାନେ ସେଇଠି ସଜାଗ ଥାନ୍ତି ଏବଂ ସେମାନଙ୍କୁ ସବୁ ସମୟରେ ସଚେତନ କରାନ୍ତି ଯେ ଏମିତି କରିବା ଦ୍ୱାରା କଣ ହବ। ଯଦି ଆମର ପ୍ରକୃତି ରହିବ ତେଲେ ପରିବେଶ ପର୍ଯ୍ୟଟନ ହବ, ଯଦି ପ୍ରକୃତି ନ ରହିବ ତାହେଲେ ପରିବେଶ ପର୍ଯ୍ୟଟନର କ୍ୱେଶ୍ଚିନ୍ ହିଁ ଆସୁନି। ସେଥିପାଇଁ ବନ ବିଭାଗ କାହା ପାଇଁ ବହୁତ ସଜାଗ ଅଛି।
3: ଆପଣ ଚାକିରି କରିବା ଭିତରେ ଏମିତି କିଛି ଅଘଟଣ ଆପଣଙ୍କ ଆଖି ସାମ୍ନାକୁ ଆସିନି ଯୋଉଟାକି ଆପଣଙ୍କୁ ଦୁଃଖ ଲାଗିଛି? ଆପଣ ଯେହେତୁ ପରିବେଶ ପର୍ଯ୍ୟଟନରେ କାମ କରୁଛନ୍ତି,
2: ସେମିତି ତ କୌଣସି ଇଏ ଆସିନି, ନେଗେଟିଭ ଏକ୍ସାମ୍ପଲ ତ ମୋ ଆଖିରେ ଆସିନି, କିନ୍ତୁ ମୁଁ ଆପଣଙ୍କୁ ଗୋଟେ ପଜିଟିଭ ଏକ୍ସାମ୍ପଲ ଦେଇପାରିବି। ମଙ୍ଗଳା ଯୋଡି ଆପଣ ଜାଣିଥିବେ ଚିଲିକାର, ତ ସେଇଠି ଫାଷ୍ଟ କଣ ହଉଥିଲା ନା, ଯୋଉ ଶିକାରୀ ମାନେ ବହୁତ ଥିଲେ ତ ସେମାନେ ଚଢେଇକୁ ମାରୁଥିଲେ, ତାପରେ ତାଙ୍କୁ ଖାଉଥିଲେ, ଏସବୁ କାମ ବିକ୍ରି ବି କରୁଥିଲେ। ତ ଆମର କଣ ହେଲା ନା, ଏ ପରିବେଶ ପର୍ଯ୍ୟଟନ ମଙ୍ଗଳା ଯୋଡିରେ ତିଆରି ହେଲା ପରେ ସେଇଟା ଡାଇରେକ୍ଟଲି ହଉ ଇନଡାଇରେକ୍ଟଲି ହଉ ପରୋକ୍ଷ ଭାବରେ ନହେଲେ ପ୍ରତ୍ୟକ୍ଷ ଭାବରେ ରୋଜଗାର କ୍ଷମ ସେମାନଙ୍କୁ କରେଇ ପାରିଲା, ତ ସେମାନେ ଶିକାରୀରୁ ଏବେ ରକ୍ଷକ ପାଲଟି ଯାଇଛନ୍ତି। ତ ଏଇଟା ଗୋଟେ ବହୁତ ଭଲ ମାନେ ସକ୍ସେସଫୁଲ ଏକ୍ସାମ୍ପଲ ଆମର ଇକୋ ଟୁରିଜିମ ଓଡ଼ିଶାର। ତ ସେଇ ହିସାବରେ ସବୁ ସ୍ଥାନରେ ଆସ୍ତେ ଆସ୍ତେ ସଚେତନତା ହେବ ଏବଂ ଲୋକମାନେ ସଜାଗ ହେବେ ଏବଂ ପରିବେଶ ପ୍ରତି ଆମର ସମ୍ବେଦନ ହେବେ ବୋଲି ମୋର ଆଶା ଅଛି।
3: ଯାହା ହଉ, ଯେ ଶିକାରୀକୁ ଆପଣ ମାନେ ପରିବର୍ତ୍ତନ କରିଛନ୍ତି ଗୋଟେ ସାଧାରଣ ଲୋକ ଭାବରେ, ସିଏ ପୁଣି ଜଗୁଛନ୍ତି ମଙ୍ଗଳା ଯୋଡ଼ିରେ ପକ୍ଷୀମାନଙ୍କୁ, ବହୁତ ସୁନ୍ଦର କଥା, ବନ ବିଭାଗର ଗୋଟେ ସୁନ୍ଦର ପଦକ୍ଷେପ। ତାହେଲେ ଏଇଠି ଆଉ ଗୋଟେ କଥା କୁହନ୍ତୁ, ଆମ ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଭବିଷ୍ୟତ କଣ?
2: ଆମ ଓଡ଼ିଶାର ପରିବେଶ ପର୍ଯ୍ୟଟନ ଯେମିତି ଆମର 22 କୋଟି ଥିଲା ରେଭିନ୍ୟୁ, ତ ଆମେ ସେଇଟାକୁ ଏକ୍ସପେକ୍ଟ କରିଛୁ ଯେ ସେଇଟା 50 କୋଟି ହବ, ମାନେ ଆମର ଯୋଉ ରୋଜଗାର ହଉଛି ପରିବେଶ ପର୍ଯ୍ୟଟନରୁ ସେଇଟା ପହଞ୍ଚିବ। ତ ଏହାଦ୍ୱାରା ଯେମିତି ଏବେ 750ରୁ ଉର୍ଦ୍ଧ୍ୱ ଲୋକ ଆମର ସିଧାସଳଖ ଭାବରେ ରୋଜଗାରକ୍ଷମ ହୋଇପାରିଛନ୍ତି, ତ ତାର ମିନିମମ 4-5 ଗୁଣା ଅଧିକା ଆମେ ଏକ୍ସପେକ୍ଟ କରୁଛୁ ଏଇ 5 ବର୍ଷ ଭିତରେ ପହଞ୍ଚିବେ ବୋଲି। ତ ଏହାଦ୍ୱାରା ଆମର କଣ ହବ କି ମାନେ ଯୋଉ ଟୁରିଷ୍ଟ ମାନେ ଆମର ଇକୋ ଟୁରିଷ୍ଟ ଆକ୍ଚୁଆଲି, ସେମାନଙ୍କୁ ଆମେ ଆୱେର୍ଡ ଏବଂ ହାଇ ଏଣ୍ଡ ଟୁରିଷ୍ଟ ମାନଙ୍କୁ ମେନ୍ ଫୋକସ୍ କରୁଛୁ। ତ ଏହାଦ୍ୱାରା ଆମର ପରିବେଶ ପର୍ଯ୍ୟଟନ ଉପରେ ପରିବେଶ ଉପରେ ଲୋକଙ୍କର ସଚେତନତା ହେବ ଏବଂ ଲୋକମାନେ ଯିବେ ଦୟା ଯୋଉ ଜିନିଷଟି ଅଛି ସେଇ ଜିନିଷଟାକୁ ଯେମିତି ସମସ୍ତେ ଫଲୋ କରିବେ,
3: କାମରେ ସେଟା ପରିଣତ କରିବେ, ଜୀବଙ୍କ ପ୍ରତି ଦୟା ଭାବ ଜାଗ୍ରତ ହବ।
2: କାହିଁକିନା ଭଗବାନ ମଣିଷକୁ ସବୁଠୁ ଶ୍ରେଷ୍ଠ କରିଛନ୍ତି, ଆଉ ଯଦି ଆମେ ସମସ୍ତଙ୍କୁ ମାରିଦବା ଆଉ କହିବା ଆମେ ବଞ୍ଚିବା ସେଇଟା କେବେ ହେଇ ହିଁ ପାରିବ,
3: ଜୈବ ବିବିଧତାରେ ତ ଅସୁବିଧା ହବ ନା।
2: ଏକ୍ଜାକ୍ଟଲି, ତ ପରିବେଶ ପର୍ଯ୍ୟଟନ ମାଧ୍ୟମରେ ସେଇ ଜିନିଷଟି ଆମର ପ୍ରତିଷ୍ଠା ହେଇପାରିବ ବୋଲି ମୋର ଆଶା ଅଛି।
3: ଆଚ୍ଛା, ଯୋଉ କହିଲେ ସଚେତନତା କଥା, ଲୋକମାନଙ୍କୁ ହଉ ବା ପିଲାମାନଙ୍କୁ ହଉ ଗୋଟେ ସାଧାରଣ ଜନତାକୁ ସଚେତନତା କରିବା ପାଇଁ ପରିବେଶ ପର୍ଯ୍ୟଟନକୁ ନେଇକି ବନ ବିଭାଗ କଣ କରିଥାଏ?
2: ଯେମିତି ଆମର ମୁଁ କହିଲି ସଚେତନତା ହଉଛି ଗୋଟେ ଆଜିର ନୁହେଁ ଯେ ଆମେ କାଲି ଜଣଙ୍କୁ ସଚେତନତା କରିଦବା, ତ ଏଇଟା ଗୋଟେ ପ୍ରୋସେସ,
3: ସେଥିରେ ଆମେ ହାର ମାନିବାନି, ଆମେ କିନ୍ତୁ କରି ଚାଲିଥିବା
2: ଯେମିତି ଆମର ଟ୍ରେନିଂ ମୁଁ କହିଲି ଆପଣଙ୍କୁ, ତ ଆମର ଇଡିସି ମେମ୍ବର୍ସ ମାନଙ୍କୁ ଯୋଉମାନେ ସେଠି ଲୋକାଲି କାମ କରୁଛନ୍ତି ତାଙ୍କୁ ଟ୍ରେନିଂ ଦିଆହଉଛି, ତା ବାଦେ ଆମର ସାଇଟ ମ୍ୟାନେଜର ବି ପ୍ରତି ସାଇଟରେ ଅଛନ୍ତି ଯୋଉଠି ଆମର ଆବଶ୍ୟକ ଅଛି, ତ ସେ ସାଇଟ ମ୍ୟାନେଜର ମାନଙ୍କୁ ବି ଟ୍ରେନିଂ ଦିଆହଉଛି, ତାଙ୍କୁ ଆମେ ଗୋଟେ ମାଷ୍ଟର ଟ୍ରେନର ହିସାବରେ ବାହାର କରିବା ଯିଏକି ଯାଇକି ସେଠି ପୁଣି ଇଡିସି ମାନଙ୍କୁ ରିପିଟେଡଲି ଟ୍ରେନିଂ ଦବ। ତା ବାଦେ ଆମର ଏଇଥର ଅଫିସର୍ସ ମାନଙ୍କୁ ବି ଟ୍ରେନିଂ ଦିଆ ସରିଛି, ତ ଏଇଟା ଗୋଟେ ପ୍ରୋସେସ, ଏଇ ପ୍ରୋସେସରେ ଆଜି ନହେଲେ କାଲି ନିହାତି ଆମେ ସେଇଠି ପହଞ୍ଚିବା ଯେ ଲୋକମାନେ ସଚେତନ ହେବେ।
3: ଆଚ୍ଛା, ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ କେନ୍ଦ୍ର ସରକାରଙ୍କର ଭୂମିକା କଣ ରହିଛି?
2: ପରିବେଶ ପର୍ଯ୍ୟଟନରେ ସାସ୍କି ବୋଲି ଗୋଟେ ପ୍ରୋଜେକ୍ଟ ଆସିଛି, ତ ସେଥିରେ ଆମର ଯୋଉ ରହିଲା ସାତକୋଶିଆ ହେଲା ବଡମୁଳ ହେଲା ସେସବୁ ଜାଗା ଗୁଡାକୁ ବିକାଶ କରିବା ପାଇଁ ଆମର ଯୋଜନା ଚାଲିଛି। ତା ବାଦେ ଆମର ଯୋଉ ଷ୍ଟେଟ ଗଭର୍ଣ୍ଣମେଣ୍ଟର ବି ରହିଲା ଯେମିତି ପ୍ରୋଜେକ୍ଟ ରହିଛି 4 ବଡ ବଡ ଏଇ ବର୍ଷ ପାଇଁ, ସିମିଳପାଳ, ଭିତରକନିକା, ମହେନ୍ଦ୍ରଗିରି, ଦେବ୍ରିଗଡ଼ ଇତ୍ୟାଦି ସ୍ଥାନରେ ମଧ୍ୟ ବିକାଶ କାମ ଚାଲୁଅଛି।
3: ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ତ ନେଇ ଆପଣ ବହୁତ ସୁନ୍ଦର ଭାବରେ ଗୁରୁତ୍ୱପୂର୍ଣ୍ଣ କଥା କହିଲେ, ତାହେଲେ ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତିକରଣ କି ଏହାର କିଛି ଯୋଜନା କି ଆଗକୁ କେମିତି ଏହା ବଢିପାରିବ ସେ ସମ୍ପର୍କରେ ଆମ ଶ୍ରୋତାବନ୍ଧ ମାନଙ୍କୁ କିଛି କୁହନ୍ତୁ।
2: ଯେମିତି ଆମର ଯୋଜନା ରହିଲା, ହୋମଷ୍ଟେ ରହିଲା, ଟ୍ରେକିଂ ଯୋଉ 5 June ଲଞ୍ଚ ହବାର ଅଛି ସେ ବିଷୟରେ ରହିଲା, 3 ପାଇପଲାଇନ୍ ପ୍ରୋଜେକ୍ଟ ଯୋଉଟା ଚଳିତ ବର୍ଷ ଆମର ଓପନ ହବା,
3: 3 ପାଇପଲାଇନ୍ ଯୋଉ କହିଲେ ସେଟା କଣ?
2: 3 ପ୍ରୋଜେକ୍ଟ ଆମର ଏବେ ପ୍ରୋସେସିଂ ମାନେ ଅନଗୋଇଂ ହେଇକି ଅଛି, ଯୋଉଟାକି ଆମର ଏଇ ବର୍ଷରେ ସେଟା ପର୍ଯ୍ୟଟକ ମାନଙ୍କ ପାଇଁ ଖୋଲିବା ପାଇଁ ମୁଁ ଆଶା କରୁଛି। ଯୋଉଟା ଆମର ରହିଲା ଦେଓ ଏବଂ ନଅଣା ରହିଲା ମୟୂରଭଞ୍ଜ ଜିଲ୍ଲାରେ, ଏବଂ ସାତକୋଶିଆରେ ଆମର ରହିଲା ବାଲି। ରିପୋର୍ଟ।
3: ସେଠି ସ୍ୱତନ୍ତ୍ର କଣ କରାଯିବାର ବ୍ୟବସ୍ଥା ରହିଛି ପରିବେଶ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ?
2: ଯେମିତି ଆମର 54 ସ୍ଥାନରେ ରହିବା ପାଇଁ ବ୍ୟବସ୍ଥା କରାଯାଉଛି, କଟେଜ ରହିଲା, ତାପରେ ଖାଇବା ପିଇବା ତ ଲୋକମାନେ ସେଠିକାର ଯୋଉମାନେ ରହୁଛନ୍ତି ସେମାନେ ପ୍ରସ୍ତୁତ କରି ଦେଉଛନ୍ତି। ତା ବାଦେ ସେଇଟା ଯେହେତୁ ଆମର ନଅଣା ଶିମିଳିପାଳ ଭିତରେ ରହୁଛି ତ ଟ୍ରେକିଂ ବି କରିପାରିବେ, ବାର୍ଡ ୱାଚିଂ
3: କରିପାରିବେ,
2: ସେସବୁ ହଁ ସାଇକ୍ଲିଂ ବି କୋଉ କୋଉ ସ୍ଥାନରେ ଆମର ଅଲରେଡି ଏବେ ବି ଅଛି, ତ ସେସବୁ ଜିନିଷର ବ୍ୟବସ୍ଥା କରାଯାଉଛି।
3: ତାମାନେ ପର୍ଯ୍ୟଟକ ମାନେ ଏଇ ପରିବେଶ ପର୍ଯ୍ୟଟନ ସ୍ଥଳୀ ପ୍ରତି ଆକୃଷ୍ଟ ହେଉଛନ୍ତି, ଧୀରେ ଧୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢୁଛି।
2: ଆଜ୍ଞା,
3: ତାହେଲେ ଶେଷରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ଏଇ ପରିବେଶ ପର୍ଯ୍ୟଟନକୁ ନେଇକି ଆଉ କଣ କହିବେ?
2: ମୋର ଓଡ଼ିଶାର ସମସ୍ତ ଭାଇ ଭଉଣୀ ମାନଙ୍କୁ ମୋ ହୃଦୟରୁ ମୁଁ ଏତିକି କହିବାକୁ ଚାହୁଁଛି ଯେ ପ୍ରଥମେ ଆମ ଓଡ଼ିଶାକୁ ବୁଲି ଦେଖନ୍ତୁ, ତାପରେ ଆମ ଭାରତ ହଉ କି ଭାରତ ବାହାର ହଉ ସେସବୁ ଜିନିଷ ବୁଲିବାକୁ ଯିବା, କାହିଁକିନା ଆମ ଓଡ଼ିଶାରେ ବହୁତ ଜିନିଷ ଅଛି ଯୋଉଟା କି ଆମେ ଏବେ ବି ଦେଖିନାହାନ୍ତି। ଓଡ଼ିଶାର ପରିବେଶ ପର୍ଯ୍ୟଟନ ସ୍ଥଳୀକୁ ଗୋଟେ ସାଧାରଣ ପର୍ଯ୍ୟଟକ ଭାବରେ ନାହିଁ, ଜଣେ ଦାୟିତ୍ୱପୂର୍ଣ୍ଣ ପରିବେଶ ପର୍ଯ୍ୟଟକ ଭାବରେ ଯାଆନ୍ତୁ, ପ୍ରକୃତିର ଅଦ୍ଭୁତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ, ଅନୁଭବ କରନ୍ତୁ, ଏବଂ ବୁକିଂ ପାଇଁ ଯେମିତି ମୁଁ ଆପଣଙ୍କୁ କହିଲି www.ecotourodisha.com ୱେବସାଇଟ୍ରେ ଆପଣ ଭିଜିଟ୍ କରନ୍ତୁ, ଏବଂ ଯଦି କିଛି ବି ଅସୁବିଧା ହେଉଛି ଆମର ଇକୋଟୁରିଜିମ୍ ସେଲ୍ର ଗୋଟେ ଟୋଲ୍ ଫ୍ରି ନମ୍ବର ବି ରହୁଛି, ସେଇଥିରେ ବି କଲ୍ କରନ୍ତୁ, ଆପଣଙ୍କୁ ସବୁ ସମୟରେ ସାହାଯ୍ୟ କରିବା ପାଇଁ ସେଠାରେ ଆମର ଅଛନ୍ତି ଲୋକ ଏବଂ ସାହାଯ୍ୟ କରିବେ।
3: ଯାହା ହଉ ଡକ୍ଟର ଶୁଭଶ୍ରୀ ଦାସ, ଆପଣ ଆମର ବନାନୀ କାର୍ଯ୍ୟକ୍ରମକୁ ଆସିଲେ, ଆକାଶବାଣୀ କଟକ କେନ୍ଦ୍ରକୁ ଆସିଲେ, ଆଜି ଯାହା ବିଷୟ ଥିଲା ଓଡ଼ିଶାରେ ପରିବେଶ ପର୍ଯ୍ୟଟନ ବା ଇକୋ ଟୁରିଜିମ୍ ସେ ସମ୍ପର୍କରେ ବହୁତ ସୁନ୍ଦର ଭାବରେ ଆମ ଶ୍ରୋତା ବନ୍ଧୁମାନଙ୍କୁ ବୁଝେଇକି କହିଲେ, ସେଥିପାଇଁ ଆପଣଙ୍କୁ ଆମ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
2: ନମସ୍କାର।

0: ଆକାଶବାଣୀ ଆମ ମନର କଥା, ଜ୍ଞାନର କଥା, ଅନୁଚିନ୍ତାର କଥା, ସ୍ୱାସ୍ଥ୍ୟର କଥା, କୃଷିର କଥା ସବୁ କହିଥାଏ ବଖାଣୀ। ପିଲାଠାରୁ ବୁଢ଼ା ପର୍ଯ୍ୟନ୍ତ, ଝିଅଠାରୁ ନାରୀ ପର୍ଯ୍ୟନ୍ତ ସମସ୍ତଙ୍କ ମନକୁ ନେଇଥାଏ ସେ ଚିଣି। ସିଏ ଆଉ କେହି ନୁହଁ, ସିଏ ପରା ଆମ ଆକାଶବାଣୀ। ଆକାଶବାଣୀ ବର୍ତ୍ତମାନ 90 ବର୍ଷରେ ପାଦ ଥାପିଛି, ତାର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଜଣେ ମନ୍ତ୍ରମୁଗ୍ଧ ଶ୍ରୋତା ଆକାଶବାଣୀକୁ ନେଇ କହନ୍ତି,
1: ମୁଁ ଉପେନ୍ଦ୍ରନାଥ ସ୍ୱାଇଁ, ଖମାର ସାହି, ଡାଙ୍ଗମାଳ, ଥାନା ରାଜନଗର, ଜିଲ୍ଲା କେନ୍ଦ୍ରାପଡ଼ା, ବୟସ 86। ମୋ ପିଲାଦିନର କଥା, 80 ବର୍ଷରୁ ଉର୍ଦ୍ଧ୍ୱର କଥା, ଗାଁ ଗହଳିର ଦେଶର ଖବର ଶୁଣିବାକୁ ବ୍ୟଗ୍ର ମଣିଷ, ଗୀତ ନାଚ ଦେଖିବାକୁ ବ୍ୟାକୁଳ ମଣିଷ, କୃଷି କାର୍ଯ୍ୟ ଜାଣିବାକୁ ଇଚ୍ଛା ଥିବା ମଣିଷ, ଗପ ଶୁଣିବାକୁ ଆଗ୍ରହୀ ମଣିଷ, ରେଡିଓକୁ ସାହାରା କରୁଥିଲେ। ଗାଁ ଗହଳିରେ ଗୋଟିଏ ରେଡିଓ ଚାରିପାଖେ ଘେରି ବସନ୍ତି, ନୀରବରେ ଦେଖନ୍ତି, ଶୁଣନ୍ତି। ନଦିଆ ବିହାରୀ ମହାନ୍ତିଙ୍କ ଶିଶୁ ସଂସାରର ଗପ ପିଲାଙ୍କୁ ଆମୋଦିତ କରିଥାଏ। ପରେ ପରେ କମ୍ୟୁନିଟି ରେଡିଓ ଆସେ, ସେଠାରେ ପ୍ରବଳ ଭିଡ଼ ହୁଏ। ଅବସର ସମୟରେ ଯିଏ ଯାହା ପ୍ରୋଗ୍ରାମକୁ ଜାଣିବାକୁ ଭଲ ପାଏ, ଶୁଣିଲେ ତାହା ଆଈ ମା କାହାଣୀ ପରି ଲାଗେ। ଲୋକେ କହୁଥିଲେ ଆକାଶକୁ କିଏ ଏପରି କରୁଛି। ଲୋକେ ଏକାଠି ଶୁଣୁଥିଲେ, ଦୁଃଖ ସୁଖ ବାଣ୍ଟୁଥିଲେ, ଭାଗବତ ଶୁଣୁଥିଲେ। ସେ ସମୟଟା ଏହିଭଳି ଥିଲା, ସଙ୍ଗବଦ୍ଧ ଜୀବନଯାପନ କରୁଥିଲେ, ଶାନ୍ତିରେ ଚାଲୁଥିଲା, ସବୁକିଛି ଶାନ୍ତି ଥିଲା। କିନ୍ତୁ ଆଜିର ବ୍ୟସ୍ତ ମଣିଷ, ବ୍ୟସ୍ତ ଯୁବକ, ସମୟ ହେଉନି, ଫୋନ ମାଧ୍ୟମରେ ବର୍ତ୍ତମାନ ସବୁକିଛି ଦେଖୁଛନ୍ତି, ଏପରିକି ପାଠପଢ଼ା ମଧ୍ୟ। ରେଡିଓର ତୁଲ୍ୟ କେହି ହୁଏ ନାହିଁ। ଅନ୍ୟାନ୍ୟରେ ବୌଦ୍ଧିକ ଶକ୍ତି ହେଇ ଥାଇପାରେ, କିନ୍ତୁ ସଂଘବଦ୍ଧ ଆସିବ କୋଉଠି, କମ୍ୟୁନିଟି ଆସିବ କୋଉଠି, ଶୃଙ୍ଖଳିତ ଆସିବ କୋଉଠି। ଅଲ୍ ଇଣ୍ଡିଆ ରେଡିଓ ସମ୍ବୋଧନ କରୁଥିଲେ, ପରେ ପରେ ଆକାଶବାଣୀ ନାଁରେ ନାମିତ ହୁଏ। ଏହା ମୋର ଅନୁଭୂତି ସେ।

0: ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଏତେବେଳେ ଯାଏ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ବର୍ତ୍ତମାନ ଶୁଣନ୍ତୁ ସମ୍ବଲପୁରୀ ମୁଖ୍ୟ ସମ୍ବାଦ।
1: ଆକାଶବାଣୀ ସମ୍ବଲପୁର ମୁଖ୍ୟ ଖବର ସାଙ୍ଗେ ମୁଇଁ ଭାରତ ଗୌରବ ଦାସ। ସରକାରୀ ନିଯୁକ୍ତି ନାଗରିକମାନଙ୍କର ଜୀବନଧାରଣ ଶୈଳୀକେ ସହଜ ଆଉ ଉନ୍ନତ କରୁଛେ କହିଲେ ପ୍ରଧାନମନ୍ତ୍ରୀ। 19 ନମ୍ବର ରୋଜଗାର ମେଳାଥି 51,000ରୁ ଅଧିକା ନବନିଯୁକ୍ତଙ୍କୁ ଦେଲେ ନିଯୁକ୍ତିପତ୍ର। ଭାରତ ବିଶ୍ୱର 3 ନମ୍ବର ବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମ୍ଥି ପରିଣତ ହୋଇଛେ ଆଉ ଦେଶେ 2,30,000ରୁ ଅଧିକା ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛେ ବୋଲି କହିଲେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀଠାରେ ଆମେରିକାର ବୈଦେଶିକ ମନ୍ତ୍ରୀଙ୍କ ସାଙ୍ଗେ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦ୍ୱିପାକ୍ଷିକ ସହଭାଗିତା ଆଉ ବୈଶ୍ୱିକ ଶାନ୍ତି ସୁରକ୍ଷା ନେଇକରି ହୋଇଛେ ମତ ବିନିମୟ। ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଆଉ ଶିଳ୍ପାୟନ ପ୍ରସଙ୍ଗକେ ନେଇକରି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ। ଇବୋଲା ଭାଇରସ୍ର ସମ୍ଭାବ୍ୟ ସଂକ୍ରମଣ ପ୍ରତିରୋଧ ଆଉ ପ୍ରସ୍ତୁତି ବାବଦେ ସମୀକ୍ଷା କଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଯୁକ୍ତ 2 ନାଁ ଲେଖା ଲାଗି ଆଇବା 26 ତାରିଖ ସୋମବାର ଦିନ ଆବେଦନ ପ୍ରକ୍ରିୟା ହେବା ମୂଲ। ଛାତ୍ରଛାତ୍ରୀମାନେ ସାମ୍ସ ପୋର୍ଟାଲ ଜରିଏ କରିପାରିବେ ଆବେଦନ। ଚଲତି ଶିକ୍ଷାବର୍ଷ ଲାଗି ଶିକ୍ଷାନୁଷ୍ଠାନମାନଙ୍କେ ଅତିଥି ଅଧ୍ୟାପକ ନିଯୁକ୍ତି ନେଇକରି ଉଚ୍ଚଶିକ୍ଷା ବିଭାଗ ତରଫରୁ ପ୍ରକ୍ରିୟା ହେଲା ମୂଲ। ଆୟୁଷ୍ମାନ ଭାରତ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ ଅଧୀନଥି 100 କୋଟିରୁ ଅଧିକା କରାଇଛେ ପଞ୍ଜୀକରଣ। ଜବର ଖରା ଆଉ ଶ୍ରଦ୍ଧାଳୁମାନଙ୍କର ଭିଡ଼କେ ନଜରଥି ରଖିକରି ଆଇବା କାଲିନୁ ବନ୍ଦ ରହିବା ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଗନ୍ତିମନ୍ତି। ସମ୍ବଲପୁର ଜିଲ୍ଲାପାଳଙ୍କର ଅଧ୍ୟକ୍ଷତାଥି ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ଲାଗି ଶାନ୍ତି ଆଉ ସମନ୍ୱୟ କମିଟିରେ ହେଲା ବୈଠକ ଆଉ ଆଲୋଚନା। ମୁଁ କଇଁଛକୁ ଭଲ ପାଏ ବାର୍ତ୍ତା ନେଇକରି ଆଜି ପାଳନ କରାଯାଇଛେ ବିଶ୍ୱ କଇଁଛ ଦିବସ। ରାଞ୍ଚି ବିର୍ସାମୁଣ୍ଡା ଷ୍ଟାଡିୟମ୍ରେ ହୋଇଥିବା 29 ନମ୍ବର ବରିଷ୍ଠ ଆଥଲେଟିକ୍ସ ଫେଡେରେସନ୍ କପ୍ଥି ଓଡ଼ିଶାର ଆନିମେସ୍ କୁଜୁର ସ୍ଥାପନା କଲେ ଜାତୀୟ ରେକର୍ଡ। ଆଇପିଏଲ୍ T20 କ୍ରିକେଟ୍ର ଆଜିର ମ୍ୟାଚ୍ ଥି ପଞ୍ଜାବ କିଙ୍ଗ୍ସ ଆଉ ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଭିତରେ ଚାଲିଛେ ଖେଲ। ଆଉ ଜବର ଗରମ ଆଉ ଗୁଳୁଗୁଳି ନେଇକରି ପାଣିପାଗ କେନ୍ଦ୍ର ତରଫରୁ 13 ଜିଲ୍ଲାକେ ସତର୍କ ସୂଚନା। ଏଛିନ୍ ମୁଖ୍ୟ ଖବର ନା ଶେଷ ହେଲା, ଇତାର ଉତ୍ତରର ମୁଖ୍ୟ ଖବର ଶୁଣିପାରିବେ ରାତି 11:05 ଥି।
0: ଶୁଣୁଥିଲେ ସମ୍ବଲପୁରୀ ମୁଖ୍ୟ ସମ୍ବାଦ। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ।

ଆକାଶବାଣୀ ସମ୍ବଲପୁର ଆରମ୍ଭ କରୁଛୁ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଆଜି ଆପଣମାନେ ଆମର ଏହି କାର୍ଯ୍ୟକ୍ରମରେ ଶୁଣିପାରିବେ ରୀତାଞ୍ଜଳି କୁଣ୍ଡୁଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ପ୍ରଥମ ଗୀତଟି ବନମଲ୍ଲୀ ଜେନାଙ୍କ ରଚନାରୁ।

ଏଇଠି ଶେଷ ହେଲା ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ। ଶ୍ରୋତାବନ୍ଧୁ, ଆଜି ଆପଣମାନେ ଆମର ଏହି କାର୍ଯ୍ୟକ୍ରମରେ ଶୁଣିଲେ ରୀତାଞ୍ଜଳି କୁଣ୍ଡୁଙ୍କ କଣ୍ଠରେ କେତୋଟି ସୁଗମ ସଙ୍ଗୀତ। ଆକାଶବାଣୀ ସମ୍ବଲପୁର, ବର୍ତ୍ତମାନ ଆରମ୍ଭ କରୁଛୁ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ।

0: ପରିବେଷଣ ଏବଂ ଉପସ୍ଥାପନ କରୁଛନ୍ତି। ଆପଣ ସେଥିରେ ମଧ୍ୟ ଅଂଶଗ୍ରହଣ କରନ୍ତୁ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
1: ଏ ଚିଠିଟି ଲେଖିଛନ୍ତି ଚିତ୍ତରଞ୍ଜନ ବାରିକ, ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ ସମ୍ବଲପୁରରୁ। ସେ ଲେଖିଛନ୍ତି ଯେ ମହାଶୟ, ନିବେଦନର କାରଣ, ଗତ ମେ ମାସ 16 ତାରିଖ ବନାନୀ କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ଆଲୋଚନା ବନ୍ୟପ୍ରାଣୀ ସୁରକ୍ଷା ଓ ଏହାର ପରିଚାଳନା। ଆମ ପୃଥିବୀ ପୃଷ୍ଠରୁ ଲୋପ ପାଇଯାଉଥିବା ଅନେକ ପ୍ରଜାତିର ବନ୍ୟପ୍ରାଣୀମାନଙ୍କୁ ଆମେ କିପରି ସୁରକ୍ଷା ଦେବା, ଆଲୋଚନାଟିରୁ ବହୁତ କିଛି ଜାଣିହେଲା। ଆଲୋଚକ ମହାଶୟ ତଥା ଉପସ୍ଥାପିକା ନିହାର ବାଳା ପଟ୍ଟନାୟକଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ଗତ 17 ତାରିଖ ରବିବାର ଇଟିକିଲି ମିଟିକିଲି କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ କ୍ଷୀରୋଦ ଚନ୍ଦ୍ର ପୋଥାଳଙ୍କର ରଚିତ ଗୀତ ଆମେ ବିଜ୍ଞାନ ଯୁଗର ପିଲାରେ। ଗୀତରେ ଅଂଶଗ୍ରହଣ କରିଥିବା ସମସ୍ତ ଶିଶୁ କଳାକାରମାନଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଦେବାକୁ ଲେଖିଛନ୍ତି।
0: ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ଆପଣ ଜଣାଇଥିବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷ ଏବଂ କଳାକାରମାନଙ୍କୁ ଆମେ ଜଣାଇ ଦେଉଛୁ। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆମର ଆହୁରି ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ରହିଛି, ତାକୁ ମଧ୍ୟ ଶୁଣିବେ ଏବଂ କାର୍ଯ୍ୟକ୍ରମ କିଭଳି ଲାଗିଲା ତାହା ଉଲ୍ଲେଖ କରି ନିଶ୍ଚିତ ଭାବରେ ଚିଠି ଲେଖିବେ, ଏହା ହିଁ ଆମେ ଆଶା କରୁଛୁ। ତଥାପି ଆପଣଙ୍କର ଏହି ଚିଠି ପାଇଁ ପୁଣି ଥରେ ଧନ୍ୟବାଦ।
1: ଏହି ଚିଠିଟି ଯିଏ ଲେଖିଛନ୍ତି ତାଙ୍କ ନାଁ ସେ ଲେଖିନାହାନ୍ତି, ସେ କେବଳ ତାଙ୍କର ମତାମତ ଭରା ଚିଠିଟି ଜଣାଇ ଲେଖିଛନ୍ତି। ସର୍ବପ୍ରଥମେ କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଭାଇ ତଥା ଭଉଣୀଙ୍କୁ ମୋର ପ୍ରୀତିପୂର୍ଣ୍ଣ ନମସ୍କାର ଓ କାର୍ଯ୍ୟକ୍ରମ ଶୁଣିଥିବା ସମସ୍ତ ଶ୍ରୋତାଙ୍କୁ ମୋର ସ୍ନେହ ଶ୍ରଦ୍ଧା ଓ ଭଲ ପାଇବା। ମୁଁ ଆପଣଙ୍କର ଜଣେ ନିୟମିତ ଶ୍ରୋତା, କିନ୍ତୁ ଚିଠି ଦେଉନଥିଲି। ଏହା ମୋର ପ୍ରଥମ ଚିଠି, ଦୟାକରି ନିଶ୍ଚୟ ସାମିଲ କରିବେ। ଗତ 16 ତାରିଖ ଶନିବାର ଦିନ ସକାଳ 9ଟାରେ ପ୍ରଚାରିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମରେ ମାନସ ରଞ୍ଜନ ମିଶ୍ରଙ୍କର ଉପସ୍ଥାପନା ଓ ଗତ 20 ତାରିଖ ବୁଧବାର ଦିନ ଓଡ଼ିଆ ଗୀତକୁ ନେଇ କାର୍ଯ୍ୟକ୍ରମରେ ତେଜଶ୍ରୀ ମିଶ୍ରଙ୍କର ଉପସ୍ଥାପନା ଶୈଳୀ ଖୁବ୍ ଉଚ୍ଚକୋଟୀର ହୋଇଥିଲା। ତେଣୁ ସେ 2ଟି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଭାଇ ଓ ଭଉଣୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏବଂ ସମ୍ବଲପୁରୀ ଗୀତଗୁଡ଼ିକ ଯେଉଁ ପ୍ରଚାରିତ ହେଉଛି ସେଗୁଡ଼ିକ ଖୁବ୍ ଭଲ ଲାଗିଛି ବୋଲି ସେ ଲେଖିଛନ୍ତି।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣଙ୍କୁ ଆମେ ପ୍ରଥମେ ସ୍ୱାଗତ କରିବୁ ଯେ ଏହା ଆପଣଙ୍କର ପ୍ରଥମ ଚିଠି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିକି ଚିଠି ଲେଖିବେ। ତେବେ ସେଦିନର ଯେଉଁ 2ଟି ଫୋନ୍ ଇନ୍ କାର୍ଯ୍ୟକ୍ରମ ଆପଣ ଶୁଣିଛନ୍ତି ଆପଣଙ୍କୁ ଭଲ ଲାଗୁଛି ଏବଂ ସମ୍ବଲପୁରୀ ଗୀତ ମଧ୍ୟ ଭଲ ଲାଗୁଛି ଜାଣି ଆମେ ମଧ୍ୟ ଖୁସି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ। ଦେଖିଲେ ପରବର୍ତ୍ତୀ ଚିଠି,
1: ଏହି ଚିଠିଟି ଲେଖିଛନ୍ତି ଲୋକନାଥ ସାହୁ, ଲିପୁନ, ଲିପି, ରୀତା, ଗଣେଶ, ଭାଲୁବାହାଲ, ବିଜେପୁର, ବରଗଡ଼ରୁ। ସେ ଅନୁରୋଧ କରିଛନ୍ତି ଯେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମକୁ ପୁନଃ ପ୍ରସାରଣ କରାଯାଉ, କାହିଁକି ନା ଫୋନ୍ କରିଥିବା ସମୟରେ କାର୍ଯ୍ୟକ୍ରମ ଶୁଣି ହେଉନାହିଁ।
0: ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ ଚିଠି ଦେଇଛନ୍ତି। ହେଲେ ଆଉ ଗୋଟିଏ କଥା, ହୁଏତ ଆପଣ ଜାଣିପାରିନାହାନ୍ତି ଯେ ଯେଉଁ ଫୋନ୍ ଇନ୍ କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଥମ ଥର ପାଇଁ ପ୍ରସାରଣ ହେଉଛି ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ, ତାହା ସେହିଦିନ ଉପରଓଳି ପୁନଃ ପ୍ରସାରଣ କରାଯାଉଛି 4:02 ସମୟରେ। ତେବେ ଅନୁରୋଧ କରିବୁ ତାକୁ ମଧ୍ୟ ଆପଣ ଶୁଣିବେ, ତାହେଲେ ନିଶ୍ଚିତ ଭାବରେ ଆପଣଙ୍କୁ ମଧ୍ୟ ଭଲ ଲାଗିବ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ।
1: ଏଇ ଚିଠି ଅଛି ଲୋକନାଥ ସାହୁ, ଗ୍ରାମ ଚରେଙ୍ଗାମୁଣ୍ଡା, ଭାଲୁବାହାଲ, ବିଜେପୁର, ବରଗଡ଼ରୁ। ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ଉପସ୍ଥାପକ ଉପସ୍ଥାପିକାଙ୍କୁ ସେ ସର୍ବପ୍ରଥମେ ଜୁହାର କରିଛନ୍ତି। କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗୁଛି ବୋଲି ସେ ଜଣାଇଛନ୍ତି ଏବଂ ସେ ଅନୁରୋଧ କରିଛନ୍ତି ଯେ ସମ୍ବଲପୁରୀ ନାଟକ ବା ସମୟ ସୁବିଧା ଦେଖି ପ୍ରଚାର କରନ୍ତୁ।
0: ଧନ୍ୟବାଦ ଶ୍ରୋତା ବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆମେ ନିଶ୍ଚିତ ଭାବରେ ଆଗାମୀ ନିକଟ ଭବିଷ୍ୟତରେ ସମ୍ବଲପୁରୀ ନାଟକ ବା ଆପଣ ଯାହା ଚାହିଁଛନ୍ତି ଶୁଣିବା ପାଇଁ ତାକୁ ସ୍ଥାନିତ କରିବୁ, ଆପଣ ଶୁଣିପାରିବେ। ଧନ୍ୟବାଦ ପୁଣି ଥରେ ଆପଣଙ୍କର ଚିଠି ପାଇଁ।
1: ଏହି ଚିଠିଟି ଅଛି କରିସ୍ମା ରାଣୀ ବାଗ, ଗ୍ରାମ ସିଣ୍ଡୋଲ, ଚାରଭଟା, ତରଭା, ଜିଲ୍ଲା ସୁବର୍ଣ୍ଣପୁରରୁ ସେ ଏହି ଚିଠିଟି ଲେଖିଛନ୍ତି। ସେ ଲେଖିଛନ୍ତି ଯେ ମହାଶୟ, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ ମହାଶୟମାନଙ୍କୁ ମଧ୍ୟ ମୋର ନମସ୍କାର ଜଣାଇଦେବେ। ମହାଶୟ, ମେ ମାସ 7 ତାରିଖ ଗୁରୁବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କର ଆଲୋଚନା ସିକିଲ୍ ସେଲ୍ ଏନେମିଆର କାରଣ ଓ ତାର ପ୍ରତିକାର ବିଷୟରେ ଏବଂ ଗତ ମେ ମାସ 9 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁସ୍ମିତା ରାଣୀ ପଣ୍ଡାଙ୍କର ଆଲୋଚନା ମେ ମାସ 10 ତାରିଖ ରବିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସୁଧାଂଶୁ ଶେଖର ପଣ୍ଡାଙ୍କର ଆଲୋଚନା ଅଂଶୁଘାତ କାହିଁକି ହୁଏ ଓ ତାର ପ୍ରତିକାର। ଗତ ମେ ମାସ 11 ତାରିଖ ସୋମବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସ୍ମିତା କୁମାରୀ ପଣ୍ଡାଙ୍କ ଆଲୋଚନା 5 ବର୍ଷରେ 7 ଥର ଟିକାକରଣର ମହତ୍ତ୍ୱ। ମହାଶୟ, ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଶିକ୍ଷଣୀୟ ଏବଂ ଉପାଦେୟ ବୋଲି ସେ ଜଣାଇଛନ୍ତି। କାର୍ଯ୍ୟକ୍ରମଗୁଡ଼ିକରୁ ଅନେକ କିଛି କଥା ଜାଣି ହେଉଛି ବୋଲି ସେ ମଧ୍ୟ ମତ ପ୍ରକାଶ କରିଛନ୍ତି। ଏଣୁ ଏହି କାର୍ଯ୍ୟକ୍ରମ

0: ଗୁଡ଼ିକର ସମସ୍ତ ଅଂଶଗ୍ରହଣକାରୀଙ୍କୁ ସେ ଅଭିନନ୍ଦନ ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ, ଆପଣଙ୍କର ଏହି ଚିଠି ପାଇଁ ଆପଣ ଜଣାଇଥିବା ଅଭିନନ୍ଦନ କିମ୍ବା ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଆମେ ଜଣାଇ ଦେଉଛୁ। ଏବଂ ଗୋଟିଏ କଥା ଆମେ କହି ରଖୁଛୁ ଶ୍ରୋତା ବନ୍ଧୁ, ଯେ ଆକାଶବାଣୀ ସବୁବେଳେ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ ଯୋଗାଇଥାଏ। ଆପଣ ଆମ କେନ୍ଦ୍ରରୁ ପ୍ରସାରିତ ଏହି ସ୍ୱାସ୍ଥ୍ୟ ସୂଚନା ସମ୍ପର୍କିତ କାର୍ଯ୍ୟକ୍ରମ ଶୁଣିକି କିଛି ଜାଣିପାରିଛନ୍ତି, ସେଥିପାଇଁ ଆମେ ଖୁସି। ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ କାର୍ଯ୍ୟକ୍ରମ ଶୁଣିବେ ଏବଂ ଏଭଳି ଚିଠି ଦେଉଥିବେ।
0: ଏହି ଚିଠିଟି ଲେଖିଛନ୍ତି ଲକ୍ଷ୍ମୀନାରାୟଣ ବାଘ, ସିଣ୍ଡୋଲ ଉପରପଡ଼ା ଚାରଭଟା ଭାୟା ତର୍ଭା ଜିଲ୍ଲା ସୁବର୍ଣ୍ଣପୁରରୁ। ମହାଶୟ, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଆକାଶବାଣୀ ସମ୍ବଲପୁର କେନ୍ଦ୍ରର ସମସ୍ତ ମହାଶୟମାନଙ୍କୁ ମୋର ନମସ୍କାର ଜଣାଇଦେବେ। ମହାଶୟ, ମେ ମାସ 16 ତାରିଖ ଶନିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସ୍ମୃତିରେଖା ହୋତାଙ୍କର ଆଲୋଚନା ମାଇଗ୍ରେନ୍ ଅଥବା ଅର୍ଦ୍ଧ କପାଳୀର ଲକ୍ଷଣ ଓ ଚିକିତ୍ସା, ଏବଂ ଏହି ଦିନ ସକାଳ 7:35 ସୃଜନିକା କାର୍ଯ୍ୟକ୍ରମରେ ପ୍ରଚାରିତ କବି ଅନିଲ କୁମାର ଦାସଙ୍କର ସମ୍ବଲପୁରୀ କବିତା। ଗତ ମେ ମାସ 17 ତାରିଖ ରବିବାର ସକାଳ 7:10 ସ୍ୱାସ୍ଥ୍ୟ ସୂଚନା କାର୍ଯ୍ୟକ୍ରମରେ ପ୍ରଚାରିତ ଡାକ୍ତର ସଞ୍ଜୀବ କୁମାର ମିଶ୍ରଙ୍କର ହୃଦଘାତ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ସୂଚନା, ଏବଂ ଗତ ମେ ମାସ 18 ତାରିଖ ସୋମବାର ଦିନ ଅପରାହ୍ନ 5:02 ଲୋକଗୀତ କାର୍ଯ୍ୟକ୍ରମରେ ପ୍ରଚାରିତ ଅନ୍ତର୍ଯ୍ୟାମୀ ପାଇକ ଓ ସାଥୀ ପରିବେଷଣ କରିଥିବା ପାଲା, ଏବଂ ଏହି ଦିନ ଅପରାହ୍ନ 5:30 ଯୁବବାଣୀର ଶବ୍ଦମଞ୍ଚ କାର୍ଯ୍ୟକ୍ରମରେ ପ୍ରଚାରିତ ସାକ୍ଷାତକାର, ଏବଂ ଗତ 19 ତାରିଖ ମଙ୍ଗଳବାର ସକାଳ 7:35 ପ୍ରଚାରିତ ସମ୍ବଲବାଣୀ। ମହାଶୟ, ଏହି ସମସ୍ତ କାର୍ଯ୍ୟକ୍ରମଗୁଡ଼ିକ ବହୁତ ଭଲ ଲାଗିବା ସହ ମନଛୁଆଁ ତଥା ହୃଦୟସ୍ପର୍ଶୀ ହେବା ସହ ଶିକ୍ଷଣୀୟ ମଧ୍ୟ ହୋଇପାରିଥିଲା, ଏଣୁ ଏହି କାର୍ଯ୍ୟକ୍ରମଗୁଡ଼ିକର ସମସ୍ତଙ୍କୁ ସେ ଆନ୍ତରିକ ଶୁଭେଚ୍ଛା ଜଣାଇଛନ୍ତି।
1: ଧନ୍ୟବାଦ ଶ୍ରୋତା ବନ୍ଧୁ, ପ୍ରଥମେ ଆପଣଙ୍କର ଏହି ଚିଠି ପାଇଁ। ଆମ କେନ୍ଦ୍ରରୁ ପ୍ରସାରିତ କାର୍ଯ୍ୟକ୍ରମ ଯାହା ଆପଣ ଶୁଣିଛନ୍ତି ତାହା ଆପଣମାନଙ୍କୁ ଭଲ ଲାଗିଛି, ଏବଂ ଚିଠି ମଧ୍ୟ ଆପଣ ଦେଇଛନ୍ତି। ଆପଣ ଜଣାଇଥିବା ଶୁଭେଚ୍ଛା ଏବଂ ଧନ୍ୟବାଦ ଏଇଠି ସମ୍ପୃକ୍ତ ବ୍ୟକ୍ତିବିଶେଷମାନଙ୍କୁ ଆମେ ଜଣାଇ ଦେଉଛୁ, ଏବଂ ଆଶା କରିବୁ ଆପଣ ପରବର୍ତ୍ତୀ ସମୟରେ ମଧ୍ୟ କାର୍ଯ୍ୟକ୍ରମ ଶୁଣିବେ ଏବଂ ଚିଠି ଦେବେ।
0: ଏହି ଚିଠିଟି ଲେଖିଛନ୍ତି ଯଶୋବନ୍ତ ପାଇକ, ବୁଢ଼ାପାଲି, ବିଜେପୁର, ବରଗଡ଼ରୁ। ଚିଠିପତ୍ର ପଢ଼ୁଥିବା ଏବଂ ଉତ୍ତର ଦେଉଥିବା ଆଜ୍ଞାଙ୍କୁ ନମସ୍କାର ଜଣାଇଛନ୍ତି। ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମରେ ତେଜଶ୍ରୀ ମିଶ୍ରଙ୍କର ଉପସ୍ଥାପନା ବହୁତ ଭଲ ଲାଗିଥିଲା। ତା ସହିତ ସହାୟତା କରିଥିବା ସଙ୍ଗୀତା ସାହୁଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତା ବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ ଏଠି ସମ୍ପୃକ୍ତ ଉପସ୍ଥାପିକା ଏବଂ ତାଙ୍କୁ ଯିଏ ସହଯୋଗିତା କରିଥିଲେ ତାଙ୍କୁ ମଧ୍ୟ ଆମେ ଜଣାଇ ଦେଉଛୁ, ଏବଂ ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆମର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯାହା ପ୍ରଚାରିତ ହେଉଛି ତାକୁ ମଧ୍ୟ ଶୁଣିବେ ଏବଂ ଚିଠି ଦେବେ। ଧନ୍ୟବାଦ ପୁଣି ଥରେ।
0: ଏହି ଚିଠି ଲେଖିଛନ୍ତି ସେବାରାମ ମେହେର, ବିଜେପୁର, ବରଗଡ଼ରୁ। ମହାଶୟ, ସର୍ବପ୍ରଥମେ ମୋର ନମସ୍କାର ଗ୍ରହଣ କରିବେ। ଗତ ସପ୍ତାହର ସାପ୍ତାହିକ ସାହିତ୍ୟ ପତ୍ରିକା ସୃଜନିକା ପ୍ରଚାର କରିଥିଲେ କବି ଅନିଲ କୁମାର ଦାସଙ୍କ ସହିତ ସାକ୍ଷାତକାର ଓ ତାଙ୍କର କବିତା। ତାଙ୍କ କବିତାଗୁଡ଼ିକ ବହୁତ ଶିକ୍ଷଣୀୟ ଓ ମନଛୁଆଁ ହୋଇପାରିଥିଲା, ତେଣୁ ତାଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ମଇ ମାସ 17 ତାରିଖ କୃଷି ସଂସାର କାର୍ଯ୍ୟକ୍ରମରେ ପ୍ରଚାର କରିଥିଲେ ସଙ୍ଗୀତ ରୂପକ ପଖାଳ ଖୁରିତି ମହରା। ଏହି ସଙ୍ଗୀତ ରୂପକଟି ବେଶ ମନଛୁଆଁ ଓ ଶିକ୍ଷଣୀୟ ହୋଇପାରିଥିଲା, ତେଣୁ ପରିବେଷଣ କରିଥିବା କଳାକାରମାନଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି। ପୁଣି ସେ ଲେଖିଛନ୍ତି ଯେ ପ୍ରତି ମଙ୍ଗଳବାର ଘର ସଂସାରରେ ଯେଉଁ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ହେଲୋ ସଖୀର ଲାଇଭ୍ ଫୋନ୍ ଇନ୍ ପ୍ରଚାର କରୁଛନ୍ତି, ଏଥିରେ ମହିଳାମାନଙ୍କର ବ୍ୟତୀତ ପୁରୁଷମାନେ କାହିଁକି ଅଂଶଗ୍ରହଣ କରୁଛନ୍ତି, ମହିଳାମାନଙ୍କୁ ସୁଯୋଗ କାହିଁକି ଦେଉନାହାନ୍ତି ବୋଲି ସେ ଜଣାଇଛନ୍ତି।
1: ପ୍ରଥମେ ତ ଆମେ ଧନ୍ୟବାଦ ଜଣାଇବୁ ଶ୍ରୋତା ବନ୍ଧୁ, ଯେ ଆପଣ ଆମ କେନ୍ଦ୍ରରୁ ପ୍ରସାରିତ କାର୍ଯ୍ୟକ୍ରମ ଶୁଣୁଛନ୍ତି ଏବଂ କାର୍ଯ୍ୟକ୍ରମ ସବୁ ଭଲ ଲାଗୁଛି ତାହା ମଧ୍ୟ ଆପଣ ଉଲ୍ଲେଖ କରିଛନ୍ତି, ଏବଂ ଆପଣ କାର୍ଯ୍ୟକ୍ରମ ଶୁଣିକି ଯେଉଁ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ଏଇଠି ଆମେ କାର୍ଯ୍ୟକ୍ରମ ଜରିଆରେ ଆମେ ଜଣାଇ ଦେଉଛୁ। ଏବଂ ଆଉ ଗୋଟିଏ କଥା ଯାହା ଆପଣ ଲେଖିଛନ୍ତି ଯେ ହେଲୋ ସଖୀ କାର୍ଯ୍ୟକ୍ରମରେ କାହିଁକି ପୁରୁଷମାନେ ଅଂଶଗ୍ରହଣ କରୁଛନ୍ତି ବୋଲି ଆପଣ ଯାହା ଲେଖିଛନ୍ତି, ଦେଖନ୍ତୁ ଶ୍ରୋତା ବନ୍ଧୁ, ଯେ ଆମେ ହେଲୋ ସଖୀ କାର୍ଯ୍ୟକ୍ରମରେ ସଖୀମାନଙ୍କ ପାଇଁ ରଖିଛୁ, ହେଲେ ଶ୍ରୋତା ବନ୍ଧୁମାନେ ଭାବିବା କଥା ଯେ ଏହା ଯଦି ସଖୀଟିଏ ଫୋନ୍ କରିବ ତାହେଲେ ହେଲୋ ସଖୀର କାର୍ଯ୍ୟକ୍ରମର ମହତ୍ଵ ଆହୁରି ବଢ଼ିବ। ତେବେ ଆପଣଙ୍କର ଏହି କଥାଟିକୁ ହୁଏତ ଆମର ସମସ୍ତ ଶ୍ରୋତାବନ୍ଧୁମାନେ ଶୁଣିଥିବେ, ଏବଂ ପରବର୍ତ୍ତୀ ସମୟରେ କିଭଳି ଭାବରେ ଅଧିକରୁ ଅଧିକ ମହିଳାମାନେ ଅଂଶଗ୍ରହଣ କରିବେ ସେ ଦିଗରେ ନିଶ୍ଚିତ ଭାବରେ ସେମାନେ ସଚେତନ ହୋଇଥିବେ। ଧନ୍ୟବାଦ ଆପଣଙ୍କର ଏହି ଚିଠି ପାଇଁ।
0: ଏହି ଚିଠି ଲେଖିଛନ୍ତି ଗୋପାଳ ମାଝୀ, ଜିଲ୍ଲା ବରଗଡ଼ରୁ। ସେ ଲେଖିଛନ୍ତି ଯେ ମୁଁ ଆକାଶବାଣୀର ନିୟମିତ ଶ୍ରୋତା। ଗତ 16 ତାରିଖ ଶନିବାର ଦିନ ଯୁବବାଣୀର ସ୍ୱରଲିପିରେ ମାନବିକତା ଉପରେ ଯେଉଁ କାର୍ଯ୍ୟକ୍ରମଟି ଥିଲା ସେଠି ଉପସ୍ଥାପିକା ସରିତା ମିଶ୍ର ବହୁତ ସୁନ୍ଦର ଭାବରେ କହିଥିଲେ, ଏବଂ ଗୀତଗୁଡ଼ିକ ମଧ୍ୟ ମନଛୁଆଁ ହୋଇପାରିଥିଲା, ସେଥିପାଇଁ ଉପସ୍ଥାପିକାଙ୍କୁ ସେ ଧନ୍ୟବାଦ ଜଣାଇଛନ୍ତି।
1: ନିଶ୍ଚିତ ଭାବରେ ଶ୍ରୋତାବନ୍ଧୁ, ଆପଣ ଜଣାଇଥିବା ଧନ୍ୟବାଦ। ଏଇଠି ସମ୍ପୃକ୍ତ ଉପସ୍ଥାପିକାଙ୍କୁ ଆମେ ଜଣାଇ ଦେଉଛୁ ଏବଂ ଆଶା କରିବୁ ପରବର୍ତ୍ତୀ ସମୟରେ ମଧ୍ୟ ଆପଣ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଚିଠି ଦେବେ।
0: ଚିଠିଟି ଏଥର ଅଛି ଚକ୍ରଧାରୀ ଦାନୀ ବିନକା ଜିଲ୍ଲା ସୁବର୍ଣ୍ଣପୁରରୁ। ସେ ଲେଖିଛନ୍ତି ଯେ ମେ ମାସ 20 ବୁଧବାର 9:00 ସମୟରେ ଏବଂ ଅପରାହ୍ନ 4:02 ପ୍ରଚାରିତ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ତେଜଶ୍ରୀ ମିଶ୍ରଙ୍କ ଉପସ୍ଥାପନାରେ ଖୁବ୍ ଭଲ ଲାଗିଲା, କାରଣ ଫୋନ୍ ଇନ୍ କାର୍ଯ୍ୟକ୍ରମ ରେକର୍ଡିଂ ହୋଇ ପ୍ରଚାର ହେଉଥିଲା ବେଳେ ସେ ଉପସ୍ଥାପନା ଦାୟିତ୍ୱ ତୁଲାଉଥିଲେ। ତାପରେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲା ପରେ ପ୍ରଥମ ଥର ପାଇଁ ଉପସ୍ଥାପିକା ହିସାବରେ କାର୍ଯ୍ୟକ୍ରମ ତୁଲାଇ କାର୍ଯ୍ୟକ୍ରମଟିକୁ ଖୁବ୍ ଉଚ୍ଚକୋଟୀର ଭାବରେ ମନଛୁଆଁ କରିପାରିଛନ୍ତି। କାର୍ଯ୍ୟକ୍ରମଟି ଏପରି ଭାବରେ ତୁଲାଇଛନ୍ତି, 1 ଘଣ୍ଟା ସମୟ କିପରି ଅତିବାହିତ ହେଲା ଖୁବ୍ କମ୍ ସମୟ ପରି ଜଣାପଡ଼ିଲା, କିନ୍ତୁ ମୁଁ ମଧ୍ୟ ଅନେକ ଥର ମହାଶୟା ତେଜଶ୍ରୀ ମିଶ୍ରଙ୍କୁ କାର୍ଯ୍ୟକ୍ରମରେ ସୁଯୋଗ ଦିଆଯାଉ ବୋଲି ଚିଠି ପାଇଛୁ, କାର୍ଯ୍ୟକ୍ରମକୁ ଚିଠି ଲେଖିଛି। ଆଜି ମୋର ଚିଠି ଲେଖା ସାର୍ଥକ ହେଲା ବୋଲି ଖୁବ୍ ଆନନ୍ଦିତ ହିସାବରେ ଏହି ଚିଠି ଖଣ୍ଡିକ ଲେଖି ପଠାଉଛି। ତେଣୁକରି ସେହି ଉପସ୍ଥାପିକାଙ୍କୁ ଏବଂ ଆକାଶବାଣୀର ସମସ୍ତ କର୍ମକର୍ତ୍ତାମାନଙ୍କୁ ସେ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି। ପୁଣି ଆଉ ଜଣେ ଉପସ୍ଥାପିକା ମହାଶୟା ପାର୍ବତୀ ପାଢ଼ୀଙ୍କୁ ମଧ୍ୟ ସେହି କାର୍ଯ୍ୟକ୍ରମରେ ସୁଯୋଗ ଦେବେ ବୋଲି ସେ ଅନୁରୋଧ କରିଛନ୍ତି।
1: ଧନ୍ୟବାଦ ଶ୍ରୋତାବନ୍ଧୁ ଆପଣଙ୍କର ଏହି ଚିଠି ପାଇଁ। ଆପଣ ଯାହା ଚାହୁଁଥିଲେ ଯେ ସମ୍ପୃକ୍ତ ଉପସ୍ଥାପିକାଙ୍କ ଉପସ୍ଥାପନାରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମ ଶୁଣିବା ପାଇଁ, ଆପଣଙ୍କର ଯାହା ଇଚ୍ଛା ଥିଲା ତାହା ପୂରଣ ହୋଇଛି। ସମୟ ସୁବିଧାରେ ନିଶ୍ଚିତ ଭାବରେ ଯାହା ଆପଣ ଚାହୁଁଛନ୍ତି ହୁଏତ ତାହା ଆଗାମୀ ଭବିଷ୍ୟତରେ ହୋଇପାରେ। ଧନ୍ୟବାଦ ଆପଣଙ୍କର ଚିଠି ପାଇଁ। ତଥାପି ଆମେ ଆଶା କରିବୁ ଯେ ଆପଣ ନିୟମିତ ଭାବରେ କାର୍ଯ୍ୟକ୍ରମ ସବୁ ଶୁଣିବେ ଏବଂ ଚିଠି ଦେବା ପାଇଁ ଚେଷ୍ଟା କରିବେ। ଏଇ ଆପଣମାନଙ୍କର ଚିଠି ହିଁ ଆମକୁ ଆହୁରି ଉତ୍ସାହିତ କରିବ ଯେ ନୂଆ ନୂଆ ସୁନ୍ଦର ସୁନ୍ଦର କାର୍ଯ୍ୟକ୍ରମ ପ୍ରସ୍ତୁତ କରି ପ୍ରଚାର କରିବା ପାଇଁ।
0: ଚିଠି ତ ଆଉ ଏବେ ଆମ ହାତରେ ନାହିଁ,
1: ତେବେ କାର୍ଯ୍ୟକ୍ରମକୁ ଏଇଠି ରଖିବା।
0: ହଁ ଭାଇ, କାର୍ଯ୍ୟକ୍ରମ ଶେଷ କରିବା ପୂର୍ବରୁ ଆମେ ଆମର ଶ୍ରୋତା ଭାଇ ଭଉଣୀମାନଙ୍କୁ ସେମାନଙ୍କର ମତାମତ ଭରା ଚିଠି ଆମ ପାଖକୁ ପଠାଇବାର ଠିକଣାଟି କହି ରଖିବା। ଠିକଣାଟି ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କାର୍ଯ୍ୟକ୍ରମ ମୁଖ୍ୟ ଆକାଶବାଣୀ ସମ୍ବଲପୁର, ପିନ୍କୋଡ଼୍ଟି ହେଲା 7680001। ଶ୍ରୋତାମାନେ ସେମାନଙ୍କର ମତାମତ ଆମ ପାଖକୁ ଆମର ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ପଠାଇ ପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 9437171571। ମନେ ରଖନ୍ତୁ ଶ୍ରୋତାବନ୍ଧୁ, ଆପଣମାନେ ଆପଣମାନଙ୍କର ମତାମତ ହ୍ୱାଟ୍ସଆପ୍ ମାଧ୍ୟମରେ କେବଳ ବୁଧବାର ଦିନ ଆମ ପାଖକୁ ପଠାଇ ପାରିବେ। ଆପଣଙ୍କର ମତାମତ ଆପଣ ଆମର ଇମେଲ୍ ଠିକଣା ମାଧ୍ୟମରେ ମଧ୍ୟ ଆମକୁ ପଠାଇ ପାରିବେ। ଆମର ଇମେଲ୍ ଠିକଣାଟି ହେଲା duty.room@sambalpur.com।
1: ତେବେ ଶ୍ରୋତାବନ୍ଧୁ, ପରବର୍ତ୍ତୀ ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମ ପାଇଁ ଆପଣମାନଙ୍କ ପାଖରୁ ବହୁ ସଂଖ୍ୟାରେ ଚିଠି ଆଶା ରଖି ଆଜିର କାର୍ଯ୍ୟକ୍ରମକୁ ତାହେଲେ ଏଇଠି ରଖୁଛୁ।
0: ନମସ୍କାର।
2: ଏଇଠି ଶେଷ ହେଲା ଆପଣଙ୍କ ଚିଠି ପାଇଛୁ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ। ଆକାଶବାଣୀ ସମ୍ବଲପୁର ଶ୍ରୋତାମାନେ ବର୍ତ୍ତମାନ ଶୁଣନ୍ତୁ ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସିଆରାମ ତିୱାରୀଙ୍କ କଣ୍ଠରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତର ଶୁଦ୍ଧ ରାଗ ଖମାଚର ଅର୍ଦ୍ଧଶାସ୍ତ୍ରୀୟ ଭିନ୍ନତା ଖମାଚ ତାଠାରୁ ଉତ୍ପନ୍ନ ଭାବପୂର୍ଣ୍ଣ ରାଗ ମିଶ୍ର ଖମାଚ ପାଖରେ ସଙ୍ଗୀତ କରିଛନ୍ତି ପନ୍ନାଲାଲ ଉପାଝା। ହାରମୋନିୟମରେ ଅଛନ୍ତି ମୋହନ ପ୍ରକାଶ। ସାରଙ୍ଗୀ ବାଦନ କରିଛନ୍ତି ଦୟାରାମ ମିଶ୍ର।

0: ଶାସ୍ତ୍ରୀୟ ସଙ୍ଗୀତର କାର୍ଯ୍ୟକ୍ରମରେ ପଣ୍ଡିତ ସିଆରାମ ତିୱାରୀଙ୍କ କଣ୍ଠରେ ଶୁଣିଲେ ଖମାଜ ଥାଟରୁ ଉତ୍ପନ୍ନ ଭାବପୂର୍ଣ୍ଣ ରାଗ ମିଶ୍ର ଖମାଜ। ପଖାଉ ସଙ୍ଗୀତରେ ଥିଲେ ପନ୍ନାଲାଲ ଉପାଧ୍ୟାୟ, ହାରମୋନିୟମରେ ଥିଲେ ମୋହନ ପ୍ରକାଶ, ସାରଙ୍ଗୀ ବାଦନରେ ଥିଲେ ଦୟାରାମ ମିଶ୍ର। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।
1: ନମସ୍କାର। ଆକାଶବାଣୀ

ଆକାଶବାଣୀ ସମ୍ବଲପୁର ଚଳିତ ଅଧିବେଶନ ଶେଷ କରିବା ପୂର୍ବରୁ ଶୁଣନ୍ତୁ ଆଗାମୀକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ସକାଳ 6:30ରେ ଶୁଣିପାରିବେ ଆଜିର ଭାବନା ଉପସ୍ଥାପନା ସୌଭାଗ୍ୟ କୁମାର ରଥ। 7:10ରେ ସ୍ୱାସ୍ଥ୍ୟ ସୂଚନାରେ ଶୁଣିପାରିବେ ମାଇଗ୍ରେନ୍ ଅଥବା ଅଧକପାଳୀର ଲକ୍ଷଣ ଓ ଚିକିତ୍ସା, ଏହି ବାବଦରେ କହିବେ ଡକ୍ଟର ସ୍ମୃତିଲେଖା ହୋତା। 7:30ରେ ଏଟିକିଲି ମେଟିକିଲି। 7:55ରେ ଶୁଣିପାରିବେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ, କଣ୍ଠଶିଳ୍ପୀ ଅମୂଲ୍ୟ ପ୍ରସାଦ ମଲ୍ଲିକ। 8:30ରେ ବେତାର ନାଟକ ଧାରାବାହିକ ଫଗୁ ବାବୁଙ୍କ ସଂସାର, ଏହାର ଷଷ୍ଠ ଭାଗ ଆପଣମାନେ ଶୁଣିପାରିବେ। 8:45ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। 9:00ରେ ହିନ୍ଦୀ କଥାଚିତ୍ର ଗୀତର ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ହେଲୋ ଅନୁରୋଧ। 11:05ରେ ସଙ୍ଗୀତ ଲହର। 11:30ରେ ଖୋଲା ଝରକା, ଏହି କାର୍ଯ୍ୟକ୍ରମରେ ସ୍ୱତଃ ଆପଣମାନେ ଶୁଣିପାରିବେ କେତୋଟି ହିନ୍ଦୀ କଥାଚିତ୍ର ଗୀତ। 12:00ରେ ଶୁଣିପାରିବେ ବାତାୟନ। 12:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। 1:05ରେ ଶୁଣିପାରିବେ ସମ୍ବଲପୁରୀ ଗୀତ। 1:20ରେ ଘର ସଂସାର କାର୍ଯ୍ୟକ୍ରମରେ ଶୁଣିପାରିବେ ପ୍ରଗତି। ଅପରାହ୍ନ 2:45ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଏବଂ ଅପରାହ୍ନ 3:00ରେ ଶୁଣିପାରିବେ କିଷାନ ସମ୍ପ୍ରଦାୟର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ଉପରେ ଆଧାରିତ କିଷାନ ଭାଷାର ବିଶେଷ କାର୍ଯ୍ୟକ୍ରମ ମକା ପପୁ ଝକା ଝକା। 3:30ରେ ଶୁଣିପାରିବେ ହିନ୍ଦୀ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। 4:02ରେ ହେଲୋ ଅନୁରୋଧ କାର୍ଯ୍ୟକ୍ରମର ପୁନଃ ପ୍ରସାରଣ, ପୁଣି ଥରେ ହେଲୋ ଅନୁରୋଧ ଶୁଣିପାରିବେ। 5:02ରେ ସନ୍ଧ୍ୟାଜ୍ୟୋତି କାର୍ଯ୍ୟକ୍ରମ ଶୁଣିପାରିବେ। 5:30ରେ ଯୁବବର୍ଗଙ୍କର କାର୍ଯ୍ୟକ୍ରମ ଯୁବବାଣୀ ଶୁଣିପାରିବେ। 6:10ରେ ଗୋଷ୍ଠୀ ସଙ୍ଗୀତ ଶିକ୍ଷାର କାର୍ଯ୍ୟକ୍ରମ ଏବଂ 6:30ରେ ଓଡ଼ିଆ ଲଘୁ ସଙ୍ଗୀତର କାର୍ଯ୍ୟକ୍ରମ। 7:25ରେ ଶୁଣିପାରିବେ ଜିଲ୍ଲା ହାଲଚାଲ, ଏହା ଆପଣ ଶୁଣିପାରିବେ ଆକାଶବାଣୀ କଟକ କେନ୍ଦ୍ରରୁ। ଏବଂ 7:30ରେ ଶୁଣିପାରିବେ କୃଷି ସଂସାର କାର୍ଯ୍ୟକ୍ରମରେ ସଙ୍ଗୀତ ରୂପକ ପେତେନ। 8:02ରେ ସୁଗମ ସଙ୍ଗୀତର କାର୍ଯ୍ୟକ୍ରମ ଶୁଣିପାରିବେ। 8:15ରେ ଦେଶାତ୍ମକ ବୋଧକ ଗୀତର କାର୍ଯ୍ୟକ୍ରମ। 9:15ରେ ସ୍ପଟ୍ଲାଇଟ୍ ଏବଂ 9:30ରେ ଅଖିଳ ଭାରତୀୟ ବିଜ୍ଞାନ ପ୍ରତିକାର କାର୍ଯ୍ୟକ୍ରମ ଏବଂ 10:00ରେ ଶୁଣିପାରିବେ ରବିବାର ସ୍ତରୀୟ ଅଖିଳ ଭାରତୀୟ ସଙ୍ଗୀତ ସଭା। ଏହି ଥିଲା ଆସନ୍ତାକାଲି ପ୍ରଚାରିତ ହେବାକୁ ଥିବା କେତୋଟି କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ସମ୍ବଲପୁର ଶ୍ରୋତାବନ୍ଧୁ, ବର୍ତ୍ତମାନ ସମୟ 11:10:52। ଶ୍ରୋତାମାନଙ୍କୁ ଅଭିବାଦନ ଜଣାଇ ଆଗାମୀକାଲିର ଅଧିବେଶନ ଆରମ୍ଭ କରିବୁ 5:53ରେ। ତ ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।